ଆକାଶବାଣୀ ଭବାନୀପାଟଣା। ଆଜି ରବିବାର 1948 ଶତାବ୍ଦ ଭାଦ୍ରବ 15 ଦିନ 2024 ମସିହା ସେପ୍ଟେମ୍ବର ମାସର 6 ତାରିଖ। ଏହି ଶୁଭ ସକାଳରେ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। ମେଡ଼ିୟମ୍ ୱେଭ୍‌ରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି 248 ମିଟର ତଥା 1206 କିଲୋହର୍ଟ୍ଜ ଓ FM ମାଧ୍ୟମରେ 100.3 MHz ଯୋଗେ ଓ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ 5:58।

ଶେଷହେଲା ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ପ୍ରଫୁଲ୍ଲ କୁମାର ମିତ୍ର, ମୋନାଲିସା ପଣ୍ଡା, ସତ୍ୟନାରାୟଣ ଅଧିକାରୀ, ରୀନାରାଣୀ ପ୍ରଧାନ ଓ ଗଗନ ବିହାରୀ ସ୍ୱାଇଁ। ଆକାଶବାଣୀ ଭବାନୀପାଟଣା। ଶ୍ରୋତବନ୍ଧୁ ଶୁଣନ୍ତୁ ଚେତନା ଚିନ୍ତନ, ନିବେଦନ କରିଛନ୍ତି ଭାଗୀରଥୀ ମିଶ୍ର।

ମଣିଷ ଭାବେ ଦୈନନ୍ଦିନ ଜୀବନରେ ସେ ନିଜେ ହିଁ ନିଜର କର୍ତ୍ତା। ଯାହା ସବୁ ତା ଜୀବନରେ ଘଟି ଯାଉଥାଏ, ଭଲ ହେଉ ଅବା ମନ୍ଦ, ସୁଖ ହେଉ କି ଦୁଃଖ, ସେ ସବୁର ମୂଳ।

ଉପରେ ଥାଏ ତା ନିଜ କଲା କର୍ମ। ମଣିଷ ଭିତରେ ଥିବା ମୁକାର ବିଭିନ୍ନ ରୂପରେ ଆତ୍ମପ୍ରକାଶ କରେ, ଯେମିତି ଆତ୍ମଗୋପନ କରେ ସେମିତି। ଫଳରେ ମଣିଷ ବୁଝିପାରେ ନା ନିୟତି ହାତରେ ସେ କେବଳ ଖେଳନାଟିଏ ମାତ୍ର। ତ୍ରିଗୁଣ ସୂତ୍ର କରେ ଧରି ମୃଗୀ ନଚାଏ ନରହରି, ଏ ନିରାଟ ସତକଥାକୁ ଭୁଲିଯାଇ ଅହଙ୍ଗର ବଶବର୍ତ୍ତୀ ହୁଏ। ଏ ସମ୍ପର୍କରେ ମହାଭାରତର କଥାଟିଏ। ଭୀଷ୍ମଙ୍କ ସ୍ୱର୍ଗାରୋହଣ ପରେ ଯୁଧିଷ୍ଠିର ମନସ୍ତାପରେ ଭାଙ୍ଗି ପଡ଼ିଲେ। ସେ ନିଜକୁ ଦୋଷୀ ମଣୁଥିଲେ। ତାଙ୍କୁ ଲାଗୁଥିଲା ଯେ ସେ ହିଁ ପିତାମହଙ୍କ ମୃତ୍ୟୁ ପାଇଁ ଦାୟୀ। ପିତାମହଙ୍କ ହତ୍ୟା ପରେ ରାଜ୍ୟଭୋଗରେ କୌଣସି ସୁଖ ନାହିଁ ବୋଲି ସେ ବିଚାରୁଥିଲେ। ସେଥିପାଇଁ ସେ ବନଗମନ କରିବେ ବୋଲି ସ୍ଥିର କରିସାରିଥିଲେ। ତାଙ୍କ ମନରେ ପ୍ରଚଣ୍ଡ ବୈରାଗ୍ୟ ସୃଷ୍ଟି ହୋଇଥିଲା। କୃଷ୍ଣ ଏକଥା ଦେଖି ବଡ଼ ବ୍ୟସ୍ତ ହୋଇ ପଡ଼ିଲେ। ସେ ଜାଣିଥିଲେ ଯେ ଯୁଧିଷ୍ଠିରଙ୍କ ଅହଙ୍କାର ହେତୁ ତାଙ୍କ ମନରେ ଏଭଳି ଭାବନା ଜାତ ହେଉଅଛି। ମୁଁ ସବୁକିଛି କରୁଛି, ଏଇ ମୋର ସୁଖ, ଏଭଳି ଚିନ୍ତାଧାରାକୁ ଅହଙ୍କାର କୁହାଯାଏ। ଯୁଧିଷ୍ଠିର ଭାବୁଥିଲେ ମୁଁ ପାପ କରିଛି, ଏସବୁର କାରଣ ମୁଁ, ତେଣୁ ମୁଁ ବଣକୁ ଯିବି। ଯୁଧିଷ୍ଠିରଙ୍କ ଆତ୍ମ ଅଭିମାନ ହିଁ ଏଭଳି ଚିନ୍ତାର କାରଣ ଥିଲା। ତେଣୁ କୃଷ୍ଣ ସ୍ଥିର କଲେ ଯେ ଯୁଧିଷ୍ଠିରଙ୍କ ଅହଙ୍କାର ଭାଙ୍ଗିବାକୁ ପଡ଼ିବ। ତେଣୁ ସେ ତାଙ୍କୁ କହିଲେ, ଧର୍ମରାଜ, କୁରୁକ୍ଷେତ୍ରରେ ବିଜୟ ପରେ ଆପଣ ଭାବୁଛନ୍ତି ଯେ ଆପଣ ଆପଣଙ୍କର ସବୁ ଶତ୍ରୁକୁ ପରାଜିତ କରିପାରିଛନ୍ତି, କିନ୍ତୁ ପ୍ରକୃତରେ ତା ନୁହେଁ। କାରଣ ଏବେ ମଧ୍ୟ ଆପଣଙ୍କ ଭିତରେ ଶତ୍ରୁ ଜୀବିତ। ସାଧାରଣତଃ ଦୁଇ ପ୍ରକାରର ବ୍ୟାଧି ଦେଖାଯାଏ, ଶାରୀରିକ ଏବଂ ମାନସିକ। କଫ, ପିତ୍ତ ଓ ବାୟୁ ଶରୀରର ମୁଖ୍ୟ ତିନୋଟି ଗୁଣ। ତିନି ଗୁଣ ସନ୍ତୁଳିତ ଅବସ୍ଥାରେ ଥିବା ପର୍ଯ୍ୟନ୍ତ ଶରୀର ସୁସ୍ଥ ରହେ। ସନ୍ତୁଳନ ବିଗିଡ଼ିଗଲେ ରୋଗ ଆକ୍ରମଣ କରେ। ଆତ୍ମାର ଶରୀର ପରି ତିନୋଟି ଗୁଣ ସତ୍ତ୍ୱ, ରଜ ଓ ତମ। ସନ୍ତୁଳିତ ଅବସ୍ଥାରେ ମନରେ ଶାନ୍ତି ରହେ। ସନ୍ତୁଳନ ନ ରହିଲେ ମନରେ ଦୁଃଖ ଓ କଷ୍ଟ ଦେଖାଦିଏ। ଆପଣ ମହାନ ଯୋଦ୍ଧାମାନଙ୍କୁ ହରାଇଥିବା କଥା ସତ, କିନ୍ତୁ ବର୍ତ୍ତମାନ ଆପଣ ଯାହା ସହିତ ଲଢ଼ିବେ ସେ ସେମାନଙ୍କଠାରୁ ଅଧିକ ଶକ୍ତିଶାଳୀ। ରାଜ୍ୟ ତ୍ୟାଗ କରି ଜଙ୍ଗଲକୁ ଗଲେ ବା ଇନ୍ଦ୍ରିୟମାନଙ୍କୁ ପରାଜିତ କଲେ ସିଦ୍ଧି ଲାଭ ହୁଏ ନାହିଁ। ବିଷୟ ଭୋଗ ତ୍ୟାଗ କରି ସନ୍ନ୍ୟାସୀ ଭଳି ଦେଖାଯାଉଥିବା ଲୋକେ ମନେ ମନେ ସାଂସାରିକ ସୁଖ ଓ ବାସନାକୁ ଝୁରୁଥାନ୍ତି। ସେହିଭଳି ଲୋକମାନେ ପ୍ରକୃତରେ ମୂର୍ଖ। ଯେଉଁ ବ୍ୟକ୍ତିମାନେ ସଂସାର କରି ସୁଖ ଦୁଃଖର ଜଞ୍ଜାଳ ଭିତରେ ଶାରୀରିକ ଦୁଃଖ କଷ୍ଟ ମଧ୍ୟରେ ନିଜର ମାନବିକ କର୍ତ୍ତବ୍ୟ ସମ୍ପାଦନ କରୁଥାନ୍ତି, ସେହିମାନେ ହିଁ ପ୍ରକୃତରେ ବୀର ବା ଯୁଦ୍ଧଜିତା। ମୋ ଭିତରେ ଅହଙ୍କାର ନାହିଁ, ଏଭଳି ଚିନ୍ତାଧାରା ଅହଙ୍କାରର ଉପସ୍ଥିତିକୁ ହିଁ ବୁଝାଏ। ଧୈର୍ଯ୍ୟର ସହିତ ସବୁ ପରିସ୍ଥିତିର ମୁକାବିଲା କରି ସାଂସାରିକ ଧର୍ମ ପାଳନ କଲେ ବାସ୍ତବ ବିଜୟ ସମ୍ଭବ। ଫଳରେ ଆଶା ନ ରଖି କର୍ମ ପ୍ରତି ନିଷ୍ଠା ରଖିବା ହିଁ ପ୍ରକୃତ ଧର୍ମ। ସେହି ଧର୍ମ ପାଳନ ଫଳରେ ହିଁ ମୋକ୍ଷ ସମ୍ଭବ ହୁଏ। ତେଣୁ ଧର୍ମରାଜ, ଆପଣଙ୍କ ଭଳି ଜଣେ ବିଜ୍ଞ ଓ ବିଚାରବନ୍ତ ବ୍ୟକ୍ତି ବନଗମନର ପ୍ରସ୍ତାବ ଦେବା ଯୁକ୍ତିସଙ୍ଗତ କି? ଆପଣ ନିଜେ ବିଚାର କରି ଦେଖନ୍ତୁ, ବର୍ତ୍ତମାନର ପରିସ୍ଥିତିରେ ଆପଣଙ୍କର ପ୍ରକୃତ କର୍ତ୍ତବ୍ୟ କ'ଣ? ଶ୍ରୀକୃଷ୍ଣଙ୍କ କଥା ଶୁଣି ଯୁଧିଷ୍ଠିର ନିଜର ଭୁଲ ବୁଝିପାରିଥିଲେ। ତାଙ୍କର ମାନସିକ ଅସ୍ଥିରତା ଦୂର ହୋଇଯାଇଥିଲା। ସେ ଉପଲବ୍ଧି କରିଥିଲେ ସ୍ରଷ୍ଟାଙ୍କ ଇଙ୍ଗିତରେ ପିତାମହଙ୍କ ସରସଜ୍ଜା ଓ ମହାପ୍ରୟାଣ ସଂଗଠିତ ହୋଇଥିବାର ସତ୍ୟକୁ। ସଚେତନ ହୋଇଥିଲେ ନିଜର ସୀମିତତା ସମ୍ପର୍କରେ।

ଶୁଣିଲେ ଚେତନ ଚିନ୍ତନ। ଉପସ୍ଥାପନ କରିଥିଲେ ଭାଗୀରଥୀ ମିଶ୍ର। ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା ସୁହାସ ମହାନ୍ତି। ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି।

ମୁନିମାନେ ସୁତଙ୍କୁ ପଚାରିଲେ, ଈଶ୍ୱରଙ୍କ ଚିନ୍ତାରେ ସବୁବେଳେ ବୁଡ଼ିଥିବା ଶୁକଦେବ ପୁଣି କାହିଁକି ଭାଗବତ ଶିକ୍ଷା କଲେ? ମୁନିମାନଙ୍କ ସନ୍ଦେହ ଦୂର କରିବାକୁ ଯାଇ ସୁତ କହିଲେ, ଭକ୍ତ ପରୀକ୍ଷିତଙ୍କୁ ହରିଚରିତ ଶୁଣାଇବାକୁ ଶୁକମୁନି ଭାଗବତ ଅଭ୍ୟାସ କରିଥିଲେ। କାଲି ଆପଣମାନେ ଶୁଣିଥିଲେ, ମହାଭାରତ ଯୁଦ୍ଧ ପରେ ଦୁର୍ଯ୍ୟୋଧନଙ୍କର ଜାନୁଭଙ୍ଗ ହେବାରୁ ବ୍ୟାସ ସରୋବରରେ ଲୁଚିବା ଏବଂ ସେଠାରେ ଦ୍ରୋଣଙ୍କ ପୁତ୍ର ଅଶ୍ୱତ୍ଥମାକୁ ଧରଣୀ ଅପାଣ୍ଡବା କରିବାକୁ ସେନାପତି ପଦରେ ବରଣ କରିବା, ଅଶ୍ୱତ୍ଥମା ବ୍ରହ୍ମସର ପିଷି ଦ୍ରୌପଦୀଙ୍କ ପଞ୍ଚପୁତ୍ରକୁ ହତ୍ୟା କରିବା କଥା, ଅର୍ଜୁନ ଅଶ୍ୱତ୍ଥମାଙ୍କୁ ଧରିବାକୁ ଗୋଡ଼ାଇବାରୁ ଅଶ୍ୱତ୍ଥମା ଅର୍ଜୁନଙ୍କ ଉପରକୁ ବ୍ରହ୍ମଶିରା ଅସ୍ତ୍ର ପିଷିଲେ, ସେଇ ଅସ୍ତ୍ର ତେଜରେ ଭୟ ପାଇ ଅର୍ଜୁନ କୃଷ୍ଣଙ୍କୁ ରକ୍ଷା କରିବାକୁ ପ୍ରାର୍ଥନା କରିବାରୁ କୃଷ୍ଣ କହିଲେ,

ଶୁଣୁଥିଲେ ଶ୍ରୀମଦ୍ ଭାଗବତ ଆକାଶବାଣୀ ଖବରିପାଟଣା। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ମଧ୍ୟରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସଙ୍ଗୀତା ପଣ୍ଡା। ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗୀମାନଙ୍କୁ ଅଣ କୃଷିକ୍ଷେତ୍ରଥି ବ୍ୟବସାୟର ବିକାଶ, ନୂଆ ରୋଜଗାର ସୃଷ୍ଟି ଆଉ ଅତ୍କା ବର୍କସ୍ କରବାର୍ ଲାଗି ରାଜ୍ୟ ସରକାର ଗୋଟେ ବଡ଼ ପଦକ୍ଷେପ ନେଉଛନ୍। ଓଡ଼ିଶା ଇନକ୍ୟୁବେଟର ଜରିଏ ମୋଟ 150 ଜଣ ଉଦ୍ୟୋଗୀଙ୍କୁ ବଛାଯାଇକରି ସେମାନଙ୍କୁ ଆର୍ଥିକ ସାହାଯ୍ୟ ଦେବାର ସହିତ ମାର୍ଗଦର୍ଶନ ଦେବେ। ଏଥିଲାଗି ଆବେଦନ ମୂଲ ହୋଇଥିବାର ବେଲ୍କେ ଆଇବା 21 ତାରିଖ ଶେଷ ଦିନ ରହିଛି। ଓଡ଼ିଶା ଇନକ୍ୟୁବେଟର ଜରିଏ ଏସ୍ଏଚ୍ଜି ଉଦ୍ୟୋଗୀମାନଙ୍କୁ ସୁଧମୁକ୍ତ ସଫ୍ଟ ଲୋନ୍ ଜରିଏ ଆର୍ଥିକ ସାହାଯ୍ୟ ଦିଆଯିବା। ଆଇଆଇଟି ଭୁବନେଶ୍ୱର ଜରିଏ ମାର୍ଗଦର୍ଶନ, ଯନ୍ତ୍ରପାତି, ନୂଆ ପ୍ରଯୁକ୍ତି ବିଦ୍ୟା ଆର୍ ବ୍ୟବସାୟ ପ୍ରକ୍ରିୟା ବାବଦ ଜ୍ଞାନ ଆର୍ ସାହାଯ୍ୟ ବିଲ୍ ଦିଆଯିବା। ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ତରଫୁ ଓଡ଼ିଶା ପୁଲିସ୍ ଆର୍ ଅଲଗା ବିଭାଗ ଅଧୀନଥି କନେଷ୍ଟବଲ ସ୍ତରୀୟ ପଦବୀ ଆର୍ ସେବା ଲାଗି ନିଯୁକ୍ତି ପ୍ରକ୍ରିୟା ମୂଲ ହୋଇଛି। ଇ ବାବଦ ବିଜ୍ଞାପନ ଆର୍ ଅଲଗା ନିୟମାବଳୀର ଦରକାରୀ ସୂଚନା ଖୁବ୍ ଜଲ୍ଦି ବାହାରବା। ଏ ଭିତରେ ମିଳିତ ପୁଲିସ୍ ସେବା ପରୀକ୍ଷା CPSC 2024 ଲାଗି ମିଳିଥିବାର ଆବେଦନ ପତ୍ରମାନଙ୍କେ ବିଚାରକେ ନେଇକରି ପରୀକ୍ଷା ପ୍ରକ୍ରିୟା ତୁର୍ତ୍ତି କରବାର୍ ଲାଗି ପ୍ରାଥମିକତା ଭିତ୍ତିଥି ଦରକାରୀ ପଦକ୍ଷେପ ନିଆଯାଇଥିବାର ବିଷୟ ଆୟୋଗ ତରଫୁ ଜଣାଇ ଦିଆଯାଇଛି। ପ୍ରାର୍ଥୀମାନେ ସଚେତନ ରହିବାର ସହିତ ପ୍ରସ୍ତୁତି ଜାରି ରଖବାର ଆର୍ ଆୟୋଗଙ୍କ ଅଧିକୃତ ସୂଚନାକେ ଟାକବାର୍ ଲାଗି ଅନୁରୋଧ କରାଯାଇଛି। ରାଜ୍ୟର ଫି ଜିଲ୍ଲା ନ ଗୋଟିଏ ଜିଲ୍ଲା ବହୁ ପର୍ଯ୍ୟଟନ ପଦକ୍ଷେପ ଅଭିମୁଖ୍ୟ ନେବାର୍କେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନର ଓଡ଼ିଶା ପର୍ଯ୍ୟଟନର ବିକାଶକେ ନେଇକରି ହୋଇଥିବାର ବୈଠକଥି ଅଧ୍ୟକ୍ଷତା କରିକରି ଶ୍ରୀମତୀ ଗର୍ଗ ଇତାର ଜରିଏ 5-10 ଛୋଟ ଛୋଟ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି ପଦକ୍ଷେପ ତୁର୍ତ୍ତି କାର୍ଯ୍ୟକାରୀ କରବାର୍କେ ପରାମର୍ଶ ଦେଇଛନ୍। ଇତାର ସହିତ ଜିଲ୍ଲାମାନଙ୍କର ଭିତରେ ପର୍ଯ୍ୟଟନ କ୍ଷେତ୍ରର ସୁସ୍ଥ ପ୍ରତିଯୋଗିତା ଆର୍ ଉତ୍ସାହ ବଢ଼ାବାର୍ ଲାଗି ପର୍ଯ୍ୟଟନ ରେଙ୍କିଂ ବ୍ୟବସ୍ଥା ମୂଲ କରବାର୍କେ କହିଛନ୍। ଜିଲ୍ଲା ପ୍ରଶାସନମାନେ ପର୍ଯ୍ୟଟନ ବାବଦ ପଦକ୍ଷେପକେ ଅଗ୍ରାଧିକାର ଦେବାର୍କେ ସେ କହିଛନ୍। ଭୁବନେଶ୍ୱରନ ଓଡ଼ିଶା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ତ୍ରୟମାସିକ କାର୍ଯ୍ୟଦକ୍ଷତାର ସମୀକ୍ଷା ବୈଠକ ଗଲାକାଲି ହୋଇଯାଇଛି। ଏ ବୈଠକଟି ଉନ୍ନୟନ କମିଶନ ଦେଓରଞ୍ଜନ କୁମାର ସିଂ ଅଧ୍ୟକ୍ଷତା କରିକରି ସବୁ କ୍ଷେତ୍ରର ସନ୍ତୁଳିତ ଆର୍ ସମାବେଶୀ ଅଭିବୃଦ୍ଧି ସହିତ ବିକଶିତ ଓଡ଼ିଶା 2036 ଆଉ ବିକଶିତ ଭାରତ 2047ର ଭିଜନ ସଫଲ କରବାର ଦିଗେ ସବୁ ବ୍ୟାଙ୍କ ରାଜ୍ୟ ସରକାରଙ୍କ ସାଙ୍ଗେ ସହଯୋଗ କରିକରି କାମ କରବାର୍କେ ଆହ୍ୱାନ ଦେଇଛନ୍। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ବାଗିର ଭିନ୍ ଭିନ୍ ଯୋଜନାର ସଫଳ କାର୍ଯ୍ୟକାରିତା ବାବଦେ ଭିଲ୍ ଆଲୋଚନା କରାଯାଇଥିଲା। ଭୁବନେଶ୍ୱର MMIT ଅଡିଟୋରିୟମ୍ର ରାଜ୍ୟସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ସାମର୍ଥ୍ୟ 2026 ହୋଇଯାଇଛି। ଏଥର ସାମର୍ଥ୍ୟ 2026 ଦିବ୍ୟାଙ୍ଗମାନଙ୍କର ସଫଳତା, ଆତ୍ମବିଶ୍ୱାସ ଆର୍ ସମାଜ ଲାଗି ସେମାନଙ୍କର ସକାରାତ୍ମକ ଯୋଗଦାନ ଉପରେ ଜୋର୍ ଦିଆଯାଇଥିଲା। ଏହି ମହୋତ୍ସବଥି ସାରା ଦେଶରୁ 62 ସିନେମା ଆସିଥିଲା। ସେ ଭିତରୁ 38 ସିନେମା ଚୂଡ଼ାନ୍ତ ପ୍ରଦର୍ଶନ ଲାଗି ବଛାଯାଇଥିଲା। ଏଥିରେ ଜାତୀୟ ବିଭାଗଥି ଟ୍ୟୁନ୍ ଅଫ୍ ଲାଇଫ୍ ଆଉ ମେଡାଲ୍ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିବାର ବେଲ୍କେ ଓଡ଼ିଆ ବିଭାଗଥି ଅନ୍ତର୍ଦୃଷ୍ଟି ଆଉ ଲିକ୍ ଏଟାକେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇଛି। ଓଡ଼ିଶା ସରକାରଙ୍କର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫୁ 30 ଯାକ ଜିଲ୍ଲାର ବୃହତ୍ ଉଦ୍ୟାନ କୃଷି ସଚେତନତା ଆଉ ପ୍ରସାର କାର୍ଯ୍ୟକ୍ରମ ହୋଇଯାଇଛି। ଯୁବପିଢ଼ିଙ୍କୁ ବ୍ୟବହାରିକ ବୈଷୟିକ ଜ୍ଞାନକୌଶଳ ଆର୍ ଆତ୍ମନିଯୁକ୍ତି କ୍ଷେତ୍ରର ସକ୍ଷମ କରବାର୍ ଲାଗି ହୋଇଥିବାର ଅଭିଯାନଥି 220 ଅତ୍କା ମହାବିଦ୍ୟାଳୟର 26,900 ଅତ୍କା ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟନ ସମ୍ବଲପୁର ପବ୍ଲିକ୍ ଲାଇବ୍ରେରୀ ତରଫୁ ଗଲାକାଲି ଗୁରୁଦିବସ ଅବସରରେ ଶିକ୍ଷକ ସମ୍ବର୍ଦ୍ଧନା ସମାରୋହ ହୋଇଯାଇଛି। ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଶିକ୍ଷକ ସମାଜକେ ଶୁଭେଚ୍ଛା ଜଣାବାର ସହିତ

ରାଷ୍ଟ୍ର ନିର୍ମାଣ ଥି ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛନ୍। ନୂଆଦିଲ୍ଲୀର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ ପ୍ଲାନିଂ ଆଣ୍ଡ ଆଡମିନିଷ୍ଟ୍ରେସନ ନିପା ତରଫୁ ଓଡ଼ିଶାର 7 ଜଣ ଶିକ୍ଷା ଅଧିକାରୀଙ୍କୁ ପୁରସ୍କୃତ କରାଯାଇଛି। ସେମାନେ ହେଲେ ଓସେପାର ଯୁଗ୍ମ ନିର୍ଦ୍ଦେଶିକା ସସ୍ମିତା ସାହୁ, ଗଜପତି ଜିଲ୍ଲାର ଶିକ୍ଷା ଅଧିକାରୀ ଡକ୍ଟର ମାୟଧର ସାହୁ, ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ରାଧାକାନ୍ତ ଗର୍ତ୍ତିଆ, ବଲାଙ୍ଗୀରର ଏଡିଓ ସେବାଶ୍ରୀ ଭୋଇ, ଯାଜପୁରର ସମଗ୍ର ଶିକ୍ଷାର ଯୋଜନା ସଂଯୋଜକ ତ୍ରିଲୋଚନ ସାହୁ, ଯାଜପୁରର ଏଡିଓ ସବିତା ସାହୁ ଆଉ କେନ୍ଦୁଝରର ଏଡିଓ ଶ୍ରୀକାନ୍ତ ବେହେରା। ପୁରୀ ଶ୍ରୀମନ୍ଦିର ଜନ୍ମାଷ୍ଟମୀ ଠାନୁ ମୂଲ ହୋଇଥିବା ଶ୍ରୀକୃଷ୍ଣଙ୍କର ଲୀଳାର ଆଜି ଦଶମୀ ତିଥିନ ମହାପ୍ରଭୁଙ୍କର ବନଭୋଜି ବେଶ ହେବା। ଗୋପଲୀଳା ସମିଆତି କୃଷ୍ଣ ଆର ବଳରାମ ଗାଈ ବାଛୁରୀମାନଙ୍କୁ ସାଙ୍ଗେ ନେଇକରି ବନଭୋଜି ଲାଗି ଯାଇଥିବାର କଥା ପୁରାଣଥି ବର୍ଣ୍ଣିତ ହୋଇଛି। ଆର୍ ଏ ପରମ୍ପରାକେ ସୋର କରିକିରି ଭୁଦ ମାସର ଅନ୍ଧାର ପଖର ଦଶମୀ ତିଥି ମହାପ୍ରଭୁଙ୍କୁ ବେଶ କରାଯାଇସି। ଏଛିନି ରାଞ୍ଚଲି ଖବର ଇନ ଶେଷ ହେଲା। ଆର ବେଲ ରାଞ୍ଚଲି ଖବର ଶୁଣିପାରିବେ ରାତି 7 ବାଜିକିରି 2 ମିନିଟ୍ ଥି। ଜୁହାର।

ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ରାତି 7:30ରେ, ରାତି 8:00ରେ ଚିଠି ପାଇଛୁ କାର୍ଯ୍ୟକ୍ରମ। ହିନ୍ଦୀ ଭକ୍ତି ଗୀତ ଶୁଣିବେ ରାତି 8:15ରେ। ରାତି 8:30ରେ ସ୍ପୋର୍ଟସ୍ ସ୍କାନ୍, ରାତି 9:15ରେ ସ୍ପଟଲାଇଟ୍ ଏବଂ ରାତି 9:30ରେ ଶୁଣିବେ ଅଖିଳ ଭାରତୀୟ ହିନ୍ଦୀ ରୂପକ ଓ ରାତି 10:00ରେ ରବି ଭାସରୀୟ ସଙ୍ଗୀତ ସଭା। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏ ଥିଲା ଆମ କେନ୍ଦ୍ରରୁ ଆଜି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ଖବରପାଟଣା ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ କ୍ଷମା କରିବେ ପରବର୍ତ୍ତୀ ପ୍ରସାରଣ ପ୍ରଥମେ ଆଞ୍ଚଳିକ ସମ୍ବାଦ ଓ ଆମରି ସ୍ୱାସ୍ଥ୍ୟ ଏବଂ ପରିପରେ ଶୁଣିବେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ 5 ତାରିଖ ସୁଦ୍ଧା ଜନଗଣନା ପ୍ରକ୍ରିୟା ଶେଷ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପାଢ଼ୀ କହିଛନ୍ତି, ଏହାପରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। 5ଟି ପର୍ଯ୍ୟାୟରେ ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲ୍ ମାସରେ ପଞ୍ଚାୟତ ନିର୍ବାଚନ ହେବ ବୋଲି ସେ କହିଛନ୍ତି। ପଞ୍ଚାୟତ ନିର୍ବାଚନ ପରେ ମାସେ ଭିତରେ ପୌର ନିର୍ବାଚନ ଅନୁଷୀତ ହେବ। ଅକ୍ଟୋବର 24ରୁ ନଭେମ୍ବର 7 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘରକୁ ଘର ସର୍ଭେ କାର୍ଯ୍ୟ ଅନୁଷ୍ଠିତ ହେବା ପରେ ଫେବୃୟାରୀ 10 ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି। ପଞ୍ଚାୟତ ସ୍ତରରୁ ସଂଗଠନକୁ ଦୃଢ଼ କରିବା ନେଇ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମତ ପ୍ରକାଶ

ପାଇଛି। କଟକ ଇଣ୍ଡୋର ଷ୍ଟାଡିୟମଠାରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ ବୈଠକରେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ନେଇ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହୋଇଛି। ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଦୁଇଦିନିଆ ବୈଠକ ଆଜି ଉଦ୍ଯାପିତ ହେବ। ଓଡ଼ିଶା ପୁଲିସ୍ ଏବଂ ଅନ୍ୟାନ୍ୟ ବିଭାଗ ଅଧୀନସ୍ଥ କନଷ୍ଟେବଲ ସ୍ତରୀୟ ପଦବୀ ଓ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବା ଓଡ଼ିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗ କହିଛି। ପୁଲିସ୍ ସେବା ପରୀକ୍ଷା 2024 ସଂକ୍ରାନ୍ତ ପରୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଥିବା ଆୟୋଗ

0: କ୍ୟାଲୋରୀ ର ଖାଦ୍ୟ ଦିଆଯାଏ। ଅଧିକ ପରିମାଣରେ ଶର୍କରାଯୁକ୍ତ ଖାଦ୍ୟ ସେବନ ଦ୍ୱାରା ରକ୍ତ ଶର୍କରା ବଢ଼ିଥାଏ। ମଧୁମେହ ରୋଗୀଙ୍କର ଖାଦ୍ୟକୁ ତିନି ଭାଗରେ ବିଭକ୍ତ କରାଯାଏ, ଯେପରିକି ପ୍ରଚୁର ପରିମାଣରେ ଖାଇପାରିବେ, ସୀମିତ ପରିମାଣରେ ଖାଇପାରିବେ ଓ ଖାଇବା ନିଷେଧ। ସବୁଜ ପନିପରିବା ଯେପରିକି ଜହ୍ନି, ଭେଣ୍ଡି, ଶାଗ, ଅମୃତଭଣ୍ଡା, ଫୁଲକୋବି, ବନ୍ଧାକୋବି, କଲରା, ବିନ୍ସ, କାକୁଡ଼ି, ବାଇଗଣ, କୁନ୍ଦୁରି ଇତ୍ୟାଦି ପେଟ ପୁରା ଖାଇପାରିବେ। ସେହିପରି ଭାତ, ରୁଟି, ମାଛ, ଚମଡ଼ା ବିହୀନ କୁକୁଡ଼ା ମାଂସ, କେଶର ବିହୀନ ଅଣ୍ଡା, ଡାଲି ସୀମିତ ପରିମାଣରେ ଖାଇପାରିବେ। ଉଷୁନା ଚାଉଳର ଭାତ ଶର୍କରା ନିୟନ୍ତ୍ରଣ କରିଥାଏ। ଆଳୁ, ଦେଶୀ ଆଳୁ, ସାରୁ, କନ୍ଦମୂଳ, ମିଠା, ଚିନି, ଜାମ୍, ଜେଲି, ଆଇସ୍କ୍ରିମ୍, ଚକୋଲେଟ୍, ମହୁ, କାଜୁ ବାଦାମ, ପାଚିଲା କଦଳୀ, ଆମ୍ବ, ଲିଚୁ, ସପେଟା ଓ କେକ୍ ଇତ୍ୟାଦି ଖାଇବା ନିଷେଧ। ସରବିନା ଦୁଗ୍ଧ, ଛେନା, ସେଓ, ନାସପାତି, ପିଜୁଳି, କୋଳି, ଅମୃତଭଣ୍ଡା ମଧ୍ୟ ସୀମିତ ପରିମାଣରେ ଖାଇପାରିବେ। ଫଳରସକୁ ନ ପିଇ ଫଳ ସହ ଚୋପା ଖାଇଲେ ଏଥିରେ ଅଧିକ ତନ୍ତୁ ବା ରେଶା ଜାତୀୟ ଜିନିଷ ମିଳିଥାଏ। ଅଧିକ ମାତ୍ରାରେ ତେଲ, ଘିଅ ଇତ୍ୟାଦି ରୋଗୀ ପାଇଁ କ୍ଷତିକାରକ। ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ଅଲିଭ୍ ତେଲ ବା ଅଲିଭ୍ ଅଏଲ୍, ଚୋକଡ଼ ପ୍ରସ୍ତୁତ ବା ରାଇସ୍ ବ୍ରାନ୍ ଅଏଲ୍ ଉପକାର ଦେଇଥାଏ। ପ୍ରତ୍ୟେକ ରୋଗୀ 500 ଗ୍ରାମ ତେଲ ଗୋଟିଏ ମାସରେ ଖାଇବା ଉଚିତ। ତେଲ ଛଣା ଖାଦ୍ୟ ଯେପରିକି ବରା, ପିଆଜି, ଆଳୁଚପ, ସିଙ୍ଗଡ଼ା, ଚିପ୍ସ, ପୁରୀ, ଫାଷ୍ଟଫୁଡ୍କୁ ବର୍ଜନ କଲେ ଉପକାର ମିଳିଥାଏ। ଡାଇବେଟିସ୍ ରୋଗୀର ଖାଦ୍ୟ ପ୍ରସ୍ତୁତ ସମୟରେ କିଛିଟା ଧ୍ୟାନ ଦେବା ଆବଶ୍ୟକ। ଖାଦ୍ୟ ନନ୍ଷ୍ଟିକି ପାତ୍ରରେ ପ୍ରସ୍ତୁତ କଲେ କମ୍ ତେଲ ଖର୍ଚ୍ଚ ହୁଏ। ଅଳ୍ପ ଉତ୍ତାପରେ ଖାଦ୍ୟ ପ୍ରସ୍ତୁତ ଦ୍ୱାରା ପନିପରିବାର ତନ୍ତୁ ନଷ୍ଟ ହୋଇନଥାଏ। ମଇଦା ବଦଳରେ ଅଟା ରୁଟି ଓ ଅଟା ପାଉଁରୁଟି ଖାଇଲେ ଶର୍କରା ଅଧିକ ବୃଦ୍ଧି ପାଇନଥାଏ। ପରିବାକୁ ସିଝାଇ ପାଣି ଅଲଗା କରିଦେଲେ ଅଧିକ ଲବଣର ଅଂଶ କମିଥାଏ, କାରଣ ଡାଇବେଟିସ୍ରେ ବୃକକର ସମସ୍ୟା ଦେଖାଗଲେ ଲବଣ ଖାଇବାକୁ ମନା କରାଇଥାଏ। ଏହିସବୁ ଉପାୟ ଅବଲମ୍ବନ କଲେ ରୋଗୀମାନେ ଉପକୃତ ହୋଇଥାନ୍ତି। ଡାଇବେଟିସ୍ ରୋଗୀ ଦିନକୁ 3 ଥର ପେଟପୁରା ଓ 3 ଥର ଜଳଖିଆ ଖାଇବା ଉଚିତ। ଜଳଖିଆରେ ଚୁଡ଼ା ଭଜା, ଚୁଡ଼ା ସନ୍ତୁଳା, ଇଡ୍ଲି, ପିଆଜ ଦୋସା, ଉପମା, ମାଣ୍ଡିଆ ଯାଉ, ଦଲିଆ କ୍ଷୀରି, କ୍ରିମ୍ କ୍ରାକର ବିସ୍କୁଟ, ପତଳା ସୁପ୍ ଇତ୍ୟାଦି ଖାଇପାରିବେ। ଖାଦ୍ୟରେ ସାଲାଡ଼ର ପରିମାଣ ଅଧିକ ହେବା ଉଚିତ। ଡାଇବେଟିସ୍ ରୋଗୀମାନଙ୍କର ପାଇଁ ଉପବାସ କରିବା ଅନୁଚିତ। ଇନ୍ସୁଲିନ୍ ଇଞ୍ଜେକ୍ସନ୍ ନେବାର 15-20 ମିନିଟ୍ ମଧ୍ୟରେ ଖାଦ୍ୟ ଖାଇବା ଉଚିତ, ନଚେତ୍ ରକ୍ତ ଶର୍କରା ବହୁତ କମିଯାଇଥାଏ। ସେହିପରି ଡାଇବେଟିସ୍ ଔଷଧ ଖାଇବା ବା ଇନ୍ସୁଲିନ୍ ଇଞ୍ଜେକ୍ସନ୍ ପରେ ଖାଦ୍ୟ ନ ଖାଇ ବ୍ୟାୟାମ କରିବା ଅନୁଚିତ। ଖାଦ୍ୟ ପରାମର୍ଶ ବା ମେଡିକାଲ୍ ନ୍ୟୁଟ୍ରିସନ୍ ଥେରାପିଷ୍ଟଙ୍କ ସହ ପରାମର୍ଶ ଦ୍ୱାରା ଡାଇବେଟିସ୍ ରୋଗୀ ବା ପରିବାର ଲୋକେ ଖାଦ୍ୟ ବିଷୟରେ ବିସ୍ତୃତ ବିବରଣୀ ପାଇଥାନ୍ତି।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ମଧୁମେହ ରୋଗରେ ଖାଦ୍ୟ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଶିବାନୀ କୁମାର ସେନ୍। ଆକାଶବାଣୀ କଟକ, ସମୟ ସକାଳ 7:15 ହେବାକୁ ଯାଉଛି, ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଭାରତର ଜିଡିପି ବୃଦ୍ଧି ଦେଶର ଆର୍ଥିକ ସୁଦୃଢ଼ୀକରଣକୁ ଦର୍ଶାଉଛି, କହିଲେ ପ୍ରଧାନମନ୍ତ୍ରୀ। ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ପରେ ନିଯୁକ୍ତ ହେଲେ 8 ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି। ୟୁକ୍ରେନ୍ ଉପରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଆକ୍ରମଣ ନ କରିବାକୁ ରୁଷର ନିଷ୍ପତ୍ତି। ଏବଂ ମହିଳା ଏସିଆ କପ୍ T20ରେ ପାକିସ୍ତାନକୁ 7 wicketରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଶ୍ୱରେ ଅନିଶ୍ଚିତତା ମଧ୍ୟରେ ଭାରତର ଜିଡିପି 7.8% ବୃଦ୍ଧି ଦେଶର ଆର୍ଥିକ ସୁଦୃଢ଼ତା ପ୍ରଦର୍ଶନ କରୁଛି। ଶ୍ରୀ ମୋଦି କହିଛନ୍ତି, ଭାରତ ନୀତିଗତ ସକ୍ରିୟତା ଯୋଗୁଁ ଦୀର୍ଘକାଳୀନ ଆର୍ଥିକ ବିକାଶ ଦର ବଜାୟ ରଖିବାରେ ସଫଳ ହୋଇଛି। ଗତକାଲି ନୂଆଦିଲ୍ଲୀର ଶ୍ରୀରାମ କଲେଜ ଅଫ୍ କମର୍ସର ଶତାବ୍ଦୀ ସମାରୋହରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିଶୀଳ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ଅତୀତର ବିଭିନ୍ନ ପ୍ରତିବନ୍ଧକ

0: ସମ୍ପର୍କ ଏବଂ ବର୍ତ୍ତମାନ ସମୟର ଉପଲବ୍ଧିକୁ ତୁଳନା କଲେ ଭାରତ ଆତଙ୍କବାଦକୁ ପରାସ୍ତ କରିବା, ସୁରକ୍ଷା ବଳର ଆତ୍ମବିଶ୍ୱାସ ବୃଦ୍ଧି ଭଳି କ୍ଷେତ୍ରରେ ବିଜୟ ଲାଭ କରି ପୂର୍ବୋତ୍ତର ପର୍ଯ୍ୟନ୍ତ ଶାନ୍ତି ସ୍ଥାପନ କରିବାରେ ସଫଳ ହୋଇଛି।
1: दुनिया भारत को फ्रजाइल फाइव बता रही थी, आज दुनिया भारत को फास्टेस्ट ग्रोइंग मेजर इकोनॉमी बनने से हुए देख रही है। अभी हफ्ते भर में ही भारत की इकोनॉमी को लेकर कई सारी पॉजिटिव खबरें आई। 7.8% क्वार्टरली ग्रोथ ने देश का जोश बढ़ाया है और इसी बीच जापानीज क्रेडिट रेटिंग एजेंसी ने भारत की रेटिंग अपग्रेड कर दी है। ये 7.8% की ग्रोथ भी ऐसे समय में आई है जब वेस्ट एशिया का युद्ध चल रहा है।
0: प्रधानमंत्री कहिछंति देशरे गत अप्रैल जून मास मध्यरे विद्युत उत्पादन 9% वृद्धि पाइछि। सेही समय मध्यरे जानवाहन बिक्री परिमाण 20% वृद्धि पाइथिबा बेले तीन चकिया जान बिक्री 30% वृद्धि घटिछि। ଷ୍ଟିଲ୍ ଏବଂ ସିମେଣ୍ଟ କ୍ଷେତ୍ରରେ ମଧ୍ୟ 8% ବିକ୍ରି ବୃଦ୍ଧି ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ସ୍ମାର୍ଟଫୋନ୍ ରପ୍ତାନୀ 2.5 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିବା ବେଳେ ଘରୋଇ ପ୍ରତିରକ୍ଷା ଉତ୍ପାଦନ 2 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀରାମ କଲେଜ ଅଫ୍ କମର୍ସ ବର୍ଷ ବର୍ଷ ଧରି ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାର ସୁଯୋଗ ସୃଷ୍ଟି କରିବା ସହ ସେମାନଙ୍କ ବିକାଶ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ଶୈକ୍ଷିକ ଶ୍ରେଷ୍ଠତା ଯୋଗୁଁ ଏହି କଲେଜ ଏକ ପ୍ରମୁଖ ମହାବିଦ୍ୟାଳୟ ଭାବେ ନିଜର ବିଶ୍ୱସନୀୟତା ସୃଷ୍ଟି କରିବାରେ ସଫଳତା ଲାଭ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସେହି କଲେଜର ଛାତ୍ର ଥିଲେ।
1: ଜବ କୋଇ ଇନସାନ 100 ବର୍ଷ ଜୀତା ହେ ତୋ ଉସେ ଅନୁଭବୋଁ କା ସାଗର ମାନା ଜାତା ହେ ଔର ଜବ କୋଇ ସଂସ୍ଥାନ 100 ବର୍ଷ କା ହୋତା ହେ ତୋ ଓ ଉପଲବ୍ଧିଓଁ ଔର ପ୍ରେରଣାଓଁ କା महासागर हो जाता है। अपनी 100 वर्षों की इस यात्रा में एसआरसीसी ने पीढ़ियों को गढ़ा है, उन्हें उज्जवल भविष्य से जोड़ा है। जो आए उन्होंने पढ़ा और जो निकले वो गढ़े हुए निकले।
0: सुप्रीम कोर्ट कलेजियम रो सुपारिश परे 8 उच्च न्यायालय रो मुख्य विचारपति नियुक्त करा जायछि। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଭଲ୍ଲୁରୀ କାମେଶ୍ୱର ରାଓଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରବୀନ୍ଦ୍ର ଭି ଭୁଗେଙ୍କୁ କୋଲକାତା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଛି। ସେହିପରି ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ କୃଷ୍ଣରାମ ମହାପାତ୍ରଙ୍କୁ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି, ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଳ୍ପେଶ ଯଶୱନ୍ତ କୋଗଜେଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଛି। ରାଜସ୍ଥାନ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ପୁଷ୍ପେନ୍ଦ୍ର ସିଂ ଭଟ୍ଟିଙ୍କୁ ଜମ୍ମୁ କାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିବା ବେଳେ ବିଚାରପତି ଅଶ୍ୱନୀ କୁମାର ମିଶ୍ରଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ, ଜଷ୍ଟିସ୍ ସଞ୍ଜୟ କୁମାର ଅଗ୍ରୱାଲଙ୍କୁ ରାଜସ୍ଥାନ ହାଇକୋର୍ଟ ଏବଂ ଜଷ୍ଟିସ୍ ମହେଶ ଚନ୍ଦ୍ର ତ୍ରିପାଠୀଙ୍କୁ ବମ୍ବେ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଆମେରିକା ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫ୍ ଏବଂ ଜାରେଡ୍ କୁଷ୍ଣରଙ୍କ ସହ ଗତକାଲି କ୍ରେମଲିନ୍ରେ ସାକ୍ଷାତ ଆଲୋଚନା କରିଛନ୍ତି। ପ୍ରାୟ 3 ଘଣ୍ଟାରୁ ଅଧିକ ସମୟ ଧରି ଅନୁଷ୍ଠିତ ଆଲୋଚନାରେ ଆମେରିକୀୟ ରାଷ୍ଟ୍ରଦୂତ ରୁଷ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ବିବାଦର ଅବସାନ ଲାଗି ବିଭିନ୍ନ ପ୍ରସ୍ତାବ ଉପରେ ଉପସ୍ଥାପନ କରିଥିଲେ। କଥାବାର୍ତ୍ତା ସମୟରେ ରୁଷ ରାଷ୍ଟ୍ରପତି ଆସନ୍ତା 3 ଦିନ ପର୍ଯ୍ୟନ୍ତ କିଭ୍ ଉପରେ ଆକ୍ରମଣ ନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି ସୋମବାର ପର୍ଯ୍ୟନ୍ତ ମସ୍କୋ ଉପରେ କୌଣସି ଆକ୍ରମଣ କରାଯିବ ନାହିଁ। ସୂଚନା ଅନୁଯାୟୀ ଶାନ୍ତି ସ୍ଥାପନ ପ୍ରକ୍ରିୟାର ଅଂଶସ୍ୱରୂପ ଆଜି ଆମେରିକୀୟ ରାଷ୍ଟ୍ରଦୂତ କିଭ୍ ଅଞ୍ଚଳ ଗସ୍ତ କରିବେ। ଆଲୋଚନା ପରେ ରାଷ୍ଟ୍ରପତି ଶ୍ରୀ ପୁତିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଇରାନ୍ର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି ପକ୍ଷରୁ 3 ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରାଯାଇଛି। ସମ୍ପୃକ୍ତ ତୈଳ ଟ୍ୟାଙ୍କରଗୁଡ଼ିକ ହରମୁଜ୍ ପ୍ରଣାଳୀର ପ୍ରତିବନ୍ଧିତ ମାର୍ଗ ଦେଇ ଯାତ୍ରା କରୁଥିବା ବେଳେ ଇରାନ୍ ଆକ୍ରମଣ କରିଛି। ସେହି ଜାହାଜଗୁଡ଼ିକ ଆମେରିକୀୟ କମ୍ପାନୀଗୁଡ଼ିକର ହୋଇଥିବା ଜଣାପଡ଼ିଛି। ପୂର୍ବରୁ ଆମେରିକା ଇରାନ୍ର 3 ତୈଳ ଟ୍ୟାଙ୍କର ଉପରେ ଆକ୍ରମଣର ଜବାବରେ ଇରାନ୍ ଏହି ଆକ୍ରମଣ କରିଥିବା କୁହାଯାଇଛି। ଆମେରିକା ସେନା ପକ୍ଷରୁ ଇରାନ୍ ଆକ୍ରମଣକୁ ପ୍ରତିହତ କରିବା ଲାଗି କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିବା ବେଳେ ଇରାନ୍ର ବୈଦେଶିକ ମନ୍ତ୍ରୀ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଦେଶର ସୁରକ୍ଷା ପାଇଁ ଇରାନ୍ ପକ୍ଷରୁ କଡ଼ା ଜବାବ ଦିଆଯିବ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡକ୍ଟର ଦିନେଶ ଶର୍ମାଙ୍କୁ

0: ଆଣ୍ଡାମାନ ନିକୋବର ଦ୍ୱୀପର ଉପରାଜ୍ୟପାଳ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅବସରପ୍ରାପ୍ତ ଆଡମିରାଲ ଦେବେନ୍ଦ୍ର କୁମାର ଯୋଶୀଙ୍କ ସ୍ଥାନରେ ଡକ୍ଟର ଶର୍ମା ଉପରାଜ୍ୟପାଳ ଦାୟିତ୍ୱ ତୁଲାଇବେ। ଆଡମିରାଲ ଦେବେନ୍ଦ୍ର କୁମାର ଯୋଶୀ 2017 ଅକ୍ଟୋବରଠାରୁ ଉପରାଜ୍ୟପାଳ ଦାୟିତ୍ୱରେ ଅଛନ୍ତି। ଆସନ୍ତା ନଭେମ୍ବର ମାସ 25 ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ନବନିଯୁକ୍ତ ଉପରାଜ୍ୟପାଳ ଡକ୍ଟର ଦିନେଶ ଶର୍ମା ବର୍ତ୍ତମାନ ଉତ୍ତରପ୍ରଦେଶରୁ ରାଜ୍ୟସଭା ସାଂସଦ ଅଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜିଠାରୁ ଚାରିଦିନିଆ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗସ୍ତରେ ଯିବେ। ଆସାମ, ମେଘାଳୟ, ମଣିପୁର ଏବଂ ଅରୁଣାଚଳ ପ୍ରଦେଶକୁ ଉପରାଷ୍ଟ୍ରପତି ଗସ୍ତ କରିବେ। ଗସ୍ତ ଅବସରରେ ବିଭିନ୍ନ ଶୈକ୍ଷିକ, ସାଂସ୍କୃତିକ ଏବଂ ସାର୍ବଜନୀନ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଗସ୍ତର ପ୍ରଥମ ଦିନରେ ଉପରାଷ୍ଟ୍ରପତି ଆସାମର ଗୁଆହାଟୀସ୍ଥିତ ଗୀତାନଗର ମହାବିଦ୍ୟାଳୟ ଅର୍ଥାତ୍ କନ୍ୟା ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ। ଏହାପରେ ଗୁଆହାଟୀସ୍ଥିତ ସ୍ୱାସ୍ଥ୍ୟ ବିଜ୍ଞାନ ଶ୍ରୀମନ୍ତ ଶଙ୍କରଦେବ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତିନିଦିନିଆ ଗସ୍ତରେ ଯାଇ ଗତ ରାତିରେ ଗୋଆରେ ପହଞ୍ଚିଛନ୍ତି। ଆଜି ଶ୍ରୀ ଶାହା ଅଷ୍ଟବିଂଶ ପଶ୍ଚିମାଞ୍ଚଳ ଜୋନାଲ ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। ପରେ ଶ୍ରୀ ଶାହା ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେବା ସହ ରାଜ୍ୟ ବିଜେପିର ନୂଆ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ। ଶ୍ରୀ ଶାହା ଗୋଆ ସମ୍ପର୍କିତ କେତେକ ପ୍ରମୁଖ ପ୍ରସଙ୍ଗ ଉପରେ ସମୀକ୍ଷା ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟ ବିଜେପି କାର୍ଯ୍ୟକାରିଣୀର ସଦସ୍ୟମାନଙ୍କ ସହ ମଧ୍ୟ ସେ ବୈଠକ କରିବେ। ଆସନ୍ତାକାଲି ଶ୍ରୀ ଶାହା ଗୋଆ ପୋଲିସକୁ ରାଷ୍ଟ୍ରପତିଙ୍କ ସମ୍ମାନ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଆଇବ୍ରିକ୍ସ ଶିଖର ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ 500ରୁ ଅଧିକ ନିବେଶକ, ଅର୍ଥମନ୍ତ୍ରୀ ଏବଂ ବ୍ୟବସାୟିକ ନେତୃତ୍ୱ ଯୋଗଦେବେ। ନୂଆଦିଲ୍ଲୀରେ ଚଳିତ ମାସ 12-13 ତାରିଖରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ଅଧୀନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦୁଇଦିନିଆ ସମ୍ମିଳନୀରେ 21 ବ୍ରିକ୍ସ ସଦସ୍ୟ ଏବଂ ଅଂଶୀଦାର ଦେଶଗୁଡ଼ିକ ଭିତ୍ତିଭୂମି ନିର୍ମାଣ, ଶକ୍ତି ଏବଂ ଡିଜିଟାଲ ସାମର୍ଥ୍ୟ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ବିଚାର ବିମର୍ଶ କରିବେ। ଛତିଶଗଡ଼ରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏର ଜଗଦଲପୁରସ୍ଥିତ ସ୍ୱତନ୍ତ୍ର କୋର୍ଟ ଝିରାମ ଭ୍ୟାଲି ମାଓ ଆକ୍ରମଣ ଘଟଣାରେ ସମସ୍ତ 10 ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଘଟଣାରେ 11 ଜଣ ଅଭିଯୁକ୍ତଙ୍କ ବିଚାର ଚାଲିଥିବା ବେଳେ ଜଣେ ଅଭିଯୁକ୍ତର ପୂର୍ବରୁ ଜେଲ୍ରେ ମୃତ୍ୟୁ ହୋଇସାରିଛି। ମାମଲାର ବିଚାର କରି ନ୍ୟାୟାଳୟ 2 ଜଣ ମହିଳାଙ୍କ ସମେତ 10 ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତମାନଙ୍କୁ 29 ଜଣ ଲୋକଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଅନ୍ୟ 15 ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବା ନେଇ ଦୋଷାରୋପ କରାଯାଇଛି। ମହିଳା ଏସିଆ କପ୍ T20 ଶୃଙ୍ଖଳାରେ ଗତକାଲି ଦୁବାଇରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ 18 ଓଭର ଗୋଟିଏ ବଲ୍ରେ ସମସ୍ତ ୱିକେଟ୍ ହରାଇ 55 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। T20 ଆନ୍ତର୍ଜାତିକ ମ୍ୟାଚ୍ରେ ଏହା ସବୁଠାରୁ କମ୍ ରନ୍ ଥିଲା। ଜବାବରେ ଭାରତ 8 ଓଭର 4 ବଲ୍ରେ 3 ୱିକେଟ୍ ହରାଇ 57 ରନ୍ ସ୍କୋର କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଭାରତର GDP ବୃଦ୍ଧି ଦେଶର ଆର୍ଥିକ ସୁଦୃଢ଼ୀକରଣକୁ ଦର୍ଶାଉଛି, କହିଲେ ପ୍ରଧାନମନ୍ତ୍ରୀ। ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ପରେ ନିଯୁକ୍ତ ହେଲେ 8ଟି ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି। ୟୁକ୍ରେନ୍ ଉପରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଆକ୍ରମଣ ନ କରିବାକୁ ରୁଷ୍ର ନିଷ୍ପତ୍ତି। ଏବଂ ମହିଳା ଏସିଆ କପ୍ T20ରେ ପାକିସ୍ତାନକୁ 7 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ଶୁଣିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମିଡିୟମ ୱେଭ୍ରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାର ହେଉଛି 248 ମିଟର ତଥା 1206 କିଲୋହର୍ଟ୍ଜ ଓ FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଶୁଣନ୍ତୁ କୁନି କୁନି ପିଲାଙ୍କ ପାଇଁ ସ୍ୱର୍ଗଫୁଲ କାର୍ଯ୍ୟକ୍ରମ। ଉପସ୍ଥାପନା ସ୍ନିଗ୍ଧାରାଣୀ ପଣ୍ଡା, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ।

ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ଆମ ଜୀବନରେ ଗୁରୁ ହେଉଛନ୍ତି ପଥ ପ୍ରଦର୍ଶକ, ମାର୍ଗଦର୍ଶକ, ଚରିତ୍ର ନିର୍ମାଣକର୍ତ୍ତା। ଯିଏ ଯେମିତି ଗୁରୁ ପାଇଛି, ତା ଜୀବନରେ ସେଇଭଳି ସଂସ୍କାର ଆସିଛି। ତେଣୁ ଗୁରୁଙ୍କର ପ୍ରଭାବ ଆମ ସମାଜରେ ସବୁବେଳେ ରହିଛି, ଆଉ ରହୁଥିବ ମଧ୍ୟ। ଆମେ ସମସ୍ତେ ଆମ ଗୁରୁଙ୍କୁ ସଦାସର୍ବଦା ସମ୍ମାନ ଜଣାଇବା। ଏଇ କଥା ସହିତ ସ୍ୱର୍ଗଫୁଲ କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ ପିଲାଏ। ଆଜିର ଉପସ୍ଥାପନାରେ ମୁଁ ତୁମର ସ୍ନିଗ୍ଧା ଅପା। ପିଲାଏ, ଛୋଟବେଳୁ ଆମେ ଯାହାଠୁ ଯାହା ଶିଖିଛୁ, ସେ ଆମ ଗୁରୁ। କେବଳ ଯେ ବହୁତ ପାଠ ପଢି ପାଠ ପଢେଇଲେ ସେ ଗୁରୁ, ତାହା ନୁହେଁ। ଜୀବନରେ ଆମେ ଛୋଟ କଥାଟିଏ ବି ଯାହାଠୁ ଶିଖୁ, ତାଙ୍କୁ ସମ୍ମାନ ଦେବା ଉଚିତ, ଆଉ ସିଏ ଆମର ଗୁରୁ ବୋଲି ମାନିବା ଉଚିତ। ଯେମିତି ଆମ ମା ଆମର ପ୍ରଥମ ଗୁରୁ, ଯେମିତି ଆମକୁ ଛୋଟବେଳୁ ବ୍ୟବହାର, ପାଠ ପଢା, ତା ସହିତ ଜୀବନରେ ଆଗ୍ରହ ଭରିବା ଶିଖାନ୍ତି। ବିଦ୍ୟାଳୟକୁ ଗଲା ପରେ ଶିକ୍ଷକ ଆମ ଜୀବନରେ ଆମୂଳ ଚୂଳ ପରିବର୍ତ୍ତନ କରିପାରନ୍ତି। ଆମେ ତାଙ୍କ କଥା ମାନି ଯଦି ନିଜ ଜୀବନଯାତ୍ରାକୁ ଆଗେଇ ନେବା, ତେବେ ନିଶ୍ଚୟ ଆମେ ଭଲ ନାଗରିକଟିଏ ହୋଇପାରିବା, ଆଉ ଆମ ଦେଶର ଗୌରବ ବଢ଼ାଇବା। ସମାଜରେ ନିଃସ୍ୱାର୍ଥପର ଶିକ୍ଷକଟିଏ ସମାଜକୁ ବଦଳେଇବାର ସାମର୍ଥ୍ୟ ରଖନ୍ତି। ବର୍ତ୍ତମାନ ସମାଜରେ ଏମିତି ଶିକ୍ଷକଙ୍କର ବହୁତ ଆବଶ୍ୟକତା ରହିଛି। ତେଣୁ ତ ଶିକ୍ଷକଙ୍କୁ ସମ୍ମାନ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ।

0: ହଁ ପିଲାଏ, ଶିକ୍ଷକ ଚାହିଁଲେ ଗୋଟେ ସୁନ୍ଦର ସମାଜ ନିର୍ମାଣ କରିପାରନ୍ତି, କିନ୍ତୁ ଯଦି ଶିକ୍ଷକଟିଏ ଖରାପ ଚରିତ୍ରର ହୁଅନ୍ତି ବା ଖରାପ ଚିନ୍ତାଧାରାର ହୁଅନ୍ତି, ତେବେ ସେହି ସମାଜକୁ ନଷ୍ଟ ହେବାକୁ ଅଳ୍ପ ସମୟ ଲାଗିଥାଏ। ପୂର୍ବେ ଗୁରୁକୁଳରେ ଗୁରୁ ଶିଷ୍ୟଙ୍କର ସମ୍ପର୍କ ଏକ ଭିନ୍ନ ପ୍ରକାର ଥିଲା। ସମୟ ସ୍ରୋତରେ ସେ ଧୀରେ ଧୀରେ ପରିବର୍ତ୍ତନ ଦେଇ ଗତି କରୁଛି। ଏବେ ବି ଶିକ୍ଷକ ଆଉ ଛାତ୍ରର ସମ୍ପର୍କ ବହୁତ ସୁନ୍ଦର ରହିଛି, କିନ୍ତୁ ଧାରାର ପରିବର୍ତ୍ତନ ହୋଇଛି। ଆସ ଆଜି ଏଇ ଗୁରୁ ଶିଷ୍ୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଆଲୋଚନାଟିଏ ଶୁଣିବା। ଆଲୋଚନାଟି ହେଉଛି ସାମ୍ପ୍ରତିକ ସମାଜରେ ଗୁରୁ ଶିଷ୍ୟ ପରମ୍ପରା ଓ ସମ୍ପର୍କ। ଏହାକୁ ତୁମକୁ କହି ଶୁଣାଉଛନ୍ତି ଭାଇ ପ୍ରକାଶ ଚନ୍ଦ୍ର ନିଶଙ୍କ, ଯିଏକି ଜଣେ ଶିକ୍ଷକ ମଧ୍ୟ।
1: ପିଲାମାନେ, ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରା ଏକ ପ୍ରାଚୀନ ପ୍ରଥା। ଏଥିରେ ଗୁରୁ ନିଜର ଜ୍ଞାନ, ଅଭିଜ୍ଞତା, ଅନୁଭୂତି, ସଂସ୍କାର, ଅନୁଭବ ଇତ୍ୟାଦି ସବୁ ଜିନିଷ ଶିଷ୍ୟକୁ ପ୍ରଦାନ କରିଥାନ୍ତି। ତେଣୁ ଯଥାର୍ଥରେ କୁହାଯାଇଛି, ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରହ୍ମ, ତସ୍ମୈ ଶ୍ରୀ ଗୁରବେ ନମ। ଗୁରୁ ଅର୍ଥାତ୍ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନର ଆଲୋକ ପ୍ରଦାନ କରୁଥିବା ବ୍ୟକ୍ତି, ଏବଂ ଶିଷ୍ୟ ଅର୍ଥାତ୍ ଶିକ୍ଷା ଲାଭ କରୁଥିବା ସାଧକ। ଏଠି ପିଲେ ଗୁରୁ ମଧ୍ୟ ସାଧକ। ତେଣୁ ଗୁରୁଙ୍କ ଘର ହେଉ, ଆଶ୍ରମ ହେଉ, ଚାଟଶାଳୀ ହେଉ, ବିଦ୍ୟାଳୟ ହେଉ, ମହାବିଦ୍ୟାଳୟ ହେଉ କି ବିଶ୍ୱବିଦ୍ୟାଳୟ ହେଉ, ଯାହା ବି କୁହନ୍ତୁ, ସାଧନା ସବୁବେଳେ ଅବିରତ ଚାଲେ। ଉଭୟ ଶିଷ୍ୟ ଓ ଗୁରୁ ସେଠାରେ ସାଧକ। ଅନୁଭୂତିର ଆଦାନ ପ୍ରଦାନ ହୁଏ, ସୂଚନା ଓ ଜ୍ଞାନର ବିତରଣ ଉଭୟ ପାର୍ଶ୍ୱରୁ ହୋଇଥାଏ। ଜାଣିଲ ପିଲେ, ଭାରତୀୟ ପରମ୍ପରାରେ ଅନେକ ଐତିହାସିକ ଉଦାହରଣ ଏ ଉପରେ ରହିଛି, ଯଥା ଦ୍ରୋଣାଚାର୍ଯ୍ୟ ଗୁରୁ, ଅର୍ଜୁନ ଶିଷ୍ୟ, ଏହା ଧନୁର୍ବିଦ୍ୟା ଶିକ୍ଷା କରିବାର ଶ୍ରେଷ୍ଠ ଉଦାହରଣ। କୃଷ୍ଣ ଗୁରୁ, ସୁଦାମା ଶିଷ୍ୟ, ଏହା ନିଃସ୍ୱାର୍ଥପର ଗୁରୁଭକ୍ତିର ଉଦାହରଣ। ବିଶ୍ୱାମିତ୍ର

ରାମ ଲକ୍ଷ୍ମଣ ଉଭୟ ଶିଷ୍ୟ, ଯୁଦ୍ଧ ବିଦ୍ୟା ତଥା ଜୀବନ କୌଶଳ ଶିକ୍ଷା, ମହର୍ଷି ସନ୍ଦୀପନୀ ଗୁରୁ ଆଉ ଭଗବାନ ଶ୍ରୀକୃଷ୍ଣ ଶିଷ୍ୟ, ଆଚାର୍ଯ୍ୟ ଚାଣକ୍ୟ ଗୁରୁ, ରାଜା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଶିଷ୍ୟ, ସାମ୍ରାଜ୍ୟ ପ୍ରତିଷ୍ଠା କେମିତି କରିବା ତାହା ଆଚାର୍ଯ୍ୟ ଚାଣକ୍ୟ ଶିଖାଇଥିଲେ, ରାମଦାସ ଗୁରୁ ଏବଂ ଛତ୍ରପତି ଶିବାଜୀ ଶିଷ୍ୟ, ଆଧ୍ୟାତ୍ମିକ ତଥା ସାମ୍ରାଜ୍ୟ ପ୍ରତିଷ୍ଠା ସେ ସମ୍ବନ୍ଧରେ ଏ ହେଉଛି ସମ୍ପର୍କ, ରାମକୃଷ୍ଣ ପରମହଂସ ଏବଂ ସ୍ୱାମୀ ବିବେକାନନ୍ଦ, ବେଦାନ୍ତ ଲାହିରି ମହାଶୟ ଏବଂ ଶ୍ରୀ ଯୁକ୍ତେଶ୍ୱର କ୍ରିୟାଯୋଗ ଉପରେ ତାଙ୍କର ସମ୍ପର୍କ। ତ ପିଲେ, ଆମେ ମଧ୍ୟ ଜାଣିଛେ ଆରୁଣି ଗୁରୁଙ୍କ ଆଦେଶ ପାଳନ କରିବା ପାଇଁ କ୍ଷେତର ହୁଡ଼ାରେ ନିଜେ ଶୋଇପଡ଼ି ପାଣିକୁ ଅଟକାଇଥିଲେ। ସେହିପରି ଏକଲବ୍ୟ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ମନେ ମନେ ଗୁରୁ ମାନି ଶ୍ରେଷ୍ଠ ଧନୁର୍ଦ୍ଧର ହୋଇପାରିଥିଲେ ଏବଂ ଗୁରୁ ଦକ୍ଷିଣା ସ୍ୱରୂପ ନିଜର ହାତର ବୁଢ଼ା ଆଙ୍ଗୁଠି ଦେବାକୁ ପଛାଇ ନଥିଲେ। ଜାଣିଲ ପିଲେ, ଶ୍ରୀରାମ ସ୍ୱୟଂ ଭଗବାନ ଥିଲେ, କିନ୍ତୁ ଗୁରୁ ବଶିଷ୍ଠଙ୍କ ପାଖରେ ଆଶ୍ରମରେ ରହି କଠୋର ପରିଶ୍ରମ କରି ଶିକ୍ଷା ଲାଭ କରିଥିଲେ। ସେହିପରି ଭଗବାନ ଶ୍ରୀକୃଷ୍ଣ ଗୁରୁ ସନ୍ଦୀପନୀଙ୍କ ଆଶ୍ରମ ରହି ଶିକ୍ଷା ଲାଭ କରିଥିଲେ। କିନ୍ତୁ ପିଲେ, ଗୋଟେ କଥା, ଆଜି ଆଧୁନିକ ସମାଜରେ ପାଠପଢ଼ା ବା ଶିକ୍ଷାଦାନର ଶୈଳୀ ବଦଳି ଯାଇଛି। ଗୁରୁକୁଳ ସ୍ଥାନରେ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଆସିଛି। ଶିକ୍ଷାର ବ୍ୟବସାୟୀକରଣ ଯୋଗୁଁ ଆଜି ଆମକୁ ଗୋଟେ ବିଷମ ପରିସ୍ଥିତି ସୃଷ୍ଟି ହୋଇଯାଇଛି। ଗୁରୁ ନାହାନ୍ତି, କିନ୍ତୁ ସାଧାରଣ ଶିକ୍ଷକ ଅଛନ୍ତି। ଆଜି ବ୍ୟାପକ ପରିବର୍ତ୍ତନ ଆସିଛି। ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବିକାଶ ଓ ବ୍ୟବସାୟୀକରଣ ପାଇଁ ପ୍ରାଚୀନ କାଳର ପରମ୍ପରାରେ ଅଶେଷ ପରିବର୍ତ୍ତନ ଘଟିଛି। ପିଲାମାନେ, ତୁମେ ଜାଣିଥିବ ବିଦ୍ୟାଳୟ ଏବଂ କୋଚିଂ ସେଣ୍ଟରରେ ମୋଟା ଅଙ୍କର ଫିସ୍ ନିଆଯାଉଛି। ତେଣୁ ଗୁରୁ ଶିଷ୍ୟ ସମ୍ପର୍କ କେବଳ ଗ୍ରାହକ ଓ ସେବା ପ୍ରଦାନକାରୀ ବ୍ୟବସ୍ଥା ମାଧ୍ୟମରେ ସୀମିତ ହୋଇଯାଇଛି। ଡିଜିଟାଲ ଓ ଅନଲାଇନ୍ ଶିକ୍ଷା ଆମକୁ ପିଲେ କବଳିତ କରିଛି। ଇଣ୍ଟରନେଟ୍, ୟୁଟ୍ୟୁବ୍, AI ଆଜି ତୁମ ସମସ୍ତଙ୍କର ଗୁରୁ ପାଲିଟିଛି। ଛାତ୍ରଛାତ୍ରୀମାନେ ଘରେ ବସି କମ୍ପ୍ୟୁଟର, ଲ୍ୟାପଟପ୍, ଟ୍ୟାବଲେଟ୍, ମୋବାଇଲରେ ପାଠ ପଢ଼ୁଛନ୍ତି। ତେଣୁ ପିଲାମାନେ ସମ୍ପର୍କ ଯାନ୍ତ୍ରିକ ହୋଇଯାଇଛି। ଗୁରୁ ଶିଷ୍ୟ ମଧ୍ୟରେ ଥିବା ପ୍ରତ୍ୟକ୍ଷ ଆନ୍ତରିକ ସମ୍ପର୍କ ଓ ଭଗବତ ଯୋଗସୂତ୍ର ବା ଭାବଗତ ଯୋଗସୂତ୍ର କମିବାରେ ଲାଗିଛି। ଆଧୁନିକ ଜୀବନଶୈଳୀ ଓ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୁରୁଙ୍କ ପ୍ରତି ଥିବା ଆଦର, ଭୟ, ସମ୍ମାନ, ଶ୍ରଦ୍ଧା ନିଶ୍ଚିତ ଭାବରେ ଧୀରେ ଧୀରେ କମିବାରେ ଲାଗିଛି। ଆଜିର ଶିକ୍ଷା ବ୍ୟବସ୍ଥା କେବଳ ପରୀକ୍ଷା, ମାର୍କ ଓ ଚାକିରି ପାଇବା ଉପରେ ସୀମିତ, ନୈତିକ ଶିକ୍ଷା ଓ ଚରିତ୍ର ଗଠନ ଉପରେ ସେତେଟା ଗୁରୁତ୍ୱ ରହୁନାହିଁ। ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ କହିଥିଲେ, ଶିକ୍ଷାର ଉଦ୍ଦେଶ୍ୟ କେବଳ ଡିଗ୍ରୀ ଦେବା ନୁହେଁ, ମଣିଷକୁ ମଣିଷ କରିବା ପ୍ରକୃତ ଶିକ୍ଷା ଅଟେ। ପ୍ରକୃତ ଶିକ୍ଷା ହେଉଛି ପିଲେ ମସ୍ତିଷ୍କକୁ ଆଲୋକିତ କରିବା ଓ ହୃଦୟକୁ ବିଶାଳ କରିବା। ଆଉ ଶିକ୍ଷକ ହେଉଛନ୍ତି ଦେଶର ଶ୍ରେଷ୍ଠ ମନ, ଯେଉଁମାନେ ଭବିଷ୍ୟତ ଗଢ଼ନ୍ତି। ପୁସ୍ତକ ପଢ଼ିବା ଦ୍ୱାରା ଆମେ ଜ୍ଞାନ ପାଉ ସତ, କିନ୍ତୁ ଗୁରୁଙ୍କ ଠାରୁ ଆମେ ଜୀବନ ପାଇଥାଉ। କିନ୍ତୁ ଏସବୁ ଉକ୍ତି କେବଳ ପିଲେ କାନ୍ଥ ବାଡ଼ରେ ରହିଯାଇଛି। ତୁମେ ଜାଣିଛ ପିଲେ, ଶିକ୍ଷାର ବ୍ୟବସାୟୀକରଣ ସମସ୍ତଙ୍କର ମାନସିକତାକୁ ଆଜି ବଦଳେଇ ଦେଇଛି। ଆଜି ଶିକ୍ଷକ ଉପରେ ପାଠପଢ଼ା ବ୍ୟତୀତ ଅନ୍ୟାନ୍ୟ ଦାୟିତ୍ୱ ଲଦି ଦିଆଯାଉଛି। ଅଭିଭାବକମାନଙ୍କର ରୁଗ୍ଣ ମାନସିକତା ଶିକ୍ଷକଙ୍କ ମନ ମଧ୍ୟରେ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି କରୁଛି। ତଥାପି ପିଲେ, ଆମକୁ ସକାରାତ୍ମକ ହେବାକୁ ପଡ଼ିବ। ଆଜିର ସମୟରେ ଶିକ୍ଷକ ବନ୍ଧୁ, ଦାର୍ଶନିକ, ମାର୍ଗଦର୍ଶକ ସବୁଥିର ରୂପ ନେଉଛନ୍ତି। ଛାତ୍ରଛାତ୍ରୀମାନେ ନିଜର ସମସ୍ୟା ଗୁରୁଙ୍କ ସହ ଖୋଲାଖୋଲି ଭାବରେ ଆଲୋଚନା କରିପାରୁଛନ୍ତି। ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଯୋଗୁଁ ବିଶ୍ୱ ଏକ ଗ୍ରାମରେ ପରିବର୍ତ୍ତିତ ହୋଇଛି। ପୃଥିବୀର ଯେକୌଣସି କୋଣରେ ଥିବା ଶ୍ରେଷ୍ଠ ଗୁରୁଙ୍କ ସହ ଜଣେ ଛାତ୍ର ବା ଛାତ୍ରୀ ସହଜରେ ଯୋଡ଼ି ହୋଇପାରୁଛି। ଆଜି ଶିକ୍ଷା ବ୍ୟବସ୍ଥା ସୁଧୁରିବା ପାଇଁ ଆମକୁ ପଦକ୍ଷେପ ନେବାକୁ ହେବ। ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଆହୁରି ଯୋଡ଼ି ହେବାର ଆବଶ୍ୟକତା ରହିଛି। ଶିକ୍ଷକ 5 ଘଣ୍ଟା ଶିକ୍ଷାଦାନ କରିବେ, ପୁଣି 5 ଘଣ୍ଟା ରିପୋର୍ଟ ଲେଖିବେ, ବିଭିନ୍ନ ସରକାରୀ ରିପୋର୍ଟ, ଏସବୁକୁ ପିଲେ ବନ୍ଦ କରି କେବଳ ଶିକ୍ଷାଦାନ ତଥା ଚରିତ୍ର ଗଠନ ପାଇଁ ଯଦି ଶିକ୍ଷକ ଅନୁମତି ପାଏ, ତେବେ ଆମର ବ୍ୟବସ୍ଥା ସୁଧୁରିଯିବ। ବୁଝିଲ ପିଲେ, କେବଳ ସରକାର ଚାହିଁଲେ

0: ଅବ୍ୟବସ୍ଥାକୁ ସୁଧାରି ପାରିବେ ନାହିଁ। ଜନସାଧାରଣ, ବେସରକାରୀ ସଂସ୍ଥା, ବୁଦ୍ଧିଜୀବୀ ତଥା ସମାଜର ବିଭିନ୍ନ ବର୍ଗର ଲୋକେ ଗୁରୁ ଶିଷ୍ୟ ପରମ୍ପରା ଉପରେ ଆଜି ଚିନ୍ତନ କରିବାର ଆବଶ୍ୟକତା ରହିଛି। ସମୟ ବଦଳିବା ସହିତ ସମ୍ପର୍କର ପରିଭାଷା ବଦଳିବା ସ୍ୱାଭାବିକ ଅଟେ, କିନ୍ତୁ ଗୁରୁ ଶିଷ୍ୟ ସମ୍ପର୍କ ହେଉ କି ଶିକ୍ଷକ ଛାତ୍ରଛାତ୍ରୀ ସମ୍ପର୍କ ହେଉ, ତାହା କେବେ ବି ପୁରୁଣା ହୋଇପାରେ ନା। ଆମେ ସେ ପରମ୍ପରାକୁ ସମ୍ମାନ ଜଣାଇ ପ୍ରତିବର୍ଷ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସକୁ ଗୁରୁ ଦିବସ ସେପ୍ଟେମ୍ବର 5 ତଥା ଗୁରୁ ପୂର୍ଣ୍ଣିମା ବି ପାଳନ କରୁଛୁ। ବର୍ତ୍ତମାନ ପରିସ୍ଥିତିରେ ସମାଜକୁ ସଠିକ୍ ଦିଗରେ ନେବା ପାଇଁ ଶିଷ୍ୟ ତଥା ଛାତ୍ରଛାତ୍ରୀଙ୍କ ମନରେ ଗୁରୁଙ୍କ ପ୍ରତି ଯଥେଷ୍ଟ ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ପୁନର୍ଜାଗରଣ କରିବାର ଆବଶ୍ୟକତା ରହିଛି।
1: ଶୁଣିଲ ତ ପିଲାଏ ଆଲୋଚନା ସାମ୍ପ୍ରତିକ ସମାଜରେ ଗୁରୁ ଶିଷ୍ୟ ପରମ୍ପରା ଓ ସମ୍ପର୍କ, ଏହାକୁ ତୁମକୁ କହି ଶୁଣାଉଥିଲେ ଭାଇ ପ୍ରକାଶ ଚନ୍ଦ୍ର ନିଶଙ୍କ। ଆଲୋଚନାଟିରୁ ତୁମେମାନେ ନିଶ୍ଚୟ ଜାଣିଥିବ ଯେ ଗୁରୁ ଶିଷ୍ୟଙ୍କର ସମ୍ପର୍କ କିଭଳି ଭାବରେ ପରିବର୍ତ୍ତନ ହୋଇଛି, କିନ୍ତୁ ଆଜି ବି ସମାଜରେ ଗୁରୁଙ୍କର ଆବଶ୍ୟକତା ରହିଛି ଛାତ୍ରମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ, ସମାଜକୁ ସୁନ୍ଦର କରିବା ପାଇଁ। ଆମେ ଯେତେବେଳେ ରାସ୍ତା ଚାଲୁ ଚାଲୁ ଝୁଣ୍ଟି ଯାଉ, ସବୁବେଳେ ଆମ ଶିକ୍ଷକଙ୍କର ପଦେ ପଦେ କଥା ଆମ ମନରେ ବିଚାରଧାରାର ପରିବର୍ତ୍ତନ ଆଣିଦେଇଥାଏ। ଶିକ୍ଷକଙ୍କର ହସ, ଶିକ୍ଷକଙ୍କର କଥା କହିବାର ଶୈଳୀ, ତାଙ୍କର ଚାଲିବା, ଆମେ ସବୁକୁ ଅନୁକରଣ କରିଥାଉ। ତେଣୁ ଶିକ୍ଷକ ଖାଲି ପାଠ ପଢ଼ାନ୍ତିନି, ପାଠ ପଢ଼ାଇବା ସହିତ ତାଙ୍କର ପ୍ରତ୍ୟେକ କଥା, ପ୍ରତ୍ୟେକ ଅଙ୍ଗଭଙ୍ଗୀ ଶିଷ୍ୟଙ୍କ ମନରେ ଅନେକ ପ୍ରଭାବ ପକାଇଥାଏ। ତେଣୁ ଶିକ୍ଷକଙ୍କୁ ବି ସଚେତନ ହେବାକୁ ପଡ଼ିଥାଏ, ଆଉ ଶିଷ୍ୟଙ୍କୁ ବି ସେଇଭଳି ଶିକ୍ଷକଙ୍କୁ ପାଇବା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ହୋଇଥାଏ। ତା ସହିତ ପ୍ରତ୍ୟେକ ଶିକ୍ଷକଙ୍କୁ ସମ୍ମାନ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ତୁମେମାନେ ତ ସବୁ ସୁନା ପିଲା, ତୁମ ଶିକ୍ଷକଙ୍କ ସହିତ ତୁମର ସମ୍ପର୍କ ନିଶ୍ଚୟ ସୁମଧୁର ଥିବ। ଏବେ ଆସ ଗୀତଟିଏ ଶୁଣିବା।

ପିଲାଏ, ତୁମେମାନେ ତ ଜାଣ ବେଳେବେଳେ ଗୁରୁ ଶିଷ୍ୟମାନଙ୍କର ପରୀକ୍ଷା ନିଅନ୍ତି ଆଉ ଶ୍ରେଷ୍ଠ ଶିଷ୍ୟର ଚିହ୍ନଟ କରନ୍ତି। ଆସ ଏହି ସମ୍ପର୍କରେ ଗପଟିଏ ଶୁଣିବା। ଗପଟିର ନାଁ ଗୁରୁଙ୍କ ନିଷ୍ପତ୍ତି। ବହୁଦିନ ତଳର କଥା, ଗୋଟିଏ ଆଶ୍ରମରେ ତିନି ଜଣ ଛାତ୍ର ପାଠ ପଢ଼ୁଥିଲେ। ସେମାନଙ୍କର ନାମ ମଦନ, ମୋହନ ଓ ମୀନକେତନ। ଦିନେ ଗୁରୁ ସେମାନଙ୍କୁ ପାଖକୁ ଡାକି କହିଲେ, ମୁଁ ଜାଣିବାକୁ ଚାହୁଁଛି ତୁମମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ, ଏଥିପାଇଁ ଆସନ୍ତାକାଲି ତୁମମାନଙ୍କର ପରୀକ୍ଷା ହେବ। ତହିଁ ପରଦିନ ସକାଳେ ତିନି ଜଣ ଛାତ୍ର ଗୁରୁଙ୍କ ନିକଟରେ ଆସି ପହଞ୍ଚିଲେ। ତିନିହେ ଏକ ସ୍ୱରରେ କହିଲେ, ଆମକୁ କ'ଣ କରିବାକୁ ହେବ କୁହନ୍ତୁ ଗୁରୁଦେବ। ଗୁରୁ କହିଲେ, ଏଠାରୁ ରାଜରାସ୍ତାରେ ଆଗକୁ ଯିବ, ଅଳ୍ପ ଦୂରରେ ଏକ ତିନି ମୁହାଣୀ ଛକ ଅଛି, ସେଠୁ କିନ୍ତୁ ପ୍ରତ୍ୟେକଙ୍କୁ ଭିନ୍ନ ଭିନ୍ନ ରାସ୍ତାରେ ଯିବାକୁ ହେବ। ଏବେ ଉଷାକାଳ, ସୂର୍ଯ୍ୟୋଦୟ ହୋଇଛି, ମଧ୍ୟାହ୍ନ ସୁଦ୍ଧା ପୁଣି ଆଶ୍ରମକୁ ଫେରିଆସିବ, କିନ୍ତୁ ମନେ ରଖ ତୁମେ କାହା ସହିତ କଥାବାର୍ତ୍ତା କରିବ ନାହିଁ କିମ୍ବା କାହାକୁ ଛୁଇଁବ ନାହିଁ। ଗୁରୁଙ୍କ ଆଜ୍ଞାଙ୍କୁ ପାଳନ କରି ତିନିହେ ସିଧା ସେହି ଛକରେ ପହଞ୍ଚିଗଲେ। ମଦନ ତିନି ମୁହାଣୀ ଛକଠୁ ସିଧାସଳଖ ଚାଲିଲା, ଅଳ୍ପ ବାଟ ଯାଇ ପୁଣି ଆଶ୍ରମକୁ ଫେରିଆସିଲା। ସେ ଭାବିଲା, ଯେତେ ଆଗକୁ ଯିବ ହୁଏତ କାହା ସହିତ ଦେଖା ହୋଇଗଲେ କଥା ହେବାକୁ ପଡ଼ିବ, କାହାକୁ ହୁଏତ ଛୁଇଁ ହୋଇଯିବ, ତେଣୁ ଅଳ୍ପ ବାଟ ଚାଲି ଆଶ୍ରମକୁ ଫେରିଗଲେ ଗୁରୁଙ୍କ ଆଦେଶ ଅକ୍ଷରେ ଅକ୍ଷରେ ପାଳନ ହୋଇପାରିବ। ମୋହନ ଛକଠୁ ବାମ ପଟରେ ଗଲା, କିଛି ଦୂର ଯିବା ପରେ ଦେଖିଲା ଏକ ପଙ୍କ ଗାଡ଼ିଆରେ କଅଁଳା ବାଛୁରୀଟିଏ ପଶିଯାଇଛି, ଉପରକୁ ଉଠିବାକୁ ଚେଷ୍ଟା କରୁଛି ମାତ୍ର ଉଠିପାରୁନି, ଏଣେ ତେଣେ ଚାହୁଁଛି। ମୋହନ ଭାବିଲା, ଜୀବେ ଦୟା ପରମ କର୍ତ୍ତବ୍ୟ, ମୁଁ ଯେମିତି

ବାଛୁରୀକୁ ପଙ୍କରୁ ଉଦ୍ଧାର କରିବି। ସେ ଭୁଲିଗଲା ଯେ ଗୁରୁ କହିଛନ୍ତି କାହାକୁ ହେଲେ ବି ଛୁଇଁବ ନାହିଁ। ନିଜେ ପଙ୍କରେ ପଶି ଦୁଇ ହାତରେ ବାଛୁରୀକୁ ଟେକି କୂଳକୁ ଆଣିଲା। ଏଥର ନିଜ ହାତପାଦ ଧୋଇ ଆଶ୍ରମକୁ ଫେରିଆସିଲା। ମୀନକେତନ ରାସ୍ତାରେ ଡାହାଣ ପାଖ କିଛି ବାଟ ଗଲାପରେ ଦେଖିଲା, ଜଙ୍ଗଲ ରାସ୍ତା ଦେଇ ବୁଢ଼ା ଲୋକଟିଏ ବିଡ଼ାଏ କାଠ ମୁଣ୍ଡେଇ ଆସୁଛି। କାଲିଆ ଲାଗିବାରୁ ହଠାତ୍ କାଠ ବିଡ଼ାଟି ଥୋଇ ତଳେ ବସି ପଡ଼ିଲା। କିଛି ସମୟ ବିଶ୍ରାମ ବି ନେଲା। ଏତିକିବେଳେ ସେଇ ବାଟ ଦେଇ କିଛି ବାଟୋଇ ଯାଉଥିଲେ। ସମସ୍ତଙ୍କୁ ବୁଢ଼ା ଲୋକଟି କହୁଥାଏ, କାଠ ବିଡ଼ାଟି ଟିକିଏ ମୋ ମୁଣ୍ଡକୁ ଟେକିଦିଅ, ମୁଁ ଘରକୁ ଫେରିବି। ହେଲେ କେହି ଶୁଣୁନଥାନ୍ତି। ଏଥର ମୀନକେତନ ଆଗେଇ ଯାଇ ପଚାରିଲା, ମଉସା କେତେ ବାଟ ଯିବ? ବୁଢ଼ା ଲୋକ ଜଣକ କହିଲେ, ଏ ଆଗ ଗାଁରେ ମୋର ଘର, କାଠ ବିଡ଼ାଟି ମୋ ମୁଣ୍ଡକୁ ଟିକେ ଟେକିଦିଅ ବାବୁ, ମୁଁ ଏକୁଟିଆ ପାରୁନାହିଁ। ମୀନକେତନ, ଏ ସମାଜ ଶିଷ୍ୟ ବିନା ସମ୍ଭବ ନୁହେଁ ବା ଗୁରୁ ବିନା ସମ୍ଭବ ନୁହେଁ। ତେଣୁ ଗୁରୁ ଶିଷ୍ୟର ଏ ପରମ୍ପରା ସବୁବେଳେ ଏମିତି ଉଜ୍ଜୀବିତ ହୋଇ ରହିଥାଉ। ଗୁରୁଙ୍କ ପ୍ରତି ଭକ୍ତି ଆଉ ଗୁରୁଙ୍କର ଶିଷ୍ୟଙ୍କ ପ୍ରତି ସ୍ନେହ ଭଲ ପାଇବା ଯଦି ରହିଥାଏ, ତାହେଲେ ଏ ସମାଜ ନିଶ୍ଚୟ ଦୃଢ଼ ହୋଇଥାଏ। ଆଜି ପାଇଁ ଏତିକି। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇ ନିଶ୍ଚୟ ଜଣାଇବ ଏଇ ନମ୍ବରରେ। ନମ୍ବରଟି ହେଉଛି 8895994143। ଆଉ ଆମକୁ ଚିଠି ଦେବାର ଠିକଣାଟି ହେଉଛି, ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001। ବିଦାୟ ନେଉଛୁ। ଆଜିର ଉପସ୍ଥାପନାରେ ମୁଁ ତୁମର ସ୍ନିଗ୍ଧା ଅପା।

ଶୁଣୁଥିଲେ କୁନି କୁନି ପିଲାଙ୍କ ପାଇଁ ସରଗଫୁଲ କାର୍ଯ୍ୟକ୍ରମ। ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଥିଲେ ସ୍ନିଗ୍ଧାରାଣୀ ପଣ୍ଡା। ଆକାଶବାଣୀ ଭବାନୀପାଟଣା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଆକାଶବାଣୀ ଭବାନୀ ପାଟଣା ସମୟ ବର୍ତ୍ତମାନ ସକାଳ 8:00 ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମାଚାର ପ୍ରଭାତ ଏବଂ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅଳ୍ପ ସମୟ ମଧ୍ୟରେ

ଶୁଣିଲା ଲୋକ ଚଟକିନା କହିବ, ଏ ଭୀମ ଭୋଇ ଭଜନ। ଭୀମ ଭୋଇ ଭଜନକୁ ଖଞ୍ଜଣି ମାଡ଼ ଓଡ଼ିଆ ଜାତି ତା ହାଡ଼େ ହାଡ଼େ ଜାଣିଛି। ଏ ଭଜନର ଖାସ ଚେହେରାଟିଏ ଅଛି, ଅଲଗା ରକମର ପରିଚୟଟିଏ ଅଛି। ମାଟିକୁ ପାଣି ଭିଜାଇବା ପରି ଏ ଭଜନ ଭିତରକୁ ଭିଜାଇ ଦିଏ। ଏ ଭଜନର ଭିନ୍ନ ଧରଣର ସ୍ୱାଦ ଅଛି, ଅଛି ଅନୁଭବର ପରିପକ୍ଵତା।

ଦିଲ୍ଲୀ ଦରବାରରେ ଓଡ଼ିଆ ସାହିତ୍ୟକୁ ପ୍ରତିନିଧିତ୍ୱ କରେ ଭୀମ ଭୋଇଙ୍କ ଦୁଇଧାଡ଼ି କବିତା। ରେଡ଼ାଖୋଲର କୌଣସି ଏକ ନିଭୃତ ପଲ୍ଲୀରେ ଜନ୍ମ ଲାଭ କରିଥିବା ଜଣେ ଆଦିବାସୀ ପିଲା ପାଇଁ ଏ ତ କମ୍ ଗୌରବର କଥା ନୁହେଁ। ବାଳୁତ କାଳ ବୋଲି ଗୋଟାଏ ହସି ଖେଳି ବୁଲିବାର ଜୀବନ ଥାଏ, ସେତକ ଯେ ଜାଣିପାରିନଥିଲା। ଗୋରୁ ଜଗି ଜଗି ଯେ ଶୈଶବକୁ ହଜାଇ ଦେଇଥିଲେ, ସେପରି ଜଣେ କନ୍ଧ ବାଳକର ସୃଜନ କ୍ରିୟା ଆଜି ସାରା ଭାରତରେ ସାରସ୍ପତି ଲାଗାକୁ ଚମକାଇ ଦେଇଛି। ରାମକୃଷ୍ଣ ପରମହଂସଙ୍କ ସହିତ ବିବେକାନନ୍ଦଙ୍କ ସାନ୍ନିଧ୍ୟ ଯେମିତି ଏକ ଐତିହାସିକ ଘଟଣା, ଠିକ୍ ସେମିତି ମହିମା ଗୋସାଇଙ୍କ ସହ ଭୀମ ଭୋଇଙ୍କ ଅନ୍ତରଙ୍ଗତା ସେ ସମୟଖଣ୍ଡର ଏକ ପ୍ରଭାବଶାଳୀ ଘଟଣା।

ଓଁ ହିଁ ଏକାକ୍ଷର। ଏହି ଓଁ ଶୂନ୍ୟକୁ ଭେଦିଲେ ନାଦ, ନାଦରୁ ବ୍ରହ୍ମ, ବ୍ରହ୍ମଙ୍କୁ ଜାଣିଲେ ବ୍ରହ୍ମଜ୍ଞାନୀ। ମହିମା ଗୋସାଇଙ୍କ କୃପାରୁ ଭୀମ ଭୋଇ ବ୍ରହ୍ମଜ୍ଞାନ ପାଇଥିଲେ। ଏଣୁ ଜୀବନ ରମତା ଯୋଗୀ ବହତା ପାନି ପରି ସମାଜ ସେବାରେ ଲାଗିଲେ। ସତ୍ୟର କଠୋରତମ ନିଆଁରେ ଅନ୍ତରକୁ ସିଝାଇ ପାରିଥିଲେ ବୋଲି ସିଦ୍ଧ ସାଧୁ ସନ୍ଥ ସନ୍ନ୍ୟାସୀ ଭାବେ ଜୀବନକୁ ବିତାଇ ପାରିଥିଲେ।

ପ୍ରଭୁ ସର୍ବମୟ, ଆପଣା ଭିତରେ ତାଙ୍କୁ ଠାବ କରିପାରିବାର କଥା। ମହିମା ଗୋସାଇଙ୍କ କୃପାରୁ ସେ ଅଲେଖ ଧର୍ମର ବାଣୀକୁ ତାଙ୍କ ସ୍ତୁତି ଚୌତିଶା ଜଣାଣ ଭଜନ ଓ ବଚନରେ ବଖାଣିଥିଲେ। ବେଦାନ୍ତର ଶୂନ୍ୟତତ୍ଵ ବୌଦ୍ଧ ଧର୍ମର ସାର ମର୍ମକୁ ସେ ଆପଣାର ଲେଖାରେ ଥୋଇଲେ। ଓଡ଼ିଶାର ମଫସଲି ମଣିଷର ସମର୍ଥନରେ ଭୀମ ଭୋଇ ପ୍ରଚାରିତ ଓ ପ୍ରସାରିତ ହେଲେ। ଭୀମ ଭୋଇ ପ୍ରଭୁ କୃପାକୁ ନିଜ ଅନ୍ତରରେ ସାଇତି ପାରିଥିବାରୁ ତାଙ୍କ ଭିତରୁ ଏକ ସତ୍ୟନିଷ୍ଠ କବିର ଜନ୍ମ ସମ୍ଭବପର ହୋଇଛି। ଗଛର ଶାଖା ପ୍ରଶାଖା ଯେତେ ଉପରକୁ ଉଠେ ତାର ଚେର ସେତେ ଭିତରକୁ ଯାଏ। ଠିକ୍ ସେମିତି ଭୀମ ଭୋଇଙ୍କ ବାଣୀ ଯେତେ ଶିଖରକୁ ଉଠିଛି ତାଙ୍କର ଚେତନା ସେତେ ଅନ୍ତର୍ଭେଦୀ ହୋଇଛି। ଆମେ ପ୍ରଭୁକୁ ଚିନ୍ତା କରୁ ବା ନ କରୁ ସେ

ସର୍ବଦା ଆମ ପାଇଁ ଚିନ୍ତା କରିଥାନ୍ତି, ଏଣୁ ସେ ଚିନ୍ତାମଣି। ସେହି ଚିନ୍ତାମଣିଙ୍କୁ ଆପଣାର ସର୍ବଚିନ୍ତା ସମର୍ପି ସ୍ତୁତି କରିଛନ୍ତି ସ୍ତୁତି ଚିନ୍ତାମଣିରେ। ସ୍ତୁତି ଚିନ୍ତାମଣି ଆତ୍ମକଥନର ଏକ ଗ୍ରନ୍ଥ, ଏ ବହିରେ 100ଟି ବୋଲି ଅଛି। ବୋଲି ବୋଇଲେ ଭାଗ, ଛାନ୍ଦ ବା ଅଧ୍ୟାୟ, ଦୁଇ ପାଦରେ ଏକ ପଦ, ପ୍ରତି ବୋଲିରେ 20ଟି ପଦ ବା 40 ଧାଡ଼ି ରହିଛି। ସ୍ତୁତି ଚିନ୍ତାମଣି ସମ୍ପୂର୍ଣ୍ଣ ହୋଇଲା ବେନି ସହସ୍ର ପଦରେ ବୋଲି ଉଲ୍ଲେଖ ଅଛି। ସତ୍ୟ ମହିମା ସ୍ୱାମୀଙ୍କୁ ସ୍ତୁତି କରିବା ଛଳରେ କବି ଭୀମ ଭୋଇ ଆପଣାର ଅଙ୍ଗନିଭା କଥାମାନ ବଖାଣିଛନ୍ତି ଏ ବହିରେ। ଏଣୁ ପାଠକେ ମନେ କରନ୍ତି ସ୍ତୁତି ଚିନ୍ତାମଣି ଭୀମ ଭୋଇଙ୍କ ଆତ୍ମକାହାଣୀ ଏକ ସମର୍ପିତ ସଂକଳନ।

ସ୍ତୁତି ଚିନ୍ତାମଣି ସାଇତି ରଖିବା ଭଳି ଏକ ସାରସ୍ପଦ ସମ୍ପଦ ସବୁ ସମୟ ପାଇଁ ଏହା ଏକ କାଳଜୟୀ ଲେଖା ବୋଝ ଉପରେ ବୋଝ ବହି ଜିଇଁବାର ଓ ଜିଇଁ ମରିବାର ରୋଜ ରୋଜ ଜର୍ଜରିତ ଜୀବନ ମୁଠେ ଆଣି ଉଦର ପୋଷିବାର ଅଲଣା ଜୀବନକୁ ଧିକ୍ ଏତେ ବଡ଼ ପ୍ରଭୁ ଥାଉଁ ଥାଉଁ ଏ ଦଶା ସମସ୍ତ ଲୋକ ପକ୍ପ ଫଳ ପାଇଲେ ମୋ ଭାଗ୍ୟ ପଡ଼ିଲା କଞ୍ଚା ଏଣୁ କି କରିବୁ ଆଉ କର ବୋଲିବା ଛଡ଼ା ଅନ୍ୟ ବାଟ ନାହିଁ କବିଙ୍କର ଏ ପ୍ରକାର ସମର୍ପଣ ଆଉ କେଉଁଠି ନାହିଁ ପ୍ରଭୁ ପାଦ ତଳେ ଆପଣାକୁ ଗୋଟାପଣେ ଅଜାଡ଼ି ଦେବାର ଈଶ୍ୱର ନିର୍ଭରଶୀଳତା ଓଡ଼ିଆ ସାହିତ୍ୟରେ ଖୁବ୍ ବିରଳ ଶ୍ରୋତାର ଗୋଚର ଭିତରକୁ କବି ଆପଣାର ଅଗୋଚର ଭାବକୁ କବି ଭୀମ ଭୋଇ ପହଞ୍ଚାଇ ଦିଅନ୍ତି ବିଚକ୍ଷଣ ଦକ୍ଷତାରେ ଭୀମ ଭୋଇଙ୍କ ରଚନାର ନିକଟରେ ଯେତେ ନିକଟତର ହେବା ମାନେ ହିଁ ତାଙ୍କୁ ଛାତିରେ ଅଧିକତର ଜାଗା ଦେବା।

ଆତ୍ମାକୁ ନ ବାଧିଲେ କେହି କେବେ ଆପଣାର ଦୁଃଖ ଅନ୍ୟ ଆଗରେ କହେ ନାହିଁ। ସ୍ତୁତି ଚିନ୍ତାମଣି କବି ଚେତନାର ଏକ ଉଦ୍ଗୀରଣ, କବି ବେଦନାର ଏକ ସ୍ଫୁରଣ। ସକଳକୁ ଛାଡ଼ି ସତ୍ୟକୁ ପସରା କରି ବଞ୍ଚିବାର ନମୁନା ଅନ୍ୟ କେଉଁଠି ନାହିଁ। ଚାହିଁଲେ ମହାଶୂନ୍ୟ ଶୂନ୍ୟ ଶାଖା ଆଖା କେହି ନାହିଁ, କେବଳ କବି ହିଁ ଏତକ କହିପାରେ। ପ୍ରଭୁଙ୍କୁ ଆପଣାର ଭାବି ଦୁଃଖ ସୁଖ ସର୍ବଚିନ୍ତା ଫିଟାଇ କହିଛନ୍ତି ସାଧୁ। ଭିତରେ ଥିବା କବିତ୍ମ ହିଁ ସେ ପ୍ରକାର ଦୁଃସାହସ କରିପାରେ। ସବୁ ପ୍ରକାର ବିଚଳିତ ବିରୋଧାଭାସ ଭିତରେ କେବଳ କବିର ସାଧୁତ୍ମ ହିଁ ତାହା କରିଥାଏ। ଯେମିତିକି ସର୍କସରେ ପିଞ୍ଜରାରୁ ଫିଟିଗଲା ବାଘ, ଲୋକେ ଧାଁ ଧପଡ଼ କଲେ, ସନ୍ଥ ଜଣେ ବାଘ ପିଞ୍ଜରାକୁ ପଶିଗଲେ, ଭଗଧଡ଼ ଭିତରକୁ ଯାଆନ୍ତେ କିଆଁ ସନ୍ଥମାନେ ହିଁ କୁଶଳୀ। ଭୀମ ଭୋଇଙ୍କ କବିତ୍ୱ ଭିତରେ ସେ ପ୍ରକାର ପ୍ରଶାନ୍ତ ସାଧୁତ୍ୱ ମିଳିଥାଏ।

ଭକ୍ତ ଓ ଭଗବାନ ଏ ଦୁହିଙ୍କ ନେଇ ଧର୍ମର ଅବସ୍ଥିତି। ଭକ୍ତ ହୃଦୟରେ ଭଗବାନଙ୍କର ଆସନ। ଭକ୍ତ ଭଗବାନ ଜୀବ ପରମ, ପିଣ୍ଡ ବ୍ରହ୍ମାଣ୍ଡ, ଆତ୍ମା ପରମାତ୍ମା ଶୂନ୍ୟ ଗ୍ରନ୍ଥାଦିରେ ବର୍ଣ୍ଣିତ। ସର୍ବମୟ ବ୍ରହ୍ମ ଜୀବ ଉପରେ ଚେତନଶୀଳ, ଦେହଧାରୀ ଜୀବ ଓ ଜୀବଧାରୀ ଦେହ ସୁସଙ୍ଗତି ପାଇଁ ଇଚ୍ଛାମୟ ଦେହ ଧାରଣ କରନ୍ତି। ନିରାକାର ବ୍ରହ୍ମ ଏହି ରୂପେ ସାକାର ହୁଅନ୍ତି। ସୂର୍ଯ୍ୟକିରଣ ସବୁଠି ପଡ଼େ। ଦର୍ପଣ ଭଳି ଚିକ୍କଣ ପଦାର୍ଥରେ ସୂର୍ଯ୍ୟଚେଦ ବେଶୀ ତେଜିଆନ୍ ଦିଶେ। ଠିକ୍ ସେମିତି ଭୀମଭୋଇଙ୍କ ଠାରେ ବିଭୁ ଚେତନା ଅଧିକ ପ୍ରକାଶ ଲାଭ କରିଛି। ତାଙ୍କ ଭଜନ ଜଣାଣ ସ୍ତୁତି ଚୌତିଷ ଆଦିରେ ଏହାର ପ୍ରମାଣ ରହିଛି।

ପ୍ରଚାର କଲୁ ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି। ପ୍ରସ୍ତୁତି ଏବଂ ଉପସ୍ଥାପନ ମଙ୍ଗଳଚରଣ ବିଶ୍ୱାଳ। ପ୍ରଯୋଜନା କରିଥିଲେ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ଏବଂ ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। କଣ୍ଠଶିଳ୍ପୀମାନେ ଥିଲେ ଶ୍ରୀଧର ସେଠି, ସୁଭାଷ ଚନ୍ଦ୍ର ତ୍ରିପାଠୀ, ମିନତୀ ପାଣିଗ୍ରାହୀ ଏବଂ ସଂଯୁକ୍ତ ଜେନା। ଶ୍ରୋତବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମିଡିୟମ ୱେଭ୍‌ରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି 248 ମିଟର ତଥା 1206 କିଲୋହର୍ଟ୍ଜ ଓ FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।

ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ଭବାନୀ ପାଟଣା ଫୋନ୍ ଇନ୍ ପ୍ଲିଜ୍। ପ୍ରଯୋଜନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ଅଳକା ନାୟକ।

0: ଶୁଭ ସକାଳ ଶ୍ରୋତାବନ୍ଧୁ। ନଦୀର ଅସ୍ୱଚ୍ଛ ଜଳଧାରାରେ ମୁହଁ ଦେଖାଇଲାଣି ଭାଦ୍ରବ, ଫିକା ପଡ଼ିଲାଣି କଦମ୍ବର ପୁଲକ, ଶ୍ରାବଣ ବିଦାୟ ନେଇସାରିଥିଲେ ମଧ୍ୟ ଜୀବି ଜୀବି କହି ଯାଉନି ମେଘ, ମେଘ ସାରା ଆକାଶ, ଆକାଶ ସାରା ମେଘ, ଯେମିତି ସୃଷ୍ଟି ବାନ୍ଧି ହୋଇପଡ଼ିଛି ଏକ ମିଠା ବନ୍ଧନରେ, ସାରା ମାଟିକୁ ଆବୁରି ବସିଛି ସବୁଜ ସବୁଜିମା, ଆକାଶ କେତେବେଳେ ନୀଳ ତ କେତେବେଳେ ଧୂଆଁ ଧୂଆଁ। ଛାଇଆଲୁଅର ଏହି ଲୁଚକାଳିରେ ଦିବ୍ୟତାର ପରଶ ନେଇ ଆସିଛି ଭାଦ୍ରବ, ଯେଉଁଠି ରହିଛି ଏକ ଅଭିନବ ପୁଲକ। ତେବେ ଏହି ମେଘପଖଳ ସକାଳରେ ହେଲୋ ଆକାଶବାଣୀ ଭବାନୀପାଟଣାର ଆଉ ଏକ ସଂସ୍କରଣର ସଙ୍ଗୀତମୟ ପରିଧିକୁ ଆପଣମାନଙ୍କୁ ସାଦର ସ୍ୱାଗତ। ଉପସ୍ଥାପନାରେ ମୁଁ ଅଳକା ନାୟକ, ନମସ୍କାର।
1: ହ୍ୟାଲୋ ମାନେ ନମସ୍କାର, ଜୟ ଜଗନ୍ନାଥ।
0: ପ୍ରଥମେ ପରିଚୟ ଦେଇ ଦିଅନ୍ତୁ।
1: ମୁଁ ରେଡିଓ ପାର୍ଟନର ଚିତ୍ରରଞ୍ଜନ ସବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ।
0: କେମିତି ଅଛନ୍ତି ଆପଣ?
1: ମୁଁ ତ ବହୁତ ଭଲ ଅଛି ନାନୀ,
0: ଆଉ
1: ଆପଣ କେମିତି ଅଛନ୍ତି?
0: ମୁଁ ବି ଭଲରେ ଅଛି,
1: ଧନ୍ୟବାଦ ନାନୀ।
0: ଆଉ କୁହନ୍ତୁ ଆପଣଙ୍କର କାମଦାମ ସବୁ କେମିତି ଚାଲିଛି?
1: ହଁ କାମଦାମ ତ ନାନୀ ସରାଇକୁ ଏବେ ଘରକୁ ଆସିଲି ନାନୀ, ଆଉ ଗୋଟେ କଲ୍ ଟିକେ ଲଗାଇଲି ନାନୀ। ଆଉ
0: ଆପଣ ତ ଯେତେ ବ୍ୟସ୍ତ ଥିଲେ ମଧ୍ୟ ଆମ ପାଖକୁ ନିଶ୍ଚୟ ଲଗାନ୍ତି।
1: ହଁ ନାନୀ, କଲ୍ ନାହିଁ ଲଗାଲେ ତ ନାନୀ ରହି ହବନି ନାନୀ।
0: ହଁ ଆପଣ ହଉଛନ୍ତି ଆମର ସେଇ ନିୟମିତ ଶ୍ରୋତା, ଯେତେ ବ୍ୟସ୍ତତା ଯାହା ଯୋଉଠି ଥାନ୍ତୁ ଆପଣଙ୍କ ସମୟ ମିଳିଲେ ଆମ ସହିତ ଯୋଗାଯୋଗ ନିଶ୍ଚିତ ଭାବରେ କରନ୍ତି। ଏମିତି ବହୁତ କମ ସମୟ ହେଇଛି ଯୋଉଠିକି ଆପଣଙ୍କ ସହିତ ଆମର ଯୋଗାଯୋଗ ହେଇପାରିନି। ଚାଷବାସ ସବୁ ଆପଣଙ୍କର ଭଲ ହେଇଛି?
1: ହଁ ନାନୀ ଭଲ ହେଇଛି ନାନୀ।
0: ଆଉ ସବୁ ଦୋକାନ କେମିତି ଚାଲିଛି?
1: ଘେଚା ହଉଛି ନାନୀ, ଝାର ଘେଚା ହଉଛି, ତାପରେ କାଲି ଖତ ଦେମୁ। ଆଉ
0: ଠିକ ଅଛି, ତାହେଲେ ଆପଣ ଏମିତି ଏକା ଭଲରେ ଥାନ୍ତୁ ଆଉ ଭଲରେ ରୁହନ୍ତୁ, ସ୍ୱାସ୍ଥ୍ୟ ବି ଆପଣ ସମସ୍ତଙ୍କର ଠିକରେ ଥାଉ, ଏଇ କାମରେ ନିଶ୍ଚିତ ଭାବରେ କରିବି। କୋଉ ଗୀତ ଶୁଣିବେ କୁହନ୍ତୁ?
1: ମାସୁମର ଶୁଣେଇ ଦେବେ ନାନୀ, ଠିକ
0: ଅଛି।

0: ଦେଶ ଓ ଦେଶର କଥା, ମନର କଥା। ପ୍ରତ୍ୟେକ ମାସର ଶେଷ ରବିବାର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କୁ ଉଦ୍ବୋଧନ ମନ୍ କି ବାତ୍। ମାସର ଶେଷ ରବିବାର ଦିନ 11ଟାରେ ଶୁଣନ୍ତୁ ମନ୍ କି ବାତ୍। ପରେ ପରେ ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର, ଏବଂ ସେହିଦିନ ରାତି 8ଟାରେ ଶୁଣନ୍ତୁ ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ମନ୍ କି ବାତ୍।
1: ହ୍ୟାଲୋ।
2: ହଁ ମ୍ୟାଡାମ ନମସ୍କାର।
1: ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ।
2: ମୁଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପଣ୍ଡି ଭାୟା ବିଜେପୁର ଜିଲ୍ଲା ପରିଷଦରୁ। ଆଜ୍ଞା,
1: କେମିତି ଅଛନ୍ତି?
2: ଆଜ୍ଞା, ଏବେ ଟିକେ ଭଲ ନେନ କା ଥିଲା। ଆମର ବିଜେପୁର ଅଞ୍ଚଳରେ ଟିକେ ଭାଇରାଲ ଥଣ୍ଡା ଜ୍ୱର ମାନେ ହଉଛି, କାଁ ଜ୍ୱର ହେଇଛି ବୋଲେ ଆମର ଡକ୍ଟରଙ୍କ ପରାମର୍ଶ ନେଇକି ଟ୍ରିଟମେଣ୍ଟ ହେଇଛି ଆଜ୍ଞା, ମେଡିସିନ ଖାଇକି ଏବେ ଟିକେ ଭଲ ଲାଗୁଛି। ଆଜ୍ଞା, ଆପଣ କେମିତି ଅଛନ୍ତି? ଆଜ୍ଞା,
1: ଆପଣଙ୍କ ଭଳିଆ ବି ଅବସ୍ଥା, ଆମେ ସବୁ ବି ମାନେ ମତେ ବି ଭାଇରାଲ ଜ୍ୱର ହେଇଥିଲା, ବର୍ତ୍ତମାନ ଠିକ ଅଛି। କଥା ହଉଛି କଣ କି, ପାଣିପାଗ ଚେଞ୍ଜ ହଉଛି, ମାନେ କଣ୍ଟିନ୍ୟୁଅସ୍ ଭାବରେ ବର୍ଷା ଚାଲିଛି,
2: ତ
1: ଖରାରୁ ବର୍ଷା ଆସିଲା ପରେ ନିଶ୍ଚିତ ଭାବରେ ପାଣିପାଗ ପରିବର୍ତ୍ତନ ଯେତେବେଳେ ହେଇଯାଏ ଦେହ ପା ଖରାପ ହୁଏ। ଏବେ ଆପଣଙ୍କୁ ଠିକ ଲାଗୁଛି ତ?
2: ହଁ, ଏବେ ଠିକ ଲାଗୁଛି। ଆପଣ ବି ଠିକ ଅଛନ୍ତି ତ?
1: ନା, ମୁଁ ଠିକ ଅଛି ଏବେ।
2: ହଁ ଆପଣ ଠିକ ତ? ଆମେ ବି ଠିକ ତ। ଆଜ୍ଞା, ଆମର ଯେନ୍ ଶ୍ରୋତା ଆଉ ଯେନ୍ ଆପଣଙ୍କ ସମ୍ପର୍କ ଅଟେ, ଆପଣଙ୍କ କଥା ନି ଲାଗିଲେ ଆମକୁ ତ ଭଲ ନି ଲାଗେ। ଆଜ୍ଞା,
1: ନା ସେଟା ତ ସତ କହିଲେ ଯେ ଆମର ସମ୍ପର୍କ ହିଁ ସେମିତି, କିଏ କାହାକୁ ଦେଖିନୁ, କିନ୍ତୁ ଗୋଟେ ଅଦେଖା ସମ୍ପର୍କରେ ଆମେ ସମସ୍ତେ ଆକାଶବାଣୀ ଦ୍ଵାରା ବାନ୍ଧି ହେଇ ପଡିଛୁ।
2: ଆଜ୍ଞା, ଆପଣ କିଏ ଅଛନ୍ତି କାର୍ଯ୍ୟକ୍ରମ ଉପସ୍ଥାପନାରେ?
1: ମୁଁ ଆଜି ଅଛି ଅଳକା।
2: ଆପଣଙ୍କ ସହ କଥା ଲାଗିଛି ସାର ଆଗରୁ?
1: ହଁ, ମୁଁ ବି କଥା ହେଇଛି, ମୋର ମନେ ଅଛି ଆପଣଙ୍କ ସହିତ କଥା ହେଲା। ଆଉ ଦେହ ତ ଠିକ ନାହିଁ କହିଲେ, ଏବେ ବର୍ତ୍ତମାନ ଠିକ ଲାଗୁଛି, ତାପରେ ବି ଆପଣଙ୍କର ଅଞ୍ଚଳର ଆଉ ସବୁ କଣ ସବୁ ଏବେ ହାଲଚାଲ ଟିକେ କୁହନ୍ତୁ।
2: ଆମର ଗାଁର ହାଲଚାଲ ବୋଲେ ସବୁ ଠିକ ଅଛି। ଆଜ୍ଞା, ଆମେ ତ ଦେଖୁନ ଚାଷ କାମ କରୁଛୁ, ମାନେ ଚାଷ କାମ ମାନେ ଆମର ସବୁ ଠିକ ଠାକ ଚାଲିଛି। ଆଉ ଆମର ଗାଁରେ ଖାଲି ଟିକେ ବେଲେ ପ୍ରୋବ୍ଲେମ ସମସ୍ୟା ହେଲେ ଯେ ଜ୍ୱରଟା ହେଇଛି ଆଜ୍ଞା, ଭାଇରାଲ ଜ୍ୱରଟା ସମସ୍ତଙ୍କୁ ଲାଗି ରହିଛି। ଆଜ୍ଞା,
1: ଏଇଟା ସବୁ ଗାଁର ଏବେ ପ୍ରୋବ୍ଲେମ ହେଇଛି, ସବୁ ଗାଁ କଣ ସହର କଣ, ଯେହେତୁ ମୁଁ ଏହା ପୂର୍ବରୁ ଆପଣଙ୍କୁ କହିଲି ନା, ପାଣିପାଗର ପରିବର୍ତ୍ତନ ଦ୍ଵାରା ଜ୍ୱରଟା ଚାରିଆଡ଼େ ବ୍ୟାପିଛି। ଆପଣ ଯେଉଁମାନେ ବି କାର୍ଯ୍ୟକ୍ରମ ଶୁଣୁଥିବେ, ଆମେ କହିବା ଯେ ସେମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ଆଉ ଯାହା ବି ମାନେ ମେଡିସିନ ଖାଉଛନ୍ତି ଡକ୍ଟରଙ୍କ ପରାମର୍ଶ ଅନୁସାରେ ଖାଆନ୍ତୁ। ଆମକୁ ବି ବାରମ୍ବାର ଆକାଶବାଣୀର ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ବି କୁହାଇଥାନ୍ତି ଯେକୌଣସି ଔଷଧଟା ମନ ଇଚ୍ଛା ଖାଇବେନି, ଡାକ୍ତରଙ୍କର ପରାମର୍ଶ ଅନୁଯାୟୀ ଖାଇବେ। ଆଉ ଦେହ ପାର କଥା, କେତେବେଳେ ଠିକ ହେବ, କେତେବେଳେ ଜ୍ୱର ହେବ, କେତେବେଳେ କାଶ ହେବ, ଏଇଟା ଲାଗି ରହିଛି। ଆଉ ଏମିତି ତ ଚାଲିଥାଏ, ଚାଲିଥାଉ, କିନ୍ତୁ ତା ଭିତରେ ବି ମନକୁ ଖୁସି କରିବା ଲାଗି ବହୁତ କିଛି ଜିନିଷ ଅଛି।
2: ହଁ,
1: ସେଇଟା କହିଲି ପରା, ମନକୁ ଖୁସି କରିବା ଲାଗି ବହୁତ କିଛି ଜିନିଷ ଅଛି। ଏଇ ଯେମିତି ଗୀତଟିଏ ନିଜ ପସନ୍ଦର ଶୁଣିଲେ ବହୁତ ଭଲ ଲାଗେ, କିଛି ନିଜ ପସନ୍ଦର ଲୋକଙ୍କ ସହିତ କଥା ହେଲେ ବହୁତ ଭଲ ଲାଗେ, ଯେମିତି ଆପଣମାନଙ୍କ ସହିତ ଆମକୁ କଥା ହେଲେ ମାନେ ରିଲାକ୍ସ ଫିଲ୍ ହୁଏ। ଆଜି କୋଉ ଗୀତ ଶୁଣିବେ କୁହନ୍ତୁ?
2: ଦେଖନ୍ତୁ ଆଜ୍ଞା, ଜନ୍ମାଷ୍ଟମୀ ଆମର ଶୁକ୍ରବାର ଦିନ 4 ତାରିଖ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଉଛନ୍। ଜନ୍ମାଷ୍ଟମୀ ଅବସରରେ ମୁଁ ଆକାଶବାଣୀ ଭବାନୀପାଟଣା ଯେତିକି କର୍ମକର୍ତ୍ତା ଆଜ୍ଞା ମାନେ ଅଛନ୍ ସମସ୍ତଙ୍କୁ ତଥା ଆପଣଙ୍କୁ ବିଶେଷ ଅଭିନନ୍ଦନ ଆଉ ଶୁଭେଚ୍ଛା ଜଣାଉଛି। ଆଜ୍ଞା,
1: ଆମ ତରଫରୁ ବି ଆପଣ ଅଭିନନ୍ଦନ ଜାଣିବେ।
2: ଧନ୍ୟବାଦ ଆଜ୍ଞା। ଆଉ ସେଥିର୍ଲାଗି ଗୀତଟେ ଶୁଣିବା ଆଜ୍ଞା, ହିନ୍ଦୀ କଥା ହେଇଥିବ, ଫିଲ୍ମର ନାଁ ହଉଛି ଗୀତ ଦାତା ଚଲ, ଆଉ ଗୀତଟା ହଉଛି ଶ୍ୟାମ ତେରେ ବଂଶୀ ପୁକାରେ ରାଧାନ।
1: ଠିକ ଅଛି, ବହୁତ ସୁନ୍ଦର ଗୀତଟେ ଆପଣ ଅନୁରୋଧ କରିଛନ୍ତି, ଆଉ ଆପଣ ଯୋଉ ଗୀତଟେ ଅନୁରୋଧ କରିଛନ୍ତି ମୁଁ ଭାବୁଛି ବହୁତ ଜଣଙ୍କୁ ସେ ଗୀତଟା ଭଲ ଲାଗିବ।
2: ହଁ, ସବୁ ଶ୍ରୋତା ଭାଇ ମାନଙ୍କୁ ଭଲ ଲାଗିପାରେ ବୋଲି ମୋର ଆଶା। ଆଉ ଗୀତଟା ଆଜ୍ଞା ଆପଣ

0: ହ୍ୟାଲୋ,
1: ହେଲୋ,
0: ଆପଣଙ୍କର ପରିଚୟ ଦିଅନ୍ତୁ।
1: ହଁ ମ୍ୟାଡ଼ାମ, ଦୋଳଗୋବିନ୍ଦ ମିଶ୍ର, ସୁଲେଖା, କିମ୍ରା ବ୍ଲକ, ଝାରସୁଆ ଜିଲ୍ଲା ନୁ କହୁଛେ।
0: କେମିତି ଅଛନ୍ତି ଆପଣ?
1: ବଢିଆ ଅଛେ ମ୍ୟାଡ଼ାମ, ଆପଣ କେମିତି ଅଛନ୍?
0: ମୁଁ ବି ଭଲ ଅଛି। ଆଉ ଆପଣ ଏମିତି ବଢିଆ ହିଁ ଥାନ୍ତୁ। ଠିକ ଅଛନ୍ତି ତାହେଲେ? ଆଉ କାମ ଦାମ କେମିତି ଚାଲିଛି ଆପଣଙ୍କର?
1: ଚାଲିଛି ମ୍ୟାଡ଼ାମ, ଆଜି ପୂଜା ପାଠ ମାନେ ନାଇଁ ନ, ଆଜି ଘରେ ଅଛୁ। ଆଉ ଆମର ଏପଟେ ସେ ମାନେ ନୂଆଖାଇରେ ଲୋକମାନଙ୍କୁ ପଇତା ଦେବା ଲାଗି ପଡେ, ତ ପଇତା ବନଉଛୁ।
0: ଏବେ ତ ନୂଆଖାଇର ପ୍ରସ୍ତୁତି ବି ଆରମ୍ଭ ହେଇଗଲାଣି ଆମର ପଶ୍ଚିମ ଓଡ଼ିଶାରେ କହିଲେ, ଯଦିଓ ସମୟ ଅଛି ତଥାପି ତାର ପ୍ରାରମ୍ଭିକ ପ୍ରସ୍ତୁତି ଅଧିକାଂଶ ଜାଗାରେ ଆରମ୍ଭ ହେଇଗଲାଣି କହିଲେ ଚଳେ।
1: ନାଇଁ ନାଇଁ ହେଇଯାଇଛି।
0: ଆଗକୁ ବି ବହୁତ ସୁନ୍ଦର ସୁନ୍ଦର ଦିନ ଆସୁଛି ଭାଦ୍ରବର, ସେଇଟା ଗୋଟେ ମାନେ ଭଲ ଲାଗେ ଯେ ପର୍ବପର୍ବାଣି ଆରମ୍ଭ ହେଇଯାଏ। ଆମେ ଯୋଉ ଅବସ୍ଥାରେ ଥାଉ ନା କାହିଁକି, ପର୍ବପର୍ବାଣି ଆମ ମନକୁ ଖୁସି କରିଥାଏ।
1: ଆମେ ମାନେ ପର୍ବପର୍ବାଣି ଆମେ ଭଗବାନଙ୍କୁ ଟିକେ ମାନିଲେ ଆମକୁ ଭଲ ଲାଗେ ମ୍ୟାଡମ। ଏବେ ଏବେ ଆମର ମାନଙ୍କର ସମର୍ଥନ ଏବେ ଏବେ ଯେମିତି

0: ଜୀବନର ସବୁ ତ ଏମିତି ହଉଛି, କଣ କରିବା ବାପା?
1: ହଁ ସେଇଟା ତ, ଆଉ ମାନେ ପାଣିପାଗର ଏତେ ମାନେ ଅନିଶ୍ଚିତତା ଦେଖାଗଲାଣି ଯେ କୌଣସି ଜିନିଷ କହି ହଉନି
0: ବାପା। ହଁ ସବୁ ପୁରା ତାର ବିପରୀତ ହଉଛି, ଆଉ ଗ୍ରୀଷ୍ମ ଋତୁରେ ବହୁତ ଗ୍ରୀଷ୍ମ ହଉଛି, ବର୍ଷାରେ ବର୍ଷା ବହୁତ ହେଇଯାଉଛି, ନହେଲେ ବର୍ଷା କମି ଯାଉଛି, ତାପରେ ଶୀତ ହଉନି, ଏମିତି ହଉଛି ସବୁ ପାଣିପାଗ।
1: ପାଣିପାଗର ପରିବର୍ତ୍ତନ ହେଇଗଲାଣି, ଆଉ ଆପଣ କହିଲେ ଯେ ୟା ଭିତରେ ଭାଦ୍ରବ ମାସ ଆରମ୍ଭ ହେଇଗଲା। ଭାଦ୍ରବ ମାସ ଆରମ୍ଭ ହେଇଗଲା ମାନେ ପର୍ବପର୍ବାଣୀର ଦିନ ଆରମ୍ଭ ହେଇଗଲା।
0: ହଁ ବାପା ନିଶ୍ଚିତ, ଏଥର ସବୁ ପର୍ବପର୍ବାଣୀ ଆରମ୍ଭ ହେଇଗଲା। ଏବେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ଏବେ ଆଗକୁ ଅଛି ଆମର ଗଣପର୍ବ ନୂଆଖାଇ, ତାପରେ ଦଶହରା ଆସିଗଲା, ମା ଦୁର୍ଗାଙ୍କର ପୂଜା ସବୁ ଏଥର ଚାଲିଲା।
1: ତାପରେ ଧାଡିକୁ ଧାଡି ସବୁ ପର୍ବପର୍ବାଣୀ ଯାକ ଥୁଆ ହେଇଛନ୍ତି, ମାନେ ଗୋଟେ ପରେ ଗୋଟେ ଗୋଟେ ପରେ ଆସିବେ। ଆପଣ ଏମିତି ଭଲରେ ଥାନ୍ତୁ, ଆଗକୁ ଯୋଉ ପର୍ବପର୍ବାଣୀ ଆସୁଛି ଆପଣ ତାକୁ ବହୁତ ଭଲ ଭାବରେ ଉପଭୋଗ କରନ୍ତୁ। ଆଜି କୋଉ ଗୀତ ଶୁଣିବେ କୁହନ୍ତୁ?
0: ଗୀତ ଶୁଣିବା ବାପା, ଯେହେତୁ ଏଇଟା ଭାଦ୍ରବ ମାସ, ଆମର ଭାଲୁକୁଣି ବା ଖୁଦୁରୁକୁଣି ଓଷା ହଉଛି, ଝିଅମାନେ ସବୁ କରୁଛନ୍ତି ଉପାସ ରବିବାର ଦିନ, ତ ସେ ମାଙ୍କ ପାଦ ପଦ୍ମରେ ଆମେ ଟିକେ ଶରଣ ପଶିକି ତାଙ୍କୁ, ସେ ସମସ୍ତଙ୍କୁ ଭଲରେ ରଖିଥାନ୍ତୁ, ତାଙ୍କ ପଣତ କାନିରେ ଢାଙ୍କିକି ରଖିଥାନ୍ତୁ। ତ ସେ ମା ମଙ୍ଗଳାଙ୍କ ଉପରେ ଗୀତ ଶୁଣିବା ବାପା, ଆଉ ସେଇଟା ହେଲା ତପଇର ଗୋଟେ ଗୀତ ଶୁଣିବା, ତପଇ ଫିଲ୍ମ, ସେ ତପଇ ଯାହା ମାଙ୍କୁ ସେବା କରିକି ସେ କେତେ ଦୁଃଖରୁ ମୁକ୍ତି ପାଇଥିଲେ, ତପଇ ଫିଲ୍ମ ର ଗୀତ ଶୁଣିବା। ଆଉ ସେ ଗୀତଟା ହେଲା ମିରି ମାଛି କୁଆରି ମୋ ଶୁଣ ମୋ ଦଇନି, ସେ ଗୀତଟା ଶୁଣିବା ପାହାଗ।
1: ଠିକ ଅଛି, ତାହେଲେ ଆପଣଙ୍କର ଅନୁରୋଧର ଗୀତ ଆପଣ ଶୁଣି ନିଅନ୍ତୁ। ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ବାପା, ରହୁଛି, ନମସ୍କାର।
1: ନମସ୍କାର।

0: हेलो।
1: आपण के कहुतिले?
0: ଅଲକା ମ୍ୟାଡାମ ନମସ୍କାର।
1: ନମସ୍କାର,
0: ମୁଁ ଡୁମାଲୁରି ନାରପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି।
1: ବହୁତ ଦିନ ପରେ ଆପଣଙ୍କ ସହିତ କଥା ହଉଛି, କେମିତି ଅଛନ୍ତି ମନୋଜ ଭାଇ ଆପଣ?
0: ଆଜ୍ଞା, ମୁଁ ତ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
1: ମୁଁ ବି ଭଲରେ ଅଛି। ଏତେ ତ ବର୍ଷା ଚାଲିଛି, କେମିତି ହେଇଛି ଆପଣଙ୍କର ପନିପରିବା ଚାଷ?
0: ପନିପରିବା ଚାଷ ତ ଏ ବର୍ଷ ଟିକେ ଡ୍ୟାମେଜ୍ ଅଛି ଆଜ୍ଞା, ମାନେ ବେଶୀ ବର୍ଷା ହେଇଯାଉଛି ତ ସେଥିପାଇଁ ଡ୍ୟାମେଜ୍ ହେଇଯାଉଛି ଆଉ।
1: ହଁ, ସେଇଆ ତ, ମାନେ ବହୁତ ବର୍ଷା ହେଲେ ପନିପରିବା ଚାଷ ଭଲ ହୁଏ ନାହିଁ।
0: ଆଜ୍ଞା ଆଜ୍ଞା,
1: ପନିପରିବା ଚାଷ ପାଇଁ ଖରା ଦରକାର, ଯେହେତୁ ଆପଣ ଜଣେ ପନିପରିବା ଚାଷୀ ସେଥିଲାଗି ମୁଁ ପଚାରିଲି ଯେ କେମିତି ହେଇଛି। ଆଉ ତଥାପି କଣ କଣ ସବୁ ଲଗେଇଛନ୍ତି ଏବେ?
0: ଏବେ କାକୁଡି ଲଗେଇଛୁ, ଭେଣ୍ଡି, କାକୁଡି ଆଉ ବରବଟି ଲଗେଇଥିଲୁ, ବରବଟି ସରିଗଲାଣି, କାକୁଡି ଚାଲିଛି ଆଉ ଭେଣ୍ଡି ଚାଲିଛି। ଆଜ୍ଞା,
1: ମାନେ କେମିତି ଅମଳ ହେଇଛି, ଭଲ ହେଇଛି ନା ନାହିଁ?
0: ଆଜ୍ଞା, କହିବାକୁ ଗଲେ ତ ଏ ବର୍ଷ ପାଣିପାଗ ଲାଗି ଟିକେ ଭଲ ହେଇନାହିଁ, କିନ୍ତୁ ଭେଣ୍ଡି ବାହାରୁଛି ଏବେ।
1: ହଁ, ସେ ଗଛଟା ସେମିତି?
0: ଆଜ୍ଞା ଆଜ୍ଞା,
1: ଆପଣ ତ ଜଣେ ପୁରୁଣା ଚାଷୀ, ଆପଣଙ୍କୁ କଣ କହିବି ଆଉ।
0: ଆଜ୍ଞା ଆଜ୍ଞା,
1: ଯାହା ବି ହଉ,
0: ଏମିତି ତ ଚାଷରେ ଲାଭ ହାନି ହୁଏ ଆଜ୍ଞା, କିନ୍ତୁ କଣ କରିବା,
1: ପ୍ରତି ଜିନିଷର ଅଛି, କେବଳ ଆପଣ ଚାଷ କଥା କହନ୍ତୁନି। ଅବଶ୍ୟ ଚାଷଟା ପୁରା ସମ୍ପୂର୍ଣ୍ଣ ରୂପେ ପାଣିପାଗ ଉପରେ ନିର୍ଭର ବୋଲି ଚାଷଟା ଟିକେ ବେଶୀ ହୁଏ, କିନ୍ତୁ ଆପଣ ଏମିତି ତ ଚିନ୍ତା କରନ୍ତୁ, ଯୋଉ ଜିନିଷ ବି, ଜୀବନଟା ବି ସେମିତି, ପୁରାପୁରି ଆମେ ସବୁବେଳେ ଖୁସିରେ ରହିପାରିବାନି, ସୁଖ ଦୁଃଖକୁ ନେଇକି ନାହିଁ ଚାଲେ, ଯେମିତି ଦିନ ରାତି ସବୁ କିଛି, ଆଉ ତା ଭିତରୁ ହିଁ ଆମକୁ ଜୀବନ ବଞ୍ଚିବାର କଳା ଶିଖିବା ଜରୁରୀ। ଆଜି କୋଉ ଗୀତ ଶୁଣିବେ କୁହନ୍ତୁ?
0: ଆପଣଙ୍କ ସହିତ କଥା ହେଲେ, ଆପଣ ବହୁତ ଦିନ ପରେ ଆସିଲେ, ଆଉ
1: ଯାହା ବି ହଉ, ବହୁତ ଦିନ ପରେ ବି ମୁଁ ଆପଣଙ୍କ ସହିତ ସମ୍ପର୍କିତ ହୁଏ, ମତେ ବହୁତ ଖୁସି ଲାଗେ। ଆଜି କୋଉ ଗୀତ ଶୁଣିବେ କୁହନ୍ତୁ?
0: ଆଜି ରାଜା ରାଣୀର ଗୋଟେ ଗୀତ ଦେଇଦେବେ, ଭୁଲିବିନି ଭୁଲିବିନି କେବେ ତୁମକୁ, ସେଇ ଗୀତ ଶୁଣିଦେବେ।
1: ଠିକ ଅଛି, ତାହେଲେ ଆପଣଙ୍କ ଅନୁରୋଧର ଗୀତ ଆପଣ ଶୁଣି ନିଅନ୍ତୁ। ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
0: ରହିଲି, ନମସ୍କାର।
1: ନମସ୍କାର।

ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଗଲାଣି। ଆସନ୍ତା ରବିବାର ଠିକ୍ ଏହି ସମୟରେ ହେଲୋ ଆକାଶବାଣୀ ଭବାନୀପାଟଣାର ଆଉ ଏକ ନୂତନ ସଂସ୍କରଣ ସହିତ ଆମେ ପୁଣି ଥରେ ଆସିବୁ। ଆଜିର କାର୍ଯ୍ୟକ୍ରମକୁ ପ୍ରଯୋଜନା ଓ ସମ୍ପାଦନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଆଜିର ଦିନଟି ଆପଣ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ଏହି କାମନା ସହିତ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛି। ଉପସ୍ଥାପନରେ ଥିଲି ଅଳକା ନାୟକ। ରହୁଛି, ନମସ୍କାର।

ଶୁଣୁଥିଲେ ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା ଫୋନ୍ ଇନ୍ ପ୍ଲିଜ୍ ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନରେ ଥିଲେ ଅଳକା ନାୟକ। ଆକାଶବାଣୀ ଭବାନୀପାଟଣା।

ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶୁଭ ସକାଳର ପ୍ରୀତିଭର ଶୁଭେଚ୍ଛା ସହ ଖୋଲା ଚରକାର ଆଉ ଏକ ନୂତନ ଅଧ୍ୟାୟକୁ ସ୍ୱାଗତ ଜଣାଉଛି ଶ୍ରୋତବନ୍ଧୁ ଆପଣମାନଙ୍କୁ। ମିଠା ମିଠା ଗୀତ ସହ କିଛି ଜଣା ଅଜଣା କଥା ଶୁଣେଇବା ପାଇଁ କାର୍ଯ୍ୟକ୍ରମକୁ ଆଜି ମୁଁ ନେଇ ଆସିଛି ସୁମତି ମୁଣ। ନମସ୍କାର ଶ୍ରୋତାବନ୍ଧୁ, ଆମ ଜୀବନ ହେଉଛି କର୍ମମୟ। ଜନ୍ମ ଆଉ ମୃତ୍ୟୁ ମଧ୍ୟରେ ରହିଥିବା ବ୍ୟବଧାନ ଯଦି ଜୀବନ ହୁଏ, ତେବେ ଜୀବନଦାୟରେ ଆମେ ନାନା କର୍ମ କରିଥାଉ। କର୍ମ ବିନା ଜୀବନର ସ୍ଥିତି କଳ୍ପନା କରାଯାଇନପାରେ। କର୍ମମୟ ଜୀବନର ସିଦ୍ଧି ଆମକୁ କରିଥାଏ ସାର୍ଥକ। ଆମ ଜୀବନର ସୀମା ସୀମିତ, କିନ୍ତୁ କାର୍ଯ୍ୟଧାରା ଅସୀମ। ସାମାଜିକ ବନ୍ଧନରେ ଆବଦ୍ଧ ଆମରି ଜୀବନ, ତେଣୁ ଅନେକ ସମୟରେ ବହୁ କର୍ମ କରିବାକୁ ହୁଏ, ନିଜ ପାଇଁ ଓ ଅପର ପାଇଁ। ନିଜ ମାତା ପିତା, ପୁତ୍ର କନ୍ୟା, ସ୍ତ୍ରୀ, ଏ ସମସ୍ତଙ୍କ ତଥା ସମାଜର ଅନ୍ୟ ସମସ୍ତଙ୍କ ସକାଶେ ଆମକୁ କର୍ମ କରିବାକୁ ହୁଏ। ତେବେ ଶ୍ରୋତାବନ୍ଧୁ, ଜୀବନର ଆଦ୍ୟ ଲଗ୍ନ ଠାରୁ ଅନ୍ତିମ ଲଗ୍ନ ଯାଏ କର୍ମ ନିଷ୍ଠ ହେବାକୁ ପଡ଼ିଥାଏ। ଯେହେତୁ କର୍ତ୍ତବ୍ୟ ଶୂନ୍ୟ ଜୀବନ ଜୀବନ ପଦବାଚ୍ୟ ନୁହେଁ, କର୍ତ୍ତବ୍ୟହୀନ ବ୍ୟକ୍ତି ଅମଣିଷ ହୋଇଥାଏ। ତେଣୁ କର୍ତ୍ତବ୍ୟପରାୟଣତା ମହାମହିମ ଗୁଣ କେବଳ ନୁହେଁ, ବରଂ ଈଶ୍ୱର ପଦବାଚ୍ୟ। ସେଇଥିପାଇଁ ତ କୁହାଯାଇଥାଏ, କର୍ତ୍ତବ୍ୟ ହିଁ ଭଗବାନ, କର୍ମ ହିଁ ଭଗବାନ। ଯେତେବେଳେ ଆମେ ସମସ୍ତେ ନିଜ ନିଜର କର୍ତ୍ତବ୍ୟକୁ ଈଶ୍ୱରଙ୍କ ସେବା ଭାବେ କରିବା, ସେତେବେଳେ ସାମାଜିକ ବିକାଶ ହେବା ସୁନିଶ୍ଚିତ। ତେଣୁ ଶ୍ରୋତାବନ୍ଧୁ, ଆମକୁ ଈଶ୍ୱରଙ୍କୁ ଖୋଜିବା ପାଇଁ କେଉଁଆଡ଼େ ଯିବାକୁ ହେବ ନାହିଁ। ନିଜ କାମକୁ ଠିକ୍ ଭାବରେ କରିବା ହିଁ ସବୁଠାରୁ ବଡ଼ ପୂଜା। ଏହି ମହାନ ବାଣୀ ସହିତ ଆସନ୍ତୁ ଶୁଣିବା ଏକ ସୁନ୍ଦର ଗୀତ।

ଧୂପ ଦୀପ ଶଙ୍ଖ ହୁଳହୁଳି ମଧ୍ୟରେ ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା, କାକୁଡ଼ି, ଖସା ଲଡ଼ୁ ଓ ନାନା ପ୍ରକାର ଫଳଭୋଗ ଅର୍ପଣ କରାଯାଇଥାଏ। ତେବେ ଠାକୁରାଣୀଙ୍କ ପ୍ରିୟ ଭୋଗ ହେଉଛି ଖୁଦ ଭଜା, ତେଣୁ ତାଙ୍କୁ ଖୁବ୍ ଖୁଦ ରଙ୍କୁଣୀ ବୋଲି ଶ୍ରଦ୍ଧାରେ କୁହାଯାଇଥାଏ। ସେଇଥିରୁ ତାଙ୍କ ନାମ ଖୁଦୁରିକୁଣୀ ହୋଇଛି। ତେବେ ଶ୍ରୋତାବନ୍ଧୁ, କିମ୍ବଦନ୍ତୀ ଅନୁସାରେ ଓଡ଼ିଶାରେ ସାଧବ ପୁଅମାନେ ଅତୀତରେ ବିଦେଶକୁ ବଣିଜ କରିବା ପାଇଁ ଯାଉଥିଲେ। ସେହିପରି ସାତ ସାଧବ ଭାଇ ଆଉ ସେମାନଙ୍କର ଯେଉଁ ଅଳିଅଳି ଭଉଣୀ ତଉପଇକୁ ନେଇ ଭାଉଜମାନେ ନିର୍ଯାତନା ଦେବା ଓ ସେଥିରୁ ମୁକ୍ତି ପାଇବା ପାଇଁ ତଥା ନିଜ ଭାଇମାନେ ବିଦେଶରୁ ସୁରକ୍ଷିତ ଭାବରେ ଫେରିବା ପାଇଁ ତଉପଇ ସେହିମାନଙ୍କ ଉଦ୍ଦେଶ୍ୟରେ ଶୁଭମନାସି ଏହି ବ୍ରତ ପାଳିଥିଲା। ଶ୍ରୋତାବନ୍ଧୁ, ସମାଜରେ ନାରୀର ଅବଦାନ ତାହାର ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରିଥାଏ ଏହି ପର୍ବ। ଏହି ପର୍ବ ଉତ୍କଳର ସମୃଦ୍ଧ ସଂସ୍କୃତିର ପରିଚୟ ପ୍ରଦାନ କରେ। ଭାଦ୍ରବ ମାସର ଆଉ ଏକ ପ୍ରମୁଖ ଓଷା ହେଉଛି ବୁଧେଇ ଓଷା ବା ବୁଦ୍ଧିବାମନ ଓଷା। ଆମେ ଆଗକୁ ସେ ସମ୍ପର୍କରେ ଜାଣିବା ନିଶ୍ଚୟ। ତେବେ ଶ୍ରୋତାବନ୍ଧୁ, ତା ଆଗରୁ ଶୁଣିନେବା ଏକ ମଧୁର ଗୀତ।

0: से पीर करामत साय सलामत जुआन जबर कमे खबर
1: Aria, aria.

ଶ୍ରୋତାବନ୍ଧୁ, ଶ୍ରାବଣ ଧୀରେ ଧୀରେ ପାଦରେ ଘର ବାହୁଡ଼ା ଦେଲାବେଳେ ଭାଦ୍ରବ ଓହ୍ଲେଇ ଆସେ ପର୍ବର ପସରା ନେଇ ଧରାବକ୍ଷକୁ। ଆମେ ଶୁଣୁଥିଲେ ଖୁଦୁରୁକୁଣୀ ଓଷା ସମ୍ପର୍କରେ, ଭାଦ୍ରବର ଏକ ବିଶେଷ ପର୍ବ। ଠିକ୍ ସେହିପରି ଏହି ମାସରେ ପ୍ରତି ବୁଧବାର ରାତିରେ ପାଳନ କରିଥାନ୍ତି ବୁଧେଇ ଓଷା। ଏହି ଓଷା ଘରର ମାଆମାନେ ବା ବିବାହିତା ନାରୀମାନେ ଅତି ନିଷ୍ଠାର ସହ ପାଳନ କରନ୍ତି, ବିଶେଷ କରି ସନ୍ତାନମାନଙ୍କ ସୁସ୍ଥ ଜୀବନ ଓ ମଙ୍ଗଳ କାମନା କରିବା ଏହି ଓଷାର ଉଦ୍ଦେଶ୍ୟ। ଏହି ବ୍ରତରେ ବୁଦ୍ଧିବାମନଙ୍କୁ ପୂଜା କରାଯାଏ। ଏଠାରେ ବୁଦ୍ଧ ବା ବୁଧେଇ ହେଉଛନ୍ତି ମା ଭୈରବୀ ବା ବିମଳା, ଏବଂ ବାମନ ହେଉଛନ୍ତି ଭୈରବ, ଯିଏ ସ୍ୱୟଂ ଜଗନ୍ନାଥ। ଅର୍ଥାତ୍ ବୁଧେଇ ହେଉଛନ୍ତି ବିମଳଙ୍କ ଶକ୍ତି ସମ୍ଭୁତାର ଏକ ଉପଦେବୀ। ଗହ୍ମା ପୂର୍ଣ୍ଣିମା ଠାରୁ ଇନ୍ଦୁ ପୂର୍ଣ୍ଣିମା ଅଥବା ଭାଦ୍ରବ ମାସର ସଂକ୍ରାନ୍ତିରୁ ଆରମ୍ଭ କରି ଆଶ୍ୱିନ ସଂକ୍ରାନ୍ତିକୁ ଧରି ଏହି ପୂଜା କରାଯାଇଥାଏ। ଏହି ଓଷା ଅନ୍ୟ ଓଷାଠାରୁ ସାମାନ୍ୟ ସ୍ୱତନ୍ତ୍ର ପ୍ରକାରେ ପାଳନ କରାଯାଏ। ଏଥିରେ ଶୀଳ ଏବଂ ଶୀଳପୁଆକୁ ଶୁଦ୍ଧ କରି ପିଢ଼ାର ଆସ୍ଥାନ ଉପରେ ସ୍ଥାପନ କରାଯାଏ। ପରେ ହଳଦୀ, ସିନ୍ଦୁର, କଉଡ଼ି ଆଉ ଫୁଲ ଲଗାଇ ନାରୀ ବେଶରେ ସଜାଯାଏ। ମଥାରେ ସିନ୍ଦୁର, ଆଖିରେ କଜଳ ଦିଆଯାଏ। ହଳଦିଆ ଫୁଲ ବେଲପତ୍ରରେ ମୂର୍ତ୍ତିକୁ ସଜାଇ ନାଲି ଶାଢ଼ୀ ପିନ୍ଧାଇ ଓଢ଼ଣା ଦିଆଯାଏ। ଓଷା କୋଠି ଆଗରେ ପାହାଡ଼ ପଡ଼ା ପଡ଼ିଥାଏ। ପାଞ୍ଚ ରଙ୍ଗର ଫୁଲ ଫଳ, ପାଞ୍ଚ ଧୂପ, ପାଞ୍ଚ ଦୁବ ସହ ପାଞ୍ଚ ଅକ୍ଷତ ରଖି ଆସ୍ଥାନ ପାଖରେ ସଂକଳ୍ପ ନଡ଼ିଆ ଥାପି ପୂଜା କରାଯାଏ ବୁଧେଇ ଓଷାରେ। ବୁଧେଇ ଓଷାର ବ୍ରତ କଥା ବହି ପୁଣି ପଢ଼ାଯାଏ। ପାଞ୍ଚଟି କାହାଣୀକୁ ନେଇ ଏହି ବହିଟି ରଚିତ ହୋଇଛି। ବିଶ୍ୱାସ କରାଯାଏ ନିସନ୍ତାନ ମହିଳା ପ୍ରଥମ ପାଳିରୁ ଶେଷ ପାଳି ଯାଏ ଏହି ବ୍ରତ କଲେ ସମସ୍ତଙ୍କ ଆଶିଷରେ ସନ୍ତାନ ପ୍ରାପ୍ତି ହୁଏ। ଶ୍ରୋତାବନ୍ଧୁ, ଆଧୁନିକତାର ଆଦବ କାଇଦା ଭିତରେ ଆଜି ବି ପୁରପଲ୍ଲୀରେ ଏହିସବୁ ଓଷା ବ୍ରତ ଆଡ଼ମ୍ବର ସହକାରେ ଘରେ ଘରେ ପାଳନ ହେଉଛି। ପ୍ରକୃତ କଥା ହେଲା ସମସ୍ତଙ୍କୁ ଏକାଠି କରିବା ଏହି ଓଷାବ୍ରତର ଲକ୍ଷ୍ୟ। ଭାଦ୍ରବରେ ବର୍ଷା ତା ଉପସ୍ଥିତିକୁ ଜାହିର କରୁଥିବା ବେଳେ ଏହି ପର୍ବପର୍ବାଣୀର ଆଗମନ ଆସି ଖୁସିର ପସରା ନେଇ ଭଲ ଫସଲ ଆଉ ସମସ୍ତଙ୍କ ମଙ୍ଗଳ କାମନା କରିବା ପ୍ରତିଟି ପର୍ବ ଓ ଉତ୍ସବର ଆଭିମୁଖ୍ୟ। କାରଣ ଏହା ହିଁ ହେଉଛି ପ୍ରତି ଓଡ଼ିଆଙ୍କର ପରମ୍ପରା, ସଂସ୍କୃତି ଆଉ ବିଚାରଧାରା।

ଶ୍ରୋତା ବନ୍ଧୁ, ବହିଟି ହେଉଛି ସବୁ ବୟସର ଲୋକଙ୍କ ପ୍ରକୃତ ସାଥୀ। ଭଲ ବହିଟି ସୁଖ ଓ ଦୁଃଖ ସମୟରେ ଆମର ସାଥୀ ଭାବରେ କାମ କରିଥାଏ। ଏହା ଆମର ଚିନ୍ତାଶକ୍ତି, ମନୋବୃତ୍ତି ଓ ସାମାଜିକ ଦକ୍ଷତାକୁ ସୁଧାରିବାରେ ସାହାଯ୍ୟ କରେ। କେବଳ ସେତିକି ନୁହେଁ, ପୁସ୍ତକଟିଏ ପଢ଼ିଲେ ଜ୍ଞାନର ପରିସୀମା ବ୍ୟାପକ ହେବା ସହ ନୂତନ ବିଷୟରେ ଧାରଣା ମିଳିଥାଏ। ଅଜ୍ଞାନତା ଦୂର ହୋଇ ଜ୍ଞାନର ଆଲୋକ ପ୍ରାପ୍ତ ହୁଏ। ତେଣୁ ଜ୍ଞାନର ଗନ୍ତାଘର ବୋଲି ପୁସ୍ତକକୁ କୁହାଯାଏ। କାଗଜ ଉପରେ ଅକ୍ଷର ଓ ଚିତ୍ରର ସମାହାରକୁ ନେଇ ଯୁଗ ଯୁଗ ଧରି ମାନବ ସଭ୍ୟତାର ଇତିହାସକୁ ବହନ କରି ଚାଲିଛି ବହି। କିନ୍ତୁ ସମୟର ଗତିଶୀଳତାରେ ପୁସ୍ତକ ପ୍ରତି ଦିନକୁ ଦିନ ଲୋକଙ୍କର ଆଗ୍ରହ କମିବାରେ ଲାଗିଛି। ତେଣୁ ସେ ବହି ପ୍ରତି ଲୋକଙ୍କର ରୁଚି ବଢ଼ାଇବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ମାସର 6 ତାରିଖକୁ ଜାତୀୟ ପୁସ୍ତକ ପଢ଼ା ଦିବସ ରୂପରେ ପାଳନ କରାଯାଏ। ଏହି ଦିବସଟି ଆମ ସମସ୍ତଙ୍କୁ ଏକ ପୁସ୍ତକ ପାଇବାକୁ ଆମନ୍ତ୍ରଣ କରେ, ଯାହା ଆମେ ଉପଭୋଗ କରିପାରୁ ଏବଂ ପଢ଼ିବାରେ ଦିନ ବିତାଇପାରୁ। ବାସ୍ତବରେ ଶ୍ରୋତା ବନ୍ଧୁ, ପଠନ ଆମ ସ୍ମୃତିଶକ୍ତି ଆଉ ଏକାଗ୍ରତାକୁ ଉନ୍ନତ କରିବା ସହିତ ଚାପ ହ୍ରାସ କରେ। ପଢ଼ିବାରେ ସମୟ ବିତାଉଥିବା ବୟସ୍କ ଧୀରେ ଧୀରେ ଜ୍ଞାନାତ୍ମକ ହ୍ରାସ ଦେଖାନ୍ତି ଏବଂ ସେମାନଙ୍କର ଜୀବନ ତାଙ୍କର ଜୀବନକାଳ ମଧ୍ୟରେ ଅଧିକ ମାନସିକ ଉତ୍ସାହଜନକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥାନ୍ତି। ପୁସ୍ତକ ପଠନର ଅନେକ ଉପକାରିତା ତ ରହିଛି। ତେବେ ଶ୍ରୋତା ବନ୍ଧୁ, ଆସନ୍ତୁ ନା ଆମେ ସଭିଏଁ ପୁସ୍ତକ ପଠନ ମନସ୍କ ହେବା ଆଉ ନିଜ ଜ୍ଞାନର ପରିସୀମାକୁ ବୃଦ୍ଧି କରିବା।

ଶ୍ରୋତାବନ୍ଧୁ, ଏବେ ପାଣିପାଗ ପରିବର୍ତ୍ତନ ଯୋଗୁଁ ଦେଖୁଥିବା ବହୁ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତିଦିନ ବିଗିଡ଼ିବାରେ ଲାଗୁଛି। ବର୍ତ୍ତମାନ ବିଶେଷ ଭାବରେ ଲୋକେ ମ୍ୟାଲେରିଆ, ଡେଙ୍ଗୁ, ଚିକେନଗୁନିଆ, ଟାଇଫଏଡ୍ ଓ ଭାଇରାଲ ଜ୍ୱରରେ ଆକ୍ରାନ୍ତ ହେଉଛନ୍ତି। ବର୍ଷା ଦିନରେ ପାଣିପାଗର ପରିବର୍ତ୍ତନ ଆଉ ମଶାମାଛିଙ୍କର ପ୍ରାଦୁର୍ଭାବ ସହ ଜୀବାଣୁଙ୍କର ବଂଶବୃଦ୍ଧି ହେତୁ ଜ୍ୱର ହେବାର ସମ୍ଭାବନା ବହୁ ପରିମାଣରେ ଦେଖାଦେଇଛି। ତେଣୁ ଶ୍ରୋତାବନ୍ଧୁ, ଆମକୁ ଏଥିରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସ୍ୱାସ୍ଥ୍ୟ ସତର୍କତା ଓ ସଚେତନତା ଅତ୍ୟନ୍ତ ଜରୁରୀ। ଆସନ୍ତୁ କେତେକ ମୁଖ୍ୟ ସତର୍କତାମୂଳକ ପଦକ୍ଷେପ ବିଷୟରେ ଜାଣିବା। ଆମେ ମଶାଙ୍କଠାରୁ ଦୂରେଇ ରହିବା, ସେଥିପାଇଁ ତାହାର ଚାରିପାଖରେ, ଘର ଚାରିପାଖରେ ସଫା ରଖିବା, କୌଣସି ସ୍ଥାନରେ ପାଣି ଜମିବାକୁ ଦେବା ନାହିଁ, ଶୋଇବା ସମୟରେ ମଶାରୀ ଟାଙ୍ଗି ଶୋଇବା, ଶରୀରକୁ ଘୋଡ଼ାଇ ରଖିବା ଭଳି ପୋଷାକ ପିନ୍ଧିବା। ଯଦି ଆପଣ ଜ୍ୱରରେ ପୀଡ଼ିତ ହୁଅନ୍ତି ତେବେ ଶରୀରକୁ ବିଶ୍ରାମ ଦେବା ସହ ଶରୀରରେ ପାଣିର ଅଭାବ ନ ହେବା ପାଇଁ ଉଷୁମ ପାଣି ପିଇବା, ସୁପ୍ କିମ୍ବା ORS ପାଣି ମଧ୍ୟ ପିଇପାରିବା। ଡାକ୍ତରଙ୍କର ପରାମର୍ଶ ବିନା କୌଣସି ଔଷଧ ସେବନ କରିବା ନାହିଁ। ଯଦି ଜ୍ୱର 2-3 ଦିନ କିମ୍ବା ତାଠୁ ଅଧିକ ସମୟ ରହେ ତେବେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯାଇ ରକ୍ତ ପରୀକ୍ଷା କରାଇ ନେବା ଏବଂ ସେହି ଅନୁସାରେ ଔଷଧ ସେବନ କରିବା। ଶ୍ରୋତାବନ୍ଧୁ, ଆସନ୍ତୁ ନିଜକୁ ତଥା ନିଜର ପରିବାରକୁ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା, ସଚେତନ ହେବା, ସୁରକ୍ଷିତ ରହିବା। ଏହି ସୂଚନା ସହିତ ଶୁଣିନେବା ଆଉ ଏକ ସୁନ୍ଦର ଗୀତ।

ଖବର ସହ ପାଣିପାଗ ସୂଚନା ଶୁଣିନେବା। ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ୍ ଓ କାରୁଣ୍ଡ ସେବା ସଂଗଠନ ଭବାନୀପାଟଣାର ମିଳିତ ଆନୁକୂଲ୍ୟରେ ଭବାନୀପାଟଣା ବ୍ରଜବିହାରଠାରେ ଗୁରୁଦିବସ ଅବସରରେ 126ତମ ଶିକ୍ଷା ଚେତନା ଅଭିଯାନ 2026 ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘଦିନ ଧରି ଅବହେଳିତ ହୋଇ ପଡ଼ିରହିଥିବା ରାସ୍ତାର ମରାମତି ପାଇଁ ଦଣ୍ଡପାଟ ଯୁବସେବା ସଂଗଠନର ସଦସ୍ୟମାନେ ଲୋକଙ୍କ ଯାତାୟତ ସମସ୍ୟାକୁ ଅନୁଭବ କରି ନିଜସ୍ୱ ଉଦ୍ୟମରେ ରାସ୍ତା ମରାମତି କରି ସେମାନେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ସାହୁପଡ଼ା ଛକରୁ ବିଜୁ ଏକ୍ସପ୍ରେସ୍ ୱେ ଛକକୁ ସଂଯୋଗ କରୁଥିବା ସେ ରାସ୍ତାକୁ ସେମାନେ ମରାମତି କରି ଏକ ଦୃଷ୍ଟାନ୍ତ ପାଲଟିଛନ୍ତି ଜିଲ୍ଲାରେ। ଏଥର ଶୁଣିବା ପାଣିପାଗ ସମ୍ପର୍କିତ କଳାହାଣ୍ଡିର ଜଳ ପାଣିପାଗ ସମ୍ପର୍କିତ ସୂଚନା। ଶ୍ରୋତବନ୍ଧୁ, ଆଜି କଳାହାଣ୍ଡି ଜିଲ୍ଲାରେ ଭବାନୀପାଟଣା ଏବଂ ଆଖପାଖ ଅଞ୍ଚଳକୁ ନେଇ ପାଣିପାଗ ମେଘୁଆ ରହିବ। ଅପରାହ୍ନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଜିର ସର୍ବାଧିକ ତାପମାତ୍ରା 32 ଡିଗ୍ରୀ ସେଲସିୟସ୍ ଓ ସର୍ବନିମ୍ନ ତାପମାତ୍ରା 24 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ରହିପାରେ। ଏଥର ଯିବା ରାଜ୍ୟର ପାଣିପାଗ ସମ୍ପର୍କିତ କିଛି ସୂଚନା ଜାଣିବା। ସାରା ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ଥିବାରୁ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଶୁଖିଲା ରହିବ, କିନ୍ତୁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ରହିଛି। ଆସନ୍ତା 9 ତାରିଖ ବେଳକୁ ଘୂର୍ଣ୍ଣିବଳୟ ପ୍ରଭାବରେ ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲା ସହ ଉପକୂଳବର୍ତ୍ତୀ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଆସନ୍ତା 8 ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଉପରିସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓଡ଼ିଶା ସହ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ।

ଶ୍ରୋତାବନ୍ଧୁ, ସମୟ ସଙ୍କେତ ଦେଲାଣି କାର୍ଯ୍ୟକ୍ରମର ପରିସମାପ୍ତି ପାଇଁ। ଏଇଠି କାର୍ଯ୍ୟକ୍ରମକୁ ରଖିବା ଆଗରୁ ଆପଣମାନଙ୍କୁ ଅନୁରୋଧ କରୁଛୁ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଜଣାଇବା ପାଇଁ ଆମକୁ ଚିଠି ଲେଖିବେ ଏଇ ଠିକଣାରେ। ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆମକୁ ହ୍ୱାଟ୍ସଆପ୍ କରିପାରିବେ ଏହି ନମ୍ବରରେ, ନମ୍ବରଟି ହେଲା 8895994143। ତେବେ କାର୍ଯ୍ୟକ୍ରମରୁ ବିଦାୟ ନେଉଛି ମୁଁ ସୁମତି। ନମସ୍କାର ଶ୍ରୋତାବନ୍ଧୁ।

ନମ୍ବରଟି ହେଲା 8895994143। ତେବେ କାର୍ଯ୍ୟକ୍ରମରୁ ବିଦାୟ ନେଉଛି ମୁଁ ସୁମତି। ନମସ୍କାର ଶ୍ରୋତାବନ୍ଧୁ।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର।
1: ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା, ଆକାଶବାଣୀ ଭବାନୀ ପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10। ଚଳିତ ଅଧିବେଶନକୁ ଶେଷ କରିବା ଆଗରୁ ଶୁଣନ୍ତୁ ଆମ କେନ୍ଦ୍ରରୁ ଆଜି ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆଜି ଦିନ 12:30 ଶୁଣିବେ କେତୋଟି ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ହେଲେ ଇତିଶ୍ରୀ ବେହେରା, ଯୋଗେନ୍ଦ୍ର ମହାପାତ୍ର, ଲକ୍ଷ୍ମୀନାରାୟଣ ବେହେରା ଏବଂ ଶ୍ୱେତାଲିନ ପଣ୍ଡା। ଚାଷର କଥା ପାଇଁ ସମୟ ରହିଛି 1:10। ଦିନ 1:20 ପ୍ରଚାର କରିବୁ ଓଡ଼ିଆ ଆଲବମ୍ ଗୀତ। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 2:45। ଏ ଥିଲା ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ପୁଣି କିଛି ନୂଆ କାର୍ଯ୍ୟକ୍ରମ ସହ ଉପସ୍ଥିତ ହେବୁ ଆଜି ଦିନ 12:30। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12:30। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 meter ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz ଯୋଗେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଇତିଶ୍ରୀ ବେହେରା, ଗୀତ ରଚନା କିଶୋର ଚନ୍ଦ୍ର ନନ୍ଦ।

ଏଥର ଦ୍ୱୈତ କଣ୍ଠରେ ଗାଇଛନ୍ତି ଇତିଶ୍ରୀ ବେହେରା ଓ ଯୋଗେନ୍ଦ୍ର ମହାପାତ୍ର। ଗୀତ ରଚନା କରିଛନ୍ତି କିଶୋରଚନ୍ଦ୍ର ନନ୍ଦ।

0: ଅଲଗା କେୱାଇସି କାଗଜପତ୍ର ଗୋଟିଏ ଚାବି ହେଇଥାନ୍ତା କି?
1: ଅଛି ନା ବାପା, CKYC ID।
0: CKYC ମାନେ?
1: ବ୍ୟାଙ୍କ ଆପଣଙ୍କ KYC ଡିଟେଲ CKYC ରେଜିଷ୍ଟ୍ରିରେ ଅପଲୋଡ କରିଥାଏ, ଆଉ ଆପଣଙ୍କୁ ମିଳିଥାଏ ଗୋଟେ ଅନନ୍ୟ 14 ଡିଜିଟ CKYC ID, ଯାହା ସବୁ ଆର୍ଥିକ ଆଦାନ ପ୍ରଦାନରେ ବୈଧ ହୋଇଥାଏ। ଗୋଟେ ଜାଗାରେ KYC ଅପଡେଟ ଦ୍ୱାରା ବାକି ବ୍ୟାଙ୍କ ବିତ୍ତୀୟ ସଂସ୍ଥାରେ ବି ଅପଡେଟ ହୋଇଯାଏ।
0: ବାଃ, RBI କହେ
1: ସୁରକ୍ଷିତ ବ୍ୟାଙ୍କିଂ ଆଡକୁ ପ୍ରଥମ ପଦକ୍ଷେପ।
2: ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଲକ୍ଷ୍ମୀନାରାୟଣ ବେହେରା। ଗୀତ ରଚନା ବିଷ୍ଣୁ ସାହୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଓ ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: 21-21-11 in the semi-final. And that's the end of this news bulletin.
1: ହିନ୍ଦୀରେ ଓ ଇଂରାଜୀରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀର ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଚାଷର କଥା କାର୍ଯ୍ୟକ୍ରମ।
2: ଏନ୍ତା ତ ଆମର୍ ଚାଷୀ ଦାଦାମାନେ ବର୍ଷସାରା ଭିନ୍ନ ଭିନ୍ନ ପ୍ରକାର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ପୁଟଲ, କୁନ୍ଦୁରୁ, ଜହ୍ନି ଆରୁ, ଲଇନି। ତ ଏଇସବୁ ଚାଷ୍ କରବାର୍ ଭିତରେ କିଛି ଏନ୍ତା ବି ଆମର୍ ଚାଷୀ ଦାଦାମାନେ ଅଛନ୍, ସେମାନେ ତାଙ୍କର ମୁଖ୍ୟ ଫସଲ ଯେନ୍ଟାକି କି ଆମେ ଧାନ ବୋଲିକରି କହିସୁଁ ସେଟା ବି କରିଥିସନେ। ହେନ୍ତା ଯଦି ଦେଖ୍ମା ବୋଇଲେ ଧାନ ଆମର୍ ରାଇଜ୍ର ଏଇଟା ଗୋଟେ ମୁଖ୍ୟ ଫସଲ ହେ। ଧାନ ବରଷକେ ଦୁଇଥର ଅମଲ କରାଯାଉଥିବାର ବେଲ୍କେ ସେ ଧାନକେ ବରଷ ସାରା ଖାଇଥିବା ସେ ବ୍ୟବହାର ବି କରାଯାଇସିଏ। କଥା ହେଲା ଭିନ୍ନ ଭିନ୍ନ କାରଣରୁ ସଂରକ୍ଷଣ ସମୟାନେ ଧାନ ନଷ୍ଟ ବି ହେଇଯାଇସି।

0: ତାଙ୍କର ମୁଖ୍ୟ ଫସଲ ଯେନ୍ଟାକି କି ଆମେ ଧାନ ବୋଲିକରି କହିସୁଁ ସେଟା ବି କରିଥିସନେ। ହେନ୍ତା ଯଦି ଦେଖ୍ମା ବୋଇଲେ ଧାନ ଆମର୍ ରାଇଜ୍ର ଇଟା ଗୁଟେ ମୁଖ୍ୟ ଫସଲ ଏ। ଧାନ ବରଷକେ 2 ଥର ଅମଲ କରାଯାଉଥିବାର ବେଲ୍କେ ସେ ଧାନକେ ବରଷ ସାରା ଖାଇଥିବା ସେ ବ୍ୟବହାର ବି କରାଯାଇସି। କଥା ହେଲା ଭିନ୍ନ ଭିନ୍ନ କାରଣନୁ ସଂରକ୍ଷଣ ସମୟାନେ ଧାନ ନଷ୍ଟ ବି ହେଇଯାଇସି। ଗୋଟେ ସର୍ବେକ୍ଷଣନୁ ଜଣାପଡ଼ିଛି ଯେ ଭିନ୍ନ ଭିନ୍ନ କୀଟ ମନକର ଆରୁ କିଛି ଆମର୍ ଭୁଲ ପଦ୍ଧତି ଲାଗି ଶତକଡ଼ା 10 ଭାଗ ଧାନ ଭିନ୍ନ ଭିନ୍ନ ହେଇପାସେ ନଷ୍ଟ ହେଇଯାଇସି। ସେନ୍ତା ଇନ ଆର୍ ଗୋଟେ କଥାକେ ଦେଖ୍ମା ବୋଇଲେ ଖରିଫ ଧାନ ମନକେ ସାଧାରଣ ହେଇପାସେ ସେପ୍ଟେମ୍ବର ନୁ ଅକ୍ଟୋବର ମାସ ଭିତରେ ଗୋଟେ ପୋକ ଦେଖା ଦେଇଥିସି। ସେଟାକେ ଆମର ଚାଷୀ ଦାଦାମାନେ ମାଟିଆ ଗୁଣ୍ଡି ପୋକ ବୋଲିକରି କହିଥିସନେ। ଚାଷୀ ଦାଦାମାନେ ଏଇଟାର ବିଷୟଟି ନେଇ ଜାଣିଥିବାର କାରଣନୁ ଇ ପୋକ ଯେତେବେଳେ ଆମର ଫସଲ ମନକେ ନଷ୍ଟ କରସି ସେ ସମୟାନେ ଆମେ ତାକେ ନେଇ ଚିହ୍ନି କରି ବେଶୀ ଅସୁବିଧାନେ ପଡ଼ିଥିସୁଁ ଆରୁ କ୍ଷତି ବି ସହେବାକେ ପଡ଼ିଥିସି। ସେଥିର୍ଲାଗି ବୋଲିକରି ଇ ଧାନ ଫସଲନେ ଇ ମାଟିଆ ଗୁଣ୍ଡି ପୋକର ପରିଚାଳନା କେନ୍ତା କରାଯାଇପାରବା ଇ କଥା ଗୋଟେ ଆମର ଚାଷୀ ଦାଦାମାନଙ୍କେ ନିହାତି ଜାଣବାକେ ପଡ଼ବା। ଏ ତାପମାତ୍ରା 28 ଡିଗ୍ରୀ ନୁ 30 ଡିଗ୍ରୀ ସେଲସିୟସ ଆରୁ ମଧ୍ୟମ ଧରଣର ବର୍ଷା ଆରୁ ତାର ସନେ ଅଧିକା ଆର୍ଦ୍ରତା ରହିବା ବୋଇଲେ ଇ ପୋକ ଅଧିକା ମାତ୍ରାନେ ଦେଖାଯାଇସି। ଅଗଷ୍ଟ ଆରୁ ସେପ୍ଟେମ୍ବର ମାସେ ଜମିନେ ଅଧିକା ପାଏନ୍ ଜମି ରହୁଛେ ବୋଇଲେ ଇ ପୋକ ଅଧିକା ଲାଗିଥିସି। ତାର ସନେ ଅଧିକା ପବନ ହେବା ବୋଇଲେ ଗୋଟେ ଜମିନୁ ଆର୍ ଗୋଟେ ଜମିକେ ଇ ମାଟିଆ ଗୁଣ୍ଡି ପୋକ ସହଜେ ଯାଇପାରିଥିସି। ସେନ୍ତା ଏବେ ଦେଖ୍ମା ଇ ମାଟିଆ ଗୁଣ୍ଡି ପୋକର ଚିହ୍ନଟ ଆମେ କେନ୍ତା କରିପାର୍ମା ଇ କଥା ଗୋଟେକେ ବି ଆମର ଚାଷୀ ଦାଦାମାନ୍କେ ନିହାତି ଜାଣ୍ବାକେ ପଡ଼୍ବା। ଏ ପୂର୍ଣ୍ଣାଙ୍ଗ କୀଟମାନେ ମାଟିଆ ରଙ୍ଗର ଆରୁ ଛୋଟ ଆରୁ ଲମା ଲମା ଡେନା ଇମାନଙ୍କର ରହିସି। ଇ କୀଟ ମାନଙ୍କର ଅର୍ଭକ ମାନଙ୍କର ରଙ୍ଗ ବି ମାଟିଆ ରଙ୍ଗର ଥିସି। ସବୁ ପୂର୍ଣ୍ଣାଙ୍ଗ କୀଟ ଆରୁ ଅର୍ଭକ ଧାନ ଗଛର ମୂଲ ହିପାସେ ଗଦା ଗଦା ହେଇକରି ରହିଥିସନ୍ ଆରୁ ସେ ଫସଲ ରସକେ ଚୁହିଥିସନ୍। ସେନ୍ତା ଏବେ ଦେଖ୍ମା ଇ କୀଟ ଲାଗିଲେ କେନ୍ କେନ୍ କ୍ଷତି ସବୁ ହେଇଥିସି ଇ କଥା ଗୋଟେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଜାଣ୍ବାକେ ପଡ଼୍ବା। ଏ ପୂର୍ଣ୍ଣାଙ୍ଗ ଆରୁ ଅର୍ଭକ ମାନେ ଧାନ ଗଛନୁ ତାର ରସକେ ଚୁହି କରି ଖାଇଥିସନ୍ ଆରୁ ସେ ପାଖେ ଏକା ଜମା ହେଇଥିସନ୍। ସାଧା ହେଇପାସେ ଧାନ ଜମି ମନକେ ମଝି ଭାଗନୁ ଇ ପୋକର ଆକ୍ରମଣ ଆରମ୍ଭ ହେଇଥିସି। ଇ ପୋକ ମାନଙ୍କର ଆକ୍ରମଣ ହେବା ବୋଇଲେ ସେ ଧାନ ଗଛର ପତର ମାନେ ହଲଦିଆ ହେଇଯିବା, ଗଛ ଉପରେ ଇ ପୋକ ମାନେ ମିଠା ଶିଶିର ତ୍ୟାଗ କରିଥିସନ୍ ଆରୁ ଧାନ ଗଛର ମୂଳନୁ ସେ ରସକେ ଚୁହି କରି ଖାଇ ଯାଏସନ୍। ଏନ୍ତା ହେବା ବୋଇଲେ ଫଲ ମାନେ ଗଛ ଏକା ଶୁଖି କରି ମରିଯାଏସନ୍ ଆରୁ ଧାନ ଜମିନେ ଧାନ ଚକା ଚକା ହେଇକରି ଧାନ ସବୁ ମରିଯାଇସି। ଏଟାକେ ଗୁଣ୍ଡି ଜ୍ୱଳନ ହପର ବର୍ଣ୍ଣ ବୋଲିକରି କହେସନେ। ଇଟା ହେଲା ପଛେ ଧାନ ଜମିର ଠିକ ମଝି ଭାଗନୁ ସେ ଜମିର ହିର ପଥକେ ଇଟା ମାଡ଼ି ଆଇସି ଆରୁ ଇଟାକେ ଦୂର ଦେଖ୍ମା ବୋଇଲେ ପୁରା ଜମି ପୁଡ଼ିଗଲା ଭଳିଆ ଦିଶି। ଇ ପୋକ ଧାନର 2ଟା ଭୂତାଣୁ ରୋଗ ଇଟା, ଗୋଟେ ହେଲା ଘାସୁଆ ରୁଗୁଡ଼ିଆ ରୋଗ ଗ୍ରେସି ଷ୍ଟଣ୍ଟ ଡିଜିଜ୍ ଆର୍ ଗୋଟେ ହେଲା ଛିନ୍ନ ରୁଗୁଡ଼ିଆ ରୋଗ ରାଗ୍ଡ ଷ୍ଟଣ୍ଟ ଭାଇରସ୍ ଡିଜିଜ୍। ଇ 2ଟା ରୋଗକେ ସୃଷ୍ଟି କରିଥିସି। ସେନ୍ତା ପରିଚାଳନା କଥାକେ ଦେଖ୍ମା ବୋଇଲେ ଆଗେ ଆମକେ ଇ ପୋକ ଲାଗିଥିବାର ଜମିନୁ ପାଏନ୍କେ ନିଷ୍କାସନ କରିଦେବାକେ ପଡ଼୍ବା ଆରୁ 3 ରୁ 4 ଦିନ ଇଟାକେ ଶୁଖେଇ ଦେଇକରି ଆର୍ ଥରେ ପାଏନ୍ ମଡ଼େଇ ଦେମା। ଏନ୍ତା ଅଦଲା ବଦଲା କରିକରି ଜମିନେ ପାଏନ୍ ରଖ୍ବାକେ ପଡ଼୍ବା। ଏ ସେନ୍ତା ଜମିନେ ପ୍ରତି 10 ଧାଡ଼ି ଗଛ ପଛେ କଢ଼ି କରବାକେ ପଡ଼୍ବା ଯାହାଦ୍ୱାରା ଗଛର ମୂଲନେ ଆଲୋକ ପଡ଼ିପାର୍ବା। ସେନ୍ତା ପୋକ ଆକ୍ରମଣ ସମୟାନେ ଜବକ୍ଷାର ଯାନ ପ୍ରୟୋଗକେ ବନ୍ଦ କରବାକେ ପଡ଼୍ବା। ଏ ହଉଛେ ବୋଲେ ଜମିନେ ମକରା ଛାଡ଼ବାରଟା ବି ଭଲ ହେବା। ସେନ୍ତା ଆବଶ୍ୟକ ହଉଛେ ବୋଲେ ଗଛର ମୂଲ ଭାଗେ ନେ ଆମେ ଭିନ୍ନ ଭିନ୍ନ ଅନୁମୋଦିତ କୀଟନାଶକ ଔଷଧ ଆମର କୃଷି ବିଜ୍ଞାନ କେନ୍ଦ୍ରର ଆଜ୍ଞାମାନଙ୍କେ ବୁଝିସୁଝି କରି ଠିକ୍ ମାତ୍ରାନେ ଇଟା ପ୍ରୟୋଗ କର୍ମା ବୋଇଲେ ଆମର ଫସଲର ସୁରକ୍ଷା ହେବାର ସନେ ସନେ ଧାନ ଫସଲକେ ଭିନ୍ନ ଭିନ୍ନ ରୋଗ ପୋକନୁ ଆମେ ରକ୍ଷା କରିପାର୍ମା।
1: ଶୁଣୁଥିଲେ ଚାଷର କଥା କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: ଭାଇ ଆଉ ଭଉଣୀ ମାନେ ପିଲା ବୁଢା ଆଉ ଭେଣ୍ଡା ମାନେ ସହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ କ୍ୟୁଆର କୋଡ ସ୍କାନ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
1: RBI କହେ କ୍ୟୁଆର କୋଡ ସ୍କାନ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।

ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ମୁନା ମହାନ୍ତି, ଗୀତ ରଚନା କରିଛନ୍ତି ସୁନୀଲ ମହାନ୍ତି।

0: ପ୍ରଚାର କଲୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ଆକାଶବାଣୀ ଭବାନୀ ପାଟଣା, ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଓ ତାପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଦିନ ଗୋଟେ ବାଜି 50 ମିନିଟ୍ ହେବାକୁ ଯାଉଛି, ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଭାରତୀୟ ଯୁବଗୋଷ୍ଠୀଙ୍କୁ ବିଶ୍ୱର ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ନେତୃତ୍ୱ ନେବା ଲାଗି ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ନେପାଳ ବନ୍ୟା

0: 12 ଜଣ ଅଧିକ ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ସାଗର ଜିଲ୍ଲା ଅନ୍ତର୍ଗତ ବଣ୍ଡା ତହସିଲ ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକମାନେ ବରାଜ ଗ୍ରାମର ଅଧିବାସୀ ବୋଲି ଜଣାପଡ଼ିଛି। ପୁଲିସ୍ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ବିଷାକ୍ତ ମଦ କେଉଁଠୁ ଆସିଲା ଓ କେଉଁଠାରେ ପ୍ରସ୍ତୁତ ହେଉଥିଲା ସେ ନେଇ ସ୍ଥାନୀୟ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଶାନ୍ତି ସ୍ଥାପନ ପ୍ରକ୍ରିୟାର ଅଂଶସ୍ୱରୂପ ଆଜି ଆମେରିକୀୟ ରାଷ୍ଟ୍ରଦୂତ କିଭ୍ ଅଞ୍ଚଳ ଗସ୍ତ କରିବେ। ଗତକାଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଆମେରିକା ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫ୍ ଏବଂ ଜାରେଡ୍ କୁଶନର୍ଙ୍କ ସହ କେମ୍ଲିନ୍ରେ ପ୍ରାୟ 3 ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିଥିଲେ। ଇତିମଧ୍ୟରେ ରୁଷ ରାଷ୍ଟ୍ରପତି ଆସନ୍ତା 3 ଦିନ ପର୍ଯ୍ୟନ୍ତ କିଭ୍ ଉପରେ ଆକ୍ରମଣ ନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଇରାନ୍ର ପଶ୍ଚିମାଞ୍ଚଳରେ ଏକ ତୈଳ ଟ୍ୟାଙ୍କର ବିସ୍ଫୋରଣ ଘଟି 11 ଜଣଙ୍କର ମୃତ୍ୟୁ ଘଟିଛି। ବିସ୍ଫୋରଣରେ 7ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଏକ ତୈଳ ବୋଝେଇ ଟ୍ୟାଙ୍କରରେ ଅଗ୍ନିକାଣ୍ଡ ସୃଷ୍ଟି ହେବା ପରେ ବିସ୍ଫୋରଣ ଘଟିଥିଲା। ସେହି ସମୟରେ ସମ୍ପୃକ୍ତ ଟ୍ୟାଙ୍କରଟି ଟ୍ରାଫିକ୍ ପୋଷ୍ଟ ନିକଟବର୍ତ୍ତୀ ଅନେକଗୁଡ଼ିଏ କାର୍ ସହ ଧକ୍କା ଖାଇଥିଲା। ପ୍ରାଥମିକ ଆକଳନ ଅନୁଯାୟୀ ସେହି ତୈଳ ଟ୍ୟାଙ୍କରଟିର ବ୍ରେକିଂରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଜଣାପଡ଼ିଛି। କ୍ରମାଗତ ବର୍ଷା ଏବଂ ବ୍ୟାରେଜ୍ଗୁଡ଼ିକରୁ ଜଳ ନିଷ୍କାସନ ପରେ ଉତ୍ତରପ୍ରଦେଶର 24ଟି ଜିଲ୍ଲାରେ ବନ୍ୟା ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବନ୍ୟା ସ୍ଥିତି ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ଲାଗି ଚିତ୍ରକୁଟ ଜିଲ୍ଲାରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବାଲିଆ, ଗାଜିପୁର, ବଦାଓଁ ଏବଂ ଫରୁଖବାଦରେ ଗଙ୍ଗାନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ଲକ୍ଷ୍ମୀପୁର, ଖେରି ଏବଂ ବାରବାଙ୍କୀ ଅଞ୍ଚଳରେ ଶାରଦା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଘାଗରା ନଦୀ ମଧ୍ୟ ଅଯୋଧ୍ୟା ଓ ତୁର୍ତ୍ତିପାରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଚୀନ୍ର ଜିଆଙ୍ଗସି ଅଞ୍ଚଳରେ ଜିଆନ୍ ସହରର ଭୂସ୍ଖଳନ ଯୋଗୁଁ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 10 ଜଣ ନିଖୋଜ ଅଛନ୍ତି। ଟାଇଫୁନ୍ ସାଉଡିଲ୍ ଯୋଗୁଁ କ୍ରମାଗତ ବର୍ଷା ହେବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଉଦ୍ଧାରକାରୀମାନେ ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମାଟି ତଳୁ ଉଦ୍ଧାର କରିଛନ୍ତି। ଅନ୍ୟ 2 ଜଣ ଉଦ୍ଧାର କରାଯାଇଥିବା ବ୍ୟକ୍ତିଙ୍କ ଅବସ୍ଥା ସ୍ଥିର ରହିଛି। ଉଦ୍ଧାର କାର୍ଯ୍ୟରେ ଡ୍ରୋନ୍, ଲାଇଫ୍ ଡିଟେକ୍ଟର, ସନ୍ଧାନୀ କୁକୁର ସମେତ 640ରୁ ଅଧିକ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି। 39 ଜଣ ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯାଇଛି। ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରୁ 5,300ରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ବିହାର ସମେତ ଦେଶର 9ଟି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। ସେହିପରି ଦେଶର ଅନେକ ଭାଗରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ବିଭାଗ ସୂଚନା ଦେଇଛି। ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଇଜିପ୍ଟରେ ଟେଲିଭିଜନ ଉପସ୍ଥାପକ ସାରା ଖଲିଫା ଏବଂ ଅନ୍ୟ 11 ଜଣଙ୍କୁ ଅବୈଧ ନିଶା କାରବାର ନେଇ ମୃତ୍ୟୁଦଣ୍ଡାଦେଶ ଦିଆଯାଇଛି। ସେଠାକାର ଏକ କୋର୍ଟ ସେମାନଙ୍କୁ ଅପରାଧୀ ଗୋଷ୍ଠୀ ଚଳାଇବା ଏବଂ ପ୍ରତିବନ୍ଧିତ ନିଶା ଔଷଧ ପ୍ରସ୍ତୁତି ଏବଂ ବିକ୍ରି କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଟେଲିଭିଜନ ଉପସ୍ଥାପକ ଖଲିଫା ମିଶନ ଇମ୍ପସିବୁଲ ନାମକ ଟିଭି ସିରିଏଲ୍ର ସଞ୍ଚାଳକ ଭାବେ କାର୍ଯ୍ୟ କରୁଥିଲେ। ନିଶା କାରବାର ନେଇ ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଇଜିପ୍ଟର ନିୟମ ଅନୁଯାୟୀ ସେଠାକାର ଧାର୍ମିକ ଗୋଷ୍ଠୀଙ୍କଠାରୁ ସମ୍ମତି ମିଳିବା ପରେ ମୃତ୍ୟୁଦଣ୍ଡାଦେଶ କାର୍ଯ୍ୟକାରୀ ହୋଇଥାଏ। ସୂଚନାଯୋଗ୍ୟ, ତଦନ୍ତ ସମୟରେ 20 ଜଣ ସାକ୍ଷୀଙ୍କଠାରୁ ବିଭିନ୍ନ ତଥ୍ୟ ହାସଲ କରିବା ସହ ଇଲେକ୍ଟ୍ରୋନିକ୍ ଦସ୍ତାବିଜ୍ ମଧ୍ୟ ହାସଲ କରାଯାଇଛି। ଅନ୍ୟପକ୍ଷରେ 750 କିଲୋଗ୍ରାମରୁ ଅଧିକ ପ୍ରତିବନ୍ଧିତ ନିଶାଦ୍ରବ୍ୟ ଏବଂ ସେଥିରେ ବ୍ୟବହାର ହୋଇଥିବା କଞ୍ଚାମାଲ ଜବତ ହୋଇଥିବା କୁହାଯାଇଛି। ଭାରତର ବ୍ୟାଡମିଣ୍ଟନ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଠୀ ତୃତୀୟ ଥର ପାଇଁ ଚାଇନା ମାଷ୍ଟର୍ସ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ବିଶ୍ୱର ଏହି 5 ନମ୍ବର ମାନ୍ୟତାପ୍ରାପ୍ତ ଯୋଡ଼ି ସେମିଫାଇନାଲରେ ମାଲେସିଆର ନୁର୍ ମହମ୍ମଦ ଅଜରିଆନ୍ ଆୟୁବ ଏବଂ ତାନ୍ ୱି କ୍ୟୁଙ୍କୁ 21-15, 18-21, 21-11 ସେଟ୍ରେ ପରାସ୍ତ କରିଛନ୍ତି। ଫାଇନାଲରେ କିଛି ସମୟ ପୂର୍ବରୁ ଭାରତୀୟ ଯୋଡ଼ି ଚୀନ୍ର ହେ ଜି ତିଙ୍ଗ୍ ଏବଂ ରେନ୍ ଜି ଜିଆଙ୍ଗ ୟୁ ଯୋଡ଼ିଙ୍କ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି। ଭାରତୀୟ ଯୁବଗୋଷ୍ଠୀଙ୍କୁ ବିଶ୍ୱର ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ନେତୃତ୍ୱ ନେବା ଲାଗି ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1,344କୁ ବୃଦ୍ଧି ଏବଂ ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲରେ ଚୀନ୍ ଯୋଡ଼ିଙ୍କ ସହ ମୁକାବିଲା କରୁଛନ୍ତି ଭାରତୀୟ ଯୋଡ଼ି ସାତ୍ତ୍ୱିକ ଚିରା। ସମ୍ବାଦ ଶେଷ ହେଲା।
1: Afternoon. This is Akashwani, and I'm Lalima Aneja Dang with the Midday News. The headlines. Prime Minister Narendra Modi says India's economic strength and policy dynamism is driving nation towards Vikasit Bharat. Calls upon

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଗାଡ଼ି ଚାଳକଙ୍କୁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଓ ବୀମା ଦସ୍ତାବିଜ ରଖିବାକୁ ପରିବହନ ବିଭାଗର ପରାମର୍ଶ। କଟକ ଇଣ୍ଡୋର ଷ୍ଟାଡିୟମରେ ଜାରି ରହିଛି ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ସୁଷମ ଓ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ରାଷ୍ଟ୍ରୀୟ ପୋଷଣ ମାସ। ଏବଂ ଭୁବନେଶ୍ୱରରେ ଆଜି ଉଦ୍ଯାପିତ ହେଉଛି ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ରାଜ୍ୟରେ ଚଳିତ ମାସ ପହିଲାରୁ ଇ ଡିଟେକ୍ସନ ବ୍ୟବସ୍ଥା ପରିବହନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇଛି। ସମସ୍ତ ଚାଳକଙ୍କୁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପିୟୁସିସି ଓ ବୀମା ଦସ୍ତାବିଜ ରଖିବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ବୈଧ ବୀମା ପରିବର୍ତ୍ତେ ସର୍ବସାଧାରଣ ରାସ୍ତାରେ ଗାଡ଼ି ଚଳାଇଲେ ଇଲେକ୍ଟ୍ରୋନିକ ପଦ୍ଧତିରେ ଚିହ୍ନଟ କରାଯାଇ ଇ ଚାଲାଣ କଟାଯିବ ବୋଲି ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଦିଆଯାଇଛି। କେନ୍ଦ୍ରୀୟ ମୋଟରଯାନ ନିୟମାବଳୀ 1999 ଅଧିନିୟମ 167 ଅନୁଯାୟୀ ନିର୍ଦ୍ଧାରିତ ବୈଧାନିକ ସମୟସୀମା ପରେ ଚାଲାଣ ବକେୟା ଥିବା ଗାଡ଼ିଗୁଡ଼ିକର କୌଣସି ଆର୍ଟିଓ କାର୍ଯ୍ୟ କିମ୍ବା କାରବାର ହୋଇପାରିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ପ୍ରଯୁକ୍ତି ବିଦ୍ୟାର ପ୍ରବର୍ତ୍ତନ ଟ୍ରାଫିକ୍ ଶୃଙ୍ଖଳା ସୁନିଶ୍ଚିତ କରିବା, ପରିବେଶ ସମ୍ବନ୍ଧୀୟ ନିୟମ କଡ଼ାକଡ଼ି, ତୃତୀୟ ପକ୍ଷର ସୁରକ୍ଷା ଏବଂ ସଡ଼କ ସୁରକ୍ଷାକୁ ମଜବୁତ କରିବା ଉଦ୍ଦେଶ୍ୟରେ ଲାଗୁ କରାଯାଇଛି। କଟକସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଭାରତୀୟ ଜନତା ପାର୍ଟିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଜାରି ରହିଛି। ଏଥିରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯାଇଛି। ବୈଠକରେ ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡ଼ା ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟମାନେ ଏଥିରେ ଯୋଗ ଦେଇଛନ୍ତି। ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବା ନିମନ୍ତେ ତଥା ବିକଶିତ ଓଡ଼ିଶା ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ତୃଣମୂଳ ସ୍ତରରେ ଦଳୀୟ କର୍ମକର୍ତ୍ତାଙ୍କ କାର୍ଯ୍ୟ ଓ ସେବା ଆଗକୁ ଜାରି ରହିବା ଉପରେ ମତ ପ୍ରକାଶ ପାଇଛି। ଏହି ବୈଠକ ଆଜି ଉଦ୍ଯାପିତ ହେବ। ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ 5 ସୁଦ୍ଧା ଜନଗଣନା ପ୍ରକ୍ରିୟା ଶେଷ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପାଢ଼ୀ କହିଛନ୍ତି, ଏହାପରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। 5 ପର୍ଯ୍ୟାୟରେ ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ପଞ୍ଚାୟତ ନିର୍ବାଚନ ହେବ ବୋଲି ସେ କହିଛନ୍ତି। ପଞ୍ଚାୟତ ନିର୍ବାଚନ ପରେ ମାସେ ଭିତରେ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର 24 ନଭେମ୍ବର 7 ପର୍ଯ୍ୟନ୍ତ ରାଜ୍ୟରେ ଘରକୁ ଘର ସର୍ଭେ କାର୍ଯ୍ୟ ଅନୁଷ୍ଠିତ ହେବା ପରେ ଫେବୃଆରୀ 10 ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ଶ୍ରୀ ପାଢ଼ୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶିଶୁ ନ୍ୟାୟ କମିଟି, ଓଡ଼ିଶା ଉଚ୍ଚ ନ୍ୟାୟାଳୟ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ଅଂଶୀଦାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ଶିଶୁ ନ୍ୟାୟ ଆଇନ 2015, ଦଶନ୍ଧିର କାର୍ଯ୍ୟକାରିତା ଓ ଆଗାମୀ ପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର ତାଲିକା ପ୍ରକାଶ ପାଇଛି। ଏଥିରେ ରାଜ୍ୟର 4 ସହର ସ୍ଥାନିତ ହୋଇଛି। 3 କମ୍ ଜନସଂଖ୍ୟା ବିଶିଷ୍ଟ ବର୍ଗରେ କଳିଙ୍ଗନଗର ଶିଳ୍ପାଞ୍ଚଳ ତଥା ବ୍ୟାସନଗରକୁ ପ୍ରଥମ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ଜିତିଛି। ଏହି ବର୍ଗରେ ଅନୁଗୁଳ ଦ୍ୱିତୀୟ ଏବଂ ତାଲଚେର ତୃତୀୟ ସ୍ଥାନ ହାସଲ କରିଛି। 4 ଲକ୍ଷରୁ ଅଧିକ ଜନସଂଖ୍ୟା ବର୍ଗରେ ରାଉରକେଲା ପ୍ରଥମ ସ୍ଥାନ ଅଧିକାର କରିଛି। ସ୍ୱଚ୍ଛ ବାୟୁ ଦିବସ ପାଳନ ଅବସରରେ ଆସନ୍ତାକାଲି ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରାଯିବ। ଦେଶର ମୋଟ 132 ସହରକୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁସ୍ଥ ଜୀବନ ପାଇଁ ସୁଷମ ଓ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆସନ୍ତା ବୁଧବାରଠାରୁ ଅକ୍ଟୋବର ମାସ 9 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରାଯିବ। ଏହି ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପୋଷଣ ପ୍ରଦର୍ଶନୀ, ଆଲୋଚନାଚକ୍ର ଓ ସ୍ୱାସ୍ଥ୍ୟ ଶିବିରମାନ ଆୟୋଜିତ ହେବ। ଶିଶୁଙ୍କ ସୁସ୍ଥ ବିକାଶ ଏବଂ ମାନସିକ ଓ ଶାରୀରିକ ଅଭିବୃଦ୍ଧି ପାଇଁ ପୋଷଣଯୁକ୍ତ ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶିଶୁଙ୍କ ଥାଳିରେ ଖାଦ୍ୟର ବିବିଧତା ବୃଦ୍ଧି ପାଇଲେ ସେମାନଙ୍କ ସୁସ୍ଥ ବିକାଶର ସମ୍ଭାବନା ସେତେ ଦୃଢ଼ ହେବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଗର୍ଭାବସ୍ଥା ଓ ପ୍ରସବ ପରବର୍ତ୍ତୀ ସମୟରେ ମାଆଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ ଯଥୋଚିତ ଯତ୍ନ ଏବଂ ସୁସ୍ଥ ଶିଶୁର ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ। ମମତା PMMVY ଯୋଜନା ମାତୃତ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ସହାୟତା ଓ ସଚେତନତା ସୃଷ୍ଟି କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରୁଛି। ପର୍ଯ୍ୟାୟ ପୋଷଣ ଏବଂ ଶୈଶବର ପ୍ରାରମ୍ଭିକ ଯତ୍ନ ଶିଶୁର ମସ୍ତିଷ୍କ ବିକାଶ ଓ ଶିକ୍ଷା ଏବଂ ବିଦ୍ୟାଳୟ ପାଇଁ ପ୍ରସ୍ତୁତିର ଏକ ଦୃଢ଼ ମୂଳଦୁଆ। ପୁରୀ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜି ଦଶମୀ ତିଥି ଅବସରରେ ଠାକୁରଙ୍କର ବଣଭୋଜି ବେଶ ଅନୁଷ୍ଠିତ ହେବ। ଗୋପଲୀଳା ସମୟରେ କୃଷ୍ଣ ଓ ବଳରାମ ଗାଈ ବାଛୁରୀଙ୍କୁ ନେଇ ବଣଭୋଜି ପାଇଁ ଯାଇଥିବା ପୁରାଣ ବର୍ଣ୍ଣନା ଆଧାରରେ ଠାକୁରଙ୍କର ଏହି ବେଶ ଅନୁଷ୍ଠିତ ହୋଇଥାଏ। ମଧ୍ୟାହ୍ନ ଧୂପ ପରେ ଠାକୁରଙ୍କର ବେଶ ପ୍ରକ୍ରିୟା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଭୁବନେଶ୍ୱର Unit 2 ହେବାକୁ ଥିବା ଅଭିଯୋଗ ଶୁଣାଣିକୁ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ସ୍ଥଗିତ ରଖାଯାଇଛି ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ଓ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। କଟକ ଐତିହାସିକ ବାଲିଯାତ୍ରା 2026କୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଆକର୍ଷଣୀୟ ଭାବେ ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମତୀ ଗର୍ଗ ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଅଧିକ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ଶୃଙ୍ଖଳା, ସୁରକ୍ଷା ଓ ପରିବେଶକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବାଲିଯାତ୍ରାକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ ସବୁଜ ବାଲିଯାତ୍ରା ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ 2 ମଞ୍ଚ ପ୍ରସ୍ତୁତ କରାଯିବ। ଆଞ୍ଚଳିକ ବ୍ୟବସାୟ ଓ କାରିଗରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓର୍ମାସ ପକ୍ଷରୁ 500 ଷ୍ଟଲ୍ ସ୍ଥାପନ କରାଯିବ। ଉଠା ଦୋକାନୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ୍ ଓ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଷ୍ଟଲ୍ଗୁଡ଼ିକୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ନଭେମ୍ବର ମାସ 24 ଆରମ୍ଭ ହେବାକୁ ଥିବା ଏହି ବାଲିଯାତ୍ରା ଡିସେମ୍ବର ମାସ 1 ପର୍ଯ୍ୟନ୍ତ ଚାଲିବ। ଚଳିତ ଥର ଇଣ୍ଡୋନେସିଆ ଅଂଶୀଦାର ଦେଶ ଭାବେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନ୍ ହଲ୍ଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ସ୍ମୃତି ଉଦ୍ଦେଶ୍ୟରେ ଏକ ସଭା ଆୟୋଜିତ ହୋଇଯାଇଛି। ବିଶ୍ୱ ଶାନ୍ତି, ମୈତ୍ରୀ, ଏକତା, ଅଖଣ୍ଡତା ଓ ଜାତୀୟ ସଂହତିକୁ ବଜାୟ ରଖିବା ଉପରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଭୁବନେଶ୍ୱର ପୋଖରୀପୁଟ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ଆଜି ଉଦ୍ଯାପିତ ହେବ। ପ୍ରତିଯୋଗିତାରେ ଓଡ଼ିଶା ସମେତ 6 ରାଜ୍ୟର 220 ଉର୍ଦ୍ଧ୍ୱ ଖେଳାଳି ଭାଗ ନେଇଛନ୍ତି। ଏଥିରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ବିଭିନ୍ନ ଏକକ, ଯୁଗଳ ଓ ମିଶ୍ରିତ ବର୍ଗରେ ପ୍ରତିଯୋଗିତାମାନ ଆୟୋଜିତ ହୋଇଛି। ଓଡ଼ିଶା ପୁଲିସ୍ ଏବଂ ଅନ୍ୟାନ୍ୟ ବିଭାଗ ଅଧୀନସ୍ଥ କନେଷ୍ଟବଲ ସ୍ତରୀୟ ପଦବୀ ଓ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବା ଓଡ଼ିଶା ୟୁନିଫର୍ମଡ ସେବା କର୍ମଚାରୀ ଚୟନ ଆୟୋଗ କହିଛି। ପୁଲିସ୍ ସେବା ପରୀକ୍ଷା 2024 ସଂକ୍ରାନ୍ତ ପରୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଥିବା ଆୟୋଗ କହିଛନ୍ତି। ନିଯୁକ୍ତି ପ୍ରକ୍ରିୟା ସଂକ୍ରାନ୍ତ ବିସ୍ତୃତ ବିବରଣୀ ତଥା ଅନ୍ୟାନ୍ୟ ନିୟମାବଳୀ ପ୍ରସଙ୍ଗରେ ଖୁବ୍ ଶୀଘ୍ର ଆବଶ୍ୟକ ସୂଚନା ପ୍ରକାଶ କରାଯିବ ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ରାଜ୍ୟରେ ଆସନ୍ତା 2 ପର୍ଯ୍ୟନ୍ତ ବିଶେଷ ବର୍ଷାର ସମ୍ଭାବନା ନାହିଁ। ପରେ ମଙ୍ଗଳବାରଠାରୁ 3 ପର୍ଯ୍ୟନ୍ତ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ

କେନ୍ଦୁଝର ମୟୂରଭଞ୍ଜ ବାଲେଶ୍ୱର ଯାଜପୁର ଭଦ୍ରକ କେନ୍ଦ୍ରାପଡ଼ା ପୁରୀ ଖୋର୍ଦ୍ଧା କଟକ ଜଗତସିଂହପୁର ନୟାଗଡ଼ ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହୋଇପାରେ। କେନ୍ଦୁଝର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗାଡ଼ି ଚାଳକଙ୍କୁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଓ ବୀମା ଦସ୍ତାବିଜ ରଖିବାକୁ ପରିବହନ ବିଭାଗର ପରାମର୍ଶ। କଟକ ଇଣ୍ଡୋର ଷ୍ଟାଡିୟମରେ ଜାରି ରହିଛି ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ସୁଷମ ଓ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ରାଷ୍ଟ୍ରୀୟ ପୋଷଣ ମାସ। ଏବଂ ଭୁବନେଶ୍ୱରରେ ଆଜି ଉଦ୍ଯାପିତ ହେଉଛି ପୂର୍ବାଞ୍ଚଳ ଆନ୍ତଃ ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଓ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ, କଥାଚିତ୍ର ଜମାନା ଦିୱାନା।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ହଲଚଲ କଥାଚିତ୍ରରୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଓ ସୁଜାତା। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତ ପରିଚାଳନା ବିଦ୍ୟାସାଗର।

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଅପରାହ୍ନ 3:24। ଏଥର ଶୁଣନ୍ତୁ ଆଜିର ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ଆଦିବାସୀ ଗୀତକ୍ରମରେ ଶୁଣିବେ କୁଟିଆକନ୍ଧ ଗୀତ ସନ୍ଧ୍ୟା 6:30। ପରିବେଷଣ କରିବେ ଜୟସିଂ ମାଝୀ ଏବଂ ସାଥୀ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ କୋରାପୁଟ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ରାତି 8:00 ଶୁଣିବେ ଚିଠି ପାଇଛୁ କାର୍ଯ୍ୟକ୍ରମ। ହିନ୍ଦୀ ଭକ୍ତି ଗୀତ ଶୁଣିବେ ରାତି 8:15। ଶିଳ୍ପୀ ହରିଓମ ସରନ। ରାତି 8:30 ସ୍ପୋର୍ଟ ସ୍କାନ। ରାତି 9:15 ସ୍ପଟଲାଇଟ୍। ରାତି 9:30 ଶୁଣିବେ ଅଖିଳ ଭାରତୀୟ ହିନ୍ଦୀ ରୂପକ ଓ ରାତି 10:00 ରବି ବାସରୀୟ ସଙ୍ଗୀତ ସଭା। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହିତ ପୁଣିଥରେ ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତା ବନ୍ଧୁ ନମସ୍କାର, ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ଓ 1206 କିଲୋ ହର୍ଜ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଜରେ। ନ୍ୟୁଜନ୍ ଏଆଇଆର୍ ଏଫ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରକୁ ଶୁଣିପାରିବେ। ସମୟ ବର୍ତ୍ତମାନ ଅପରାହ୍ନ 5:00। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଅଛନ୍ତି ଦୀପ୍ତିମୟୀ ସିଂ।

0: ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଉଦୟ ଭାରତ କାର୍ଯ୍ୟକ୍ରମରେ। ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ନେଇ ଆସିଛି ମୁଁ ଦୀପ୍ତିମୟ ସିଂ। ନମସ୍କାର ଶ୍ରୋତା ବନ୍ଧୁ, ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା କରିଥାନ୍ତି ଜନହିତରେ। ଏମିତି ଅନେକ ଯୋଜନା ମଧ୍ୟରୁ ଗୋଟିଏ ଯୋଜନା ହେଉଛି ପିଏମ୍ ବିଶ୍ୱକର୍ମା। ତାହେଲେ ଆଜିର କାର୍ଯ୍ୟକ୍ରମରେ ଆମେ ଏହି ପିଏମ୍ ବିଶ୍ୱକର୍ମା ସମ୍ବନ୍ଧରେ ଅନେକ କିଛି ତଥ୍ୟ ଜାଣିବା ଏବଂ ଆଲୋଚନା ମଧ୍ୟ କରିବା। ଆମ ସହିତ ଆଲୋଚନା କରିବା ପାଇଁ ଅଛନ୍ତି ଶ୍ରୀଯୁକ୍ତ ଜୀବନ ଜ୍ୟୋତି ଓଝା ସାର୍, ଯିଏକି ଏହି ପିଏମ୍ ବିଶ୍ୱକର୍ମା ଯୋଜନାର ଟ୍ରେନିଂ ଇନଚାର୍ଜ ଅଛନ୍ତି CTTC ଭବାନୀ ପାଟନାରେ। ସାର୍ ନମସ୍କାର।
1: ନମସ୍କାର
0: ସାର୍, ସ୍ୱାଗତ ଆପଣଙ୍କ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ
0: ସାର୍। ସାଧାରଣରେ ପିଏମ୍ ବିଶ୍ୱକର୍ମା କହିଲେ ଆମେ କ'ଣ ବୁଝିବା?
1: ଦେଖନ୍ତୁ, ବିଶ୍ୱକର୍ମା ଏ ଯେଉଁ ଶବ୍ଦଟି ଆମର ବହୁତ ପାରମ୍ପରିକ ହିସାବରେ ଆମେ ୟୁଜ୍

0: କରୁଛେ। ଯେମିତି ଆପଣଙ୍କର ପାରମ୍ପରିକ କାରିଗର ହୋଇଗଲେ ହସ୍ତଶିଳ୍ପୀମାନଙ୍କୁ ଆମେ ବିଶ୍ୱକର୍ମା କହିଥାଉ, ଏବଂ ଯେଉଁ କମାର ବଣିଆ କୁମ୍ଭାର ବଢ଼େଇ ଏଇ ଯେଉଁ କୌଳିକ ବୃତ୍ତି ସବୁ ଅଛି ଏମାନେ ଯେଉଁମାନେ ନିୟୋଜିତ ହୋଇଥାନ୍ତି ଆମେ ତାଙ୍କୁ ବିଶ୍ୱକର୍ମା ହିସାବରେ ସମ୍ବୋଧନ କରିଥାଉ। ଏହି ଦକ୍ଷତା ବା ବୃତ୍ତି ଉଭୟ ପରିବାର ମଧ୍ୟରେ ତଥା କାରିଗର ହସ୍ତଶିଳ୍ପୀମାନଙ୍କର ଅନୌପଚାରିକ ଗୋଷ୍ଠୀ ମଧ୍ୟରେ ପାରମ୍ପରିକ ପ୍ରଶିକ୍ଷଣର ଗୁରୁ ଶିଷ୍ୟ ନମୁନା ଅନୁସରଣ କରି ପିଢ଼ି ପରେ ପିଢ଼ି ପର୍ଯ୍ୟନ୍ତ ଚାଲିଥାଏ। ପିଏମ୍ ବିଶ୍ୱକର୍ମା ଯେଉଁ ନୂତନ ଯୋଜନାଟି ସରକାର ହାତକୁ ନେଇଛନ୍ତି ତାହା କାରିଗର ତଥା ହସ୍ତଶିଳ୍ପୀମାନଙ୍କର ଉତ୍ପାଦର ଗୁଣବତ୍ତା ତଥା ଉପଲବ୍ଧତା ଏବଂ ସେବାକୁ ଉନ୍ନତ କରିବା ତଥା ବିଶ୍ୱକର୍ମାମାନଙ୍କୁ ଘରୋଇ ତଥା ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳରେ ଏକଭୂତ କରିବାକୁ ଲକ୍ଷ୍ୟ ରଖିଛି। ବିଶ୍ୱକର୍ମାଙ୍କୁ ଅର୍ଥାତ୍ କାରିଗର ଏବଂ ହସ୍ତଶିଳ୍ପୀମାନଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସାମଗ୍ରିକ ସହାୟତା ପ୍ରଦାନ କରିବା ଏବଂ ସେମାନଙ୍କର ସମ୍ପୃକ୍ତ ବାଣିଜ୍ୟରେ ମୂଲ୍ୟ ଶୃଙ୍ଖଳକୁ ବଢ଼ାଇବାରେ ସକ୍ଷମ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। କାରିଗର ହସ୍ତଶିଳ୍ପୀମାନଙ୍କ ଦ୍ୱାରା କରାଯାଉଥିବା ଏହି ବୃତ୍ତିଗୁଡ଼ିକର ପଦ୍ଧତିରେ ଏହା ଏକ ଗୁଣାତ୍ମକ ପରିବର୍ତ୍ତନ ଆଣିବ ଏବଂ ଏହା ସେମାନଙ୍କର ସାମାଜିକ ତଥା ଅର୍ଥନୈତିକ ସ୍ଥିତିକୁ ତଥା ଜୀବନଶୈଳୀକୁ ମଧ୍ୟ ଉନ୍ନତ କରିବାକୁ ଚେଷ୍ଟା କରିବ। ବିଶ୍ୱକର୍ମା ଆମେ ଯେଉଁ କହୁଛେ ପିଏମ୍ ବିଶ୍ୱକର୍ମା ଏହା ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ବା ସେଣ୍ଟ୍ରାଲ ସେକ୍ଟର ସ୍କିମ୍ ହିସାବରେ କାର୍ଯ୍ୟ କରୁଛି, ଯାହା ଭାରତ ସରକାରଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ ବୋଲି ଗଣା ହେଉଛି। ଏହି ଯୋଜନା ଭାରତ ସରକାରଙ୍କର MSME ବା ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଛି। ଏହା ସହିତ ଦକ୍ଷତା ବିକାଶ ଉଦ୍ୟୋଗ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ମିଳିତ ଭାବରେ ଏଇଟାକୁ କାର୍ଯ୍ୟ କରୁଛନ୍ତି। ଏକ ଭାବରେ ପିଏମ୍ ବିଶ୍ୱକର୍ମା ଯେଉଁଟା ଆମେ 2023 ମସିହାରେ ଆମେ ଷ୍ଟାର୍ଟ କରୁଛେ, 5 ବର୍ଷ ପାଇଁ 2027-28 ବର୍ଷ ପାଇଁ ଆମେ ଏବେ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରୁଛୁ।
1: ବହୁତ ସୁନ୍ଦର ଭାବରେ ସାର୍ ଆପଣ ପିଏମ୍ ବିଶ୍ୱକର୍ମା ସମ୍ବନ୍ଧରେ ବୁଝେଇଲେ, ତ ଏଇ ଯେଉଁ ପିଏମ୍ ବିଶ୍ୱକର୍ମାର ଉଦ୍ଦେଶ୍ୟ ଗୁଡ଼ିକ କ'ଣ ରହିଛି?
0: ଆଜ୍ଞା, ଦେଖନ୍ତୁ କେନ୍ଦ୍ର ସରକାର ଯାହା ବି ଆମର କିଛି ବି ଆମେ ଯୋଜନା କାର୍ଯ୍ୟକାରୀ କରୁ ତା'ର ଗୋଟେ ପ୍ରାଇମେରୀ ଅବଜେକ୍ଟିଭ ବା ଉଦ୍ଦେଶ୍ୟ ଆମେ ରଖିଥାଉ। ଏଇ ଯେଉଁ ଆମେ ପିଏମ୍ ବିଶ୍ୱକର୍ମା ଯୋଜନା ଆମେ ଇଏ କରୁଛୁ, ତା'ର ସବୁଠୁ ଭଲ ଉଦ୍ଦେଶ୍ୟ ହେଲା ଆପଣଙ୍କର କାରିଗର ହସ୍ତଶିଳ୍ପୀମାନଙ୍କୁ ବିଶ୍ୱକର୍ମା ଭାବରେ ସ୍ୱୀକୃତି ଦେବା। ଆମେ ଦେଖିବା ଜଣେ କେହି କାରିଗର ବା ହସ୍ତଶିଳ୍ପୀ ଯେଉଁମାନେ 10 ବର୍ଷ 15 ବର୍ଷ ଧରି କାମ କରୁଛନ୍ତି, ତ ସେମାନଙ୍କର ସେମିତି କିଛି ସ୍ୱୀକୃତି କିଛି ନଥାଏ, ରେକଗ୍ନେସନ୍ କିଛି ନଥାଏ। ତ ବେସିକାଲି ଆମେ ଏଇଟାକୁ ଗୋଟେ RPL ବା ରେକଗ୍ନେସନ୍ ପ୍ରାୟର ଲର୍ଣ୍ଣିଂ, ଯେଉଁମାନଙ୍କ ପାଖରେ ଦକ୍ଷତା ଅଛି ବଟ୍ ସେମାନଙ୍କ ପାଖରେ କିଛି ସ୍ୱୀକୃତି ନାହିଁ, ସେଇମାନଙ୍କୁ ସ୍ୱୀକୃତି ଦେବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ସେମାନଙ୍କୁ ଏହି ଯୋଜନା ଅଧୀନରେ ସମସ୍ତ ସୁବିଧା ପାଇବା ପାଇଁ ଯୋଗ୍ୟ କରାଇବା ଏବଂ ସେମାନଙ୍କୁ ବିଶ୍ୱକର୍ମା ହିସାବରେ ସ୍ୱୀକୃତି ଦେବା ଏହାର ଉଦ୍ଦେଶ୍ୟ। ସେମାନଙ୍କ ଦକ୍ଷତାକୁ ଉନ୍ନତ କରିବା ପାଇଁ ଦକ୍ଷତା ଉନ୍ନୟନ ପ୍ରଦାନ କରିବା ଏବଂ ସେମାନଙ୍କର ପ୍ରାସଙ୍ଗିକ ଉପଯୁକ୍ତ ପ୍ରଶିକ୍ଷଣ ସୁଯୋଗ ଉପଲବ୍ଧ କରାଇବା, ଏହା ସହିତ ସେମାନଙ୍କର ସାମର୍ଥ୍ୟ ଉତ୍ପାଦକତା ଉତ୍ପାଦ ଏବଂ ସେବାଗୁଡ଼ିକର ଗୁଣବତ୍ତା ବୃଦ୍ଧି ପାଇଁ ଉନ୍ନତ ଆଧୁନିକ ଉପକରଣଗୁଡ଼ିକ ପାଇଁ ସହାୟତା ମଧ୍ୟ ଯୋଗାଯାଉଛି। ହିତାଧିକାରୀମାନଙ୍କୁ ଯେଉଁଟା ଆମେ କହୁଛେ କ୍ରେଡିଟ୍ ସପୋର୍ଟ ବା ବନ୍ଧକ ମୁକ୍ତ ଋଣ ପାଇଁ ଏକ ସହଜ ମାର୍ଗ ପ୍ରଦାନ କରିବା ଏବଂ ସୁଧ ରିହାତି ପ୍ରଦାନ କରି ଋଣ ମୂଲ୍ୟ ହ୍ରାସ କରିବା। ବିଶ୍ୱକର୍ମାମାନଙ୍କ ଡିଜିଟାଲ ସଶକ୍ତିକରଣ ଯେଉଁଟା କହୁଛେ ବା ଏମ୍ପାୱାରମେଣ୍ଟ ଆମେ ତାକୁ ଏନକରେଜ୍ କରାହେଉଛି। ଡିଜିଟାଲ କାରବାର ପାଇଁ ଆମେ ତାକୁ ପ୍ରୋତ୍ସାହିତ କରାହେଉଛି। ତାଙ୍କର ଯେଉଁ ଉତ୍ପାଦ ଅଛି ତା'ର ବ୍ରାଣ୍ଡର ପ୍ରୋତ୍ସାହନ ଓ ବଜାର ସଂଯୋଗ ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା ମଧ୍ୟ ଅନ୍ୟ ଏକ ଉଦ୍ଦେଶ୍ୟ ରହିଛି ଏଇ ଯେଉଁ ଯୋଜନାର।
1: ଦକ୍ଷତାକୁ ଗୋଟେ ସ୍ୱୀକୃତି ଦେବା ଏବଂ ସହଜରେ ବନ୍ଧକ ମୁକ୍ତ ଋଣ କେମିତି ଦେଇପାରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ତା ସହିତ ଯେଉଁ ଡିଜିଟାଲ ସଶକ୍ତିକରଣ କହୁଛୁ ତା ସହିତ ମଧ୍ୟ ଯୋଡ଼ିବା ଏହାର ଆଉ ଗୋଟେ ଉଦ୍ଦେଶ୍ୟ ରହିଛି। ତ ଆପଣ ତ ବହୁତ ସୁନ୍ଦର ଭାବରେ ଉଦ୍ଦେଶ୍ୟ କହିଦେଲେ, ଯଦି ବୁଝିବା ଆମେ ଏଇ ଯୋଜନାର ଆଭିମୁଖ୍ୟ କ'ଣ ରହିଛି?
0: ଯେମିତି ଆମେ ସବୁ ଜିନିଷ ମ୍ୟାଡ଼ାମ ଯେଉଁ ଆଲୋଚନା କରୁଛେ, ଯେଉଁ ଉଦ୍ଦେଶ୍ୟ ଆମେ ଯେଉଁ ଆଲୋଚନା କଲେ ତା ସହିତ ଆଭିମୁଖ୍ୟମାନଙ୍କୁ ବି ବହୁତ ପ୍ରାୟୋରିଟି ଦିଆହେଉଛି। ଯେମିତିକି ଆପଣଙ୍କର ଅନେକ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଯେଉଁମାନେ ଆତ୍ମନିଯୁକ୍ତି କିମ୍ବା ନିଜସ୍ୱ କ୍ଷୁଦ୍ର ଉଦ୍ୟୋଗ ସ୍ଥାପନ କରିବାକୁ ଇଚ୍ଛା କରନ୍ତି, ଏହି ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ସହାୟତା କେବଳ ସାଂସ୍କୃତିକ କାର୍ଯ୍ୟ, ପିଢ଼ିଗତ କୌଶଳ ଓ ଗୁରୁ ଶିଷ୍ୟ ପରମ୍ପରା ସଂରକ୍ଷଣର ସହାୟକ ହେବ ନାହିଁ, ବରଂ ସେମାନଙ୍କ ପରିଚୟ ସ୍ୱୀକୃତି ପ୍ରଦାନ କରିବ। ଏହି ଯୋଜନା କାରିଗର ଓ ହସ୍ତଶିଳ୍ପୀମାନଙ୍କୁ ସେମାନଙ୍କର ନିଜ ନିଜ ବ୍ୟବସାୟ ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସାମଗ୍ରିକ ସହାୟତା ପ୍ରଦାନ କରିବାକୁ ଯୋଜନା କରିଛି। ଏହି ଯୋଜନାର କାର୍ଯ୍ୟାନ୍ୱୟନ ମାଧ୍ୟମରେ ଏହା ଆଶା କରାଯାଏ ଯେ ହିତାଧିକାରୀ ଯେଉଁମାନେ ବର୍ତ୍ତମାନ ଅସଂଗଠିତ କ୍ଷେତ୍ରରେ ଉଦ୍ୟୋଗୀ ଭାବରେ କାର୍ଯ୍ୟ କରୁଛନ୍ତି ସେମାନଙ୍କର କାର୍ଯ୍ୟକଳାପକୁ ଉନ୍ନତ କରିବାକୁ, ସେମାନଙ୍କର ଉପକରଣ ଏବଂ ବ୍ୟବସାୟକୁ ଆଧୁନିକୀକରଣ ଓ ନବୀକରଣ କରିବା ପାଇଁ ସମର୍ଥ ହେବେ ଏବଂ ଉଦ୍ୟୋଗୀ ଭାବରେ ଆନୁଷ୍ଠାନିକ ଅର୍ଥନୀତିରେ ପ୍ରବେଶ କରିପାରିବ ଓ ରାଷ୍ଟ୍ର ନିର୍ମାଣ ବୃହତ ଲକ୍ଷ୍ୟ ଦିଗରେ ସରକାରଙ୍କ ସହିତ ସହଯୋଗ ସ୍ଥାପନ କରିବେ।
1: ଏହାର ଆଭିମୁଖ୍ୟ ସମ୍ବନ୍ଧରେ ତ ଜାଣିଲୁ, ଏଇ ପିଏମ୍ ବିଶ୍ୱକର୍ମାର ପରିସର କେଉଁ କେଉଁ କ୍ଷେତ୍ରରେ ରହିଛି?
0: ଯେତେବେଳେ ଆମେ ଯୋଜନାଟାକୁ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରୁଛେ, ସ୍ପେସିଫିକ୍ ଆମେ ଯେଉଁ ପ୍ରକାର ଆମେ ପରିସର ଆମେ ନିର୍ଦ୍ଧାରଣ କରାହେଇଛି, ପ୍ରାରମ୍ଭିକ ପର୍ଯ୍ୟାୟରେ ଏବେ ପାଇଁ ସରକାର 18ଟି ଯେଉଁ ବ୍ୟବସାୟିକ ପରିସରକୁ ନିର୍ଦ୍ଧାରଣ

0: କ'ଣ କରିଛନ୍ତି, ତା ମଧ୍ୟରେ ସପୋଜ୍ ଆମେ ଆମେ କହିପାରିବା କାଠ ମିସ୍ତ୍ରୀ ହୋଇପାରିବେ, ଡଙ୍ଗା ନିର୍ମାତ ଯେଉଁଟାକି କାଠ ଆଧାରିତ ହୋଇପାରେ, ଦେନ୍ ଅସ୍ତ୍ରକାର ଯେଉଁମାନେ କମାର କାମ କରୁଛନ୍ତି ସେମାନେ, ଦେନ୍ ହାତୁଡ଼ି ଓ ଉପକରଣ ନିର୍ମାଣକାରୀ, ତାଲା ନିର୍ମାଣକାରୀ, ମୂର୍ତ୍ତିଶିଳ୍ପୀ, ଏମାନେ ସବୁ ଆପଣଙ୍କର ଲୁହା ବା ଧାତୁ ଆଧାରିତ ବା ପଥର ଆଧାରିତ ଯେଉଁ ବ୍ୟବସାୟିକ ପରିସର ଅଛି ସେମାନଙ୍କୁ ନିଆଯାଇଛି। ତାପରେ ଆପଣଙ୍କର ସୁନା ରୂପ ଆଧାରିତ ବା ଆମେ ଯେଉଁଟା କହୁଛେ ବଣିଆ ବା ସୋନାର କୁହନ୍ତି ଭିତରେ ବି ଅନ୍ତର୍ଭୁକ୍ତ କରିଛୁ। ତା ଛଡ଼ା ମାଟି ଆଧାରିତ ହୋଇଗଲା କୁମ୍ଭାର, କିମ୍ବା ଆପଣଙ୍କର ଚମଡ଼ା ଆଧାରିତ ହୋଇଗଲା ଜୋତା ବା ପାଦୁକା କାରିଗର ହୋଇଗଲେ, କିମ୍ବା ଆପଣଙ୍କର ଯେମିତିକି ସ୍ଥାପତ୍ୟ ନିର୍ମାଣ ଆଧାରିତ ରାଜମିସ୍ତ୍ରୀ ହୋଇଗଲେ, କିମ୍ବା ଆଉ କିଛି ଯେଉଁ ଅନ୍ୟାନ୍ୟ ପରିସର ଗୁଡ଼ା ରହିଲେ ଆପଣଙ୍କର ବାସ୍କେଟ୍ ମେକର୍ ବା ଯେଉଁମାନେ ଝୁଡ଼ି ବନାଉଛନ୍ତି, ଝାଡ଼ୁ ବନାଉଛନ୍ତି, କିମ୍ବା ଆପଣଙ୍କର ହୋଇଗଲା କଣ୍ଢେଇ ବନାଉଛନ୍ତି, କିମ୍ବା ତାପରେ ଆପଣଙ୍କର ବାରିକ ମାଳି ଧୋବା ଏମିତି ଆପଣଙ୍କର ଦରଜି ହୋଇଗଲେ, ବା ଆପଣଙ୍କର ମାଛ ଧରା ଜାଲ, ଏମିତି ହୋଇକି ଆପଣଙ୍କର 18 ସମ୍ପୂର୍ଣ୍ଣ ବ୍ୟବସାୟିକ ପରିସର ପ୍ରାରମ୍ଭିକ ପର୍ଯ୍ୟାୟରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଅଛି।
1: ସରକାର 18 ବିଭାଗକୁ ପିଏମ୍ ବିଶ୍ୱକର୍ମା ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି, କିନ୍ତୁ ଯଦି ଜଣେ ହିତାଧିକାରୀ ପିଏମ୍ ବିଶ୍ୱକର୍ମା ଯୋଜନାରେ ଅନ୍ତର୍ଭୁକ୍ତ ହୁଏ ତାହେଲେ ସେହି ଯୋଜନାରୁ କ'ଣ ଲାଭ ପାଇପାରିବ?
0: ପିଏମ୍ ବିଶ୍ୱକର୍ମା ହେଉଛି ଏକ ସାମଗ୍ରିକ ଯୋଜନା ଯାହା କାରିଗର ଶିଳ୍ପୀମାନଙ୍କର ସମଗ୍ର ଏକ ମୂଳକ ପଦକ୍ଷେପ ନିଆହେଉଛି। ମାନେ ଆମେ ଦେଖିବା ଯଦି ଉପାଦାନ ଗୁଡ଼ିକ ମାଧ୍ୟମରେ କାରିଗର ହସ୍ତଶିଳ୍ପୀମାନଙ୍କର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସହାୟତା ଯୋଗାଇବା ପାଇଁ ସରକାର ଯୋଜନା କରୁଛନ୍ତି। ସ୍ୱୀକୃତି ଆମେ କଥା ହେଉଥିଲେ, ଯେଉଁଟା ପିଏମ୍ ବିଶ୍ୱକର୍ମାର ଗୋଟେ ପ୍ରମାଣପତ୍ର ପରିଚୟ ପତ୍ର ସେମାନଙ୍କୁ ମିଳିପାରିବ। ତା ସହିତ ଆପଣ ଯେମିତି କହିପାରିବା ଆମେ ଦକ୍ଷତା ଉନ୍ନୟନ ହୋଇଗଲା, ଉପକରଣ ପ୍ରୋତ୍ସାହନ, ଋଣ ସହାୟତା, ଡିଜିଟାଲ କାରବାର ପାଇଁ ପ୍ରୋତ୍ସାହନ, ବଜାର ସହାୟତା ନିମନ୍ତ ବା ବ୍ରାଣ୍ଡର ତାଙ୍କର ଯେଉଁ ବ୍ରାଣ୍ଡର କେମିତି ସେମାନେ ପ୍ରୋତ୍ସାହିତ ହୋଇପାରିବେ ତା ପାଇଁ ସରକାର ଯୋଜନା କରିଛନ୍ତି।
1: ସାର୍, ଯଦି ଜଣେ ପିଏମ୍ ବିଶ୍ୱକର୍ମା ପ୍ରମାଣପତ୍ର ବା ପରିଚୟ ପତ୍ର ପାଆନ୍ତି ତାଙ୍କର ଲାଭ କ'ଣ?
0: ପିଏମ୍ ବିଶ୍ୱକର୍ମା ପ୍ରମାଣପତ୍ର ବା ପରିଚୟ ପତ୍ର ତାଙ୍କୁ ଏକ ପରିଚୟ ସୃଷ୍ଟି କରିବ ତାଙ୍କ ପାଇଁ। ଆମେ ଯେମିତି କହୁଛେ RPL ବା ରେକଗ୍ନିସନ୍ ପ୍ରାୟର ଲର୍ଣ୍ଣିଂ, ଯେଉଁଟାକି ଆମେ କହୁଛେ ପ୍ରାଥମିକ ଶିକ୍ଷା ସ୍ୱୀକୃତି, ଏଇଟା ତାଙ୍କର ଗୋଟେ ରେକଗ୍ନିସନ୍ ତାଙ୍କୁ ସୃଷ୍ଟି କରିବ। ପ୍ରମାଣପତ୍ର ପରିଚୟ ପତ୍ର ଏକ ସ୍ୱତନ୍ତ୍ର ଡିଜିଟାଲ ନମ୍ବର ସୃଷ୍ଟି ହେବ, ଉଲ୍ଲେଖ ହେବ। ପ୍ରମାଣପତ୍ର ଜଣେ ବିଶ୍ୱକର୍ମା ଭାବରେ ଆବେଦନକାରୀଙ୍କୁ ସ୍ୱୀକୃତି ପ୍ରଦାନ କରିବ ଏବଂ ଏହି ଯୋଜନା ଅଧୀନରେ ତାଙ୍କୁ ସମସ୍ତ ସୁବିଧା ସୁଯୋଗ ପାଇବା ପାଇଁ ଯୋଗ୍ୟ କରାଇବ। ହିତାଧିକାରୀମାନଙ୍କ ପାଇଁ ପିଏମ୍ ବିଶ୍ୱକର୍ମା ପ୍ରମାଣପତ୍ର ପରିଚୟ ପତ୍ର ଡିଜିଟାଲ ତଥା ବାସ୍ତବିକ ରୂପରେ ପ୍ରଦାନ କରାଯିବ।
1: ଆପଣ ଯେଉଁ କହିଲେ ଯେ ଦକ୍ଷତା ଉନ୍ନୟନ, ଏହାଦ୍ୱାରା ସେମାନଙ୍କର କ'ଣ ଲାଭ ହେବ?
0: ଦେଖନ୍ତୁ, ଯେଉଁମାନେ କୌଳିକ ବୃତ୍ତି ବା ପାରମ୍ପରିକ ଶୈଳୀରେ କାମ କରି ଆସୁଛନ୍ତି ସେମାନଙ୍କୁ ଉନ୍ନତ ଆଧୁନିକ ଯେଉଁ ଉପକରଣ ଅଛି ସେଗୁଡ଼ାକୁ ଆମେ ବ୍ୟବହାର କରିବା ପାଇଁ ପ୍ରୋତ୍ସାହନ କରାଇବୁ। ଏଇ ଯେଉଁ ଅଧୀନରେ ଥିବା ଯେଉଁ ଦକ୍ଷତା ବୃଦ୍ଧି ନିମିତ୍ତ କରାଯାଇଥିବା ହସ୍ତକ୍ଷେପ ପାରମ୍ପରିକ କାରିଗର ଓ ହସ୍ତଶିଳ୍ପୀମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ। ଯେଉଁମାନେ ପିଢ଼ି ପିଢ଼ି ଧରି ହାତ ଓ ପାରମ୍ପରିକ ଉପକରଣ ସହିତ କାର୍ଯ୍ୟ କରି ଆସୁଛନ୍ତି ସେମାନଙ୍କ ପାଇଁ ଆମେ ଆଧୁନିକ ଉପକରଣ ଯୋଗାଇବୁ। ଏହି ହସ୍ତକ୍ଷେପ 3 ଉପାଦାନକୁ ନେଇ ଗଠିତ, ଯେମିତିକି ଦକ୍ଷତା ମୂଲ୍ୟାଙ୍କନ, ମୌଳିକ ପ୍ରଶିକ୍ଷଣ ଓ ଉନ୍ନତ ପ୍ରଶିକ୍ଷଣ। ଆମେ କହିପାରିବା ତାଙ୍କୁ ଦକ୍ଷତା ମୂଲ୍ୟାଙ୍କନ, ଯେମିତିକି ସେମାନେ ପାରମ୍ପରିକ ଯେଉଁ ପ୍ରଶିକ୍ଷଣରେ ଉନ୍ନତ ଅଛନ୍ତି ତାଙ୍କୁ ଆମେ ମୂଲ୍ୟାଙ୍କନ କରାଇବୁ, ତାଙ୍କର ମୌଳିକ ପ୍ରଶିକ୍ଷଣ କରାଇବୁ, ବେସିକ୍ ସ୍କିଲିଂ ଆମେ ତାଙ୍କୁ କହୁଛୁ, ଏବଂ ଆଡ଼ଭାନ୍ସ ସ୍କିଲିଂ, 3 ଧାରାରେ ଆମେ ତାଙ୍କର ପ୍ରଶିକ୍ଷଣ କରାଇବୁ। ଦକ୍ଷତା ଉନ୍ନୟନ, ଆଧୁନିକ ଉପକରଣ, ଡିଜାଇନ୍ ଉପାଦାନ ଓ କ୍ଷେତ୍ର ଦକ୍ଷତାର ମୁଖ୍ୟ ଉପାଦାନ ଭାବରେ କ୍ଷେତ୍ରୀୟ ମୂଲ୍ୟ ଶୃଙ୍ଖଳ ସହିତ ଏକକୀକରଣକୁ ସ୍ଥାପନ କରିବ। ଏହି 3 ଷ୍ଟେପ୍ ବା 3 ଧାରାକୁ ନେଇକି ଆମେ ତାଙ୍କର ଦକ୍ଷତା ଉନ୍ନୟନ ପାଇଁ କାର୍ଯ୍ୟ କରିବୁ।
1: ଦକ୍ଷତା ମୂଲ୍ୟାୟନ ବା ମୌଳିକ ପ୍ରଶିକ୍ଷଣ ଯେଉଁ କହିଲେ, ଏହାଦ୍ୱାରା ସେମାନଙ୍କର ଲାଭ କ'ଣ ହେବ?
0: ଦେଖନ୍ତୁ, ଯେଉଁମାନେ ପଞ୍ଜୀକୃତ ହିତାଧିକାରୀମାନେ ଅଛନ୍ତି ସେମାନଙ୍କର ଦକ୍ଷତା ସ୍ତର ଜାଣିବା ପାଇଁ ଆମେ ଦକ୍ଷତା ମୂଲ୍ୟାଙ୍କନ କରାଇବୁ। ଦକ୍ଷତା ନବୀକରଣ ପ୍ରକ୍ରିୟାରେ ପ୍ରଥମ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକଳାପ ହେବ ଏବଂ ବର୍ତ୍ତମାନର ଦକ୍ଷତାର ସ୍ତରର ମୂଲ୍ୟାଙ୍କନ କରି ପିଏମ୍ ବିଶ୍ୱକର୍ମା ଭବିଷ୍ୟତର ଦକ୍ଷତା ଉନ୍ନତିର ପଥ ଏକ ସୂଚନାପୂର୍ଣ୍ଣ ଚାର୍ଟରେ ଉପଲବ୍ଧ ହେବ। ଯେମିତିକି ଏବେ ପାଇଁ ଯେଉଁ ଆଧୁନିକ ଉପକରଣ ବ୍ୟବହାର କରାଯାଉଛି ତାଙ୍କ ସହିତ ସେମାନେ କେତେ ଦୂର ସେମାନେ ତାଙ୍କୁ ବ୍ୟବହାର ଜାଣିଛନ୍ତି, ବିଶ୍ୱକର୍ମାମାନଙ୍କର ବର୍ତ୍ତମାନର ଥିବା ଦକ୍ଷତା, ଆଧୁନିକ ଉପକରଣ ଓ କୌଶଳ ସହିତ ପରିଚିତତା ଏବଂ ଯେକୌଣସି ଜ୍ଞାନର ଫରକ ବିଷୟରେ ଏକ ବ୍ୟାପକ ମୂଲ୍ୟାଙ୍କନ କରିବା ପାଇଁ ଏହା ଏକ ସରଳ, କ୍ଷୁଦ୍ର ଓ ପ୍ରଦର୍ଶନକାରୀ କାର୍ଯ୍ୟକଳାପ ହେବ।
1: ଆପଣ ଦକ୍ଷତା ମୂଲ୍ୟାୟନ ସମ୍ବନ୍ଧରେ ତ କହିଲେ, ଯଦି ମୌଳିକ ପ୍ରଶିକ୍ଷଣ ତ ସେମାନେ ଜାଣିଥିବେ ଯେହେତୁ ସେମାନେ ଦକ୍ଷତା ସମ୍ପନ୍ନ ଥିବେ, ତଥାପି ତାଙ୍କୁ ଏଇ ମୌଳିକ ପ୍ରଶିକ୍ଷଣଟା ଆଉ କ'ଣ ଦିଆହେବ ବା ସେଥିରୁ ସେମାନେ ଆଉ କ'ଣ ଲାଭ ପାଇବେ?
0: ଆଲୋଚନା କରୁଥିଲେ ଯେ ଦକ୍ଷତା ମୂଲ୍ୟାଙ୍କନ ଆମେ କରିବା, ଦକ୍ଷତା ମୂଲ୍ୟାଙ୍କନ କଲାପରେ ସେମାନେ 2 ଧାରା ପାଇଁ ସେମାନେ ଯୋଗ୍ୟ ବିବେଚିତ ହେବେ, ସେଟା ହେଲା ମୌଳିକ ପ୍ରଶିକ୍ଷଣ ଏବଂ ଆପଣଙ୍କର

0: ଉନ୍ନତ ପ୍ରଶିକ୍ଷଣ, ମୌଳିକ ପ୍ରଶିକ୍ଷଣ ମାନେ ଯେଉଁ ସମସ୍ତ ପଞ୍ଜୀକୃତ ବିଶ୍ୱକର୍ମାମାନଙ୍କର ଦକ୍ଷତାର ଉନ୍ନତି ଓ ଋଣର ପ୍ରଥମ କିସ୍ତି ପ୍ରଦାନ ନିମିତ୍ତ ଯୋଗ୍ୟତା ପାଇଁ ମୌଳିକ ପ୍ରଶିକ୍ଷଣକୁ ଜରୁରୀ ବୋଲି ବିବେଚନା କରାଯାଏ। ଏହିପରି ବିଶ୍ୱକର୍ମାମାନଙ୍କୁ ସେମାନଙ୍କର ଦକ୍ଷତା ସ୍ତରର ଉନ୍ନତି ଆଣିବା, ଋଣ ସହାୟତା ପାଇବା ଏବଂ ସେମାନଙ୍କର ଉପକରଣଗୁଡ଼ିକୁ ନବୀକରଣ ବା ଆଧୁନିକୀକରଣ କରିବା ପାଇଁ ସକ୍ଷମ କରିବା ମୌଳିକ ପ୍ରଶିକ୍ଷଣର ଉଦ୍ଦେଶ୍ୟ ହେବ। ଏହାଦ୍ୱାରା ଆୟ ସ୍ତର ଓ ଦକ୍ଷତାରେ ଉନ୍ନତି, ସମସାମୟିକ ଜ୍ଞାନ ଲାଭ ଏବଂ ଉଦ୍ୟୋଗୀ ବା ବ୍ୟବସାୟିକ ମନୋବୃତ୍ତି ମଧ୍ୟ ବୃଦ୍ଧି ହେବ। ସାଧାରଣତଃ ଜିଲ୍ଲା ସଦର ମହକୁମା, ପଡ଼ୋଶୀ ଜିଲ୍ଲା କିମ୍ବା ଶିଳ୍ପ କ୍ଲଷ୍ଟର ଇତ୍ୟାଦିର ସ୍ଥିରୀକୃତ ଦକ୍ଷତା କେନ୍ଦ୍ରଗୁଡ଼ିକରେ ଏହି ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆମ କେନ୍ଦ୍ର ଯେଉଁଟାକି ଆମେ କହୁଛେ CTTC, ଆମେ ଏଠି ଆମେ ମୌଳିକ ପ୍ରଶିକ୍ଷଣ କେନ୍ଦ୍ର ହିସାବରେ ବିବେଚନା କରୁଛୁ। ଆମଠୁ 2024 January ଆଜି ପର୍ଯ୍ୟନ୍ତ ଆମେ ମୁଖ୍ୟତଃ 1800 ସେମିତି ପଞ୍ଜୀକୃତ ବିଶ୍ୱକର୍ମାମାନଙ୍କୁ ଆମେ ମୌଳିକ ପ୍ରଶିକ୍ଷଣ ଦେଇଆସିଛୁ। ଆଉ ସେମାନେ ଏବେ କ'ଣ ହେଇପାରିବେ, ଆପଣଙ୍କର ଯେଉଁ ଉନ୍ନତ ପ୍ରଶିକ୍ଷଣ ବା ଆମେ ଆଡ଼ଭାନ୍ସ ସ୍କିଲିଂ କହୁଛୁ, ସେମାନଙ୍କ ପାଇଁ ସେମାନେ ଯୋଗ୍ୟ ବିବେଚିତ ହୋଇପାରିବେ।
1: ଜଣେ PM ବିଶ୍ୱକର୍ମାରେ କେମିତି ନିଜକୁ ପଞ୍ଜୀକୃତ କରାଇ ପାରିବେ?
0: ବହୁତ ଭଲ ପ୍ରଶ୍ନ। ଯେମିତିକି ସେମାନଙ୍କ ପାଇଁ ସପୋଜ୍ ସେମାନେ କାରିଗର ଅଛନ୍ତି କିମ୍ବା ଶିଳ୍ପକାର ଅଛନ୍ତି,

0: ଆୟସ୍ତର ଓ ଦକ୍ଷତାରେ ଉନ୍ନତି, ସମସାମୟିକ ଜ୍ଞାନ ଲାଭ ଏବଂ ଉଦ୍ୟୋଗୀ ବା ବ୍ୟବସାୟିକ ମନୋବୃତ୍ତି ମଧ୍ୟ ବୃଦ୍ଧି ହେବ। ସାଧାରଣତଃ ଜିଲ୍ଲା ସଦର ମହକୁମା, ପଡ଼ୋଶୀ ଜିଲ୍ଲା କିମ୍ବା ଶିଳ୍ପ କ୍ଲଷ୍ଟର ଇତ୍ୟାଦିର ସ୍ଥିରୀକୃତ ଦକ୍ଷତା କେନ୍ଦ୍ରଗୁଡ଼ିକରେ ଏହି ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆମ କେନ୍ଦ୍ର ଯେଉଁଟାକି ଆମେ କହୁଛେ CTTC, ଆମେ ଏଠି ଆମେ ମୌଳିକ ପ୍ରଶିକ୍ଷଣ କେନ୍ଦ୍ର ହିସାବରେ ବିବେଚନା କରୁଛୁ। ଆମଠୁ 24 January ଆଜି ପର୍ଯ୍ୟନ୍ତ ଆମେ ମୁଖ୍ୟତଃ 1800 ସେମିତି ପଞ୍ଜୀକୃତ ବିଶ୍ୱକର୍ମାମାନଙ୍କୁ ଆମେ ମୌଳିକ ପ୍ରଶିକ୍ଷଣ ଦେଇ ଆସିଛୁ। ଆଉ ସେହିମାନେ ଏବେ କ'ଣ ହେଇପାରିବେ, ଆପଣଙ୍କର ଯେଉଁ ଉନ୍ନତ ପ୍ରଶିକ୍ଷଣ ବା ଆମେ ଆଡ଼ଭାନ୍ସ ସ୍କିଲିଂ କହୁଛୁ, ସେମାନଙ୍କ ପାଇଁ ସେମାନେ ଯୋଗ୍ୟ ବିବେଚିତ ହୋଇପାରିବେ।
1: ଜଣେ PM ବିଶ୍ୱକର୍ମାରେ କେମିତି ନିଜକୁ ପଞ୍ଜୀକୃତ କରାଇପାରିବେ?
0: ବହୁତ ଭଲ ପ୍ରଶ୍ନ। ଯେମିତିକି ସେମାନଙ୍କ ପାଇଁ ସପୋଜ୍ ସେମାନେ କାରିଗର ଅଛନ୍ତି କିମ୍ବା ଶିଳ୍ପକାର ଅଛନ୍ତି, ସେମାନେ ନିଜକୁ ପଞ୍ଜୀକୃତ କରିବା ପାଇଁ ନିକଟସ୍ଥ ଯେଉଁ ଆମର ଜନସେବା କେନ୍ଦ୍ର ରହୁଛି, କମନ୍ ସର୍ଭିସ୍ ସେଣ୍ଟର ରହୁଛି, ସେଠିକି ଯାଇକି ସେମାନେ ନିଜର ପଞ୍ଜୀକୃତ କରାଇପାରିବେ। ସେମାନଙ୍କର ଯେଉଁ ଡିଟେଲ୍ସ ଅଛି ସେମାନେ ସେଠି ଦେଇକି ନିଜକୁ ପଞ୍ଜୀକୃତ କରାଇଲା ପରେ ଗୋଟେ 3-tier ଭେରିଫିକେସନ୍ ବା ତ୍ରିସ୍ତରୀୟ ଗୋଟେ ତାଙ୍କର ଭେରିଫିକେସନ୍ ହୁଏ। ଭେରିଫିକେସନ୍ରେ ଆପଣଙ୍କର ପଞ୍ଚାୟତ ଲେବୁଲ, ବ୍ଲକ୍ ଲେବୁଲ ଏବଂ ଡିଷ୍ଟ୍ରିକ୍ଟ ଲେବୁଲରେ ସେମାନଙ୍କର ଭେରିଫିକେସନ୍ ହେଲା ପରେ ଗୋଟେ PM ବିଶ୍ୱକର୍ମା ପୋର୍ଟାଲ ଅଛି, ପୋର୍ଟାଲକୁ ତାଙ୍କ ନାଁ ଆସିଯାଏ। ନାଁ ଆସିଲା ପରେ ଯେଉଁମାନେ ପଞ୍ଜୀକୃତ ପ୍ରଶିକ୍ଷଣ କେନ୍ଦ୍ରମାନେ ଅଛନ୍ତି ସେମାନେ ସେମାନଙ୍କୁ ମୋବିଲାଇଜ୍ କରିବା, ଯେଉଁଟାକି ଆମେ ତାଙ୍କୁ ସ୍ଥିରୀକୃତ କରିକି ତାଙ୍କୁ ପ୍ରଶିକ୍ଷଣ କେନ୍ଦ୍ରକୁ ଡାକିକି ସେମାନଙ୍କୁ ମୌଳିକ ପ୍ରଶିକ୍ଷଣ ଏବଂ ଉନ୍ନତ ପ୍ରଶିକ୍ଷଣ ତାଙ୍କୁ ପ୍ରଦାନ କରିପାରିବେ।
1: ପଞ୍ଜୀକୃତ କରିବା ସମୟରେ କ'ଣ କ'ଣ ଦରକାର ହୁଏ?
0: ଯେହେତୁ ଆମେ ତାଙ୍କୁ କ୍ରେଡିଟ୍ ସପୋର୍ଟ କଥା ବା ଆମେ କହୁଛେ ତାଙ୍କୁ ଆମେ ଋଣ ପ୍ରଦାନ କରିପାରିବୁ, ତା ପାଇଁ ତାଙ୍କ ଆକାଉଣ୍ଟ, ବ୍ୟାଙ୍କ ଆକାଉଣ୍ଟ ସବୁ ଦରକାର ପଡ଼ିବ। ଆକାଉଣ୍ଟ ଡିଟେଲ୍ସ, ଆଧାର କାର୍ଡ଼, ତାଙ୍କର ଫଟୋ ଆଉ ଯେଉଁ ପ୍ରାଇମେରୀ ବା ଆପଣଙ୍କର ମୌଳିକ ଯେତିକି ଆମର ଦସ୍ତାବିଜ ଅଛି ସେଗୁଡ଼ା ଦରକାର ପଡ଼ିବ। କମନ୍ ସର୍ଭିସ୍ ସେଣ୍ଟର ବା ଜନସେବା କେନ୍ଦ୍ର ମାଧ୍ୟମରେ ସେମାନେ ନିଜକୁ ପଞ୍ଜୀକୃତ କଲାବେଳେ ନିଜ ଡକ୍ୟୁମେଣ୍ଟସ୍ ଦେଖାଇକି ସେମାନେ ସେଇଠି ନିଜକୁ ପଞ୍ଜୀକୃତ କରିପାରିବେ। ତାପରେ ଆଧିକୃତ ଯେ ଅଛି, ତାପରେ ସେମାନଙ୍କୁ ଫୋନ୍ ମାଧ୍ୟମରେ କଲ୍ କରିକି ତାଙ୍କୁ ପ୍ରଶିକ୍ଷଣ ପାଇଁ ଡକା ହେଇପାରିବ।
1: ଏହା ପାଇଁ ସର୍ବନିମ୍ନ ବା ସର୍ବାଧିକ ବୟସ ସୀମା କିଛି ରହିଛି କି?
0: ସେମିତି ତ କିଛି ରଖା ହେଇନି, ଆମେ 18 ଉର୍ଦ୍ଧ୍ୱ ଆମେ ତାଙ୍କୁ ଇଏ କରିପାରିବା, ବୟସକ୍ରମ ସେମିତି କିଛି ରଖା ହେଇନାହିଁ।
1: 18 ଉର୍ଦ୍ଧ୍ୱ ବ୍ୟକ୍ତି ଦରଖାସ୍ତ
0: କରିପାରିବେ।
1: ବର୍ତ୍ତମାନ ପ୍ରଶ୍ନ ଆସୁଛି, ଜଣେ ପଞ୍ଜୀକୃତ ହେଇସାରିବା ପରେ ତାକୁ କ'ଣ କରିବାକୁ ପଡ଼ିବ?
0: ସେମିତି ସେମାନେ ଅପେକ୍ଷା କରିବେ, ତାଙ୍କୁ ଯେଉଁ ପ୍ରଶିକ୍ଷଣ କେନ୍ଦ୍ର ଅଛି ସେଠୁ ସେମାନେ ଭେରିଫିକେସନ୍ ଯେଉଁଟା ଆମେ କହୁଛେ ସେମାନଙ୍କର ଯୋଗ୍ୟତା ନିର୍ଦ୍ଧାରଣ ହେଲା ପରେ ସେମାନଙ୍କୁ ପ୍ରଶିକ୍ଷଣ କେନ୍ଦ୍ର ମାଧ୍ୟମରେ ହିଁ ତାଙ୍କୁ କଲ୍ ଯିବ। ସେମାନେ ଫୋନ୍ କଲ୍ ମାଧ୍ୟମରେ ସେମାନଙ୍କୁ ଯେତେବେଳେ ତାଙ୍କୁ କଲ୍ କଣ୍ଟାକ୍ଟ କରାହେବ, ତାପରେ ସେମାନଙ୍କୁ ଯେଉଁ ପ୍ରଶିକ୍ଷଣ କେନ୍ଦ୍ର ଅଛି ସେଠିକି ଆସିକି ସେମାନଙ୍କୁ ମୌଳିକ ପ୍ରଶିକ୍ଷଣ ନେବାକୁ ପଡ଼ିବ। ମୌଳିକ ପ୍ରଶିକ୍ଷଣ ପରେ ସେମାନଙ୍କୁ ପୁଣି କିଛି ଦିନ ପରେ ଆଉ ଥରେ ଉନ୍ନତ ପ୍ରଶିକ୍ଷଣ ପାଇଁ ଆସିବାକୁ ପଡ଼ିବ। ମୌଳିକ ପ୍ରଶିକ୍ଷଣ ବିଷୟରେ ଆମେ ଯଦି କଥା ହେଉଛେ, ମୌଳିକ ପ୍ରଶିକ୍ଷଣ ନର୍ମାଲି ଆମେ ତାକୁ ପ୍ରାୟ 40 ବା 5-7 ପାଇଁ ସେଇଟା ଗୋଟେ ପ୍ରାଥମିକ ଶିକ୍ଷା ସ୍ୱୀକୃତି ରହିବ, ଏବଂ ଉନ୍ନତ ପ୍ରଶିକ୍ଷଣ ପାଇଁ ତାଙ୍କୁ 15 ବା 120 କିମ୍ବା ତାଠାରୁ ଅଧିକ ଉନ୍ନତ ପ୍ରଶିକ୍ଷଣ ପାଇଁ ସ୍ଥିରୀକୃତ ପ୍ରଶିକ୍ଷଣ କେନ୍ଦ୍ରରେ ନାମ ଲେଖାଇବାକୁ ପଡ଼ିବ।
1: ମାନେ ମୌଳିକ ପ୍ରଶିକ୍ଷଣ ପାଇଁ 5, ଉନ୍ନତ ପ୍ରଶିକ୍ଷଣ ପାଇଁ 120 ବା ପାଖାପାଖି କେତେ ଦିନ, 15 ଆବଶ୍ୟକତା ପଡ଼ୁଛି। ଆଚ୍ଛା, ମନେ କରନ୍ତୁ ଜଣେ ଉଭୟ ମୌଳିକ ପ୍ରଶିକ୍ଷଣ ଆଉ ଉନ୍ନତ ପ୍ରଶିକ୍ଷଣ ସରେଇଲେ, ତାପରେ ସେ କ'ଣ କରିପାରିବେ?
0: ଦେଖନ୍ତୁ, ଆଜି ପର୍ଯ୍ୟନ୍ତ ଅଲ୍ ଓଭର୍ ଇଣ୍ଡିଆ ଆମେ ଏପର୍ଯ୍ୟନ୍ତ ମୌଳିକ ପ୍ରଶିକ୍ଷଣ ହିଁ ଚଲାଉଛୁ। ମୌଳିକ ପ୍ରଶିକ୍ଷଣ ଅଣ୍ଡରରେ ତାଙ୍କର ଯେଉଁ 7 ଟ୍ରେନିଂ ରହୁଛି ବା ଆପଣଙ୍କର ଯେଉଁ 40 ଆମେ ଟ୍ରେନିଂ ଦେଉଛୁ ବା 5-7 ଆମେ କହୁଛୁ, ସେ ପ୍ରଶିକ୍ଷଣ ପରେ ସେମାନେ ଯୋଗ୍ୟ ବିବେଚିତ ହୋଇପାରିବେ 1,00,000 ଋଣ ପାଇଁ। 3,00,000 ହେଇଛି ତାଙ୍କର ଯେଉଁ ଋଣ ପାଇବା ପାଇଁ ସେମାନେ ଯୋଗ୍ୟ, ଉନ୍ନତ ପ୍ରଶିକ୍ଷଣ ପରେ ହିଁ ସେମାନେ ବାକି 2,00,000 ପାଇଁ ଏଲିଜିବଲ୍ ହୋଇପାରିବେ। ସୋ ବେସିକ୍ ସ୍କିଲିଂ ବା ଯେଉଁ ମୌଳିକ ପ୍ରଶିକ୍ଷଣ କରିଛେ ସେଇଟା ଗୋଟେ ଅଭିଜ୍ଞ ସ୍ୱୀକୃତ ପ୍ରଶିକ୍ଷକମାନଙ୍କ ଦ୍ୱାରା ଏକ ଶ୍ରେଣୀଗୃହ ପଦ୍ଧତି ମାଧ୍ୟମରେ ଯନ୍ତ୍ରପାତି ଓ ଉପକରଣ ସହିତ ବ୍ୟବହାରିକ ପ୍ରଶିକ୍ଷଣ ଦିଆଯିବ। ଏହି ନିପୁଣ ପ୍ରଶିକ୍ଷକ ମାଧ୍ୟମରେ ବ୍ୟବସାୟରେ ବିଶେଷଜ୍ଞ ହୋଇଥିବା ହସ୍ତ ଗୋଷ୍ଠୀରୁ ଏମାନଙ୍କୁ ନିଆଯିବ, ଏମାନଙ୍କୁ ଏକ ନିରପେକ୍ଷ ମୂଲ୍ୟାଙ୍କନ କରାଯିବ ଏବଂ ସଫଳ ପ୍ରାର୍ଥୀଙ୍କୁ ଜାତୀୟ ଦକ୍ଷତା ଯୋଗ୍ୟତା ଢାଞ୍ଚା ବା ଆମେ ଯେଉଁ କହୁଛେ NSQF ପ୍ରମାଣପତ୍ର ପ୍ରଦାନ କରାଯିବ। ତ ପ୍ରଶିକ୍ଷଣ ସମୟରେ ରହିବା ଖାଇବା ମାଗଣାରେ ଯୋଗାଇ ଦିଆଯିବ ଏବଂ ମଜୁରୀ କ୍ଷତିପୂରଣ ସହାୟତା ଭତ୍ତା ଦୈନିକ 500 ଆଧାରରେ ପ୍ରଦାନ କରାଯିବ। ପ୍ରଶିକ୍ଷଣର ଲକ୍ଷ୍ୟ ହେଉଛି ହିତାଧିକାରୀମାନଙ୍କୁ ସେମାନଙ୍କର ଉତ୍ପାଦର ଗୁଣବତ୍ତା ବଢ଼ାଇବା ପାଇଁ ସହାୟତା ଓ ସୁବିଧା ପ୍ରଦାନ କରିବା।
1: ମାନେ ପ୍ରଶିକ୍ଷଣ ସମୟରେ ମଧ୍ୟ ସେମାନଙ୍କୁ ପଇସା ମିଳେ?
0: ଆଜ୍ଞା, ସେମାନଙ୍କର ଯେଉଁ ଜନସେବା କେନ୍ଦ୍ର ମାଧ୍ୟମରେ ନିଜର ବ୍ୟାଙ୍କ ଡିଟେଲ୍ସ ଏଗୁଡ଼ା ସେଇ ଆଧାରରେ ତାଙ୍କୁ ଯେଉଁ ଆମେ କହୁଛେ ବା DBT ବା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ ଅଧୀନରେ ତାଙ୍କ ଆକାଉଣ୍ଟକୁ ସେଇଟା ଡାଇରେକ୍ଟଲି ପେମେଣ୍ଟ ହୋଇପାରିବ।
1: ଆପଣ ତ ଏଇଟା ମୌଳିକ ପ୍ରଶିକ୍ଷଣ ନେଲା ପରେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଲୋନ୍ ସେମାନଙ୍କୁ ମିଳିପାରିବ?
0: ନାଇଁ, ଦେଖନ୍ତୁ, ଆପଣ ଯେତେବେଳେ ସେମାନେ ଜନସେବା କେନ୍ଦ୍ର ମାଧ୍ୟମରେ ସେମାନେ ପଞ୍ଜୀକୃତ କରୁଛନ୍ତି, ସେତେବେଳେ ତାଙ୍କର ପ୍ରଶିକ୍ଷଣ କେନ୍ଦ୍ରମାନଙ୍କ

0: ଫୋନ୍ କଲ୍ ଆସିବ। ସେମାନେ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଲା ପରେ ହିଁ ତାଙ୍କୁ ତାଙ୍କର ପ୍ରୋସେସ୍ ସେଇଠି କମ୍ପ୍ଲିଟ୍ ହୋଇଯାଏ। ତାଙ୍କର ବାକି ସାର୍ଟିଫିକେସନ୍ ଆପଣଙ୍କର ଯେଉଁଟା କହୁଛେ ବୃତ୍ତି ପ୍ରଦାନ କରିବା କିମ୍ବା କ୍ରେଡିଟ୍ ସପୋର୍ଟ, ଏଗୁଡ଼ା ସେମାନଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ ହିସାବରେ ହୋଇଥାଏ। ତ ସେମାନଙ୍କୁ ବେଶୀ କିଛି କରିବାକୁ ପଡ଼େନି, ତାଙ୍କୁ ଆକାଉଣ୍ଟକୁ ଡାଇରେକ୍ଟଲି ସେମାନଙ୍କର ମନି ଟ୍ରାନ୍ସଫର୍ ହୁଏ। ଟୁଲ୍ କିଟ୍ ଯେଉଁଟା ଆମେ କହୁଛେ ବା ଉପକରଣ ସେମାନଙ୍କୁ ପ୍ରୋଭାଇଡ଼ କରାହୁଏ। ତାପରେ ସେମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ପାଇଁ ତାଙ୍କୁ ପୁଣି କଲ୍ କରିକି କିଛି ଦିନ ବା କିଛି ମାସ ପରେ ତାଙ୍କୁ ପୁଣି ଉନ୍ନତ ପ୍ରଶିକ୍ଷଣ ପାଇଁ ତାଙ୍କୁ ଡକାହେବ। ଏପର୍ଯ୍ୟନ୍ତ ଆମେ ମୌଳିକ ପ୍ରଶିକ୍ଷଣ ହିଁ ଚଲାଉଛେ ବା ଭାରତ ସରକାର ପୁରା ଟୋଟାଲ୍ ଅଲ୍ ଓଭର୍ ଇଣ୍ଡିଆ ସେମାନେ ଏପର୍ଯ୍ୟନ୍ତ ମୌଳିକ ପ୍ରଶିକ୍ଷଣକୁ ହିଁ ପ୍ରୋତ୍ସାହନ ଦେଉଛନ୍ତି।
1: ଉନ୍ନତ ପ୍ରଶିକ୍ଷଣ କହିଲେ ଆମେ କ'ଣ ବୁଝିବା?
0: ଦେଖନ୍ତୁ, ମୌଳିକ ପ୍ରଶିକ୍ଷଣ କରିବାର ମୂଳ ଉଦ୍ଦେଶ୍ୟ ଥିଲା ଆମର ଯେଉଁମାନେ ଆଗରୁ କାମ ଜାଣିଛନ୍ତି ସେମାନଙ୍କ କାମକୁ ଟିକିଏ ଭଲକି ପ୍ରୋତ୍ସାହନ ଦେଇକି ତାଙ୍କୁ କ୍ରେଡିଟ୍ ସପୋର୍ଟ ଦେବା। ମୌଳିକ ପ୍ରଶିକ୍ଷଣ ପରେ ଅଧିକ ଦକ୍ଷତା ନବୀକରଣ କରିବାକୁ ଆଗ୍ରହୀ ହିତାଧିକାରୀମାନେ 15 ଦିନ ବା 120 ଘଣ୍ଟା କିମ୍ବା ତାଠାରୁ ଅଧିକ ଉନ୍ନତ ପ୍ରଶିକ୍ଷଣ ପାଇଁ ସ୍ଥିରୀକୃତ ପ୍ରଶିକ୍ଷଣ କେନ୍ଦ୍ରରେ ନାମ ଲେଖାଇବେ। ଉନ୍ନତ ପ୍ରଶିକ୍ଷଣ ଉଦ୍ୟୋଗୀ ଜ୍ଞାନକୁ ଗଭୀର କରିବା ପାଇଁ ଲକ୍ଷ୍ୟ ରହିବ, ଯାହାଦ୍ୱାରା ବିଶ୍ୱକର୍ମା ଆତ୍ମରୋଜଗାରରୁ ଏକ ଉଦ୍ୟୋଗର ବିକାଶ ପାଇଁ ଯଥେଷ୍ଟ ଆତ୍ମବିଶ୍ୱାସୀ ଅନୁଭବ କରିପାରିବେ। ଯେଉଁ ଗୋଟେ ଟାୟାରରେ ଆମେ ଯେଉଁ 1 ଲକ୍ଷ ଟଙ୍କା ଋଣର ଉପଯୋଗ ଦେଉଥିଲେ, ଉନ୍ନତ ପ୍ରଶିକ୍ଷଣ ପରେ ସେମାନେ 2 ଲକ୍ଷ ଆଉ 2 ଲକ୍ଷ ପାଇଁ ସେମାନେ ଋଣର ଉପଯୋଗ ପାଇଁ ସେମାନେ ଯୋଗ୍ୟ ବିବେଚିତ ହୋଇପାରିବେ। ସେମାନେ ଉନ୍ନତ ପ୍ରଶିକ୍ଷଣ ଉଦ୍ୟୋଗୀ ଜ୍ଞାନକୁ ଗଭୀର କରିବାକୁ ଲକ୍ଷ୍ୟ ରଖିବ, ଯାହାଦ୍ୱାରା ବିଶ୍ୱକର୍ମା ଆତ୍ମରୋଜଗାରରୁ ଏକ ଉଦ୍ୟୋଗର ବିକାଶ ପାଇଁ ଯଥେଷ୍ଟ ଆତ୍ମବିଶ୍ୱାସ ଅନୁଭବ କରିପାରିବେ। ଉନ୍ନତ ପ୍ରଶିକ୍ଷଣ ଅତ୍ୟାଧୁନିକ ଜ୍ଞାନକୌଶଳ ଡିଜାଇନ୍ ଉପାଦାନକୁ ଗଭୀର ଭାବରେ ବୁଝିବାକୁ ପ୍ରୋତ୍ସାହିତ କରିବ ଏବଂ ସ୍ଥିରୀକୃତ ହୋଇଥିବା ପ୍ରମୁଖ ଉଦ୍ୟୋଗ ସହଭାଗୀମାନଙ୍କ ସହିତ ମୂଲ୍ୟ ଶୃଙ୍ଖଳ ସଂଯୋଗକୁ ସକ୍ଷମ କରିବ। ଉପକରଣ ବା ଟୁଲ୍ କିଟ୍ ସମ୍ପର୍କୀୟ ଭିଡ଼ିଓ ମାର୍ଗଦର୍ଶିକା ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ଏହି ଯୋଜନା ଅଧୀନରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦ୍ୱିତୀୟ ଋଣ କିସ୍ତି ବିଷୟରେ ହିତାଧିକାରୀମାନଙ୍କୁ ଅବଗତ କରାଯିବ।
1: ସାର୍, ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ କେତେ ଜଣଙ୍କୁ ପ୍ରଶିକ୍ଷିତ କରିସାରିଲେଣି ଏହି ଯୋଜନା ଅଧୀନରେ?
0: ଦେଖନ୍ତୁ ମ୍ୟାଡ଼ାମ୍, ଆମେ ଯେତେବେଳେ 2024 ଜାନୁଆରୀରୁ ଆମେ ଷ୍ଟାର୍ଟ କଲୁ ଏଇ ଯେଉଁ ଯୋଜନା, ସେତେବେଳେ ଆମର ଲକ୍ଷ୍ୟ ଆମକୁ ଗୋଟେ ଟାର୍ଗେଟ୍ ଅବଶ୍ୟ ଆମେ ନେଇଥିଲୁ, ଯେଉଁଟାକି ଆମେ ଏଇ ଯେଉଁ 2024 ଜାନୁଆରୀରୁ 2025 ମାର୍ଚ୍ଚ ଭିତରେ ଯେଉଁ ଫାଇନାନ୍ସିଆଲ ଇୟର୍ ଯେଉଁ ସରିଲା ଆମର, ସେ ଭିତରେ ଆମେ 1796 ଟୁ ବି ଭେରି ସ୍ପେସିଫିକ୍, ଆମେ 1796 ଜଣ ପ୍ରଶିକ୍ଷାର୍ଥୀମାନଙ୍କୁ ଆମେ ତାଙ୍କୁ ପ୍ରଶିକ୍ଷଣ ଦେଇସାରିଛୁ। ତା ଭିତରେ ଆପଣ କହିପାରିବେ ଆମେ ଯେଉଁ ଭବାନୀପାଟଣା ସେଣ୍ଟରରେ ଆମେ ଏଠି 6ଟା ଯେଉଁ 18ଟା ଜବ୍ ରୋଲ୍ ଅଛି, ତା ଭିତରୁ 6ଟା ଆମେ ଏଠି ସିଲେକ୍ଟ କରିଥିଲୁ। 6ଟା ଯେମିତିକି ଆପଣଙ୍କ ରାଜମିସ୍ତ୍ରୀ, କାର୍ପେଣ୍ଟର ବା ବଢ଼େଇ, ଦେନ୍ ଆପଣଙ୍କର ଟେଲର, ଏଇ 3ଟା ପ୍ରଥମ ପର୍ଯ୍ୟାୟରେ ଆମେ ଷ୍ଟାର୍ଟ କରିଥିଲୁ। ତାପରେ ଆପଣଙ୍କର ପଟର ବା କୁମ୍ଭାର, ତାପରେ ଆପଣଙ୍କର ଝାଡ଼ୁ ଯେଉଁମାନେ ବନାଉଛନ୍ତି, ଯେଉଁମାନେ ବାସ୍କେଟ୍ ବନାଉଛନ୍ତି, ବାସ୍କେଟ୍ ମେକିଂ ଗୋଟେ, ଆଉ ଗୋଟେ ତା ସହିତ ଆମେ ସ୍କଲ୍ପଚର୍ ବା ଆପଣ ସ୍ଥାପତ୍ୟ ଯେଉଁଟା ସେଇଟାକୁ ଆମେ ଷ୍ଟାର୍ଟ କରିଥିଲୁ। ତ ଏଇ 6ଟା ଟ୍ରେଡ଼୍ରେ ଆମେ 1796 ଜଣଙ୍କୁ ଏପର୍ଯ୍ୟନ୍ତ ପ୍ରଶିକ୍ଷଣ ଦେଇସାରିଛୁ।
1: ବହୁତ ସୁନ୍ଦର କଥା କହିଲେ ସାର୍। ବର୍ତ୍ତମାନ ପାଖାପାଖି 1800 ଜଣଙ୍କୁ ଆପଣ ପ୍ରଶିକ୍ଷିତ କରିସାରିଲେଣି, ଆଗକୁ ଆହୁରି ବାକି ଅଛି। ତ ଏଇ PM ବିଶ୍ୱକର୍ମା ଯୋଜନା ଅଧୀନରେ ଆସିବାକୁ ହେଲେ ଆପଣଙ୍କୁ ପ୍ରଥମେ ନିଜକୁ ପଞ୍ଜୀକୃତ କରିବାକୁ ହେବ। ଏହା ପାଇଁ କିଛି ସମୟ ସୀମା ରୁହେ କି? କେଉଁ ସମୟ ମଧ୍ୟରେ ପଞ୍ଜୀକରଣ କରିବାକୁ ପଡ଼ିବ?
0: ନାଇଁ, ସେମିତି କିଛି ତ ନାହିଁ, ଏଇଟା ତ ଗୋଟେ ଜେନେରାଲ ପ୍ରୋସେସ୍ରେ ସେମାନେ ପଞ୍ଜୀକୃତ ହୋଇପାରିବେ। ସେମାନେ କେଉଁ ବି ଟାଇମ୍ରେ ନିକଟସ୍ଥ ଯେଉଁ ଜନସେବା କେନ୍ଦ୍ର ଅଛି ସେଠିକୁ ଯାଇକି ସେମାନେ ନିଜକୁ ପଞ୍ଜୀକୃତ କରାଇପାରିବେ।
1: ଏଇ ପୋର୍ଟାଲ୍ଟା ସବୁବେଳେ ଖୋଲା ଥାଏ କି?
0: ଆଜ୍ଞା, ଏଇଟା ପାଇଁ ପୋର୍ଟାଲ୍ ପାଇଁ ଦରକାର ନାହିଁ, ଏଇଟା ନର୍ମାଲ ପ୍ରୋସେସ୍ ସେଟା ଆପ୍ଲାଏ କରିବା ପାଇଁ, ତାପରେ ଆପଣଙ୍କର ପୋର୍ଟାଲ୍କୁ ସେଇଟା ନାଁଟା ଆସିଯିବ।
1: ତ ଅନେକ ଜଣ ଅଛନ୍ତି, ଅନେକ ହିତାଧିକାରୀ ହୋଇସାରିଲେଣି, ଆଗକୁ ଅନେକ ଏଇ ଯୋଜନା ବିଷୟରେ ଜାଣିନଥିଲେ, ଆଜିର ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଜାଣିପାରିବେ। ତ ଏଇ ଯୋଜନାଟି ସେଇମାନଙ୍କ ପାଇଁ ଯେଉଁମାନେ କାମ ଜାଣିଛନ୍ତି, ସେମାନଙ୍କ ପାଖରେ ଦକ୍ଷତା ଅଛି, ସେଇ ଦକ୍ଷତାରେ ଗୋଟିଏ ପ୍ରମାଣପତ୍ର ଦେବା ସହିତ ସେଇ ଦକ୍ଷତାକୁ ଆଗେଇ ନେବା ପାଇଁ ଗୋଟିଏ ଛୋଟ ଅର୍ଥନୈତିକ ସହାୟତା ସରକାରଙ୍କ ତରଫରୁ ମିଳୁଛି। ତ ସାର୍, ଆପଣ ଏତେ ସମୟ ଧରିକି ଆସିଲେ, PM ବିଶ୍ୱକର୍ମା ସମ୍ବନ୍ଧରେ ଅନେକ କିଛି ତଥ୍ୟ ଦେଲେ, ସେଥିପାଇଁ ଆକାଶବାଣୀ ଭବାନୀପାଟଣା ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ।
1: ବର୍ତ୍ତମାନ ଆସନ୍ତୁ ଶୁଣିବା PM ବିଶ୍ୱକର୍ମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପ୍ରଶିକ୍ଷିତ ହୋଇଥିବା କିଛି ପ୍ରଶିକ୍ଷାର୍ଥୀଙ୍କ ସହିତ କଥାବାର୍ତ୍ତା। ମ୍ୟାଡାମ୍ ନମସ୍କାର।
2: ୟେସ୍ ମ୍ୟାମ୍, ନମସ୍କାର।
1: ଆପଣଙ୍କର ନାଁ କ'ଣ?
2: ହରିପ୍ରିୟା ସାହୁ।
1: ଆପଣଙ୍କର ଘର କୋଉଠି, କୋଉ ବ୍ଲକରେ?
2: ଝାରମୁଣ୍ଡା, କର୍ଲାମୁଣ୍ଡା ବ୍ଲକ।
1: କର୍ଲାମୁଣ୍ଡା ବ୍ଲକରେ। ଆଚ୍ଛା, PM ବିଶ୍ୱକର୍ମାରେ ଆପଣ ଜଣେ ପ୍ରଶିକ୍ଷଣ ପାଇଥିବା ପ୍ରଶିକ୍ଷାର୍ଥୀ କି?
2: ୟେସ୍ ମ୍ୟାମ୍।
1: ଆପଣ କ'ଣ ପ୍ରଶିକ୍ଷଣ ପାଇଥିଲେ, କେତେ ଦିନ?

0: ପର୍ଯ୍ୟନ୍ତ ଆପଣଙ୍କୁ ପ୍ରଶିକ୍ଷଣ ଦିଆହେଇଥିଲା?
1: ମ୍ୟାମ୍ ଫାର୍ଷ୍ଟ ଆଉ ଲାଷ୍ଟ 2 ଦିନ ଏକ୍ସାମ୍ ଥିଲା, ଆଉ ମଝିରେ 5 ଦିନ ଟ୍ରେନିଂ ଥିଲା।
0: ମଝିରେ 5 ଦିନ ଟ୍ରେନିଂ ଥିଲା। ଆପଣ କୋଉ ଉପରେ ଟ୍ରେନିଂ କରିଛନ୍ତି?
1: ଟେଲରିଂ।
0: ଆଚ୍ଛା, ଟେଲରିଂ ଉପରେ କଲେ। ତା ଉପରେ କଲା ପରେ ଆପଣଙ୍କୁ ଭଲ ଲାଗିଲା?
1: ୟେସ୍ ମ୍ୟାମ୍।
0: ଆପଣ ଆଗରୁ ଟେଲରିଂ ଜାଣିଥିଲେ?
1: ହଁ ମ୍ୟାମ୍
0: ଜାଣିଥିଲେ। ଆଉ ଟ୍ରେନିଂ ଗଲା ପରେ ଆପଣଙ୍କୁ ଆଉ କ'ଣ ଅଧିକ ଜାଣିବାକୁ ମିଳିଲା?
1: ଟ୍ରେନିଂ ଯିବା ଫଳରେ ମୋତେ ନୂଆ ନୂଆ ପଦ୍ଧତି ସବୁ ଶିଖିବାକୁ ମିଳିଲା ମ୍ୟାମ୍।
0: ଆଚ୍ଛା, ଆପଣଙ୍କୁ ଆଉ କ'ଣ ମାନେ କିଛି ଲୋନ୍ର ସୁବିଧା ବି ରହିଛି?
1: ୟେସ୍ ମ୍ୟାମ୍, ୟେସ୍ ମ୍ୟାମ୍ ଅଛି, ସୁବିଧା ଅଛି।
0: ଆଚ୍ଛା, ବହୁତ ବହୁତ ଧନ୍ୟବାଦ। ଏ ପିଏମ୍ ବିଶ୍ୱକର୍ମାର ଟ୍ରେନିଂ ନେଇକି ଆପଣଙ୍କୁ କେମିତି ଲାଗିଲା?
1: ବହୁତ ଭଲ ଲାଗିଲା ମ୍ୟାମ୍।
0: ଆଚ୍ଛା, ଯେଉଁମାନେ ଟ୍ରେନିଂ ନେବାକୁ ଚାହୁଁଛନ୍ତି ତାଙ୍କୁ କ'ଣ କହିବାକୁ ଚାହିଁବେ ଆପଣ?
1: ଟ୍ରେନିଂ ନେଇକି ଭଲ ଭଲ ଡିଜାଇନ ମାନ ଭଲ ଭଲ ପଦ୍ଧତି ଶିଖନ୍ତୁ, ଆଗକୁ କେମିତି ବଢିବେ ସେଇଟା ଶିଖିବେ।
0: ଆଚ୍ଛା, ବହୁତ ଖୁସି ଲାଗିଲା ମ୍ୟାଡ଼ାମ୍ ଆପଣଙ୍କ ସହିତ କଥା ହେଇକି। ଅନେକ ଅନେକ ଧନ୍ୟବାଦ। ସାର୍ ନମସ୍କାର, ଆପଣଙ୍କ ନାଁ କ'ଣ?
2: ଘନଶ୍ୟାମ ଗୌର।
0: ଆପଣ ଘର କୋଉଠି?
2: ପରଳସିଙ୍ଗା।
0: କୋଉ ବ୍ଲକରେ?
2: କେସିଙ୍ଗା ବ୍ଲକ।
0: ଆଚ୍ଛା, ଆପଣ ପିଏମ୍ ବିଶ୍ୱକର୍ମାର ଟ୍ରେନିଂ ନେଇଛନ୍ତି କି?
2: ହଁ, ଦେଇଥିଲି।
0: ଆଚ୍ଛା, କେତେ ଦିନ ଟ୍ରେନିଂ ନେଇଥିଲେ?
2: 7 ଦିନ।
0: 7 ଦିନ କୋଉ ଟ୍ରେଡ୍ରେ କରିଥିଲେ ଆପଣ?
2: ଭବାନୀପାଟଣା ଯାଇଥିଲି।
0: ଭବାନୀପାଟଣା ଆସିଥିଲେ ଯେ, କେନ୍ ବିଭାଗରେ କରିଥିଲେ? ରାଜମିସ୍ତ୍ରୀରେ କରିଥିଲେ। ଏ 7 ଦିନ ଟ୍ରେନିଂ କଲା ପରେ କାଣ ଲୋନ୍ ସୁବିଧା ମିଳିଲା କେ? କାଣ ମିଳିଲା? ତ ଏଇ ଟ୍ରେନିଂ ଗଲାକେ ଆପଣଙ୍କୁ ଆର୍ ପଇସା ବି ମିଳିଲା, ଯେନ୍ଟାକି ଆପଣଙ୍କୁ ସୁବିଧା ହେଲା। ଇ ଆଗ୍କେ ଯେନ୍ମାନେ ଟ୍ରେନିଂ ନେବାକେ ଚାହୁଁଛନ୍ ସେମାନଙ୍କେ କାଣ କହିବାକେ ଚାହିଁବେ ଭାଇ?
2: ସେ ଲୋକ ତ ଟ୍ରେନିଂ ନିଅ, ସବୁ ସୁବିଧା ଅଛେ, ମିସ୍ତ୍ରୀ ମନକ ଲାଗି ଭଲ ଫେସିଲିଟି ଅଛେ ବୋଲି ବି ଜଣଉଛୁ ଆମେ କହୁଛୁ।
0: ଆପଣ ଇ ଯେନ୍ ଟ୍ରେନିଂ ଗଲେ ଆପଣଙ୍କୁ କେନ୍ତା ଲାଗିଲା?
2: ଭଲ ଅଛେ।
0: ଭଲ ହେଲା? ଖାଇବା ପିଇବାର ସୁବିଧା ଥିଲା?
2: ହଁ, ସବୁ ଥିଲା।
0: କିଛି ଅସୁବିଧା ନାହିଁ ଆପଣଙ୍କୁ?
2: ନାଇଁ, କିଛି ଅସୁବିଧା ନାହିଁ।
0: ଆପଣଙ୍କୁ ସୁବିଧା ଦିଆ ହେଇଥିଲା ସବୁ? ମାନେ ଖାଇବା ପିଇବା ସହିତ ଆପଣଙ୍କୁ ସୁବିଧା ଦେଇ କରି ଟ୍ରେନିଂ ଦିଆ ହଉଛେ?
2: ହାଏ।
0: ଆପଣଙ୍କୁ ଟ୍ରେନିଂ କରି କରି କେନ୍ତା ଲାଗିଲା?
2: ଭଲ ଅଛି ମ୍ୟାଡମ, ଭଲ କରି ବୁଝାଲେ, ଭଲ କରି ସୁବିଧା ସବୁ କିଛି କହିଲେ, କେନ୍ତା କଲେ କେନ୍ତା ହବା ସବୁ ପତାଲେ।
0: ଆଚ୍ଛା, ଆଗରୁ ତ ଆପଣ ରାଜମିସ୍ତ୍ରୀ କାମ କରୁଥିଲେ ଏକା, ତ ଏଇ ଟ୍ରେନିଂ ଗଲା ପରେ କାଣା କିଛି ଅଲଗା ଲାଗିଲା ଆପଣଙ୍କୁ?
2: ହାଏ, ଏବେ ତ ମୁଇଁ ଟିକେ ସାମାନ ପତ୍ର କିଣି କରି ବି ଟିକେ ଅଲଗା କଲି, ଲୋନ ଆଣିଲା ପରେ ସାମାନ ମନ ଅଧା କିଣିଲି, ଗୋଟେ ସୁବିଧା ମିଳିଲା ମୋତେ
0: ବୋଲେ ନୂଆ କିଛି ଜାଣିପାରିଲେ।
2: ହାଏ।
0: ଆଚ୍ଛା, ଆପଣଙ୍କ ନୂଆ ଜିନିଷ ସହିତ ବି ଜାଣିପାରିଲେ, ଆର୍ ରାଜମିସ୍ତ୍ରୀ କାମରେ ବି ଆପଣ ଏଇଟାକେ ସାହାଯ୍ୟ କଲା?
2: ହଏ।
0: ଆଚ୍ଛା, ଟୁଲକିଟ୍ରେ କାଣା କାଣା ମିଳୁଛେ?
2: ମିସ୍ତ୍ରୀ ସାମାନ ମାନେ ମିଳୁଛେ ବୋଲି କହୁଥିଲେ।
0: ମିସ୍ତ୍ରୀ ସାମାନ ବୋଲେ କେନ୍ତା ସାମାନ ମାନେ ମିଳୁଛେ? ମିସ୍ତ୍ରୀ ମାନଙ୍କର କେନ୍ କେନ୍ ସାମାନ ବ୍ୟବହାର ହେସି?
2: ଆମର ଥାପି ପାତରା, ତାପରେ ଆଉ ଗୋଟେ ସାମାନ ଚୁଜ୍ କରିଥିଲେ ମାନେ ଲେଖାଇଥିଲେ ଯେ,
0: ଓ ଲେଖାଇଲା ବେଳେ ଆପଣଙ୍କୁ ସାମାନ ଚୁଜ୍ କରିବାକେ ପଡ଼ସି? ଆର୍ ଯେନ୍ ଯେନ୍ ସାମାନ ଚୁଜ୍ କରିଥିସନ୍ ସେଟା ମିଳସି? ଟ୍ରେନିଂ ଗଲେ ହେନେ ସାମାନ ଟୁଲ୍ କିଟ୍ ବି ଆପଣଙ୍କୁ ମିଳିଲା, ଆର୍ ଲୋନ୍ର ସୁବିଧା ବି ମିଳିଲା, ଲୋନ୍ ବି ମିଳିଲା, ଆର୍ ନୂଆ ନୂଆ କଥା ବି ଜାଣିପାରିଲେ। ତ ଏଇ ପିଏମ୍ ବିଶ୍ୱକର୍ମା ଯୋଜନାରେ ଆପଣ ଅନ୍ତର୍ଭୁକ୍ତ ହେଇକରି କେନ୍ତା ଲାଗୁଛି ଆପଣଙ୍କୁ?
2: ଏବେ ଠିକ୍ ଅଛି ଦିଦି, ସବୁ ସୁବିଧା ଅଛି କି ନାହିଁ ତାର ଲାଗି ଭଲ ଲାଗୁଛି।
0: ବହୁତ ଖୁସି ଲାଗିଲା ସାର୍ ଆପଣଙ୍କ ସାଙ୍ଗେ କଥା ହେଇକି, ଧନ୍ୟବାଦ। ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି, ଉଦୟ ଭାରତ କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ପଡ଼ିବ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ ଭଲ ଲାଗିଥିବ ଏବଂ ପିଏମ୍ ବିଶ୍ୱକର୍ମା ସମ୍ବନ୍ଧରେ ଆପଣମାନେ ଅନେକ କିଛି ଜାଣିପାରିଥିବେ। କାର୍ଯ୍ୟକ୍ରମଟିକୁ ଏଇଠି ରଖୁଛୁ। ଉପସ୍ଥାପନାରେ ଥିଲି ମୁଁ ଦୀପ୍ତିମୟ ସିଂ। ନମସ୍କାର।

ପ୍ରଚାର କଲୁ ଭାରତ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ପ୍ରଯୋଜନା ସଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଥିଲେ ଦୀପ୍ତିମୟୀ ସିଂ।

0: ଦଶ ଲକ୍ଷର ଲଟେରୀ ମତେ? ୱାଓ,
1: ହସିଲା! ନକଲି ଅଫର୍ସ ପ୍ରତି ସାବଧାନ।
2: ଆର୍‌ବିଆଇ କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଜଲ୍ଦି ଟିଫିନ୍ ପ୍ୟାକ୍ କର। ରାଜୁ, ମୋବାଇଲ ଛାଡ଼େ।
5: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
4: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ୍ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
5: ତ ଠିକ୍ ନମ୍ବର
4: ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ କିମ୍ବା କାର୍ଡରେ।
5: ତମେ ତ ବଞ୍ଚେଇ ଦେଲ ଦିଦି,
4: କାମରୁ ନୁହେଁ।
3: ଆର୍‌ବିଆଇ କହେ,
6: ସଠିକ୍ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।

ନମସ୍କାର, ଶୁଭ ସନ୍ଧ୍ୟା। ସୁର, ସଙ୍ଗୀତ ଏବଂ ମିଠା ମିଠା ଅନୁଭୂତି ଭରା ଆଜିର ଏହି ନିଆରା କାର୍ଯ୍ୟକ୍ରମ ମନୋରଞ୍ଜନୀକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଜିର ମନୋରଞ୍ଜନୀ ସନ୍ଧ୍ୟାରେ ଆପଣଙ୍କ ସାଥିରେ ମୁଁ ଅଛି, ରଚିତା ମିହିର। ବର୍ତ୍ତମାନର ବ୍ୟସ୍ତବହୁଳ ଡିଜିଟାଲ ଦୁନିଆରୁ ଆଜି ନେବା ଗୋଟିଏ ଛୋଟ ଏବଂ ମିଠା ବିରତି। ଯୁବବନ୍ଧୁ, ଆଜିକାଲି ଆମେ ସମସ୍ତେ ଗୋଟିଏ ଛୋଟ ସ୍କ୍ରିନ୍ ଭିତରେ ବନ୍ଦୀ ହୋଇଯାଇଛୁ। ଗୋଟିଏ ଛାତ ତଳେ ଏକାଠି ବସି ମଧ୍ୟ ଆମେ ପରସ୍ପର ସହ କଥା ନ ହୋଇ ସୋସିଆଲ ମିଡିଆରେ ଭିଡିଓ ସ୍କ୍ରୋଲ କରିବାରେ ବ୍ୟସ୍ତ। କିନ୍ତୁ ପ୍ରକୃତି ଯେତେବେଳେ ଲଗାଣ ବର୍ଷା ଆକାରରେ ଆମକୁ ଘରେ ରହିବାକୁ ବାଧ୍ୟ କରିଥାଏ, ସେତେବେଳେ ଏହା ଆମକୁ ଏକ ସୁବର୍ଣ୍ଣ ସୁଯୋଗ ଦିଏ ଆମ ପ୍ରିୟଜନଙ୍କ ସହ ପ୍ରକୃତ ସମୟ ବିତାଇବାର। ସମାଜ ବିଜ୍ଞାନ କହୁଛି, ଆଜିର ଆଧୁନିକତା ଆମକୁ ଅନେକ ସୁବିଧା ଦେଇଛି ସତ, କିନ୍ତୁ ସାମାଜିକ ସ୍ତରରେ ଆମକୁ ବହୁତ ଏକାକୀ କରିଦେଇଛି। ତେଣୁ ଏହି ମୌସୁମୀ ହେଉଛି ଆମ ପାଇଁ ପ୍ରକୃତି ପଠାଇଥିବା ଏକ ଅଘୋଷିତ ଡିଜିଟାଲ ଡିଟକ୍ସ। ଏଇ ଯେମିତି ଭର୍ଚୁଆଲ ନୁହେଁ, ବାସ୍ତବ ବନ୍ଧୁତାର ମୂଲ୍ୟ ଅଗଷ୍ଟ ମାସରେ ଆମେ ବନ୍ଧୁତା ଦିବସ ବା ଫ୍ରେଣ୍ଡସ୍

ଡେ ପାଳନ କରିଥାଉ। ସୋସିଆଲ ମିଡିଆରେ ଗୋଟିଏ ମେସେଜ ପଠାଇଦେବା ବହୁତ ସହଜ, କିନ୍ତୁ ଆପଣମାନେ ସତ କୁହନ୍ତୁ ତ, ବର୍ଷା ସନ୍ଧ୍ୟାରେ ଗୋଟିଏ ଛତା ତଳେ ସାଙ୍ଗ ସହ ଚାଲି ଚାଲି ଯିବା କିମ୍ବା ରାସ୍ତା କଡ଼ରେ ଠିଆ ହୋଇ ଗରମ ଗରମ ପୋଡ଼ା ମକା ଓ ଚା ଖାଇବାର ଯେଉଁ ଆନନ୍ଦ ଅଛି, ତାହା କ'ଣ କୌଣସି ମୋବାଇଲ ଇମୋଜି ଦେଇପାରିବ? ବାସ୍ତବ ଜୀବନର ଏହି ଛୋଟ ଛୋଟ ଅନୁଭୂତିଗୁଡ଼ିକ ହିଁ ଆମକୁ ପ୍ରକୃତ ଖୁସି ଏବଂ ଦୀର୍ଘସ୍ଥାୟୀ ମାନସିକ ଶାନ୍ତି ପ୍ରଦାନ କରିଥାଏ। ତେବେ ଆଜିଠାରୁ ପ୍ରତିଜ୍ଞାଟିଏ କରନ୍ତୁ, ଯେତେବେଳେ ବାହାରେ ଝରଝର ବର୍ଷା ହେଉଥିବ, ପାଠପଢ଼ା କିମ୍ବା ଅଫିସ ଟେନସନରୁ କିଛି ସମୟ ବାହାର କରି ନିଜର କୌଣସି ପୁରୁଣା ସାଙ୍ଗସାଥୀଙ୍କୁ ଟେଲିଫୋନ୍ କରିବା ପାଇଁ, ତାଙ୍କ ସହ ପିଲାଦିନର ସେହି କାଗଜ ଡଙ୍ଗା ଭସାଇବା ସ୍ମୃତି ବଖାଣିଲେ ମନରେ ଏକ ଅଦ୍ଭୁତ ହାଲୁକାପଣ ଆସିବ। ଆଉ ଯୁବବନ୍ଧୁ, ଆପଣଙ୍କ ପାଇଁ ମୋର ଗୋଟିଏ ଛୋଟ ଅନୁରୋଧ, ଆଜିର ସନ୍ଧ୍ୟାରେ ଅନ୍ତତଃ ଗୋଟିଏ ଘଣ୍ଟା ପାଇଁ ନିଜ ଫୋନ୍ର ଇଣ୍ଟରନେଟ୍ ବନ୍ଦ କରି ନିଜ ପରିବାର କିମ୍ବା ସାଙ୍ଗମାନଙ୍କ ସହ ସାମ୍ନାସାମ୍ନି ବସି କଥା ହୁଅନ୍ତୁ। ଦେଖିବେ ଆଜିର ଏହି ସନ୍ଧ୍ୟା ଆପଣଙ୍କୁ ଆହୁରି ଅଧିକ ରୋମାଞ୍ଚକର ଲାଗିବ।

ଯୁବବନ୍ଧୁ, ତା ଛଡ଼ା ମୌସୁମୀ ଆମ ପଲ୍ଲୀ ଜୀବନ ଏବଂ ଆମର ସାମାଜିକ ସମ୍ପର୍କର ମୂଳଦୁଆକୁ ପ୍ରଭାବିତ ତଥା ସୁଦୃଢ଼ ମଧ୍ୟ କରିଥାଏ। ପଲ୍ଲୀ ଜୀବନର ନୂତନ

ରୂପ ଓ କୃଷିଭିତ୍ତିକ ସମାଜ ବର୍ଷା ଆସିଲେ ଗାଁର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଏ। ଖରାଦିନେ ଶୁଖିଲା ପଡ଼ିଥିବା ଚାଷ ଜମିଗୁଡ଼ିକ ଏକ ନୂଆ ଜୀବନ ପାଆନ୍ତି। ସମାଜ ବିଜ୍ଞାନ ଦୃଷ୍ଟିକୋଣରୁ ବିଚାର କଲେ ଆମର ଗ୍ରାମୀଣ ସମାଜ ମୁଖ୍ୟତଃ କୃଷି ଉପରେ ଆଧାରିତ ଏବଂ ଏହି ମୌସୁମୀ ହିଁ କୃଷିଭିତ୍ତିକ ସାମାଜିକ ବ୍ୟବସ୍ଥାର ପ୍ରାଣବିନ୍ଦୁ। ଚାଷ କାମ ଆରମ୍ଭ ହେବା ମାତ୍ରେ ଗାଁରେ ଏକ ସ୍ୱତନ୍ତ୍ର କୋଳାହଳ ସୃଷ୍ଟି ହୋଇଯାଏ, ଯାହା ଲୋକଙ୍କ ଜୀବିକା ସହ ସେମାନଙ୍କର ପାରମ୍ପରିକ ପର୍ବପର୍ବାଣୀକୁ ମଧ୍ୟ ଉଜ୍ଜୀବିତ କରିଦିଏ। ଗ୍ରାମାଞ୍ଚଳରେ ବର୍ଷା କେବଳ ଏକ ଋତୁ ପରିବର୍ତ୍ତନ ନୁହେଁ, ବରଂ ଏହା ଗୋଷ୍ଠୀଗତ ଜୀବନର ଏକ ଶ୍ରେଷ୍ଠ ଉଦାହରଣ। ଧାନ ରୁଆ କିମ୍ବା ବେଉଷଣ ସମୟରେ ଗୋଟିଏ ପରିବାରର ଲୋକ ଅନ୍ୟ ପରିବାରକୁ ସାହାଯ୍ୟ କରିବାକୁ ଯାଇଥାନ୍ତି। ଏହି ପାରସ୍ପରିକ ଶ୍ରମଦାନ ମାଧ୍ୟମରେ ହିଁ ଗାଁର ସାମାଜିକ ସମ୍ପର୍କ ଆହୁରି ନିବିଡ଼ ହୋଇଥାଏ। ମିଳିମିଶି କାମ କରିବା ବେଳେ ବୋଲାଯାଉଥିବା ପଲ୍ଲୀ ଗୀତଗୁଡ଼ିକ ଲୋକଙ୍କ ମାନସିକ କ୍ଳାନ୍ତି ଦୂର କରିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ। ସେହିପରି ଲଗାଣ ବର୍ଷା କିମ୍ବା ବନ୍ୟା ପରିସ୍ଥିତିରେ ଗାଁର ବାହ୍ୟ ଜଗତ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାର ଆଶଙ୍କା ରହିଥାଏ। ଏହି ଦୁଃଖଦ ମୁହୂର୍ତ୍ତ ସମୟରେ ଗ୍ରାମବାସୀମାନେ ନିଜର ବ୍ୟକ୍ତିଗତ ବିବାଦ ଭୁଲି ସମ୍ପୂର୍ଣ୍ଣ ଏକାଠି ହୋଇଥାନ୍ତି। ବନ୍ଧ ବାଡ଼ି ମରାମତି କରିବାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନଙ୍କର ଖବର ବୁଝିବା ଏବଂ ଗୋରୁ ଗାଈଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପର୍ଯ୍ୟନ୍ତ ସବୁକିଛି ସାମୂହିକ ଉଦ୍ୟମରେ ହିଁ ସମ୍ଭବ ହୋଇଥାଏ। ଏହା ପ୍ରମାଣ କରେ ଯେ ବିପଦ ସମୟରେ ଆମର ପାରମ୍ପରିକ ସାମାଜିକ ଢାଞ୍ଚା କେତେ ସଶକ୍ତ ରୂପ ନେଇପାରେ। ଯୁବବନ୍ଧୁ, ପ୍ରକୃତି ଆମକୁ କେବଳ ବଞ୍ଚିବାର ଉପାଦାନ ଦିଏ ନାହିଁ, ବରଂ ଏକାଠି ବଞ୍ଚିବାର କଳା ମଧ୍ୟ ଶିଖାଏ।

ଯୁବବନ୍ଧୁ, ଆମେ ସମସ୍ତେ ତ ଜାଣିଛେ ଆଜିକାଲିର ସମୟ କେତେ ପ୍ରତିଯୋଗିତାମୂଳକ ହୋଇଗଲାଣି। ବିଶେଷ କରି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଦିନ ରାତି ଏକ କରି ପଢ଼ୁଥିବା ଛାତ୍ରଛାତ୍ରୀମାନେ ଅନେକ ସମୟରେ ଗଭୀର ମାନସିକ ଚାପର ଶିକାର ହୁଅନ୍ତି। ଏକ ସୁସ୍ଥ ଏବଂ ପ୍ରଗତିଶୀଳ ସମାଜ ଗଠନ ପାଇଁ ଆମ ଯୁବବର୍ଗର ମାନସିକ ଶାନ୍ତି ନିହାତି ଜରୁରୀ। ଏହି କ୍ଷେତ୍ରରେ ପ୍ରକୃତି, ବିଶେଷ କରି ବର୍ଷା ଋତୁ, ଏକ ପ୍ରାକୃତିକ ଔଷଧ ଭଳି କାମ କରିଥାଏ। ଲମ୍ବା ସମୟ ଧରି ବହିପତ୍ର କିମ୍ବା ଅଫିସ କାମ ଭିତରେ ବୁଡ଼ି ରହିବା ପରେ ମୁଣ୍ଡକୁ ଟିକେ ହାଲୁକା କରିବା ଅତ୍ୟନ୍ତ ଆବଶ୍ୟକ। ବର୍ଷା ଛାଡ଼ିଯିବା ପରେ ଓଦା ମାଟିର ମହକ ନେଇ ଖୋଲା ପବନରେ କିଛି ସମୟ ପାଦରେ ଚାଲିବା ଏବଂ ମୋବାଇଲ କିମ୍ବା ରେଡିଓରେ ନିଜ ମନପସନ୍ଦର ଗୀତ ଶୁଣିବା ଦ୍ୱାରା ମନର ସବୁତକ କ୍ଳାନ୍ତି ଦୂର ହୋଇଯାଏ। ଏହି ଛୋଟ ଛୋଟ ବିରତି ମଣିଷକୁ ପୁଣି ଥରେ ନୂଆ ଏକାଗ୍ରତାର ସହ କାମ କରିବା ପାଇଁ ପ୍ରେରଣା ଯୋଗାଏ। ଆଉ ମୌସୁମୀର ଏହି ଶାନ୍ତ ପରିବେଶ ଆମ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ମଧ୍ୟ ଜାଗ୍ରତ କରିଥାଏ ଏବଂ ଏହି କଥାଟି ଆପଣ ନିଜର ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନୁଭବ କରିଥିବେ ନିଶ୍ଚୟ। ସମସ୍ତଙ୍କର ନିଜର ନିଜର ସଉକ ରହିଥାଏ ଯାହାକୁ ଆମେ ଆମର ବିରତି ସମୟରେ କରିବା ପାଇଁ ପସନ୍ଦ କରିଥାଉ। ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ କାଢ଼ି ନିଜ ଭାବନାକୁ ସୁନ୍ଦର ଓଡ଼ିଆ କବିତା କିମ୍ବା ପ୍ରବନ୍ଧ ଆକାରରେ ଖାତାରେ ଲେଖିଲେ ମନକୁ ଅଦ୍ଭୁତ ଶାନ୍ତି ମିଳେ। ସେହିପରି ଗୋଟିଏ ଧଳା କାନଭାସ ଉପରେ ରଙ୍ଗ ତୁଳିଟିଏ ଧରି ମନର ରଙ୍ଗୀନ ଚିତ୍ର ଆଙ୍କିବା ଅନେକ ବ୍ୟକ୍ତି ବିଶେଷଙ୍କର ସଉକ ରହିଥାଏ। ଆଉ ଜାଣିଛନ୍ତି ଯୁବବନ୍ଧୁ, କଳା ଏବଂ ସାହିତ୍ୟ ମାଧ୍ୟମରେ ନିଜକୁ ପ୍ରକାଶ କରିବା ହେଉଛି ଆମ ମାନସିକ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଭଲ ବ୍ୟାୟାମ। ଏହି ମୌସୁମୀ କେବଳ ପ୍ରକୃତିକୁ ନୁହେଁ ଆମ ଆଭ୍ୟନ୍ତରୀଣ ଚିନ୍ତାଧାରାକୁ ମଧ୍ୟ ସଜୀବ କରେ। ନିଜର ବ୍ୟସ୍ତତା ଭିତରେ ବି ନିଜ ସୃଜନଶୀଳ ସଉକ ପାଇଁ କିଛି ସମୟ ବାହାର କରିବା ପାଇଁ ସୁଯୋଗଟିଏ ଦେଇଥାଏ। ତେବେ ଆପଣ ସମସ୍ତଙ୍କୁ ନିଜର ଖାଲି ସମୟରେ କ'ଣ କରିବାକୁ ଭଲ ଲାଗେ ଆମକୁ ଚିଠି ମାଧ୍ୟମରେ ନିଶ୍ଚୟ ଲେଖି ପଠାଇବେ। ତେବେ ଚିଠିରେ କ'ଣ ଲେଖି ପଠାଇବେ ତାହା ଭାବି ଭାବି ଆସନ୍ତୁ ଶୁଣିବା ଏହି ସୁନ୍ଦର ଗୀତ।

ଯୁବବନ୍ଧୁ ନିଜର ମାନସିକ ଶାନ୍ତି, ସାଙ୍ଗସାଥି ସବୁ ତ ଠିକ୍, କିନ୍ତୁ ଏହାରି ଭିତରେ ଜଣେ ସଚେତନ ନାଗରିକ ଭାବରେ ଆମର କିଛି ଦୈନନ୍ଦିନ କର୍ତ୍ତବ୍ୟ ମଧ୍ୟ ରହିଛି। ଏହି ମୌସୁମୀ ସମୟରେ ଜଣେ ସଚେତନ ଏବଂ ଦାୟିତ୍ୱବାନ ନାଗରିକ ଭାବରେ ଆମର କ'ଣ ସବୁ କର୍ତ୍ତବ୍ୟ ରହିବା ଉଚିତ, ସେ ବିଷୟରେ ଆସନ୍ତୁ ଜାଣିବା। ଜଣେ ଦାୟିତ୍ୱବାନ ନାଗରିକର ସବୁଠାରୁ ପ୍ରଥମ କର୍ତ୍ତବ୍ୟ ଆରମ୍ଭ ହୋଇଥାଏ ନିଜ ଘରୁ ଏବଂ ନିଜ ପରିବେଶରୁ। ବର୍ଷା ଦିନେ ଘର ଚାରିପାଖରେ ପାଣି ଜମି ରହିବା ସବୁଠାରୁ ବଡ଼ ସମସ୍ୟା। ଖାଲି ଡବା, ପୁରୁଣା ଟାୟାର କିମ୍ବା ଭଙ୍ଗା କୁଣ୍ଡରେ ଜମି ରହୁଥିବା ପାଣି ହିଁ ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ଭୟଙ୍କର ରୋଗ ବ୍ୟାପିବାର ମୁଖ୍ୟ କାରଣ ସାଜିଥାଏ। ତେଣୁ ନିଜ ପରିବେଶକୁ ସଫା ରଖିବା ଏବଂ ପାଣି ଜମିବାକୁ ନ ଦେବା ଆମର ପ୍ରାଥମିକ ଦାୟିତ୍ୱ। ସ୍ୱଚ୍ଛତା ରକ୍ଷା କରିବା କେବଳ ସଫେଇ କର୍ମଚାରୀଙ୍କ କାମ ନୁହେଁ, ଏହା ଏକ ସୁସ୍ଥ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ସାମୂହିକ କର୍ତ୍ତବ୍ୟ। ଏବଂ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆମର ମୌଳିକ ଭିତ୍ତିଭୂମି ଏବଂ ପ୍ରଶାସନ ପ୍ରତି ଆମର ସହଯୋଗ। ଅନେକ ସମୟରେ ଆମେ ଦେଖୁଛେ, ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ, ଟିକିଏ ଜୋରରେ ବର୍ଷା ହେଲେ ରାସ୍ତା ଉପରେ ପାଣି ଲହଡ଼ି ମାରେ। ଏହାର ମୁଖ୍ୟ କାରଣ ହେଉଛି ଆମେ ପକାଉଥିବା ପ୍ଲାଷ୍ଟିକ୍ ବ୍ୟାଗ୍ ଓ ଆବର୍ଜନା, ଯାହା ଡ୍ରେନ୍ଗୁଡ଼ିକୁ ଜାମ୍ କରିଦିଏ। ଏକ ସୁଦୃଢ଼ ପ୍ରଶାସନିକ ବ୍ୟବସ୍ଥା ସେତେବେଳେ ହିଁ ସଫଳ ହୁଏ ଯେତେବେଳେ ସାଧାରଣ ଜନତା ଆଇନ କାନୁନ ଏବଂ ନିୟମକୁ ମାନି ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରନ୍ତି। ତେଣୁ ଆପଣମାନେ ମଧ୍ୟ ଆଜି ହିଁ ସଂକଳ୍ପ ନିଅନ୍ତୁ ଯେ ନିଜ ଅଞ୍ଚଳର ଡ୍ରେନ୍ ଏବଂ ନାଳରେ ଆପଣମାନେ ପ୍ଲାଷ୍ଟିକ୍ ଏବଂ ଆବର୍ଜନା ପକାଇବେ ନାହିଁ, ସେଗୁଡ଼ିକୁ ଉଚିତ ଆବର୍ଜନା କୁଣ୍ଡରେ ହିଁ ଫୋପାଡ଼ିବେ। ଯୁବବନ୍ଧୁ, ଏହି ଟିକିଏ ପୂର୍ବରୁ ଆମେ କଥା ହେଉଥିଲେ କେମିତି ବିପଦ ସମୟରେ ଆମର ସାମାଜିକ ସମ୍ପର୍କର ପ୍ରକୃତ ପରୀକ୍ଷା ହୋଇଥାଏ। ହଁ, ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିରେ ଆମର ପଡ଼ୋଶୀ, ବିଶେଷ କରି ବୟସ୍କ ବ୍ୟକ୍ତି କିମ୍ବା ଅସହାୟ ଲୋକମାନଙ୍କର ଖବର ଅନ୍ତର ନେବା ଆମର ନୈତିକ ଦାୟିତ୍ୱ। କାହାର ଘରେ ପାଣି ପଶି ଯାଇଥିଲେ କିମ୍ବା କାହାକୁ ଜରୁରୀକାଳୀନ ଚିକିତ୍ସା ଦରକାର ଥିଲେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବା ଉଚିତ। ଏକାଠି ମିଶି କାମ କଲେ ହିଁ ଆମେ ଏକ ସମ୍ବେଦନଶୀଳ ଏବଂ ସୁଦୃଢ଼ ସମାଜ ଗଠନ କରିପାରିବା, ଯେଉଁଠି ଥିବ ଶାନ୍ତି, ସହଯୋଗ ଏବଂ ଭାଇଚାରା। ଏସବୁ ଭିତରେ ଆମେ ଆଉ ଗୋଟିଏ ବିଶେଷ ଦିଗକୁ ଅଣଦେଖା କରିପାରିବା ନାହିଁ, ତାହା ହେଉଛି ଆମ ଚାରିପାଖରେ ଥିବା ନିରୀହ ପଶୁପକ୍ଷୀଙ୍କ ଯତ୍ନ। ପ୍ରବଳ ବର୍ଷାରେ ରାସ୍ତା କଡ଼ରେ ଥିବା ବୁଲା କୁକୁର, ଗୋରୁ, ଗାଈ କିମ୍ବା ପକ୍ଷୀମାନେ ଆଶ୍ରୟ ଖୋଜି ବହୁତ ହଇରାଣ ହୁଅନ୍ତି। ସେମାନଙ୍କୁ ନିଜ ଘରର ବାରଣ୍ଡା କିମ୍ବା ସୁରକ୍ଷିତ ସ୍ଥାନରେ ଟିକେ ଆଶ୍ରୟ ଦେବା ସହିତ କିଛି ଖାଇବାକୁ ଦେବା ମାନବିକତାର ସବୁଠାରୁ ବଡ଼ ପରିଚୟ। ଏହା ବ୍ୟତୀତ ଯେଉଁମାନେ ଗ୍ରାମାଞ୍ଚଳରେ ଗୃହପାଳିତ ପଶୁ ବା ଗୋରୁ ଗାଈ ରଖିଛନ୍ତି, ବର୍ଷା ଦିନେ ସେମାନଙ୍କ ଗୁହାଳ ସଫା ରଖିବା ଏବଂ ଖୁରା ରୋଗ ଭଳି ସଂକ୍ରମଣରୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ବର୍ଷା ଦିନରେ ଅନେକ ପ୍ରାଣୀ ଗାଡ଼ି ମୋଟର ତଳେ ଆଶ୍ରୟ ନେଇଥାନ୍ତି, ତେଣୁ ଗାଡ଼ି ଷ୍ଟାର୍ଟ କରିବା ପୂର୍ବରୁ ତଳେ କୌଣସି ପ୍ରାଣୀ ଆଶ୍ରୟ ନେଇଛନ୍ତି କି ନାହିଁ ତାହା ଥରେ ନିଶ୍ଚୟ ଯାଞ୍ଚ କରି ନେବା ଦରକାର। ଯୁବବନ୍ଧୁ, ଏହି ମୌସୁମୀ ଆମ ପାଇଁ ପ୍ରକୃତିର ଏକ ବରଦାନ, କିନ୍ତୁ ଏହାର ସୁଫଳ ଆମେ ସେତେବେଳେ ପାଇପାରିବା ଯେତେବେଳେ ଆମେ ନିଜ ସ୍ତରରେ ଦାୟିତ୍ୱବାନ ହେବା। ପ୍ରକୃତିର ଏହି ଅପୂର୍ବ ଉପହାରକୁ ଉପଭୋଗ କରିବା ସହିତ ଜଣେ ସଚେତନ ନାଗରିକର ଭୂମିକା ତୁଲାଇବା ମଧ୍ୟ ସେତିକି ଜରୁରୀ।

ତେବେ ଯୁବବନ୍ଧୁ, ଏହି ବର୍ଷା ଦିନରେ ନିଜର ଆଖପାଖ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଆପଣମାନେ କ'ଣ ସବୁ ପଦକ୍ଷେପ ନିଅନ୍ତି ଏବଂ ମୌସୁମୀର ବର୍ଷା ଭିଜା ସନ୍ଧ୍ୟାକୁ ଉପଭୋଗ କରିବା ପାଇଁ ଆପଣ କ'ଣ ସବୁ କରନ୍ତି, ଆମକୁ ଚିଠି ମାଧ୍ୟମରେ ନିଶ୍ଚୟ ଲେଖି ପଠାନ୍ତୁ। ଆମକୁ ଚିଠି ଲେଖି ଜଣାଇବା ପାଇଁ ଠିକଣାଟି କହି ରଖୁଛୁ। ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 766001। ଆପଣମାନେ ଆପଣଙ୍କ ସୁଚିନ୍ତିତ ମତାମତ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଲେଖି ପଠାଇ ପାରିବେ। ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ 8895994143। ପୁଣି ଥରେ କହି ରଖୁଛୁ 8895994143। ଆଜିର ମନୋରଞ୍ଜନୀ ସନ୍ଧ୍ୟାରେ ଆପଣଙ୍କ ସାଥିରେ ମୁଁ ଥିଲି ରଚିତା ମିହିର। ପୁଣି କଥାବାର୍ତ୍ତା ହେବା ଯୁବବାଣୀର ଆଉ ଏକ ନୂଆ ଅଧ୍ୟାୟରେ, ସୁର ସଙ୍ଗୀତ ଏବଂ ମିଠା ମିଠା ଅନୁଭୂତିର ଆଉ ଗୋଟିଏ ନୂଆ ପ୍ରସଙ୍ଗ ସହ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଆପଣ ସମସ୍ତଙ୍କ ଶୁଭମନାସୀ ଆଜି ପାଇଁ ରହୁଛି। ନମସ୍କାର।

ଶୁଣୁଥିଲେ ଯୁବ ଶ୍ରୋତାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ରାତି 7:30 ରାତି 8 ଶୁଣିବେ ଗୀତ ଗଜଲର କାର୍ଯ୍ୟକ୍ରମ। ଶିଳ୍ପୀ ହେଲେ ବିଶାଲ ମିଶ୍ର ଏବଂ ମୋନିକା। ଆଞ୍ଚଳିକ ଗୀତ କ୍ରମରେ ଶୁଣିବେ ସମ୍ବଲପୁରୀ ଗୀତ 8:15। ଶିଳ୍ପୀମାନେ ହେଲେ ଫକୀର ପଟ୍ଟନାୟକ ଏବଂ ସୁଷମା ମିଶ୍ର। ରାତି 8:30 ସ୍ପୋର୍ଟସ୍ କେନ୍ ସ୍ପଟ୍ଲାଇଟ୍ 9:15। ପବ୍ଲିକ୍ ସ୍ପିକ୍ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ଶୁଣିବେ ନାଟକ ପିଣ୍ଡଦାନ, ରଚନା ପଞ୍ଚାନନ ମିଶ୍ର, ପ୍ରଯୋଜନା ମାନଭଞ୍ଜନ ହୋତା। ପରେ ପରେ ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀଙ୍କ ଶାସ୍ତ୍ରୀୟ ଗାନ ରାତି 10:30। ଏଥିଲା ଚଳିତ ଅଧିବେଶନ ଏବଂ ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସୂଚନା ପରେ।

ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସୂଚନା ପରେ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ, ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ବଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ପ୍ରକାର ଆଦିବାସୀ ସମ୍ପ୍ରଦାୟ ବସବାସ କରନ୍ତି। କାହିଁ କେଉଁ କାଳରୁ ଏଠି କନ୍ଧ, ଗଣ୍ଡ, ମୁଣ୍ଡା, ସୌରା ଆଦି ଜନଜାତି ସେମାନଙ୍କ ନିଜସ୍ୱ ଶୈଳୀରେ ଚଳି ଆସୁଛନ୍ତି। ଆଧୁନିକ ସମାଜରୁ ଦୂରରେ ଜନସମାଜର ଅନ୍ତରାଳେ ସେମାନେ କୃଷିକୁ ହିଁ ମୁଖ୍ୟ ଜୀବିକା ରୂପେ ଗ୍ରହଣ କରି ଜୀବନ ଧାରଣ କରିଥାନ୍ତି। ଏହାଛଡ଼ା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ଏମାନଙ୍କର ଏକ ମୁଖ୍ୟ ଜୀବିକା। କଳାହାଣ୍ଡିର ଆଦିବାସୀମାନଙ୍କର ମଧ୍ୟରେ କୁଟିଆ କନ୍ଧ ସମ୍ପ୍ରଦାୟର ଏକ ସ୍ୱତନ୍ତ୍ର ସ୍ଥାନ ରହିଆସିଛି। କୁଟିଆ ସମ୍ପ୍ରଦାୟ ନିଜସ୍ୱ ଗାରିମାରେ ମହିମା ମଣ୍ଡିତ। ପୂଜା, ପାର୍ବଣ, ବାହାଘର ଆଦି ସାମାଜିକ ଅନୁଷ୍ଠାନ କୁଟିଆମାନଙ୍କ କର୍ମମୟ ଜୀବନରେ ଆନନ୍ଦର ଲହରୀ ଖେଳାଇଥାଏ ଏବଂ ମନୋରଞ୍ଜନର ମାଧ୍ୟମ ରୂପେ ଏମାନେ ନାଚ ଓ ଗୀତକୁ ଆଦରି ନେଇଥାନ୍ତି। ଆଜି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା କଳାହାଣ୍ଡିର ଆମ୍ପାଣି ପଞ୍ଚାୟତ ଅନ୍ତର୍ଗତ ବିରିମୁହାନ ଗାଁର କୁଟିଆ କନ୍ଧ ସମ୍ପ୍ରଦାୟର ଗୀତ। ପ୍ରଥମେ ଶୁଣନ୍ତୁ ଟୋକି ପରବ ଦିନ ମେରିଆ ଖୁଣ୍ଟ ପାଖରେ ବୋଲାଯାଉଥିବା ମନ୍ତ୍ର। ପରିବେଷଣ କରିଛନ୍ତି ଜୟ ସିଂ ମାଝୀ ଓ ଅନ୍ଧାରୁ ମାଝୀ।

tato hanama

0: ਕਸੀ ਜਿਵੇ ਰਹਿ ਗਿਆ ਪਰਣੇ ਸਰੀ ਨਦੀ ਬੋਲੂ ਮਤੀ ਸੜੇ ਪੋਤੀ ਬੋਲੂ ਮਤੀ।
1: ବିବାହ ପର୍ବପର୍ବାଣୀ ଛଡ଼ା ଦୈନନ୍ଦିନ ଜୀବନରେ ମଧ୍ୟ କୁଟିଆ ଯୁବକକୁ ତାର ପାରମ୍ପରିକ ନାଚ ଗୀତ ବାନ୍ଧି ରଖେ। ଏଣୁ ଧାଙ୍ଗଡ଼ା ବସାରେ ପ୍ରତିଦିନ ସନ୍ଧ୍ୟାରେ ଅବିବାହିତ ଯୁବକମାନଙ୍କର ଆସର ଜମିଥାଏ ଏବଂ ଗୀତକୁଡ଼ିଆର ଗୀତର ଲହରୀ ଭାସି ଆସେ। ସେମିତି ଏକ ଗୀତକୁ କୁଟିଆ କହେ ସାରି ଗୀତ। ବର୍ତ୍ତମାନ ଶୁଣନ୍ତୁ ସାରି ଗୀତ। ଗାଇଛନ୍ତି ଅନ୍ଧାରୁ ଜାନି, ସୁନ୍ଦରୁ ମାଝି, ଜୟସିଂ ମାଝି, ଢାପ ବଜେଇଛନ୍ତି ଲାଣୁ ମାଝି।

0: ಸಾಲೆ ಪುಕ ಪೊಟ್ಟಿ ಬರ್ತವ್ರೆ ಲೆಕ್ಕ ಸಾಲೆ ಸಲು ಪೊಟ್ಟಿಗಿದ್ದು
1: ଆଦିବାସୀ ଗୀତ କ୍ରମରେ ଶୁଣୁଥିଲେ କୁଟିଆ କନ୍ଧ ଗୀତ, ପରିବେଷଣ କରିଥିଲେ ଜୟସିଂହ ମାଝି ଏବଂ ସାଥୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ର ଗୀତ। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍କ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ଅସଲି ନୋଟରେ କାହିଁକି ଖେଳୁଛୁ
2: ବ୍ରୋ? ଏଇଟା ଫଟା ଅଛି।
1: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟକୁ
3: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
2: ବାଃ, ନୂଆ ନୋଟ ମିଳିବ?
1: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
4: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ୍ ରୁହ।
5: ज्यादा बोनस अपनों के लिए सबसे सही आरपीएलआई, इससे बेहतर कुछ नहीं।
6: अपने परिवार को दीजिए सुरक्षित जीवन रूरल पोस्ट लाइफ इंश्योरेंस आरपीएलआई की लाइफ इंश्योरेंस पॉलिसीज के साथ। अपने नजदीकी डाकघर से आज ही संपर्क करें या indiapost.gov.in पर लॉग ऑन करें।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ବିକାଶ ଓ କଲ୍ୟାଣ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ରାଜ୍ୟପାଳ। କଟକଠାରେ ଚାଲିଥିବା ଭାରତୀୟ ଜନତା ପାର୍ଟିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଉଦ୍ଯାପିତ, ସରକାରଙ୍କ ଦୁଇ ବର୍ଷର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ସ୍ଥାନର ଇଂରାଜୀ ବନାନର ବ୍ୟବହାର ସୁନିଶ୍ଚିତ କରିବାକୁ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ ବର୍ଷା ହେବା ନେଇ 23 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ନୂଆଦିଲ୍ଲୀରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଉଭୟଙ୍କ ମଧ୍ୟରେ ଓଡ଼ିଶାର ବିକାଶ ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଛି। ପୂର୍ବରୁ ରାଜ୍ୟପାଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ଓଡ଼ିଶାର ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ରାଜ୍ୟପାଳ ତିନିଦିନିଆ ନୂଆଦିଲ୍ଲୀ ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଆଜି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି। କଟକସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଭାରତୀୟ ଜନତା ପାର୍ଟିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଉଦ୍ଯାପିତ ହୋଇଯାଇଛି। ଏଥିରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯାଇଛି। ବୈଠକରେ ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମର, ସହପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟମାନେ ଯୋଗ ଦେଇଥିଲେ। ବୈଠକ ସମ୍ପର୍କରେ ସାଂସଦ ସମ୍ବିତ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ରାଜ୍ୟ ସରକାରଙ୍କ ଦୁଇ ବର୍ଷର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହିତ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ ଦଳୀୟ କର୍ମୀଙ୍କୁ ମାର୍ଗଦର୍ଶନ ଦେଇଛନ୍ତି। ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି ବୋଲି ଶ୍ରୀ ପାତ୍ର କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଓଡ଼ିଶାର ପ୍ରାଚୀନ ଐତିହ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବରଗଡ଼ ଜିଲ୍ଲାର ବରପାଲି ନିକଟସ୍ଥ ପ୍ରାୟ 2000 ବର୍ଷ ପୁରୁଣା ଅସୁରଗଡ଼ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ପରିଦର୍ଶନ କରି ସାଂସଦ ଶ୍ରୀ ପ୍ରଧାନ କହିଛନ୍ତି, ହରପ୍ପା ଓ ମହେଞ୍ଜେଦାର ଭଳି ସମ୍ବଲପୁର ଅଞ୍ଚଳରେ ଅନେକ ପ୍ରତ୍ନତାତ୍ତ୍ୱିକ ଐତିହ୍ୟ ରହିଛି। ଏହି ସମସ୍ତ ସ୍ଥଳୀକୁ ଲୋକଲୋଚନକୁ ଆଣିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଇତିହାସବୋଧ ବୃଦ୍ଧି ପାଇବା ସହ ପର୍ଯ୍ୟଟନର ବିକାଶ ଏବଂ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ପ୍ରଗତିକୁ ଏକ ନୂତନ ଦିଗ ମିଳିବ। ପ୍ରାଚୀନ ଐତିହ୍ୟକୁ ସଂରକ୍ଷିତ ରଖିବା ଏବଂ ଆଗାମୀ ପିଢ଼ିଙ୍କ ନିକଟରେ ପହଞ୍ଚାଇବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଅନୁସୂଚିତ ଜନଜାତି ଆୟୋଗର ଅଧ୍ୟକ୍ଷ ଅନ୍ତର ସିଂହ ଆର୍ଯ୍ୟ ଆଜି ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ସମୟରେ ରାଜ୍ୟର ଅନୁସୂଚିତ ଜନଜାତିଙ୍କ ବିଭିନ୍ନ ସମସ୍ୟା, ଅଧିକାର ଓ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ସେ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ସୁସ୍ଥ ଜୀବନ ପାଇଁ ସୁଷମ ଓ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆସନ୍ତା ବୁଧବାରଠାରୁ ଅକ୍ଟୋବର ମାସ 9 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରାଯିବ। ଏହି ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପୋଷଣ ପ୍ରଦର୍ଶନୀ, ଆଲୋଚନାଚକ୍ର ଓ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେବ। ଶିଶୁଙ୍କ ସୁସ୍ଥ ବିକାଶ ଏବଂ ମାନସିକ ଓ ଶାରୀରିକ ଅଭିବୃଦ୍ଧି ପାଇଁ ପୋଷଣଯୁକ୍ତ ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶିଶୁଙ୍କ ଥାଳିରେ ଖାଦ୍ୟର ବିବିଧତା ବୃଦ୍ଧି ପାଇଲେ ସେମାନଙ୍କ ସୁସ୍ଥ ବିକାଶର ସମ୍ଭାବନା ସେତେ ଦୃଢ଼ ହେବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଗର୍ଭାବସ୍ଥା ଓ ପ୍ରସବ ପରବର୍ତ୍ତୀ ସମୟରେ ମାଆଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ ଯଥୋଚିତ ଯତ୍ନ ଏବଂ ସୁସ୍ଥ ଶିଶୁର ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ। ମମତା PMMVY ଯୋଜନା ମାତୃତ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ସହାୟତା ଓ ସଚେତନତା ସୃଷ୍ଟି କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରୁଛି। ପର୍ଯ୍ୟାପ୍ତ ପୋଷଣ ଏବଂ ଶୈଶବର ପ୍ରାରମ୍ଭିକ ଯତ୍ନ ଶିଶୁର ମସ୍ତିଷ୍କ ବିକାଶ, ଶିକ୍ଷା ଓ ବିଦ୍ୟାଳୟ ପାଇଁ ପ୍ରସ୍ତୁତିର ଏକ ଦୃଢ଼ ମୂଳଦୁଆ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଉଚ୍ଚାରଣ ସହ ସମନ୍ୱୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ବ୍ୟବହାର ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ସୂଚନାଯୋଗ୍ୟ, ଗତ ଜୁନ୍ ମାସ 22 ତାରିଖରେ ରାଜ୍ୟ ସରକାରଙ୍କ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ସଂଶୋଧିତ ବନାନକୁ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନଗୁଡ଼ିକର ସାଇନ୍ବୋର୍ଡରେ ଏକ ମାସ ମଧ୍ୟରେ ଲାଗୁ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ସେହିଭଳି ବେସରକାରୀ ଓ ଅଣସରକାରୀ ପ୍ରତିଷ୍ଠାନଗୁଡ଼ିକ ପାଇଁ 6 ମାସର ସମୟସୀମା ରଖାଯାଇଛି। ଏହି କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ସହ ଏ ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ହରିଦାସପୁର ରେଳ ପ୍ରକଳ୍ପର ବାଜିପଡ଼ା ରେଳ ଷ୍ଟେସନର ବିଭିନ୍ନ ସମସ୍ୟାକୁ ପୂର୍ବତଟ ରେଳବାଇର ଏକ ଦଳ ପହଞ୍ଚି କ୍ଷେତ୍ର ସମୀକ୍ଷା କରିଛନ୍ତି। ପାରାଦୀପ ହରିଦାସପୁର ରେଳ ପ୍ରକଳ୍ପର କମ୍ପାନୀ ସେକ୍ରେଟାରୀ ସୁଶାନ୍ତ ଶତପଥୀ, ରେଳ ବିକାଶ ନିଗମ ଲିମିଟେଡ୍ ମ୍ୟାନେଜର ମାଇକେଲ ଟେଟେଙ୍କ ସହ କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶେଖର ମିଳିତ ଭାବେ ସମସ୍ୟାର ଅନୁଧ୍ୟାନ କରିଛନ୍ତି। ବାଜିପଡ଼ା ରେଳ ଷ୍ଟେସନରେ ବର୍ଷା ଓ ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା ତୁରନ୍ତ କରିବା ପାଇଁ ଉଭୟ ରେଳ ଏବଂ ଡ୍ରେନେଜ୍ ବିଭାଗ ଅଧିକାରୀମାନେ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ହରିଦାସପୁର ପାରାଦୀପ ରେଳପଥର ଉଭୟ ପାର୍ଶ୍ୱରୁ ଜଳ ନିଷ୍କାସନ, ବଳଭଦ୍ରପୁର ଶିଳ୍ପାଞ୍ଚଳ ନିକଟରେ ରେଳ ଷ୍ଟେସନର ବିକାଶ, ବନ୍ୟା ନିୟନ୍ତ୍ରଣ ପାଇଁ ମନ୍ତ୍ରୀପଡ଼ାଠାରେ ପାଟ ନାଳିବନ୍ଧ ସୁଦୃଢ଼ୀକରଣ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ନେଇ ସ୍ଥାନୀୟ ଲୋକଙ୍କ ମତାମତ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଭୁବନେଶ୍ୱର ୟୁନିଟ୍ 2 ହେବାକୁ ଥିବା ଅଭିଯୋଗ ଶୁଣାଣିକୁ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ସ୍ଥଗିତ ରଖାଯାଇଛି ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ଓ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ପୁରୀ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜି ଦଶମୀ ତିଥି ଅବସରରେ ଠାକୁରଙ୍କର ବଣଭୋଜି ବେଶ ଅନୁଷ୍ଠିତ ହେଉଛି। ଗୋପଲୀଳା ସମୟରେ କୃଷ୍ଣ ଓ ବଳରାମ ଗାଈ ବାଛୁରୀଙ୍କୁ ନେଇ ବଣଭୋଜି ପାଇଁ ଯାଇଥିବାର ପୁରାଣ ବର୍ଣ୍ଣନା ଆଧାରରେ ଠାକୁରଙ୍କର ଏହି ବେଶ ଅନୁଷ୍ଠିତ ହୋଇଥାଏ। ମଧ୍ୟାହ୍ନ ଧୂପ ପରେ ଠାକୁରଙ୍କର ବେଶ ପ୍ରକ୍ରିୟା ଆରମ୍ଭ ହୋଇଛି। ପରେ କୋଳିବିକା, ବକାସୁର ଓ ଅର୍ଘାସୁର ବଦ୍ଧ ନୀତି ଅନୁଷ୍ଠିତ ହେବ। ବାଲ୍ୟବିବାହ ଉଚ୍ଛେଦ ପାଇଁ ଜଷ୍ଟ ରାଇଟ୍ ଫର୍ ଚିଲ୍ଡ୍ରେନ୍ ଅଭିଯାନକୁ ଜାତିସଂଘର ଐତିହାସିକ ସ୍ୱୀକୃତି ମିଳିଛି। ନଭେମ୍ବର 27 ତାରିଖକୁ ଶିଶୁ ପ୍ରାରମ୍ଭିକ ଓ ବାଧ୍ୟତାମୂଳକ ବିବାହ ଉଚ୍ଛେଦ ପାଇଁ ଅନ୍ତର୍ଜାତୀୟ ଦିବସ ଭାବେ ଘୋଷଣା କରାଯାଇଛି। ଏହି ପଦକ୍ଷେପକୁ ସ୍ୱାଗତ କରି ପୁରୁଣା କଟକ କଲ୍ୟାଣମଣ୍ଡପଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ବାଲ୍ୟବିବାହ ଉଚ୍ଛେଦରେ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ବାଲ୍ୟବିବାହ ରୋକିବା ପାଇଁ କେବଳ ଆଇନ ନୁହେଁ, ବିଦ୍ୟାଳୟ, ପଞ୍ଚାୟତ, ଅଭିଭାବକ ଓ ସମୁଦାୟର ସକ୍ରିୟ ଭୂମିକାର ଆବଶ୍ୟକତା ରହିଛି ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।

0: ସ୍ପୋର୍ଟସ୍ କମ୍ପ୍ଲେକ୍ସଠାରେ ଜିଲ୍ଲା ଆଥଲେଟିକ୍ସ ଆସୋସିଏସନ୍ ପକ୍ଷରୁ ସାହାଣିକ ଫୁଟବଲ ପାଇଁ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ କ୍ରୀଡ଼ାବିତ୍ମାନଙ୍କୁ ଶୃଙ୍ଖଳାର ସହ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି। 120 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିବା ବେଳେ 30 ଜଣ କ୍ରୀଡ଼ାବିତ୍ଙ୍କୁ ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇଛି। ଭୁବନେଶ୍ୱର ପୋଖରୀପୁଟ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଛି। ପ୍ରତିଯୋଗିତାରେ ଓଡ଼ିଶା ସମେତ 6 ରାଜ୍ୟର 220 ଉର୍ଦ୍ଧ୍ୱ ଖେଳାଳି ଭାଗ ନେଇଛନ୍ତି। ଏଥିରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ବିଭିନ୍ନ ଏକକ, ଯୁଗଳ ଓ ମିଶ୍ରିତ ବର୍ଗରେ ପ୍ରତିଯୋଗୀମାନେ ଆୟୋଜିତ କରାଯାଇଛି। ପାଣିପାଗ, ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 5 ଦିନ ପର୍ଯ୍ୟନ୍ତ ଉତ୍ତର, ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଶୁକ୍ରବାର ସୁଦ୍ଧା ଉତ୍ତର, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ମୌସୁମୀ ଦୁର୍ବଳ ହେବା ଯୋଗୁଁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୁଳୁଗୁଳି ଓ ତାପମାତ୍ରା ବୃଦ୍ଧି ପାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ବିକାଶ ଓ କଲ୍ୟାଣ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ରାଜ୍ୟପାଳ। କଟକଠାରେ ଚାଲିଥିବା ଭାରତୀୟ ଜନତା ପାର୍ଟିର 2 ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଉଦ୍ଯାପିତ। ସରକାରଙ୍କର 2 ବର୍ଷର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ ବର୍ଷା ହେବା ନେଇ 23 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଜନଜୀବନ ସମ୍ବାଦ।
2: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଛତା ମଣିଷକୁ ଖରା ଓ ବର୍ଷା ଉଭୟରୁ ସୁରକ୍ଷା ଦେଇଥାଏ। ବିଗତ ହଜାର ହଜାର ବର୍ଷ ଧରି ଛତ୍ରୀ ତଥା ଛତା ମଣିଷର ଜୀବନଶୈଳୀ ଓ ପରମ୍ପରାରେ ସାମିଲ ହୋଇଛି। ବିଭିନ୍ନ ସଭ୍ୟତାରେ ଏହା ସମ୍ମାନ, ଅଧିକାର, ରାଜକୀୟତା ଏବଂ ପବିତ୍ରତାର ସ୍ୱତନ୍ତ୍ର ପ୍ରତୀକ ଭାବେ ସ୍ୱୀକୃତି ପାଇଛି। ପ୍ରାଚୀନ ଭାରତରେ ଛତ୍ର ବା ଛତ୍ରୀ ରାଜା ମହାରାଜାମାନଙ୍କର ରାଜକୀୟ ଶକ୍ତି ଓ ପ୍ରତାପର ପ୍ରତୀକ ଥିଲା। ଦେବଦେବୀଙ୍କ ମୂର୍ତ୍ତି ଏବଂ ପୂଜ୍ୟ ବ୍ୟକ୍ତିମାନଙ୍କ ମୁଣ୍ଡ ଉପରେ ମଧ୍ୟ ସମ୍ମାନ ପ୍ରଦର୍ଶନ କରିବା ଲାଗି ଧାତୁ କିମ୍ବା କପଡ଼ାରେ ତିଆରି ଛତ୍ର ବ୍ୟବହାର କରାଯାଏ। ହିନ୍ଦୁ, ବୌଦ୍ଧ ଏବଂ ଜୈନ ଧର୍ମରେ ଛତାକୁ ଅତି ପବିତ୍ର ମନେ କରାଯାଇଛି। ବୌଦ୍ଧ ଧର୍ମର ଅଷ୍ଟମଙ୍ଗଳ ମଧ୍ୟରେ ଛତ୍ର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ପ୍ରତୀକ। ଛତାର ଏପରି କିଛି ପାରମ୍ପରିକ ରୂପ ସମ୍ପର୍କରେ ଆସନ୍ତୁ ଜାଣିବା। ଓଡ଼ିଶାର ପୁରୀ ଜିଲ୍ଲାସ୍ଥିତ ପିପିଲି ଚାନ୍ଦୁଆ କାମକୁ ନେଇ ବିଶ୍ୱ ପ୍ରସିଦ୍ଧ। ଏହି ଚାନ୍ଦୁଆ କାମ ମାଧ୍ୟମରେ ବି ପ୍ରସ୍ତୁତ କରାଯାଇଥାଏ ସୁନ୍ଦର ଓ ପାରମ୍ପରିକ ଛତା। ଏପରି ଛତାରେ ସୂତା କିମ୍ବା ଭେଲଭେଟ୍ କପଡ଼ା ଆବରଣ ଉପରେ ରଙ୍ଗବେରଙ୍ଗର କପଡ଼ାକୁ କାଟି ହାତୀ, ମୟୂର, ଫୁଲ, ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଭଳି ପାରମ୍ପରିକ ଆକୃତି ସିଲେଇ କରି ଅତି ଆକର୍ଷଣୀୟ ଡିଜାଇନ୍ ପ୍ରସ୍ତୁତ କରାଯାଏ। ଏହା ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ଜୀବନ ସହ ଗଭୀର ଭାବେ ଜଡ଼ିତ। ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଦେବସ୍ନାନ ପୂର୍ଣ୍ଣିମା, ବିଭିନ୍ନ ଦେବଦେବୀଙ୍କ ବିଜେ ଶୋଭାଯାତ୍ରା ସମୟରେ ଚାନ୍ଦୁଆ କାମ ହୋଇଥିବା ଛତ୍ରୀର ବ୍ୟବହାର ଅପରିହାର୍ଯ୍ୟ। ଦେଶ ବିଦେଶରେ ବି ପିପିଲି ଚାନ୍ଦୁଆ କାମ ହୋଇଥିବା ଛତ୍ରୀ ତଥା ଛତାର ବେଶ୍ ଆଦୃତି ରହିଛି। ଗୋଆର କୁନକୋଲିମ୍ ଅଞ୍ଚଳରେ ସ୍ୱତନ୍ତ୍ର ଭାବେ ଛତା ପର୍ବ ପାଳିତ ହୁଏ। ସୋତ୍ରେଓ ବା ଛତା ପର୍ବରେ ବିଭିନ୍ନ ରଙ୍ଗର ବିରାଟକାୟ ଛତା ବା ଛତ୍ରୀର ଶୋଭାଯାତ୍ରା କରାଯାଏ। ଶ୍ରୀ ଶାନ୍ତା ଦୁର୍ଗାଦେବୀଙ୍କ ବାର୍ଷିକ ଶୋଭାଯାତ୍ରା ସମୟରେ ଫାଲ୍ଗୁନ ପଞ୍ଚମୀ ଦିନ ଏହି ଛତାଗୁଡ଼ିକୁ ଅତି ନିଷ୍ଠା ଓ ଆଡ଼ମ୍ବର ସହକାରେ ପ୍ରଦର୍ଶନ କରାଯାଇଥାଏ। ବିଶେଷ କରି ଶ୍ରଦ୍ଧାଳୁମାନେ ପର୍ତ୍ତୁଗୀଜଙ୍କ ଶାସନ ସମୟରେ ଦେବୀଙ୍କ ମୂର୍ତ୍ତିକୁ ମୂଳପୀଠ କୁନକୋଲିମ୍ଠାରୁ ଫାତର୍ପା ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଥିବା ଘଟଣାର ସ୍ମୃତିରେ ଏହି ପର୍ବ ପାଳନ କରିଥାନ୍ତି। ଗୋଆର ଏହି ପାରମ୍ପରିକ ଶୋଭାଯାତ୍ରାରେ ବ୍ୟବହୃତ ହେଉଥିବା ବିଭିନ୍ନ ରଙ୍ଗର ଛତାଗୁଡ଼ିକ ସେଠାକାର ସ୍ଥାନୀୟ ବଂଶ, ଗ୍ରାମୀଣ ଗୋଷ୍ଠୀ ଏବଂ ଦେବଦେବୀଙ୍କ ପ୍ରତୀକ ଭାବେ ବିବେଚନା କରାଯାଏ। କେରଳର ପ୍ରାଚୀନ ଏବଂ ପାରମ୍ପରିକ ତାଳପତ୍ର ଛତାକୁ ଓଲକୁଡ଼ା କୁହାଯାଏ। ମାଲୟାଲମ୍ ଭାଷାରେ ଓଲା ଅର୍ଥ ତାଳପତ୍ର ଏବଂ କୁଡ଼ା ଅର୍ଥ ଛତା। ଓଲକୁଡ଼ା ସାଧାରଣତଃ ଶୁଖିଲା ତାଳପତ୍ର, ବାଉଁଶ ଏବଂ ବେତ ବ୍ୟବହାର କରି ଅତି ସୂକ୍ଷ୍ମ ଭାବରେ ହାତରେ ତିଆରି କରାଯାଇଥାଏ। ଏହାର ଗଠନ ଶୈଳୀ ଜଳରୋଧୀ ହୋଇଥିବାରୁ ଏହା ବର୍ଷା ଓ ଖରାରୁ ଭଲ ଭାବରେ ସୁରକ୍ଷା ଦେଇପାରେ। ଅତୀତରେ କେରଳରେ ଏହି ଛତା କେବଳ ଏକ ବର୍ଷା ନିବାରକ ନଥିଲା, ବରଂ ଏହାକୁ ସାମାଜିକ ପ୍ରତିଷ୍ଠା ଓ କ୍ଷମତାର ପ୍ରତୀକ ଭାବେ ବିବେଚନା କରାଯାଉଥିଲା। କେରଳର ପ୍ରସିଦ୍ଧ ଉତ୍ସବ ଓଣମ୍ ସମ

ଭାରତରେ ଏ ଛତାର ବିଶେଷ ଚାହିଦା ରହିଥାଏ। କିମ୍ବଦନ୍ତୀ ଅନୁଯାୟୀ ଓଣମ୍ ଅବସରରେ ରାଜାଙ୍କୁ ସ୍ୱାଗତ କରିବା ଏବଂ ପାରମ୍ପରିକ ନୃତ୍ୟ ଓ ଶୋଭାଯାତ୍ରାରେ ଏହା ଏକ ଅପରିହାର୍ଯ୍ୟ ଅଙ୍ଗ। ବ୍ୟବହାର ଓ ଆକାର ଅନୁଯାୟୀ ଓଲକୁଡ଼ାର ବିଭିନ୍ନ ପ୍ରକାର ରହିଛି, ଯେପରିକି ଭଲିକୁଡ଼ା, ଥୋପିକୁଡ଼ା, ମାରାକୁଡ଼ା ଏବଂ ଅମ୍ବଲାକୁଡ଼ା ଇତ୍ୟାଦି। ଓଡ଼ିଶାର ଗ୍ରାମାଞ୍ଚଳରେ ବର୍ଷାରୁ ରକ୍ଷା ପାଇବା ପାଇଁ ବ୍ୟବହାର ହେଉଥିବା ଏକ ପାରମ୍ପରିକ ଘୋଡ଼ି ହେବା ବସ୍ତୁକୁ ପକ୍ଷିଆ କୁହାଯାଏ। ଏହା ଛତାର ଏକ ଦେଶୀ ବିକଳ୍ପ। ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ଉପାଦାନ ଯଥା ବାଉଁଶ କାଠି, ବରଡ଼ାପତ୍ର କିମ୍ବା ଶୁଖିଲା ତାଳପତ୍ର ଏବଂ ଦଉଡ଼ି ବା ବାଉଁଶ ପାତ ସାହାଯ୍ୟରେ ହାତରେ ତିଆରି କରାଯାଏ। ଆଧୁନିକ ହାତଧରା ଛତାବଳୀ ଏଥିରେ ହାତର ଧରିବା ପାଇଁ ବେଣ୍ଟ ନଥାଏ। ଏହାକୁ ମୁଣ୍ଡ ଉପରେ ରଖି ପିଠି ପଟକୁ ଘୋଡ଼ି ହୋଇ କାମ କରାଯାଏ। ପକ୍ଷିଆ ଚାଷୀଙ୍କ ବିଶ୍ୱସ୍ତ ସାଥୀ। ଓଡ଼ିଶାରେ ଚାଷୀମାନେ ବର୍ଷା ଦିନେ ବିଲବାଡ଼ିରେ କାମ କରିବା ବେଳେ ଏହାକୁ ବ୍ୟବହାର କରନ୍ତି। ଏହା ମୁଣ୍ଡରୁ ପିଠି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଘୋଡ଼ାଇ ରଖୁଥିବାରୁ ଦୁଇ ହାତ ମୁକ୍ତ ରହିଥାଏ ଏବଂ ପ୍ରବଳ ବର୍ଷାରେ ମଧ୍ୟ କାମ କରିବା ସୁବିଧାଜନକ ହୁଏ। ଏବେ ବି କେତେକ ଗ୍ରାମାଞ୍ଚଳରେ ପକ୍ଷିଆ ବ୍ୟବହାର ଦେଖିବାକୁ ମିଳେ। ପକ୍ଷିଆ ପରି ଦେଖାଯାଏ ମେଘାଳୟର ନୁପ୍। ମେଘର ରାଜ୍ୟ ମେଘାଳୟର ଅତ୍ୟଧିକ ବର୍ଷା ପାଣି ସହ ଲଢ଼ିବାର ଏକ ପ୍ରାଚୀନ ଏବଂ ସ୍ଥାୟୀ କୌଶଳର ଛତା ରୂପ ହେଲା ନୁପ୍। ସ୍ଥାନୀୟ ଖାସି ଜନଜାତିଙ୍କ ଦ୍ୱାରା ବ୍ୟବହୃତ ଏହି ପାରମ୍ପରିକ ଏବଂ ଅନନ୍ୟ ହାତ ତିଆରି ବର୍ଷା ପ୍ରତିରୋଧକ ବା ଛତାକୁ କା ନୁପ୍ ବୋଲି ମଧ୍ୟ କୁହାଯାଏ। ସେହିପରି ନାଗାଲାଣ୍ଡର ଏନ୍ହିଏ, ଗୋଆର କୋଣ୍ଡୋ, ଝାଡ଼ଖଣ୍ଡର ଟୋକ୍ରୁ, ତୁଲୁନାଡୁର କୋରାମ୍ବୁ ମଧ୍ୟ ପକ୍ଷିଆ ପରି ଦେଖାଯାଏ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଭାରତକୁ 2029 ସୁଦ୍ଧା ନିଶାମୁକ୍ତ କରିବା ଲାଗି 3-ବର୍ଷିଆ ରୂପରେଖ ପ୍ରସ୍ତୁତ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦିଲ୍ଲୀ ଅଟ୍ଟାଳିକା ଭୁଶୁଡ଼ିବା କାରଣରୁ ଗୋଆରେ ବିଭିନ୍ନ କାର୍ଯ୍ୟକ୍ରମ ବାତିଲ। ଶିକ୍ଷାନୁଷ୍ଠାନଗୁଡ଼ିକ ସମାଜ ପାଇଁ ଦାୟିତ୍ୱ ସମ୍ପନ୍ନ ନାଗରିକ ସୃଷ୍ଟି କରିବା ଉପରେ ଉପରାଷ୍ଟ୍ରପତିଙ୍କ ଗୁରୁତ୍ୱ। ଶ୍ରୀଲଙ୍କାକୁ ଆସନ୍ତା ମଙ୍ଗଳବାରଠାରୁ 3-ଦିନିଆ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ। ମଧ୍ୟପ୍ରଦେଶରେ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ସଂଖ୍ୟା 10 ବୃଦ୍ଧି। ଏବଂ ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନ ଟାଇଟଲ ହାସଲ କଲେ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା 2029 ସୁଦ୍ଧା ଭାରତକୁ ନିଶାମୁକ୍ତ କରିବା ଲାଗି 3-ବର୍ଷିଆ ରୂପରେଖ ପ୍ରସ୍ତୁତ କରାଯାଇଥିବା କହିଛନ୍ତି। ନିଶା ଔଷଧ ବିରୋଧରେ ଜାତୀୟ ଅଭିଯାନ ଗ୍ରହଣ କରିବା ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଗୋଆକୁ 3-ଦିନିଆ ଗସ୍ତରେ ଯାଇ ସେଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, 2019 ପରଠାରୁ ନିଶା କାରବାରକୁ ବନ୍ଦ କରିବା ଲାଗି ପୁନର୍ଥଇଥାନ, ଆର୍ଥିକ କାରବାର ତଦନ୍ତ, ଗୁଇନ୍ଦା ଯୋଗାଯୋଗ ଏବଂ ଚଢ଼ଉ ଅଭିଯାନକୁ ସରକାର ତ୍ୱରାନ୍ୱିତ କରିଛନ୍ତି। 2014-2024 ମଧ୍ୟରେ ପ୍ରାୟ 1,99,000 କୋଟି ଟଙ୍କା ମୂଲ୍ୟର 1,19,00,000 କିଲୋଗ୍ରାମର ନିଶାଦ୍ରବ୍ୟ ଜବତ କରାଯାଇଛି।
3: 2029 ଭାରତ କୋ ନଶା ମୁକ୍ତ ବନାନେ କି ଏକ ରୋଡ ମ୍ୟାପ ବନା ହେ ଗୃହ ମନ୍ତ୍ରାଳୟ ଭାରତ ସରକାର ଓ ସବୁ ରାଜ୍ୟ ସରକାର ଏକ ସାଥ କାମ ମେ ଲଗି 26-29 କୋ ହମନେ ମିଶନ ମୋଡ ଅବଧି କେ ରୂପ ମେ ଚିହ୍ନିତ କିଆ ହେ ସମୟ ସୀମା ତୟ କି ହେ ଅଲଗ ଅଲଗ ମନ୍ତ୍ରାଳୟ କୋ उत्तरदायी बनाया गया है। 4 स्तंभों पर हमारा रोड मैप विजन डॉक्यूमेंट है। एक इंटेलिजेंस और ऑपरेशन आधारित एनफोर्समेंट, दूसरा प्रीकर्सर और सिंथेटिक ड्रग पर नियंत्रण, तीसरा डिमांड और हार्म रिडक्शन और चौथा क्षमता निर्माण और समन्वय।
2: ଶ୍ରୀ ଶାହା ଗୋଆ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ଦକ୍ଷିଣ ପଶ୍ଚିମ ଦିଲ୍ଲୀ ସତ୍ୟନିକେତନଠାରେ ବହୁତଳ ଅଟ୍ଟାଳିକା ଭୁଶୁଡ଼ି ପଡ଼ିବା ଘଟଣା ପରେ ତାଙ୍କର ଗସ୍ତ ବାତିଲ କରାଯାଇଛି। ଗୋଆର କଦମ୍ବ ପ୍ଲାଟ୍ୟୁଠାରେ ନୂତନ ଭାବେ ନିର୍ମିତ ବିଜେପି ରାଜ୍ୟ କାର୍ଯ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ଥିଲା। ଶ୍ରୀ ଶାହା ସେଠାରେ କାର୍ଯ୍ୟାଳୟ ଉଦ୍ଘାଟନ କରିବା ସହ ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ଥିଲା। ଶ୍ରୀ ଶାହାଙ୍କର ଆସନ୍ତାକାଲି 28ତମ ପଶ୍ଚିମାଞ୍ଚଳ ଜୋନାଲ ପରିଷଦ ବୈଠକ ଏବଂ ଗୋଆ ପୁଲିସକୁ ରାଷ୍ଟ୍ରପତିଙ୍କ ପୁଲିସ କଲର ପ୍ରଦାନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ଶ୍ରୀ ଶାହା ଗୋଆରୁ ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୂଆଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ଆଜି ଏକ 5 ମହଲା ବିଶିଷ୍ଟ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଛି। ଦିଲ୍ଲୀ ଅଗ୍ନିଶମ ବାହିନୀ 3 ଜଣ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। 18ଟି ଅଗ୍ନିଶମ ଦଳ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ତରଣଜିତ ସିଂ ସାନ୍ଧୁ ସମସ୍ତ ବିଭାଗକୁ ସମନ୍ୱୟ ରଖି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ସାନ୍ଧୁ କହିଛନ୍ତି, ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ପରିସ୍ଥିତିକୁ ଦୃଷ୍ଟିରେ ରଖି ନିକଟସ୍ଥ ଅଟ୍ଟାଳିକାଗୁଡ଼ିକୁ ଖାଲି କରିବା ସହ ଭଗ୍ନ ଅଟ୍ଟାଳିକା ମଧ୍ୟରୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ସମସ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରମାନଙ୍କର କ୍ୟାରିୟର ଗଠନ ଉପରେ ଜୋର୍ ନ ଦେଇ ଗଣତନ୍ତ୍ର ଏବଂ ସମାଜ ପାଇଁ ଏକ ଦାୟିତ୍ୱ ସମ୍ପନ୍ନ ନାଗରିକ ଭାବେ ଗଢ଼ିତୋଳିବା ଲାଗି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗୁଆହାଟୀଠାରେ ଆଜି ଗୀତାନଗର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ରାଷ୍ଟ୍ରର ପ୍ରଗତି ପାଇଁ ଗୁଣାତ୍ମକ ଶିକ୍ଷା, ଗବେଷଣା ଏବଂ ଚରିତ୍ର ଗଠନର ଆବଶ୍ୟକତା ରହିଛି। ଉପରାଷ୍ଟ୍ରପତି ଉଚ୍ଚତର ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ସଫଳତା ଉପରେ ଆଲୋକପାତ କରି କହିଛନ୍ତି, ଏହା ହେଉଛି ଏକ ସ୍ୱାଗତଯୋଗ୍ୟ ପରିବର୍ତ୍ତନ ଏବଂ ନାରୀଶକ୍ତିର ପ୍ରତିଫଳନ। ମହିଳାମାନଙ୍କୁ ଉଚିତ ଶିକ୍ଷା ଏବଂ ଉପଯୁକ୍ତ ସୁଯୋଗ ପ୍ରଦାନ ଦ୍ୱାରା ସେମାନେ ସ୍ୱାବଲମ୍ବୀ ହେବା ସହ ବାସ୍ତବରେ ସଶକ୍ତ ହୋଇପାରିବେ।

ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଆସାମରେ ବିକାଶ ସମ୍ପର୍କରେ ଅବତାରଣା କରି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ଗତ 5 ବର୍ଷ ମଧ୍ୟରେ ଆସାମର ଅର୍ଥନୀତି 45% ବୃଦ୍ଧି ପାଇଛି ଏବଂ ସେଠାରେ ମୁଣ୍ଡପିଛା ଆୟ 2021-22ରୁ 2024-25 ମଧ୍ୟରେ 54% ବୃଦ୍ଧି ଘଟିଛି। 2047 ସୁଦ୍ଧା ବିକଶିତ ଭାରତ ଗଠନ ନେଇ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ପୂରଣ କରିବା ଦିଗରେ ପ୍ରତିଟି ରାଜ୍ୟ ଅଞ୍ଚଳ ବିଶେଷକରି ଉତ୍ତର ପୂର୍ବାଞ୍ଚଳର ସମାବେଶୀ ବିକାଶର ଆବଶ୍ୟକତା ରହିଛି। ଉପରାଷ୍ଟ୍ରପତି ଶ୍ରୀ ରାଧାକୃଷ୍ଣନ ଆସାମକୁ ଆଜିଠାରୁ 2-ଦିନିଆ ଗସ୍ତରେ ଯାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ମଙ୍ଗଳବାରଠାରୁ 3-ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ। ଶ୍ରୀ ସିଂ ଶ୍ରୀଲଙ୍କାରେ ବରିଷ୍ଠ ନେତୃବୃନ୍ଦ ଏବଂ କଲମ୍ବୋଠାରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବେ। ସେ ମଧ୍ୟ ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ନେତୃବୃନ୍ଦଙ୍କ ଉଚ୍ଚସ୍ତରୀୟ ବୈଠକର ନେତୃତ୍ୱ ନେବେ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଶ୍ରୀ ସିଂଙ୍କର ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ପାରମ୍ପରିକ ସମ୍ପର୍କ ଏବଂ ବିକାଶକୁ ଆହୁରି ମଜବୁତ କରିବ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବୃଦ୍ଧି ପାଉଥିବା ସାଂସ୍କୃତିକ ସମ୍ପର୍କ, ସୁରକ୍ଷା, ଆର୍ଥିକ ଏବଂ ବାଣିଜ୍ୟିକ ସହଯୋଗକୁ ସୁଦୃଢ଼ କରିବ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଜୈବ ବିବିଧତା ଏବଂ ପାରମ୍ପରିକ ଜ୍ଞାନକୁ ନେଇ ଦସ୍ତାବିଜ ପ୍ରସ୍ତୁତି ନେଇ ସ୍ଥାନୀୟ ସ୍ତରରେ ଯୋଜନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଚଣ୍ଡୀଗଡ଼ଠାରେ ରାଜ୍ୟ ଜୈବ ବିବିଧତା ବୋର୍ଡ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜୈବ ବିବିଧତା ପରିଷଦ ଜାତୀୟ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଯାଦବ କହିଛନ୍ତି, ଜୈବ ବିବିଧତା ରେଜିଷ୍ଟରଗୁଡ଼ିକୁ ସ୍ଥାନୀୟ ସଂସ୍ଥା ଦ୍ୱାରା ପ୍ରଭାବଶାଳୀ ଢଙ୍ଗରେ ପ୍ରସ୍ତୁତ କରିବା ଆବଶ୍ୟକ। ଏହାଦ୍ୱାରା ସ୍ଥାନୀୟ ଜୈବ ବିବିଧତା ଏବଂ ସମ୍ପୃକ୍ତ ପାରମ୍ପରିକ ଜ୍ଞାନର ଉପଯୋଗ ହେବା ସହ ସେହି ଅଞ୍ଚଳର ବିକାଶ ହୋଇପାରିବ। ଶ୍ରୀ ଯାଦବ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଜୈବ ବିବିଧତା ସଂଶୋଧନ ଆଇନ 2023 ଏବଂ ଜୈବ ବିବିଧତା ନିୟମ 2024ର ଅନୁରୂପ ନିୟମ ଏବଂ ସଂସ୍ଥାଗତ ବ୍ୟବସ୍ଥା ପ୍ରସ୍ତୁତ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶ୍ରୀ ଯାଦବ ଭାରତର ଦୀର୍ଘକାଳୀନ ପରିବେଶ ନୀତି ଉପରେ ଆଲୋକପାତ କରି ମିଶନ ଲାଇଫ୍, ଏକ୍ ପେଡ୍ ମା କେ ନାମ, ଅମୃତ ସରୋବର ଏବଂ ଗ୍ରୀନ୍ କ୍ରେଡିଟ୍ କାର୍ଯ୍ୟକ୍ରମଗୁଡ଼ିକର ସମ୍ପର୍କରେ କହିଥିଲେ। ଜାତୀୟ ଜୈବ ବିବିଧତା ପ୍ରାଧିକରଣ ପକ୍ଷରୁ ଆଜିଠାରୁ 2-ଦିନିଆ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଝାଡ଼ଖଣ୍ଡ ମନ୍ତ୍ରୀ ସୁଦୀବ୍ୟ କୁମାର ସୋନୁଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ରାଧାକୃଷ୍ଣନ କହିଛନ୍ତି, ଝାଡ଼ଖଣ୍ଡବାସୀଙ୍କ ପାଇଁ ତାଙ୍କର ସେବା ଏବଂ ଅବଦାନ ଚିରସ୍କରଣୀୟ ହୋଇ ରହିବ। ତାଙ୍କ ପରିବାରବର୍ଗ ଏବଂ ଝାଡ଼ଖଣ୍ଡବାସୀଙ୍କ ପାଇଁ ଉପରାଷ୍ଟ୍ରପତି ସମବେଦନା ଜ୍ଞାପନ କରିଛନ୍ତି। ବିହାର ବନ୍ୟା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଗଙ୍ଗା, ଗଣ୍ଡକ ଏବଂ କୋଶି ସମେତ ଅଧିକାଂଶ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଗଙ୍ଗା ନଦୀର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ପାଟନାର ବିଭିନ୍ନ ଘାଟରେ ବନ୍ୟାଜଳ ବିପଦ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ଜଳସମ୍ପଦ ବିଭାଗ ପକ୍ଷରୁ ବେଗୁସରାଇ, ଲକ୍ଷ୍ମୀସରାଇ, ମୁଙ୍ଗେର, ଭାଗଲପୁର, କଟିହାର ଜିଲ୍ଲାର ବିଭିନ୍ନ ସ୍ଥାନର ଜଳସ୍ତର ଗଙ୍ଗାନଦୀର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି। ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ସଂଖ୍ୟା 10 ବୃଦ୍ଧି ପାଇଛି। ସାଗର ଜିଲ୍ଲାପାଳ ପ୍ରତିଭା ପାଲ କହିଛନ୍ତି, ପ୍ରାୟ 35 ଜଣଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବୁନ୍ଦେଲଖଣ୍ଡ ମେଡିକାଲ କଲେଜ ଏବଂ ସାଗର ଜିଲ୍ଲା ହସ୍କିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ସାଗର ଜିଲ୍ଲା ଅନ୍ତର୍ଗତ ବଣ୍ଡା ତହସିଲ ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକମାନେ ବରାଜ ଗ୍ରାମର ଅଧିବାସୀ ବୋଲି ଜଣାପଡ଼ିଛି। ଆମେରିକାର ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫ୍ ଏବଂ ଜାରେଡ୍ କୁଷ୍ଣର ଆଜି ୟୁକ୍ରେନ୍ର କିଭ୍କୁ ପ୍ରଥମ ସରକାରୀ ଗସ୍ତ କରିଛନ୍ତି। ରୁଷ ୟୁକ୍ରେନ୍ ବିବାଦର ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଉଭୟଙ୍କୁ ଆମେରିକା ପକ୍ଷରୁ ପଠାଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦାମିର୍ ଜେଲେନ୍ସ୍କି କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିନିଧିମାନଙ୍କ ସହ ଗଠନମୂଳକ ଆଲୋଚନା ପାଇଁ କିଭ୍ ପ୍ରସ୍ତୁତ ଅଛି। ମସ୍କୋଠାରେ ଗତକାଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ଆଲୋଚନା ପରେ ଆମେରିକାର ଏହି ଦୁଇ ରାଷ୍ଟ୍ରଦୂତ ୟୁକ୍ରେନ୍ ଗସ୍ତ କରିଥିବା ସୂଚନା ମିଳିଛି। ଦୁଇ ରାଷ୍ଟ୍ର ମଧ୍ୟରେ ବୁଝାମଣାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି ଗସ୍ତ ଉଦ୍ଦିଷ୍ଟ। ରୁଷ ରାଷ୍ଟ୍ରପତି ଶ୍ରୀ ପୁତିନ୍ କିଭ୍ ଉପରେ 3 ଦିନ ଆକ୍ରମଣ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ଶ୍ରୀ ଜେଲେନ୍ସ୍କି ମଧ୍ୟ ଆସନ୍ତା ସୋମବାର ପର୍ଯ୍ୟନ୍ତ ମସ୍କୋ ଉପରେ ଆକ୍ରମଣକୁ ସ୍ଥଗିତ ରଖିଛନ୍ତି।
ସେଞ୍ଜେନ୍ଠାରେ ଅନୁଷ୍ଠିତ ପୁରୁଷ ଡବଲ୍ସ ଫାଇନାଲ୍ରେ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟି ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିଛନ୍ତି। ଭାରତୀୟ ଯୋଡ଼ି ଚୀନ୍ର ହେ ଜି ତିଙ୍ଗ୍ ଏବଂ ରେନ୍ ଜିଆଙ୍ଗ୍ ୟୁଙ୍କ ଯୋଡ଼ିକୁ 11-21, 21-13 ଏବଂ 21-17

0: ଟେଷ୍ଟରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଭାରତର ଏହା ହେଉଛି ପ୍ରଥମ ଚାଇନା ମାଷ୍ଟର୍ସ ଟାଇଟଲ ହାସଲ। ମୁଖ୍ୟ ସମ୍ବାଦ ପୁଣି ଥରେ, ଭାରତକୁ 2029 ମସିହା ସୁଦ୍ଧା ନିଶାମୁକ୍ତ କରିବା ଲାଗି ତିନିବର୍ଷିଆ ରୂପରେଖ ପ୍ରସ୍ତୁତ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦିଲ୍ଲୀ ଅଟ୍ଟାଳିକା ଭୁଶୁଡ଼ିବା କାରଣରୁ ଗୋଆରେ ବିଭିନ୍ନ କାର୍ଯ୍ୟକ୍ରମ ବାତିଲ। ଶିକ୍ଷାନୁଷ୍ଠାନଗୁଡ଼ିକ ସମାଜ ପାଇଁ ଦାୟିତ୍ୱ ସମ୍ପନ୍ନ ନାଗରିକ ସୃଷ୍ଟି କରିବା ଉପରେ ଉପରାଷ୍ଟ୍ରପତିଙ୍କ ଗୁରୁତ୍ୱ। ଶ୍ରୀଲଙ୍କାକୁ ଆସନ୍ତା ମଙ୍ଗଳବାରଠାରୁ ତିନିଦିନିଆ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ। ମଧ୍ୟପ୍ରଦେଶରେ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି ଏବଂ ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟାଇଟଲ ହାସଲ କଲେ ଭାରତୀୟ ଯୋଡ଼ି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟି। ସମ୍ବାଦ ଶେଷ ହେଲା।
1: ନୌରିଆର ଲଭ୍ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ କୁଇଜିନ୍, ୱେଟର ଫୋପାଡ଼ିଲା ସ୍ପିନ୍, 4000ର ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା, ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ। ରିୟା ହେଇଗଲା କୁଲ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ ସ୍କାନ କରିକି UPIରେ କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫ୍ ର ପ୍ରତି ଟୁର୍ଣ୍ଣାମେଣ୍ଟ।
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
3: ସହଜ ଅଟେ ପ୍ରତିଦିନ ନେଣ ଦେଣ।
4: ଆକାଶବାଣୀ କଟକ।
5: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। କୋରାପୁଟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଏଥିରେ ମୋଟ 54 ଅଭିଯୋଗ ଗ୍ରହଣ କରାଯାଇଥିଲା, ସେଥିମଧ୍ୟରୁ 51 ବ୍ୟକ୍ତିଗତ ଓ 3 ଗୋଷ୍ଠୀଗତ ଅଭିଯୋଗ ରହିଥିଲା। ଆର୍ଥିକ ସହାୟତା, ଘରପଟ୍ଟା, ଜମିଜମା ବିବାଦ, ପାନୀୟ ଜଳ, ସ୍ୱାସ୍ଥ୍ୟ, ରାସ୍ତା ଓ ବିଦ୍ୟୁତ୍ ଭଳି ବିଭିନ୍ନ ସମସ୍ୟା ନେଇ ଲୋକେ ଅଭିଯୋଗ କରିଥିଲେ। 11 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ବେଳେ ଅନ୍ୟ ଅଭିଯୋଗଗୁଡ଼ିକର ତ୍ୱରିତ ଓ ନିୟମାନୁଯାୟୀ ସମାଧାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
6: ଦେଖିବା ଆମର ଯେଉଁ ଜଏଣ୍ଟ ଗ୍ରିଭାନ୍ସ ହେଇସାରିଛି, ଏଠି 54 ଗ୍ରିଭାନ୍ସ ଆସିଲା, ତା ଭିତରେ ଆମର ଯେଉଁ ପାଖାପାଖି 51 ଗ୍ରିଭାନ୍ସ ଆସିଛି ସେ ଇଣ୍ଡିଭିଜୁଆଲ ଲୋକଙ୍କ ନିଜରେ ଥିଲା। 3 ଗ୍ରିଭାନ୍ସ ଆମର କମ୍ୟୁନିଟି ରିଲେଟେଡ୍ ଆସିଲା, ଆର୍ ତା ଭିତରେ 11 ଯେଉଁ ଗ୍ରିଭାନ୍ସ ଥିଲା ସେ ସ୍ପଟ୍ରେ ଆମେ ଡିସ୍ପୋଜାଲ୍ କରିଲୁ, କି ଯେମିତିକି କାହାର ମେଡିକାଲ ପାଇଁ କିଛି CMRS ରେଡ୍କ୍ରସରେ ସାହାଯ୍ୟ ଦରକାର ଥିଲା ସେ ହେଇଗଲା, କେଉଁଠି ଗାଁ ପାଇଁ ରାସ୍ତା ଖାଇଥିଲା ସେ ଅଲରେଡି ଟେଣ୍ଡର ପ୍ରୋସେସ୍ରେ ଅଛି, ସେମିତି କେଉଁଠି ଅନ୍ୟ ଆଗରୁ ଇନକ୍ୱାରି ଖତମ ହେଇକି ତା ଉପରେ ସଲ୍ୟୁସନ୍ ବି ବାହାରିଥିଲେ, ତ ସେ ପ୍ରକାରର କିଛି ଗ୍ରିଭାନ୍ସ ଆମର ସଲ୍ଭ ହେଇଗଲେ। ଗୁଡ଼ାଏ ଗ୍ରିଭାନ୍ସ ଆମର କିଛି ଏରିଆ ଅଛି ମାଧେପୁଟ ଏରିଆରେ, ସେଠି ରୋଡ୍ ରାସ୍ତା ବିଷୟରେ ସେ ଗ୍ରିଭାନ୍ସ ଆସିଥିଲା, ତା ଭିତରେ ବି କିଛି ଲୋକମାନଙ୍କ ଲ୍ୟାଣ୍ଡ ଡୋନେଟ୍ କରିକି ସେଠି ସ୍କୁଲ ପାଇଁ ଯିବାରେ ରାସ୍ତା କରାଯିବ। ଦ୍ୱିତୀୟ ସେ ଗାଁରେ କିଛି କିଛି ଭିଲେଜ୍ ରହିଯାଇଛି ଯେଉଁଠି ରୋଡ୍ ରାସ୍ତା ହେଇନି, କିନ୍ତୁ RD ତରଫରୁ ଗୋଟେ ବଡ଼ ବ୍ରିଜ ପାଇଁ DPR ଅଲରେଡି ହେଇସାରିଛି, ଇନ୍ ପ୍ରିନ୍ସିପଲ୍ ଆପ୍ରୁଭାଲ୍ ବି ତାର ପାଇଯାଇଛନ୍ତି। ସେମିତି ଆସେ ଅନ୍ୟ ଗ୍ରିଭାନ୍ସ ଆମର ଇଣ୍ଡିଭିଜୁଆଲ ଗ୍ରିଭାନ୍ସରେ କାହାରେ CSOଙ୍କ ତରଫରୁ ଭତ୍ତା ରାସନ ପାଇନାହାନ୍ତି ଏମିତି ଗ୍ରିଭାନ୍ସ ଆସିଥିଲା, କିନ୍ତୁ ଅଲରେଡି ତାଙ୍କ ରାସନ ଦିଆଯାଇଛି, ଗତ 3 ସେ ଆସିନଥିଲେ, ତ ତାଙ୍କ ଆଡ଼ଭାଇସ୍ କରାଗଲା କି ଆଜି GP ଅଫିସରେ ଯାଇକି ଆପଣ ନେଇପାରିବ।
5: ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମର ଅଗ୍ରଗତି ନେଇ କୋରାପୁଟ ଜିଲ୍ଲା ସଂଗ୍ରହାଳୟ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ହୋଇଛି। ନିର୍ବାଚନ କମିଶନଙ୍କ ପ୍ରମୁଖ ସଚିବ SB ଯୋଶୀ ଓ ଅନୁସଚିବ ବିଭୋର ଅଗ୍ରୱାଲଙ୍କ ସମେତ ଓଡ଼ିଶା ସରକାରଙ୍କ ଗୃହ ନିର୍ବାଚନ ବିଭାଗର ଉପସଚିବ ଜିତେନ୍ଦ୍ର ପାତ୍ର ବୈଠକରେ ଯୋଗ ଦେଇଥିଲେ। ଆସନ୍ତା 21 ସେପ୍ଟେମ୍ବରରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ବିଧାନସଭା ନିର୍ବାଚନ ମଣ୍ଡଳୀ ୱାରି ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ଓ କ୍ଷେତ୍ରସ୍ତରୀୟ ସମସ୍ୟା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। କୋରାପୁଟର କୋଟିଆ ଅଞ୍ଚଳବାସୀଙ୍କୁ ନିକଟରେ ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ପକ୍ଷରୁ ପ୍ରତି ଶୁକ୍ରବାର କୋଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଶେଷଜ୍ଞ ଡାକ୍ତର ପଠାଯାଉଛି। ପ୍ରସୂତି ଓ ସ୍ତ୍ରୀ ରୋଗ, ଶିଶୁ ରୋଗ ଏବଂ କମ୍ୟୁନିଟି ମେଡିସିନ ବିଭାଗର ଡାକ୍ତରମାନେ ସେଠାରେ ସେବା ଯୋଗାଉଛନ୍ତି। ଏଥିସହ ବୟସ୍କ ଓ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ଓ ରୋଗ ନିରୀକ୍ଷଣ ଭଳି ପ୍ରତିଷେଧକ ସ୍ୱାସ୍ଥ୍ୟ ସେବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ହିତାଧିକାରୀ ମହିଳାଙ୍କୁ ପଞ୍ଚମ କିସ୍ତିର

0: ଅର୍ଥରାଶି ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଲାଠିପଡ଼ାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହ କୋରାପୁଟ ଜିଲ୍ଲା ଭିଡ଼ିଓ ଆଭାସୀ ମାଧ୍ୟମରେ ସଂଯୁକ୍ତ ହୋଇଥିଲା। କୋରାପୁଟ ଜିଲ୍ଲାର 316,745 ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଞ୍ଚମ କିସ୍ତିର ଅର୍ଥରାଶି ପ୍ରଦାନ କରାଯାଇଛି। କୋରାପୁଟ ସଦ୍ଭାବନ ସଭାଗୃହରେ ଯୌତୁକ ନିଷେଧ ଆଇନ 1961 ଉପରେ ଦିନିକିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ହୋଇଛି। ଯୌତୁକ ପ୍ରଥାର ନିରାକରଣ, ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସଚେତନତା ଏବଂ ମହିଳାଙ୍କ ଅଧିକାର ସୁରକ୍ଷା ଉପରେ ପ୍ରଶିକ୍ଷଣରେ ଗୁରୁତ୍ୱ ଦିଆଯାଇଥିଲା। କୋରାପୁଟ ସଦ୍ଭାବନା ଗୃହରେ ଶିଶୁ ଯତ୍ନ ଓ ପରିବାରରୁ ଶିଶୁଙ୍କ ବିଚ୍ଛିନ୍ନତା ନିବାରଣ ନେଇ ଏକ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ ହୋଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ୟୁନିସେଫ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଯୋଗ ଦେଇଥିଲେ। କୋରାପୁଟ ସମେତ ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ଶିଶୁ ସୁରକ୍ଷା କ୍ଷେତ୍ରର ଅଧିକାରୀ ଓ ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ। ପରିବାରରୁ ଶିଶୁ ବିଚ୍ଛିନ୍ନ ହେବାର ମୂଳ କାରଣ ଚିହ୍ନଟ କରି ତାହାର ନିରାକରଣ ଏବଂ ବିପଦସଂକୁଳ ପରିବାରଗୁଡ଼ିକୁ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଥଇଥାନ କରିବା ଉପରେ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲେଖିରେ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷ ପାସ୍।

0: ଜୁଗେ ଦାଦା ଜୁହାର ଜୁହାର ଜୁହାର ଜୁହାର ଜୁହାର
1: ଜୁହାର ରେ ମକାରୁ ଜୁହାର ଜୁହାର ଜୁହାର ବାବୁ ମକାରୁ
0: ହଁ ଦାଦା
1: ତୁଇ ଚାଷ ବାସ୍ତି
0: ହଇ
1: ଏତେ ଉନ୍ନତି କଲୁ ନା
0: ହଁ
1: ଆଗକେ ଗଲୁ ନା
0: ହଇ
1: ମୋତେ ବଡ଼ା ଖୁସି ଲାଗ୍ସି
0: ଦାଦା ଚାଷୀର ତ ତାର ଧରମ ହେଲା ନଙ୍ଗଲ କଏଁଟ
1: ହଁ
0: ମାଟ ନେ ଜୁଝବୁ
1: ହଁ
0: ଆମର କା ଚାକିରି କି ବାକରି ଦାଦା କହ
1: ସତ କଥାରେ ବାବୁ
0: ହଇ
1: ଦେଖରେ ବାବୁ ଆମର ବାପ ଦାଦି ମନେ
0: ହଇ
1: ଚାଷବାସ ଇଥିର ଲାଗି କରୁଥିଲେ ଯେ ଘରେ ଖାଇବା ପିଇବାଟା ଦୁଇଟା ମିଲବା
0: ମିଲବା
1: ଯେନ୍ ଧାନ ଚାଷ ଗୋଟେ କରୁଥିଲେ ଘରର ଲାଗି କରୁଥିଲେ କେନ୍ ମୁଗ ବିରି କୁଲତ କରୁଥିଲେ ଘରର ଲାଗି
0: କରୁଥିଲେ
1: ମାତର ଆଜିକାଲି ତ ଯୁଗ
0: ବଦଲି ଗଲା
1: ହେଲା ତ ଆଜିକାଲି ଖାଲି ଖାଇବା ଲାଗି କଲେ
0: ନାଇଁ ହୁଏ
1: ସେଟାକେ ବିକି ଭାଙ୍ଗି କରି ପଇସା ଦୁଇଟା
0: ହଇ
1: ଠନ୍ ଠନ୍ ପାଇପାରମୁ ସେ ବିଷୟରେ ଆମେ ଚିନ୍ତା କରବାକେ
0: ପଡ଼ବା ଆଉ ସେଟାକେ ବୋଲୁଛୁ ଦାଦା ଅର୍ଥକାରୀ ଫସଲ
1: ଦେଖରେ ବାବୁ ଆମେ ଏବେ ଧାନ କରୁଛୁ
0: ହଇ
1: ମଣ୍ଡି ନେ ବିକିବା ଛଡ଼ା ଅଲଗା ଉପାୟ ନାଇଁ
0: ନାଇଁ ନା
1: ହେଲା
0: ହଇ
1: ସେ ଚଉଲ କରିକି ବିକିଲା ପତେ
0: ଅଛେ ତା
1: ମାତ୍ର ଏନ୍ତା କେତେ ଚାଷ ଅଛି
0: ହଇ
1: ହେଲା ମୁଗ ହେଲା ବିରି ହେଲା ଆର୍ ଗୋଟେ ଚାଷ ହେଲା କପା ବୋଲୁ ସେଟା ଯଦି ତୁ କରିଛୁ ହେଲା
0: ହଇ
1: ସାଙ୍ଗେ ସାଙ୍ଗେ ଅଧିକ ପଇସା ପାଇପାରବୁ
0: ଠନା ଠନ୍ ଦାଦା ମୁଇଁ ତ 2 ଏକର କରିଛେ ବୋଲୁ
1: ହଁ
0: ଆର୍ ମୁଁ ଫୁଲି ଏକରେ ଜାଣିଲୁ
1: ଦେଖିଲି ବାବୁ ତୁ ଯେନ୍ତା ଚାଷ କରୁଛୁ
0: ହଇ
1: ଖୁସି ଲାଗୁଛି ରେ ବାବୁ କମିଆ ପିଲା
0: ହଇ
1: ହେଲା
0: ହଇ
1: ଚାଷବାସ ତ କରବୁ
0: ହଇ
1: ମାତର
0: ତୁ
1: ଯେନ୍ ଆଗକେ ଚିନ୍ତା କରୁଛୁ
0: ହଇ
1: ଇଟା କେନ୍ତା କରି ଅଧିକ ପଇସା କମାମି ବୋଲି କରି
0: ହଇ
1: ସେଥିର ସତୁନ ମୋତେ ଖୁସି ଲାଗୁଛି
0: ଦାଦା ଯେନ୍ ପ୍ରକାର ଚାଷବାସ କରବୁ ଆଜିକାଲି ଯେନ୍ ଖର୍ଚ୍ଚା ପାତି ଲାଗୁଛି ସେଟା ତ ନେଇ କହ ନା ହେଟା ଯଦି ଖର୍ଚ୍ଚା ଯାଇକରି 2 ପଇସା ନେଇ ମିଳିଲେ ଚାଷେ ଲାଗିକରି ଲାଭ କାଁଟା ଅଛେ ଯେ ଦାଦା ହେଥିର କାଜେ ବୋଲୁ କପା ଚାଷ କ'ଣ କରିଛେ ହଉ କେନ୍ତା ହେବା ହେଦେ ଦେଖୁଛୁ ତ ଇନ୍ଦର ଭରସା ତ ବନେ ଚାଲିଛି ମାତ୍ର ଆଉ ଗୋଟେ କଥା ରହିଲା ଦାଦା ଜ୍ଞାନ କୌଶଳ ହଉଛେ ଅସଲ କଥା
1: ହଇ ରେ ବାବୁ
0: ହଇ
1: ମୂର୍ଖିଆ ପରେ ଆଜିକାଲି ଚାଷ କଲେ
0: ନାଇଁ ହୁଏ ନାଇଁ
1: ଜ୍ଞାନ ଚାଷ ଫୁଣି କର
0: ହଇ
1: ଧାନ କର ମୁଗ କର ବିରି କର
0: ହଇ
1: କୁଲତ କର
0: ହଇ
1: କି ମଡ଼ିଆ ଚାଷ ଫୁଣି
0: କର ହଁ
1: ଆରେ ତୁ ଯେନ୍ କପା ଚାଷ କଥା ଇଟା ଯଦି ବାବୁ ଠିକ ହିସାବରେ କୁଡ଼ା କୁସା ନେଇ କରବୁ ଠିକ ହିସାବରେ ବିହନ କେ ନେଇ ବାଛବୁ ହେଲା ଆଜିକାଲିର ଔଷଧ କଷା ଯଦି ଠିକ ହିସାବରେ ନେଇ ଦେବୁ କେନ୍ତା କରି ପେନ୍ ମଡ଼ାବୁ ସେ ହିସାବରେ ନେଇ ଜାଣବୁ ସବୁ ଜ୍ଞାନ କୌଶଳର କଥା
0: ଦାଦା ମୁଦଲ ବିଗିଲା ହଲେ ବିଗିଡ଼ିଲା ବୋଲେ ତ
1: ଗଲା
0: ଶୁଣୁ ଦାଦା ବଡ଼ା ଆଗରୁ କଥା ବି କହିଲୁ ଭାଇ ବୋଲିକରି ଶୁଣେଇ ଦେଲୁ ତାର ଭିତରେ ହେ ଦେଖ ଆମର ଖିତିରାମ ସାହୁ ଦାଦା ତାଙ୍କର ଦଲବଲ
1: ଖେଟିଲେ ନା
0: ଅନୁରୋଧ ଗୋଟେ କରୁ ଗାନା ବାଜନା ପଦେ ହଉ।

0: ଶୁଣିଲି ବାବୁ, ଯେଡ଼େ ସୁନ୍ଦରା କରି ଆମ ହିତିରାମ ଦଦା
1: ହଇ
0: ଆର୍ ତାଙ୍କର ଦଲ ବଲ ପରିବେଷଣ କଲେ ଗୀତ
1: ହଇ
0: ହେଲା, ଖୁସି ଲାଗ୍ଲା,
1: ଖୁସି ଲାଗ୍ଲା
0: ଅନୁଷ୍ଠାନ ତରଫରୁ, ମୋର ତରଫନୁ, ତୋର ତରଫନୁ, ଆମର ଯେନ୍ ଶ୍ରୋତା ବନ୍ଧୁ ମାନେ ଶୁଣୁଛନ୍ ତାଙ୍କର ତରଫନୁ ଆମେ ଧନ୍ୟବାଦ ଗୁଟେ ଦେମା
1: ଦେମା। ଆଉ ଗୋଟେ କଥା ଦଦା, ଦେଖ ଆସିଲା ବେଳେ ଆମେ କପା ଚାଷ କଥା ହଉଥିଲୁ, ଜ୍ଞାନ କୁଶଳର କଥା, ଦେଖ ବିଶେଷଜ୍ଞ ଆଜ୍ଞା ଗୋଟେ ଖେଟିଲେ, ଏଇ ବାବଦେ ମୁଇଁ ଖଣ୍ଡେ ଆଜ୍ଞା ପଚରା ପୁଚରି କରସି, ତୁଇ ଗଲା ବସ ଆର ଶୁନ। କାହିଁ ପୁରୁଷା ପୁରୁଷା ଧରିକରି ଆମର ଅଜା ବଡ଼ୁ ଦାଦି ମାନେ ଚାଷବାସ କରି ଆସିଛନ୍, ମାତ୍ର ଗୋଟେ ସମୟ ସେତେବେଳେ ଆସିଛେ ଯେତେବେଳେ କି ଆବଶ୍ୟକତା ବଢ଼ି ଆସିଛେ। ଆଗେ ଦେଖମା ବେଲେ ଆମର ଅଜା ଦାଦି ବଡ଼ୁମାନେ ଖାଲି ଧାନ ଦିରା କରୁଥିଲେ କି ଚନା ମୁଗ ମୁସରି ଦିରା କରିଦେଲେ, ଆଉ ସେନେ ଏକା ସନ୍ତୁଷ୍ଟ ହୋଇକରି ରହୁଥିଲେ। ମାତ୍ର ଯେତେବେଳେ ଲୋକର ସଂଖ୍ୟା ବଢ଼ି ଆସିଲା, ଆବଶ୍ୟକତା ବଢ଼ିଲା, ଖର୍ଚ୍ଚାପାତି ଯେତେବେଳେ ଅଧିକ ମାଗିଲା, ତ ଆମର ଚାଷୀ ଦ୍ୱାରା ସେତେବେଳେ ଅର୍ଥକାରୀ ଫସଲ ବୋଲି ନାନାଦି ପ୍ରକାର ଅର୍ଥକାରୀ ଫସଲ ସବୁ ସେମାନେ ଚାଷବାସ କଲେ। ତ ଆମର ଅଞ୍ଚଳ ଏବେ ଯଦି ଆମେ ଦେଖମା କଳାହାଣ୍ଡି ହେଲା ନୂଆ

0: ପୁରା କି ପଶ୍ଚିମ ଓଡ଼ିଶାକେ ଯଦି ଆମେ ଭଲ କରି ଦେଖମା ବୋଲେ ପ୍ରାୟତଃ ଆମର ଚାଷୀ ଦାମନେ ଏବେ ଗୋଟେ କପା ଚାଷ କରୁଛନ୍, ଯାହାକି ଆମେ ଧଳାସୁନା ବୋଲିକରି କହିଛୁ। ଅନେକ ଅଞ୍ଚଳର ଅନେକ ଆର୍ଥିକ ସ୍ଥିତି ବି ଆଜି କପା ବଦଳେଇ ଦେଇଛି, ବହୁତ ପରିମାଣରେ ଲାଭ ହେଉଛି, ଖାଲି ପରିଶ୍ରମ ଟିକେ ଦରକାର ହେଉଛି, ଜ୍ଞାନକୁଶଳ ଆବଶ୍ୟକ ହେଉଛି। ତ ଇଟାକେ ନେଇକରି ବୋଲିକରି ଆଜି ଆମର ବୈଠକନେ ଆମେ ଆଲୋଚନା କର୍ମା ଯେ ଆମର କପା ଫସଲନେ ସମନ୍ୱିତ ଖାଦ୍ୟ ସାର ପରିଚାଳନା ଇ ବାବଦେ କହିବାକେ ଯେ ବୋଲିକରି ଆମର ବୈଠକନେ ଜଣେ ବିଶେଷଜ୍ଞ ଆଜ୍ଞା ଅଛନ୍। ଆଜ୍ଞା ହେଲେ ଡକ୍ଟର ଭବାନୀ ଶଙ୍କର ନାୟକ, କ୍ଷେତ୍ର ବିଜ୍ଞାନୀ ଓ ଭାରପ୍ରାପ୍ତ ଅଧିକାରୀ, ସର୍ବଭାରତୀୟ ସଂଯୋଜିତ କପା ଗବେଷଣା କେନ୍ଦ୍ର ଭବାନୀପାଟନା। ଆଜ୍ଞା ଜୁହାର।
1: ଜୁହାର ଜୁହାର।
0: ପ୍ରଥମ କରି ମୁଇଁ ଗୋଟେ ପ୍ରଶ୍ନ ପଚାରିବି ଆଜ୍ଞା, ଯେ ଅନେକ ଅଞ୍ଚଳ ଆମର ଆଜି କପା ଚାଷ କରୁଛୁ, ଆଉ ଏଇ କପାକେ ଆମେ ଅର୍ଥକାରୀ ଫସଲ ହିସାବରେ କାଁ ଯେ ନେମା ଆଜ୍ଞା?
1: ଦେଖନ୍ତୁ, ଆପଣ ଯେମିତି କହୁଥିଲେ ଯେ ପାରମ୍ପରିକ ଯେଉଁ ଫସଲ ଅଛି, ଧାନ, ମୁଗ, ବିରି, ହରଡ଼, ମାଣ୍ଡିଆ, ଏଗୁଡ଼ାକ ଆମେ କ୍ଷେତ୍ର ଫସଲ ବୋଲି କହିଥାଉ, କିନ୍ତୁ ଏଗୁଡ଼ାକ ଆମେ ଅର୍ଥକାରୀ ଫସଲ କହିନଥାଉ। କାରଣ ଆମର ଯେତିକି ପଇସା ଖର୍ଚ୍ଚ ହେଉଛି, ଯଦି ତା'ର ଦୁଇ ଗୁଣା ଅମଳ ବା ଆଦାୟ ହେବ ତାହେଲେ ତାକୁ ଆମେ ଅର୍ଥକାରୀ ଫସଲ କହିପାରିବା। ଯେମିତିକି ଆପଣଙ୍କର କପା ଫସଲରେ ଯଦି ଆମେ 20-25 ହଜାର ଟଙ୍କା ଖର୍ଚ୍ଚ କରିବା ଗୋଟେ ଏକରକୁ, ତାହେଲେ 50,000 ଟଙ୍କା ପର୍ଯ୍ୟନ୍ତ ଆମେ ସେଥିରୁ ଆଦାୟ କରିବାର ଆମର ସୁବିଧା ଅଛି ବା ଆମେ କରିପାରିବା। ତେଣୁ କପାକୁ ଗୋଟେ ଅର୍ଥକାରୀ ଫସଲ ବୋଲି କୁହାଯାଉଛି।
0: ଆମେ ଦେଖୁଛୁ ଆଜ୍ଞା, ପ୍ରତିବର୍ଷ ଆମର ରାଜ ହେଲା, କଳାହାଣ୍ଡି ଅଞ୍ଚଳ ହେଲା, ତ ଆମର ଚାଷୀ ଦାମନେ ଆଜି ଆଗଭର ହେଉଛନ୍, କପା ଚାଷ କରୁଛନ୍ ଆଜ୍ଞା। ତ ଏଇ ବର୍ଷ ଆମର ରାଜ ହେଲା କି ଆମର କଳାହାଣ୍ଡି ଅଞ୍ଚଳରେ ଆଜ୍ଞା କେତେ କପା କରାଯାଇଛି ଆଜ୍ଞା?
1: ଦେଖନ୍ତୁ, କପା ଫସଲ ଯେଉଁ ଚାଷ କରାହେଉଛି ଆମର ପଶ୍ଚିମାଞ୍ଚଳରେ, ବୃଷ୍ଟିପୃଷ୍ଟ ଅଞ୍ଚଳମାନଙ୍କରେ କପା ଚାଷ କରାଯାଉଛି, ଏବଂ କୃଷ୍ଣ କାର୍ପାସ ମୃତ୍ତିକା ଯେଉଁ ଅଞ୍ଚଳମାନଙ୍କରେ ଅଛି ସେଥିରେ କପା ଚାଷ କରାଯାଉଛି। ଏବଂ ଯଦି ଆପଣ ଦେଖିବେ ବିଗତ 10 ବର୍ଷ ଭିତରେ ଆମର କପା ଚାଷର ଯେଉଁ ପରିମାଣ ବା ଯେଉଁ ଜମିର ପରିମାଣ ବର୍ଷକୁ ବର୍ଷ ବଢ଼ି ଚାଲିଛି, ଏବଂ ଏଇ ବର୍ଷ କଥା ଯଦି ଆମେ ଦେଖିବା 26-27 ଯେଉଁ ବର୍ଷ ଚାଲିଛି, ପାଖାପାଖି 250,000 ହେକ୍ଟର ଜମିରେ ଆମର ଓଡ଼ିଶାରେ କପା ଚାଷ କରାଯାଉଛି। ଏବଂ ସେଥିରୁ ଯଦି ଦେଖିବା ଆମର କଳାହାଣ୍ଡି ଜିଲ୍ଲାରେ ପାଖାପାଖି 71,000 ହେକ୍ଟର ଜମିରେ କପା ଚାଷ କରାଯାଉଛି।
0: ଏଇ ଗୋଟେ ଆଉ ଗୋଟେ ପ୍ରଶ୍ନ ମୋର ମନେ ଆସୁଛି ଆଜ୍ଞା, ଯେ ଆମର କଳାହାଣ୍ଡିରେ କେନ୍ ଅଞ୍ଚଳ ମାନଙ୍କେ କେନ୍ ବ୍ଲକଟା ବେଶୀ କରୁଛି?
1: ଆମର କଳାହାଣ୍ଡିରେ ଯେଉଁ ବ୍ଲକମାନଙ୍କର ବେଶୀ କପା ଚାଷ କରାଯାଉଛି ସେଥିରେ ଆପଣଙ୍କର ଭବାନୀପାଟଣା ବ୍ଲକ
0: ଆଜ୍ଞା,
1: ତାପରେ କେସିଙ୍ଗା, ନର୍ଲା, କର୍ଲାମୁଣ୍ଡା, ଏବେକି ଆପଣ ଦେଖିବେ ଗୋଲାମୁଣ୍ଡା ବ୍ଲକରେ ମଧ୍ୟ ଆମର କପା ଚାଷ କରାଯାଉଛି, ଏବଂ ଜୁନାଗଡ଼ ବ୍ଲକ ଯଦି ଦେଖିବେ ଅଳ୍ପ ଅଞ୍ଚଳରେ ଜୁନାଗଡ଼ ରହୁଛି। ତେଣୁ ମୁଖ୍ୟ ବ୍ଲକ ଭିତରେ ଆମର କଳାହାଣ୍ଡିର ଭବାନୀପାଟଣା, କେସିଙ୍ଗା, ନର୍ଲା, କର୍ଲାମୁଣ୍ଡା
0: ଆଜ୍ଞା। ଆଉ ଗୋଟେ କଥା ରହିଲା ଆଜ୍ଞା, ଆମେ ଯେନ୍ କେନ୍ସି ଚାଷ ଗୋଟେ କର୍ମା ବୋଲେ ତାର ଗୋଟେ ପଦ୍ଧତି ଅଛି ଆଜ୍ଞା। ଧାନ ଯେମିତି କରାଯିବା ମୁଗଫୁଲି ସେମିତି ନେଇସେ, ମୁଗଫୁଲି କଲେ ଜଡ଼ା ସେମିତି ନେଇସେ, ଆପଣମାନେ ତ ବାରମ୍ବାର ବୁଝାଉଛନ୍ ଆଜ୍ଞା। ତ ଏଇ ଯେନ୍ କପା ଚାଷ ଆମେ ଯେନ୍ କର୍ମା, ଇନୁ ଅଧିକ ଅମଲ ପାଇବା କାଜେ ଆର୍ ଲାଭ ମିଳିବା କାଜେ, ତାର ପଦ୍ଧତି କାଣ୍ଡା ରହିବା ଆର୍ ତାର ଖାଦ୍ୟ ପରିଚାଳନା ଯେନ୍ ଗୋଟେ ଅଛି ଆଜ୍ଞା, ଇତାର ବିଷୟରେ କ'ଣ କହିଦିଅନ୍ ଆଜ୍ଞା?
1: ଦେଖନ୍ତୁ, ବୈଜ୍ଞାନିକ ପଦ୍ଧତି ସବୁ ଫସଲରେ ଯଦି ଆମେ ଅବଲମ୍ବନ କରିବା ତାହେଲେ ଆମେ ଅଧିକ ଅମଳ ପାଇବା। ବୈଜ୍ଞାନିକ ପଦ୍ଧତି କହିଲେ ଆପଣଙ୍କର ଭଲ ବିହନ, ଭଲ ଖାଦ୍ୟସାର ପରିଚାଳନା, ରୋଗପୋକ ପରିଚାଳନା, ତାପରେ ତାର ଅମଳ କରିବା ଏବଂ ଅମଳ ପରବର୍ତ୍ତୀ ଯତ୍ନ, ଏଗୁଡ଼ା ସବୁ ଆମ ବୈଜ୍ଞାନିକ ପଦ୍ଧତି ବିଷୟରେ ଆସୁଛି। ତେଣୁ ତା ଭିତରେ ସବୁଠୁ ମୁଖ୍ୟ ହେଉଛି ଆପଣଙ୍କର, ଯେମିତି ମୁଁ ଆପଣ କହିଲେ ଯେ ମୃତ୍ତିକା ପରିଚାଳନା କେମିତି କରାଯିବ, ଖାଦ୍ୟସାର ପରିଚାଳନା କେମିତି କରାଯିବ, ରୋଗପୋକ କେମିତି କରାଯିବ, ଘାସ ପରିଚାଳନା କପା ଫସଲରେ କେମିତି କରାଯିବ, ସେଇ ବିଷୟରେ ଆମେ ଯଦି ଧ୍ୟାନ ଦେବା ତାହେଲେ ଆମର ଅଧିକା ଲାଭ ହୋଇପାରିବ। ଏବଂ ଆପଣ ଯେମିତି ପଚାରୁଥିଲେ ଯେ ଖାଦ୍ୟସାର ପରିଚାଳନାର ଗୁରୁତ୍ୱ କ'ଣ ରହିଛି, ସବୁ ଫସଲ ପରି କପା ଫସଲରେ ମଧ୍ୟ ଖାଦ୍ୟସାର ପରିଚାଳନା କରାଯିବା ଦରକାର, ଏବଂ ସେଇଟା ସମନ୍ୱିତ ପଦ୍ଧତିରେ କରାଯିବା ଦରକାର।
0: ସବୁ ମାଟିରେ ସବୁ ଫସଲ ନେଇ ହୁଏ ଆଜ୍ଞା। ତ ଆମର ଚାଷୀ ଦାମକୁ ଆମେ ଦେଖୁଛୁ ଆଜ୍ଞା, ଯେ ସେ ଅଞ୍ଚଳରେ ଏତିକି ହୋଇଗଲା ତ ଏଇଟା ଦେଖିକରି ଆମେ କରିଦେଉ, ହେଲେ ଆମର ମାଟି ସେ ପ୍ରକାର ନେଇଥାଏ ଆଜ୍ଞା, ଯାହାଦ୍ୱାରା କି ଆମକୁ ହଇରାଣ ହେବାକୁ ପଡ଼ୁଛି। ତ ଯେନ୍ କପା ନିର୍ଦ୍ଦିଷ୍ଟ କେନ୍ ମାଟିରେ ବନା ହେସି ଆଜ୍ଞା?
1: ଦେଖନ୍ତୁ, କପା ପ୍ରଥମ କଥା ଆମେ ବୁଝିବା ଦରକାର ଯେ ଆମର ଏଇଟା ଦୀର୍ଘମିଆଦୀ ଫସଲ, 150 ଦିନରୁ 160 ଦିନ, ତାର ଅର୍ଥ ହେଉଛି 5 ମାସରୁ ଅଧିକା ସମୟ ପର୍ଯ୍ୟନ୍ତ କପା ଫସଲ ଜମିରେ ରହୁଛି। ଏବଂ ଯେହେତୁ ଓଡ଼ିଶାରେ ଆମେ ଜଳସେଚନ ଉପରେ ନିର୍ଭର ନ କରିକି ଆମେ ବର୍ଷା ଉପରେ ନିର୍ଭର କରି କପା ଚାଷ କରୁଛୁ, ତେଣୁ ବହୁତ ସମୟରେ ଆମର ବର୍ଷା ଯେତେବେଳେ ଛାଡ଼ି ଯାଉଛି ସେପ୍ଟେମ୍ବର ମାସ ପରେ, ଗଛ ବହୁତ ସମୟ ପର୍ଯ୍ୟନ୍ତ ଆମର ବଞ୍ଚି ରହିବା ଦରକାର ଡିସେମ୍ବର ଜାନୁଆରୀ ପର୍ଯ୍ୟନ୍ତ। ସେଥିପାଇଁ ଆମର ହେଭି ସଏଲ ଯେଉଁଟା କହାଯାଉଛି ବା ଅଧିକ ମଟାଳ ବା ପଟୁ ଥିବା ଟିକା ହିଁ ଆମର କପା ଚାଷ ପାଇଁ ଉତ୍କୃଷ୍ଟ। ଯଦି ଆମେ ବାଲି କିସମ ବା ହାଲୁକା ମାଟିରେ କପା ଚାଷ କରିବା ତାହେଲେ ଜମି ଶୀଘ୍ର ଶୁଖିଯିବ ଏବଂ ତା ସାଙ୍ଗରେ ଆମର ଫସଲ ଗଛ ମଧ୍ୟ ଶୁଖିଯିବ
0: ଆଜ୍ଞା।
1: ତେଣୁ କପା ଫସଲ ପାଇଁ ସବୁବେଳେ ମନେ ରଖିବା କଥା ଆମର ଯେଉଁ କୃଷ୍ଣ କାର୍ପାସ ମଧ୍ୟ ବ୍ଲାକ୍ କଟନ୍ ସଏଲ ଯେଉଁ କୁହାହେଉଛି ସେଥିରେ କରାଯାଇପାରିବ। ତା ଛଡ଼ା ଆମର ନାଲି ମାଟିରେ ବି କରାଯାଇପାରିବ ଯଦି ଆପଣଙ୍କର ତା'ର ପଟୁ ଅଂଶ ବା ମଟାଳ ଅଂଶ ବେଶୀ ଥିବ ବା ପାଣି ଧରି ରଖିବାର ଶକ୍ତି ଯଦି ମାଟିରେ ବେଶୀ ଥିବ ତାହେଲେ ମଧ୍ୟ ସେ ଜମିମାନଙ୍କରେ ଆମେ କପା ଫସଲ କରିପାରିବା
0: ଆଜ୍ଞା। ଆର ଗୋଟେ କଥା ଅଛି ଆଜ୍ଞା, ଆମେ ଯେନ୍ ଜୀବଜନ୍ତୁ ହେଲା କି ମନୁଷ୍ ହେଲା କି ଗାଈ ଗୋରୁ ହେଲା, ବିଭିନ୍ନ ପ୍ରକାର ଖାଦ୍ୟ ତାକେ ଦରକାର ହେସି ଆଜ୍ଞା। ତ ଯେତେବେଳେ ଗଛଟେ ଆମେ ବନଉଛୁ ଆଜ୍ଞା, କପା ଗଛ ଛୁଆ ବେଳୁ ତାକେ ବଡ଼ କରୁଛୁ, ତ କେନ୍ କେନ୍ ପ୍ରକାର ତାକେ ଖାଦ୍ୟ ସାର ସବୁ ଦରକାର?
1: ବଢ଼ିଆ ପ୍ରଶ୍ନ ଆପଣ ପଚାରିଲେ। ଆମର ଯେକୌଣସି ଉଦ୍ଭିଦ ବା ପ୍ରାଣୀ ବଢ଼ିଆ

0: ଫୁଲ ଫଳ ହେବା ପାଇଁ ହେଲେ ବା ବଂଶ ବିସ୍ତାର କରିବାକୁ ହେଲେ ସୁଷମ ଖାଦ୍ୟର ଆବଶ୍ୟକତା ରହିଛି। ସେହିଭଳି ଭାବରେ ଆମର କପା ଫସଲକୁ ମଧ୍ୟ ଆମେ ସୁଷମ ଖାଦ୍ୟର ଆବଶ୍ୟକତା ରହିଛି, ଯେଉଁଟାକି ସନ୍ତୁଳିତ ଖାଦ୍ୟ ବା ସମନ୍ୱିତ ଖାଦ୍ୟ ସାର ପରିଚାଳନା ଆମେ କହିପାରିବା। ସାଧାରଣତଃ ଆମର ଗୋଟିଏ ଫସଲ ବା ଗଛ ବଢ଼ିବା ପାଇଁ 16 ପ୍ରକାରର ଉପାଦାନ ବା ଏଲିମେଣ୍ଟର ଆବଶ୍ୟକତା ହୋଇଥାଏ, ଯେମିତିକି ଆପଣଙ୍କର କାର୍ବନ, ହାଇଡ୍ରୋଜେନ୍, ଅକ୍ସିଜେନ୍, ଯଦି ଏବଂ ଯେଉଁଟାକି ଅଙ୍ଗାର, ଉର୍ଜାନ, ଅମ୍ଳଜାନ, ତା'ପରେ ଯବକ୍ଷାରଜାନ, ଫସ୍ଫରସ୍, ପଟାସ୍, ଏଗୁଡ଼ା ହେଉଛି ଆପଣଙ୍କର ମୁଖ୍ୟ ସାର ଅବସ୍ଥାରେ କୁହାଯାଉଛି। କ୍ୟାଲସିୟମ, ମାଗ୍ନେସିୟମ, ସଲଫରକୁ ଗୌଣ ସାର ହିସାବରେ କୁହାଯାଉଛି। ତା ଛଡ଼ା ଆପଣଙ୍କର 7 ପ୍ରକାରର ଅଣୁସାର ଅଛି, ଯେମିତିକି କ୍ଲୋରିନ୍, ବୋରୋନ୍, ଜିଙ୍କ, ମାଗ୍ନେସିୟମ୍, ମାଙ୍ଗାନିଜ୍, ଆଇରନ୍ ବା ଲୋହ। 7 ପ୍ରକାର ଏଗୁଡ଼ାକୁ ଅଣୁସାର କାହିଁକି କୁହାଯାଉଛି ନା, ଏହାର ଚାଷ ପାଇଁ ଦରକାର, ଫସଲ ପାଇଁ ଦରକାର, କିନ୍ତୁ ବହୁତ କମ୍ ପରିମାଣରେ ଦରକାର ହେଉଥିବାକୁ ଅଣୁସାର କୁହାଯାଉଛି। ମୁଖ୍ୟ ସାର ଯେଉଁଟା ଯବକ୍ଷାରଜାନ, ଫସ୍ଫରସ୍ ଓ ପଟାସ୍, ସେଗୁଡ଼ା ବହୁ ପରିମାଣରେ ଦରକାର ହୁଏ। କ୍ୟାଲସିୟମ, ମାଗ୍ନେସିୟମ୍, ସଲଫର ତା'ଠୁ କମ୍ ପରିମାଣରେ ଦରକାର ହୁଏ। ସେମାନେ ମନେ ରଖିବା କଥା ଯେ ଆମେ କେବଳ ଯବକ୍ଷାରଜାନ ସାର ବା ୟୁରିଆ ସାର, ଫସ୍ଫରସ୍, ପଟାସ୍ ଯେଉଁ ବ୍ୟବହାର କରୁଛୁ ଦୀର୍ଘଦିନ ଧରି, ତାଦ୍ୱାରା ଆମର ଅଣୁସାରର ଅଭାବ ଆମର ମାଟିମାନଙ୍କରେ ବା ମୃତ୍ତିକାରେ ପରିଲକ୍ଷିତ ହେଉଛି। କାରଣ ଅଣୁସାର ଯେମିତି ଜିଙ୍କ, ବୋରୋନ୍, ଏହି ସାର ଆମେ ବ୍ୟବହାର କରୁନାହୁଁ।
1: ଆଜ୍ଞା,
0: ତେଣୁ ସମନ୍ୱିତ ଖାଦ୍ୟସାର ପରିଚାଳନା କରିବାର ଆବଶ୍ୟକତା ରହିଛି।
1: ଏବେ ଯେନ୍ କଥା ଗୋଟେ ଆପଣ କହିଲେ ଆଜ୍ଞା, ଯେ ସାଧାରଣ ଲୋକ ଆମେ ବୁଝି ନେଇପାରୁ ଆଜ୍ଞା, ଚାଷୀ ଦମା ବହିନ ମାନେ, ଯେ ଯେନ୍ ସମନ୍ୱିତ ଖାଦ୍ୟସାର ଯେନ୍ କଥା କହିଲେ ଆଜ୍ଞା, ଇତାର ବାବଦେ କ'ଣ ବୁଝେଇ ଦିଅନ୍ତୁ ଆଜ୍ଞା।
0: ସମନ୍ୱିତ ଖାଦ୍ୟସାର ପରିଚାଳନା କଥା ହେଉଛି, ଆମର ଯେଉଁ ଉପାଦାନ କଥା ମୁଁ କହିଲି 16 ପ୍ରକାର ଉପାଦାନ, ସେଗୁଡ଼ା ବିଭିନ୍ନ ସୂତ୍ରରୁ ମିଳିଥାଏ ଆମକୁ। ଯେମିତି ଆପଣଙ୍କର ରାସାୟନିକ ସୂତ୍ର, ଯେମିତି ବା ରାସାୟନିକ ସୋର୍ସ ଯେଉଁଗୁଡ଼ା କୁହାଯାଉଛି, ଯବକ୍ଷାରଜାନ, ଫସ୍ଫରସ୍, ଯେମିତି ୟୁରିଆ ଆପଣ DAP ସାର ଯବକ୍ଷାରଜାନ, ଫସ୍ଫରସ୍ ଦେଉଛି, ପଟାସ୍ ସାରରୁ ଆମେ ପଟାସିୟମ୍ ପାଉଛୁ, ଏଗୁଡ଼ା ହେଉଛି ରାସାୟନିକ ସାର ଆମେ ତାକୁ କହିଥାଉ। କିନ୍ତୁ ଏଇ ଯେଉଁ ଯବକ୍ଷାରଜାନ, ଫସ୍ଫରସ୍ ବା ପଟାସ୍ ହେଉ, ଏଇଟା ଆପଣଙ୍କର ଜୈବିକ ପଦାର୍ଥରେ ମଧ୍ୟ ମିଳିପାରିବ, ଯେମିତିକି ଆପଣଙ୍କର ଗୋବର ଖତ ହେଉ ବା ଆପଣଙ୍କର ସବୁଜ ଖତ ହେଉ ବା ଅଣୁସାର ହେଉ ବା ଆପଣଙ୍କର ଫସଲର ଅବଶିଷ୍ଟାଂଶ ହେଉ ବା ପିଡ଼ିଆ, ବିଭିନ୍ନ ପ୍ରକାର ଜିନିଷ ଯେଉଁଗୁଡ଼ା ଅଛି ରାସାୟନିକ ଛାଡ଼ିଦେଲେ ଏହି ସାର ଗୁଡ଼ାକ ମଧ୍ୟ ଗଛକୁ ଆମେ ଯୋଗାଇ ପାରିବା। ତେଣୁ ସମନ୍ୱିତ ଖାଦ୍ୟସାର ପରିଚାଳନାର ତା'ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମେ କେବଳ ରାସାୟନିକ ସାର ଉପରେ ନିର୍ଭର ନକରି ଯଦି ଆମେ କିଛି ଅଂଶ ଜୈବିକ ପଦାର୍ଥ ଉପରେ ନିର୍ଭର କରିବା, ଗୋବର ଖତ ହେଉ ବା ଆପଣଙ୍କର ଜିଆ ଖତ ହେଉ ବା ସବୁଜ ଖତ, ଛଣି ଚାଷ କରି ସବୁଜ ଖତ ହିସାବରେ ହେଉ ବା ଜୀବାଣୁ ସାର ହିସାବରେ ହେଉ, ତାହେଲେ ରାସାୟନିକ ସାରର ବ୍ୟବହାର ଆମେ କମ୍ କରିପାରିବା ଏବଂ ଅନ୍ୟାନ୍ୟ ସୂତ୍ରରୁ ଆମେ ଗଛକୁ ଆମେ ଖାଦ୍ୟ ଯୋଗାଇ ପାରିବା। ଏବଂ ଏଇ ଯେଉଁ ମିଶ୍ରିତ ଉପାୟଟା ଯେଉଁ କୁହାଯାଉଛି, ବିଭିନ୍ନ ସୂତ୍ରରୁ ଯେଉଁ ଆମେ ଖାଦ୍ୟସାର ଯୋଗାଇବା, ତାକୁ କୁହାଯାଉଛି ସମନ୍ୱିତ ଖାଦ୍ୟସାର ପରିଚାଳନା କରିବା କଥା।
1: ବଢ଼ିଆ କଥା ଗୋଟେ କହିଲେ ଆଜ୍ଞା, ଆମକେ ଯେତେବେଳେ ଗାଗର ପାଇଁ ସବୁ ନସି ନୁସା ଯାଉଛେ ଡାକ୍ତରଖାନାକେ ଗଲେ, ଆମର ଡାକ୍ତର ଆଜ୍ଞା ଆମେ ଆଗ କହେସନ୍ ଯେ ଉଷ କଷା ଖାଇବାର ଆଗରୁ ଏ ଫଲମୂଲ ଭାତ ପେଜ ଯାହା ମିଳୁଛେ ମନେ କରି ଖ। ଇଟାକେ ହିଁ ଆପଣ ସାଧାରଣ ସୁନ୍ଦର କରି ବୁଝେଇଦେଲେ ଆଜ୍ଞା, ଯାହା ହଉ ବଢ଼ିଆ ଲାଗ୍ଲା। ଆଉ ଗୋଟେ କଥା ଆଜ୍ଞା ପଚାରିବି ମୁଇଁ, ଯେ ସମନ୍ୱିତ ଖାଦ୍ୟସାର ଯେନ୍ ପରିଚାଳନା କରୁଛୁ, ଏଇଟା କେମିତି କରି କରାଯାଇପାରିବା ଆଜ୍ଞା?
0: ଦେଖନ୍ତୁ, ମୁଁ ଯେମିତି କହିଲି ଯେ ଆମେ ରାସାୟନିକ ସାର ଉପରେ କେବଳ ବ୍ୟବହାର କରିବା ନାହିଁ
1: ଆଜ୍ଞା,
0: ଏବଂ ତାଦ୍ୱାରା ରାସାୟନିକ ସାର ଯଦି ଆମେ ସବୁବେଳେ ବ୍ୟବହାର କରିବା, ତାହେଲେ ମାଟିର ସ୍ୱାସ୍ଥ୍ୟ ଖରାପ ହେଉଛି, ମାଟି ଅମଳ ହୋଇଯାଉଛି, ମାଟି ଟାଣ ହୋଇଯାଉଛି, ଏବଂ ମାଟିରେ ଯେଉଁ ଖାଦ୍ୟସାର ଅଛି ଗଚ୍ଛିତ ସେଗୁଡ଼ା ସବୁ ଆସ୍ତେ ଆସ୍ତେ ସରିଯାଉଛି। ତେଣୁ ଆମର ବର୍ତ୍ତମାନର ଆମର ଆହ୍ୱାନ ହେଉଛି ଚାଷୀମାନଙ୍କ ପାଇଁ, ଆମେ କିଛି ରାସାୟନିକ ସାର ବ୍ୟବହାର କରିବା ଏବଂ କିଛି ଆମେ ଜୈବିକ ସାର ବ୍ୟବହାର କରିବା। ସେଥିପାଇଁ ଆମକୁ ଗୋଟେ ଶୃଙ୍ଖଳା ବା ଗୋଟେ ପଦ୍ଧତି ଦେଇ ଯିବା ଦରକାର। ଯେମିତିକି କପା ଫସଲରେ ଯଦି ଆମେ ଦେଖିବା, ତାହେଲେ ଆମେ ଖରାଟିଆ ଚାଷ କରିବା, ଖରାଦିନେ ଯେଉଁ ଏପ୍ରିଲ ମେ ମାସରେ ଯଦି ଆମେ ଜମିକୁ ଭଲ ଭାବରେ ହଳ କରିଦେବା, ତାହେଲେ ଜମି ଉପରେ ଯେଉଁ ଘାସ ଲଟା ବା ଜୀବାଣୁ ସବୁ ରହୁଛନ୍ତି ସେଗୁଡ଼ାକ ମାଟିରେ ପୋତି ହୋଇଯିବ ଏବଂ ଆଗାମୀ ଦିନରେ ସେଗୁଡ଼ା ଖତ ହିସାବରେ କାମ କରିବ ଏବଂ ମାଟି ଜଳଧାରଣ ଶକ୍ତି ତା'ର ବଢ଼ିବ, ମାଟିର ଉର୍ବର ଶକ୍ତି ବଢ଼ିବ। ତେଣୁ ଖରାଟିଆ ଚାଷ ନିଶ୍ଚିତ ଭାବରେ କରାଯିବା ଦରକାର। ତା ସାଙ୍ଗରେ ଆପଣଙ୍କର ଭଲ ଭାବରେ ସଢ଼ିଥିବା ଗୋବର ଖତ, ଜିଆ ଖତ ଏଗୁଡ଼ାର ବ୍ୟବହାର କରାଯାଇପାରିବ। ତାପରେ ଆପଣ ସବୁଜ ଖତ ଯେଉଁ କଥା କହୁଥିଲି, କପା ଫସଲ ପାଇଁ ସବୁଠୁ ଭଲ କଥା ହେଉଛି ଆପଣ କପା ବୁଣିବାର ସମୟରେ ବା ତାର କିଛି ଦିନ ପୂର୍ବରୁ ଯଦି ଆପଣ ଛଣି ସନ୍ ମଞ୍ଜି ଯେଉଁ ଆପଣ କହୁଛନ୍ତି, ଛଣି ବିହନ ଯଦି ଆପଣ ବୁଣିବେ ଗୋଟେ ହେକ୍ଟରକୁ 25 KG ବା ଏକରକୁ 10 KG ହିସାବରେ କପା ଲଗାଇ ସାରିଲା ପରେ ବି ଆପଣ ବୁଣିପାରିବେ, ତାହେଲେ କ'ଣ ହେବ, ହୁଡ଼ା ଦେବା ସମୟରେ ଯେଉଁ ମାସେ ଯେତେବେଳେ ଫସଲ ହୋଇଥିବ କପା ଫସଲ, ସେତେବେଳେ ମାସେ ବା 35 ଦିନ ଯେଉଁ ଛଣି ଫସଲ ହୋଇଥିବ ତା ସାଙ୍ଗରେ, ତାକୁ ଯଦି ଆମେ ମାଟିରେ ମିଶାଇଦେବା ଛଣି ଫସଲକୁ, ତାହେଲେ ବହୁତ ପରିମାଣରେ ସେଇଟା ସବୁଜ ଖତ ହୋଇକରି ପଚି ସଢ଼ିଯିବ ଏବଂ ପରବର୍ତ୍ତୀ ଅବସ୍ଥାରେ ସେ ଗଛକୁ ବିଭିନ୍ନ ପ୍ରକାରର ସାର ଯୋଗାଇବ, କେବଳ ଯବକ୍ଷାରଜାନ ଫସଫରସ୍ ପଟାସ୍ ନୁହେଁ, ସେଥିରେ ଅଣୁସାର ବି ଅଛି। ତେଣୁ ଏଇଟା ନିହାତି ଭାବରେ କରାଯିବା ଦରକାର କପା ଫସଲ ପାଇଁ। ତା ଛଡ଼ା କପା ଫସଲ ଅମଳ କଲା ପରେ ଯେଉଁ ଗଛ ରହିଯାଉଛି, ସେ ଗଛକୁ ଯଦି ଆମେ ସଠିକ୍ ସମୟରେ ତାକୁ କାଟିଦେବା ବା କଞ୍ଚା ଥିବା ସମୟରେ କାଟିଦେବା ଏବଂ ତାକୁ ଖତ ତିଆରି କରିବା ବା ସେ ଜମିରେ ଆମେ ଗୋଟେ କୋଣରେ ତାକୁ ପୋତିଦେବା ଏବଂ ପରବର୍ତ୍ତୀ ଅବସ୍ଥାରେ ତାକୁ ଖତ ହିସାବରେ ବ୍ୟବହାର କରିବା, ତାହେଲେ ମଧ୍ୟ ଆମେ ବହୁତ ପରିମାଣରେ ଖତ ଯୋଗାଇ ପାରିବା। ଏଗୁଡ଼ା ହେଉଛି ଜୈବିକ ପଦାର୍ଥ କଥା ମୁଁ କହିବି। ତା ଛଡ଼ା ଆପଣଙ୍କର ମାଟି ପରୀକ୍ଷା କରାଯିବା ଦରକାର, କାରଣ ଆମର ଯେଉଁ ଚାଷୀ ଭାଇମାନେ ଦେଖୁଥିବେ ଯେଉଁ ଅଞ୍ଚଳମାନଙ୍କରେ କପା ଚାଷ ହେଉଛି, ସବୁ ଚାଷୀଙ୍କର ସମାନ ପରିମାଣରେ ଅମଳ ହେଉନାହିଁ, କାହାର 5 କ୍ୱିଣ୍ଟାଲ ହେଲାବେଳକୁ କାହାର 7 କ୍ୱିଣ୍ଟାଲ ହେଉଛି, କାହାର 10 କ୍ୱିଣ୍ଟାଲ ହେଉଛି।

0: ତା'ର ଅର୍ଥ ହେଉଛି ଯେ ଆମେ ସଠିକ୍ ପରିମାଣରେ ବା ଠିକ୍ ଭାବରେ ଆମର ମୃତ୍ତିକା ପରିଚାଳନା ଆମେ କରିପାରୁନାହୁଁ। ସେଥିପାଇଁ ମୁଁ ଚାଷୀମାନଙ୍କୁ ଅନୁରୋଧ କରିବି ଯେ ଆପଣ 2-3 ବର୍ଷରେ ଅତି କମ୍ରେ ଆପଣ ମାଟି ପରୀକ୍ଷା କରନ୍ତୁ। ମାଟି ଯଦି ଆମେ ପରୀକ୍ଷା କରିବା ତାହେଲେ ସେଥିରେ କେଉଁ ପରିମାଣର ସାର ଏବଂ କେଉଁ କେଉଁ ସାରର କେତେ ପରିମାଣରେ ଅଛି ତାହା ଆମେ ଜାଣିପାରିବା ଏବଂ କପା ଫସଲ ପାଇଁ ଯେଉଁ ଆବଶ୍ୟକ ଯେତିକି ସାର ଅଛି ତା'ର ଅବଶେଷାଂଶ ସାର ଆମେ ଏଇ ଯେଉଁ ସୂତ୍ର ମୁଁ କହିଲି ରାସାୟନିକ ହେଉ ବା ଜୈବିକ ପଦାର୍ଥରେ ହେଉ ବା ସମନ୍ୱିତ ଉପାୟରେ ହେଉ ତାକୁ ଆମେ ଯୋଗାଇ ପାରିବା। ତାଦ୍ୱାରା ମୃତ୍ତିକାର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଗଛ ଆମର ହୃଷ୍ଟପୃଷ୍ଟ ରହିବ ବଢ଼ିବ ଏବଂ ରୋଗ ପୋକ କମ୍ ଲାଗିବ ଏବଂ ଅମଳ ମଧ୍ୟ ଅଧିକା ହେବ।
1: ଆର୍ ଗୋଟେ ଆମେ ଦେଖୁଛୁ ଆଜ୍ଞା, କପା ଭିତରେ ଆମର ଚାଷୀ ତ ଆମର କାନ୍ଦୁଲ ଦେସନ୍, ଝୁଡ଼ଙ୍ଗ ବି ଦେଉଛନ୍, ସୋୟାବିନ୍ ବି ଦେଉଛନ୍, ଏଇଟା ଗୋଟେ କାଁ କାରଣ ଅଛି?
0: ବଢ଼ିଆ କଥା ଆପଣ କହିଲେ। ଏ ଯେଉଁ ବର୍ତ୍ତମାନ ଆଗରୁ ଯଦି ଆପଣ 10 ବର୍ଷ କଥା କପା ଫସଲର କଳାହାଣ୍ଡି ଜିଲ୍ଲାରେ ଚିନ୍ତା କରିବେ ତାହେଲେ ଚାଷୀ ଭାଇମାନେ ପ୍ରାୟ ସେଇଟା କରୁନଥିଲେ। ତେଣୁ ବିଭିନ୍ନ ପ୍ରକାରରେ ଆପଣଙ୍କର ଆକାଶବାଣୀ ତରଫରୁ ହେଉ ବା ବିଭିନ୍ନ ଟ୍ରେନିଂ ମାଧ୍ୟମରେ ହେଉ ବା କପା ଗବେଷଣା କେନ୍ଦ୍ର ଯେଉଁ ଅଛି ସେଥିରେ ପରିଭ୍ରମଣ କରି ହେଉ ଚାଷୀମାନେ ବର୍ତ୍ତମାନ ଜାଣିଗଲେଣି ଯେ କପା ଫସଲ ସହିତ ଯଦି ଆମେ ଏଇ ଫସଲ ଗୁଡ଼ାକ ଅନ୍ତ ଫସଲ କରିବୁ, କପା ଫସଲ ହରଡ଼ କପା ସହିତ, ତାପରେ କପା ସହିତ ଆପଣଙ୍କର ଝୁଡ଼ଙ୍ଗ, କପା ସହିତ ସୋୟାବିନ୍, କପା ସହିତ ମୁଗ, ବିରି, ଏଇ ଫସଲ ଗୁଡ଼ା ଯଦି ଆମେ ଅନ୍ତ ଫସଲ ହିସାବରେ କରିବୁ ତାହେଲେ ଆମର ତ ଲାଭ ତ ହେବ, ଆମେ କିଛି ବିହନ ବା କିଛି ମଞ୍ଜି ସେଥିରୁ ପାଇଯିବୁ, ତା ଛଡ଼ା ମାଟିର ଉର୍ବରତା ବଜାୟ ରହିବ। କାରଣ ଆପଣ ଦେଖନ୍ତୁ ଏଇ ଯେଉଁ ଝୁଡ଼ଙ୍ଗା ହେଉ ବା ହରଡ଼ ହେଉ ସୋୟାବିନ୍ ହେଉ ଏଗୁଡ଼ା ହେଉଛି ସବୁ ଡାଲି ଜାତୀୟ ଫସଲ। ତେଣୁ ଡାଲି ଜାତୀୟ ମୁଗ, ବିରି ଏଗୁଡ଼ା ଡାଲି ଜାତୀୟ ଫସଲ ଯଦି ଆମେ ଚାଷ କରିବା ତାହେଲେ ଡାଲି ଜାତୀୟ ଫସଲରେ ତା'ର ଗଛର ଚେରରେ ସବୁ ଗଣ୍ଠି ହୁଏ ଯେଉଁଦ୍ୱାରା କି ବାୟୁମଣ୍ଡଳରେ ଯେଉଁ ଜବକାରଦାନ ଅଛି ସେଇଟା ସିଧାସଳଖ ଭାବରେ ଗଛ ଚେରରେ ବାନ୍ଧିକି ରୁହେ, ତେଣୁ ମାଟିର ଉର୍ବରତା ଶକ୍ତି ବଢ଼ାଏ। ତା ଛଡ଼ା ଏଇଗୁଡ଼ା ସବୁ ଯେଉଁ ଫସଲ ସବୁ ବଡ଼ ପତ୍ର ଫସଲ, ବଡ଼ ବଡ଼ ପତ୍ର ସୋୟାବିନ୍ ହେଉ ମୁଗ, ବିରି ହେଉ ବା ହରଡ଼ ରକ୍ତର ବହୁତ ପରିମାଣରେ ଜମିରେ ପଡ଼େ ଏବଂ ସେଇଟା ପରବର୍ତ୍ତୀ ଅବସ୍ଥାରେ ମାଟିରେ ମିଶିକିରି ମାଟିକୁ ଉର୍ବର କରେ, ଖତ ଅଂଶ ବଢ଼ାଏ। ତେଣୁ ଚାଷୀମାନେ ଏଇସବୁ ଫସଲ ଗୁଡ଼ାକ ସଠିକ୍ ଉପାୟରେ କରିବା ଦରକାର, ଯେମିତି 8 ଧାଡ଼ି କପାରେ 2 ଧାଡ଼ି ହରଡ଼ ବା 2 ଧାଡ଼ି କପା ଭିତରେ 2 ଧାଡ଼ି ବିରି ବା ସୋୟାବିନ୍ ବା ମୁଗ ବା ଝୁଡ଼ଙ୍ଗ ଏଭଳି ଭାବରେ ବାହାରେ କରିବା ଦରକାର।
1: ଶେଷରେ ଆଜ୍ଞା, ଆମର ଯେନ୍ ଚାଷୀ ଦ୍ୱାରା ମା ବହିନୀମାନେ କପା ଚାଷ କରୁଛନ୍, ଆମକେ ଆଜି ଶୁଣୁଛନ୍, ସେମାନେ କିଛି ବାର୍ତ୍ତା ଦେବେ ଆଜ୍ଞା?
0: ଦେଖନ୍ତୁ, କପା ଆମର ଅର୍ଥକାରୀ ଫସଲ, ଯେମିତି ଆମେ ପଥରରେ ଆମେ କରୁଥିଲେ ଦୀର୍ଘ 30-40 ବର୍ଷ ହେଲାଣି ଆମର କଳାହାଣ୍ଡି ଅଞ୍ଚଳରେ ବା ପଶ୍ଚିମାଞ୍ଚଳମାନଙ୍କରେ ବିଭିନ୍ନ ଜିଲ୍ଲାରେ କପା ଚାଷ କରାଯାଉଛି ଏବଂ କପା ଚାଷ ବର୍ତ୍ତମାନ ଚାଷୀମାନଙ୍କର ମୁଖ୍ୟ ଅର୍ଥକାରୀ ଫସଲ ହିସାବରେ ଚାଷ କରାଯାଉଛି। ଚାଷୀ ଭାଇମାନେ ଚାଷ କରିକିରି ଅଧିକା 2 ପଇସା ମଧ୍ୟ ପାଇପାରୁଛନ୍ତି। କିନ୍ତୁ ବର୍ତ୍ତମାନ କଥା ହେଉଛି, ଯେହେତୁ ଗୋଟାଏ ଜମିରେ ଆମେ ବାରମ୍ବାର ବର୍ଷକୁ ବର୍ଷ ଧରି ସେ ଗୋଟାଏ ପ୍ରକାର ଫସଲ କରିଚାଲିଛୁ, ତେଣୁ ଖାଦ୍ୟସାରର ଅଭାବ ଏବଂ ଅଣୁସାରର ଅଭାବ ମାଟିମାନଙ୍କରେ ଜମିମାନଙ୍କରେ ଦେଖାଗଲାଣି। ତେଣୁ ଚାଷୀମାନଙ୍କୁ ଗୋଟେ ଉପଦେଶ ରହିବ ଯେ ଆପଣ କେବଳ ରାସାୟନିକ ସାର ଉପରେ ନିର୍ଭର ନ କରିକିରି ସମନ୍ୱିତ ଖାଦ୍ୟସାର ପରିଚାଳନା ଆମେ ଯେମିତି ଆଲୋଚନା କଲୁ ସେଗୁଡ଼ା କରନ୍ତୁ, ଗୋବର ଖତର ବହୁଳ ବ୍ୟବହାର କରନ୍ତୁ ଏବଂ ଛଣି ଫସଲକୁ ଯେଉଁଟା ସବୁଜ ଖତ ହିସାବରେ ତାକୁ ଚାଷ କରି ମାଟିରେ ମିଶାନ୍ତୁ। ତାଦ୍ୱାରା ଆପଣଙ୍କର ଘାସ ପରିଚାଳନା ମଧ୍ୟ ହୋଇପାରିବ ଏବଂ ମାଟିର ଉର୍ବରତା ଶକ୍ତି ବଢ଼ିବ, ମାଟିର ଜଳଧାରଣ କରିବା ଶକ୍ତି ବଢ଼ିବ। କପା ଗଛକୁ କାଟିକିରି ଆପଣ ଖତ ତିଆରି କରି ଯଦି ମାଟିରେ ମିଶାଇବେ ତାହେଲେ ସେଇଟା ମଧ୍ୟ ବହୁତ ପରିମାଣରେ ଆପଣଙ୍କର କପା ଗଛକୁ ଯେଉଁ ଆପଣ ଜାଳି ପୋଡ଼ି ଦେଉଛନ୍ତି, ଇଏ କରିକି ପରିବେଶ ପ୍ରଦୂଷିତ ହେଉଛି, ସେଇଟା ନ ହୋଇକିରି ଆମର ଗୋଟେ ଲାଭଜନକ ଉପାୟରେ ଆମେ କପାର ଡାଳ ଗୁଡ଼ାକ ଗଛ ଗୁଡ଼ାକୁ ଆମେ ବ୍ୟବହାର କରିପାରିବା। ତେଣୁ କପା ଗୋଟେ ଅର୍ଥକାରୀ ଫସଲ, ବହୁତ ଦିନ ପର୍ଯ୍ୟନ୍ତ ଜମିରେ ରହୁଛି ଏବଂ ବହୁତ ପରିମାଣରେ ଖାଦ୍ୟସାର ଆମର ମାଟିରୁ ସଂଗ୍ରହ କରୁଛି, ତେଣୁ ପ୍ରତିବର୍ଷ ଆମକୁ ସାର ଦେଖୁଥିବେ ଅଧିକା ସାର ପ୍ରୟୋଗ କରିବାକୁ ପଡ଼ୁଛି। ତେଣୁ ଯଦି ଆମେ ସମନ୍ୱିତ ଉପାୟରେ କରିବା ତାଦ୍ୱାରା 2-3 କଥା ଆମର ହୋଇପାରିବ, ଅମଳ ଅଧିକା ହେବ, ମାଟିର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ସର୍ବୋପରି ଆମର ଖର୍ଚ୍ଚ ମଧ୍ୟ କମ୍ ହେବ। କପା ଚାଷରେ ଯେଉଁ ଖର୍ଚ୍ଚଟା ସେଇଟା ଆମର କମ୍ କରିପାରିବା, ଯଦ୍ୱାରା ଆମର ଲାଭମୟ ଆମର ବଢ଼ିବ।
1: ଗୋଟେ କଥା ଅଛି ଆଜ୍ଞା, ଯତ୍ନ କଲେ ରତନ ମିଳେ ବୋଲିକରି ଆମେ ଏତିକି କଷ୍ଟ କରିକରି ଆମର ଚାଷୀ ଦ୍ୱାରା ଆମେ ଜୋଡ଼ତୋଡ଼ କରିକରି କପା ଚାଷ କରୁଛୁ, ଅଧିକା ଖର୍ଚ୍ଚ ତ ନିହାତି ଲାଗୁଛି, ପରିଶ୍ରମ ବି ଲାଗୁଛେ, ମାତ୍ର ଟିକେ ଟିକେ ଯଦି ଅବୁଝା ହୋଇକରି ଆମେ ଉରାଟ ହୋଇକରି ଚାଷବାସ କର୍ମା ନେଇ ହୁଏ। ତ ଆଜି ଆପଣ ଯେନ୍ ପ୍ରକାରେ ବୁଝାଇଲେ, ଖାଦ୍ୟସାର ପରିଚାଳନା କଥା କହିଲେ, କପା ବିଷୟରେ କହିଲେ, ଆମର ଚାଷୀ ଦ୍ୱାରା ନିହାତି ଆପଣଙ୍କର କଥାକେ ଶୁଣିଥିବେ ଆଜ୍ଞା, ଚାଷେବାସେ ଲଗାବେ। ଯାହା ଆଜ୍ଞା, ଆଜି ଆପଣ ଆମକୁ ସମୟ ଦେଇକରି ଏ କପା ଚାଷ ନେଇ ଆମେ ସମନ୍ୱିତ ଭାବରେ ଖାଦ୍ୟସାର ପରିଚାଳନା କେମିତି କରି କର୍ମା ଇ ବାବଦେ ସୁନ୍ଦର କରି ବୁଝେଇଥିବା କାରଣରୁ ଆକାଶବାଣୀ ତରଫରୁ ବୈଠକରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
0: ଜୁହାର ଜୁହାର।
2: ଶୁଣିଲି ବାବୁ,
1: ହଁ,
2: ଯେଡ଼େ ସୁନ୍ଦର କରୁଛି ଆଜ୍ଞା, ପଚାରି ଦେଲୁ
1: ହଇ
2: ଆଜ୍ଞା, ଫୁନି
1: ହଇ
2: ପଏଣ୍ଟ କେ ପଏଣ୍ଟ ଆର ଗଏଣ୍ଟ କେ ଗଏଣ୍ଟ ସବୁ କଥା କହିଦେ
1: କହିଦେଲେ। ଦାଦା ସମୟ ଖଣ ଅଛେ ତା ଗାନା ବାଜନା ପଦେ ହେତା ବୋଲେ ହାଏ ଲାଗତା ବୋଲୁ
2: ଶୁନମା ବୋଲୁଛୁ
1: ହଇ
2: ଶୁଣୁ ହେନ୍ତା
1: ହଁ।

କାଳ ପାଞ୍ଚି ଏକାନ୍ତେ ବିରଞ୍ଚି ରଚିଲେ ତାକୁ ଏ ମଞ୍ଚରେ ଆଣି ଉମାରମା ବିନା ଯେତେ କନ ବିନା ଛବିରେ ନଥିବେ କେ ତାକୁ ଜିଣି ଭଲା ସେ ହିରମଣି ମଣି।

ବା ଘର ବୁଢ଼ା କୁସୁମ ପାଖୁଡ଼ା ବେଢ଼ାଇ ଥିଲା କି ରଙ୍ଗରେ ବେଣୀ ସୁବାସ ଆଶାରେ ତା ଚଉପାସରେ ଉଡ଼ି ବୁଲୁଥିଲେ ଭ୍ରମର ଶ୍ରେଣୀ ଭଲା ସେହି ରମଣୀ ମଣି।

ସେତେବେଳେ ସେହି ଦ୍ୱାରେ ଉଭା ହୋଇ ଯେଉଁ ଭଙ୍ଗିରେ ସେ ଚାହିଁଲା ପୁଣି ଯେତେବେଳେ ସେହି ଦ୍ୱାରେ ଉଭା ହୋଇ ଯେଉଁ ଭଙ୍ଗିରେ ସେ ଚାହିଁଲା ପୁଣି।

ପ୍ରଚାର କଲୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ରାତି 8:00। ପ୍ରଚାର କରୁଛୁ ଆପଣଙ୍କ ଚିଠିପତ୍ରର ଉତ୍ତର ଏବଂ ମତାମତକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଉପସ୍ଥାପନାରେ ଅଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ ଏବଂ ଆଶ୍ୱାସନା ପଟ୍ଟନାୟକ।

0: ଏବଂ ପରବର୍ତ୍ତୀ ସମୟରେ ଆମେ ଅନ୍ୟାନ୍ୟ ଉପସ୍ଥାପକ ଉପସ୍ଥାପିକାମାନଙ୍କୁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ସୁଯୋଗ ଦେବୁ। ଆପଣଙ୍କର ଅନୁରୋଧକୁ ଆମେ ମନେ ରଖୁଛୁ। ଆପଣଙ୍କୁ ବହୁତ ଧନ୍ୟବାଦ ଏମିତି ଆପଣ ଆମକୁ ସଚେତନ କରିଥିବାରୁ। ଆପଣଙ୍କର ଏ ମତାମତ ପାଇଁ ଆମର ଧନ୍ୟବାଦ ଗ୍ରହଣ କରିବେ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି ଆସିଛି ଗ୍ରାମ ପାକେଲପଡ଼ା ପୋଷ୍ଟମୁଡ଼ି ଭାୟା ମଦନପୁର ରାମପୁର ଜିଲ୍ଲା କଳାହାଣ୍ଡିରୁ। ଲେଖିଛନ୍ତି ଶ୍ରୀମତୀ ସୁମିତ୍ରା ସାହୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ପ୍ରଶଂସା କରି ଲେଖିଛନ୍ତି, ଗତ ବୁଧବାର ଅର୍ଥାତ୍ ଜୁଲାଇ 15 ଦିନର ଆମ ଗୃହିଣୀମାନଙ୍କ ପାଇଁ ଶକ୍ତିରୂପା କାର୍ଯ୍ୟକ୍ରମରେ ମଦନପୁର ରାମପୁର ଜିଲ୍ଲାର ସାକ୍ଷାତକାର ଏକ ପରିବାର ମିଶି ଘରକରଣ ଏବଂ ଯୌଥ ପରିବାର ବିଷୟଟି ଅତି ମନଛୁଆଁ ହୋଇପାରିଥିଲା। ଏକତ୍ର ହୋଇ ପରିବାର ମିଳାମିଶା କରି ଚଳିପାରିଲେ କେଉଁ ପ୍ରକାରର ସୁବିଧା ଓ ପରିବାର ସହ ପରସ୍ପରକୁ ଭଲ ପାଇବା, ବିପଦ ସମୟରେ ସାହାଯ୍ୟ ହେବା ଇତ୍ୟାଦି ସୁବିଧା ବିଷୟରେ ଆଲୋଚନାଟି ଶୁଣିଥିଲି। ବହୁତ ହିଁ ଭଲ ଲାଗିଥିଲା। ଏଣୁ ମୋର ସ୍ନେହଭରା ଧନ୍ୟବାଦଟି ସ୍ନିଗ୍ଧା ପଣ୍ଡା ମହାଶୟଙ୍କୁ ଏବଂ ମଦନପୁର ରାମପୁର ସାକ୍ଷାତ କରିଥିବା ପରିବାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଦେବେ। ପୁଣି ଶେଷରେ ମତାମତ ଦେଇ ଲେଖିଛନ୍ତି, ଏହିଭଳି ସଚେତନ ବିଷୟରେ ଧ୍ୟାନ ଦେଇ ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଶ୍ରୋତାଙ୍କୁ ଶୁଣାଇବାକୁ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରକୁ ଅନୁରୋଧ।
0: ଶ୍ରୋତା ଭଉଣୀ, ଆପଣଙ୍କୁ ଧନ୍ୟବାଦ। ଆପଣ ନିୟମିତ ଭାବରେ ଆମର ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ ଶୁଣୁଛନ୍ତି। ସେହି କାର୍ଯ୍ୟକ୍ରମରେ ଆମେ ପ୍ରାୟତଃ 7 କାର୍ଯ୍ୟକ୍ରମ ପ୍ରଚାର କରୁଛୁ। ମହିଳାଙ୍କ ରୋଷେଇ, ମହିଳାଙ୍କର ଘରକରଣା, ମହିଳା କେମିତି ସ୍ୱୟଂ ସହାୟକ ହେବେ ତା ଉପରେ କାର୍ଯ୍ୟକ୍ରମ, କର୍ମଜୀବୀ ମହିଳାଙ୍କର କାର୍ଯ୍ୟକ୍ରମ ଏବଂ ଆଲୋଚନାର କାର୍ଯ୍ୟକ୍ରମ, ତା ସହିତ ମହିଳାଙ୍କୁ ପସନ୍ଦ ଲାଗୁଥିବା ଗୀତଗୁଡ଼ିକୁ ନେଇ ଗୀତ ପସରା କାର୍ଯ୍ୟକ୍ରମ, ମହିଳାଙ୍କ ପାଇଁ ଫୋନ୍ ଇନ୍ରେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଏମିତି 7 କାର୍ଯ୍ୟକ୍ରମ ରହିଛି। ଏହିସବୁ କାର୍ଯ୍ୟକ୍ରମ ଆପଣ ଶୁଣୁଛନ୍ତି ଏବଂ ମହିଳାଙ୍କୁ ଘର କରଣା ପାଇଁ ଛୋଟ ପରିବାର, ଖୁସି ପରିବାର ଏବଂ ପରିବାରରେ ଶାନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ, ଉନ୍ନତି ଏବଂ ସ୍ୱାସ୍ଥ୍ୟ ପ୍ରତି ସଚେତନତା କେମିତି କରାଯାଇପାରିବ, ଏ ସମସ୍ତ ବିଷୟବସ୍ତୁକୁ ଆଧାର କରିକି ଆମେ ସେଦିନ ଶକ୍ତିରୂପା କାର୍ଯ୍ୟକ୍ରମରେ ମଦନପୁର ରାମପୁର ଅଞ୍ଚଳର ଗୋଟିଏ ପରିବାରର କଥା ପ୍ରଚାର କରିଥିଲୁ। ତାହା ଆପଣଙ୍କୁ ଭଲ ଲାଗିଛି ଜାଣି ଆମକୁ ଖୁସି ଲାଗୁଛି। ତେଣୁ ସମ୍ପୃକ୍ତ ପରିବାରକୁ ଏବଂ ସେହି କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିବା ସ୍ନିଗ୍ଧା ଅପାଙ୍କୁ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ। ଆପଣଙ୍କୁ ବହୁତ ଧନ୍ୟବାଦ ଆପଣଙ୍କର ଏହି ସୁନ୍ଦର ସୁଚିନ୍ତିତ ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଚିଠିଟି ଆମର କେତେଜଣ ଶ୍ରୋତା ମିଶିକି ଲେଖିଛନ୍ତି। ସେମାନେ ହେଲେ ରଶ୍ମିତା ଭୋଇ, ସସ୍ମିତା ଭୋଇ, ଜାହ୍ନବୀ ଭୋଇ ଏବଂ ଜୀବନ ଭୋଇ, ହାତୀସାଲପଡ଼ା ଜିଲ୍ଲା ବଲାଙ୍ଗୀରରୁ। ପ୍ରଥମେ ସେମାନେ ଚିଠି ପାଇଛୁ କାର୍ଯ୍ୟକ୍ରମ ଉପସ୍ଥାପନରେ ଥିବା ଅପା ଏବଂ ଭାଇଙ୍କୁ ନମସ୍କାର ଜଣାଇଛନ୍ତି।
0: ଆପଣ ସମସ୍ତଙ୍କୁ ଆମ ତରଫରୁ ପ୍ରତି ନମସ୍କାର ଏବଂ ଶୁଭେଚ୍ଛା ଶୁଭକାମନା।
1: ସେମାନେ କ୍ଷୋଭ ପ୍ରକାଶ କରି ଲେଖିଛନ୍ତି ଯେ ଚିଠିପତ୍ରର ଏହି କାର୍ଯ୍ୟକ୍ରମ ଚିଠି ପାଇଛୁ ସବୁବେଳେ ନୂଆରେ ପ୍ରଚାର କରନ୍ତୁ, ପୁରୁଣା କାର୍ଯ୍ୟକ୍ରମ ଶୁଣିଲେ ଭଲ ଲାଗୁନାହିଁ। ପୁଣି ସେମାନେ ଲେଖିଛନ୍ତି ଯେ ଆମର ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ ବହୁତ ଦିନ ହେଲା ଅନୁରୋଧର ଗୀତ କାର୍ଯ୍ୟକ୍ରମ କାହିଁକି ପ୍ରଚାର ହେଉନାହିଁ, ପୁଣି ଥରେ ଏହି କାର୍ଯ୍ୟକ୍ରମ ପ୍ରଚାର କରାଯାଉ।
0: ଶ୍ରୋତବନ୍ଧୁ, ପ୍ରଥମ କଥାଟି ହେଉଛି ଯେ ଚିଠି ପାଇଛୁ କାର୍ଯ୍ୟକ୍ରମ ମଝିରେ ମଝିରେ ତାକୁ ପୁନଃ ପ୍ରଚାର କରାଯାଉଛି, ଏହାକୁ ଆମେ ଗ୍ରହଣ କରୁଛୁ। ତାର କାରଣ ହେଉଛି ଶ୍ରୋତାବନ୍ଧୁମାନଙ୍କର ଅଳ୍ପ ସଂଖ୍ୟକ ଚିଠି ଆମର ହସ୍ତଗତ ହେଉଛି କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଅଳ୍ପ ସଂଖ୍ୟକ ତାଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଆମର ହସ୍ତଗତ ହେଉଛି। ଗୋଟିଏ 15 କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିକି ପ୍ରଚାର କରିବା ପାଇଁ ହେଲେ ଅନ୍ୟାନ୍ୟ 5-6 ଚିଠିର ଆବଶ୍ୟକତା ହୋଇଥାଏ। ସେତିକି ମାତ୍ରାରେ ଚିଠି ଆମର ହସ୍ତଗତ ନହେଲେ ଆମେ ଗୋଟିଏ 2 ଚିଠି ଆସିଥିବା ଚିଠିକୁ ସ୍ଥଗିତ କରିକି ରଖିଥାଉ ଏବଂ ପରବର୍ତ୍ତୀ ସମୟରେ ପୁଣି ନୂତନ ଭାବରେ ଅନ୍ୟାନ୍ୟ ଚିଠିକୁ ମିଶାଇ ଏକ ନୂତନ କାର୍ଯ୍ୟକ୍ରମ ପ୍ରଚାର କରିଥାଉ। ତେଣୁ ମଝିରେ ମଝିରେ ଆପଣଙ୍କୁ ପୁନଃ କାର୍ଯ୍ୟକ୍ରମ ଶୁଣିବାକୁ ମିଳୁଛି, ଏଥିପାଇଁ ଆମେ ଦୁଃଖିତ। କିନ୍ତୁ ଶ୍ରୋତାଙ୍କୁ ଅନୁରୋଧ କରିବୁ ଯେ ଯଦି ପ୍ରତି ଶୁକ୍ରବାର ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସମ୍ପର୍କିତ ଆପଣଙ୍କର ନୂତନ ମତାମତ, ନୂତନ ଚିଠିପତ୍ର ଆସିବ, ତାହେଲେ ନିଶ୍ଚିତ ଭାବରେ ପ୍ରତ୍ୟେକ ଚିଠି ପାଇଛୁ କାର୍ଯ୍ୟକ୍ରମ ନୂତନ ଭାବରେ ପ୍ରସ୍ତୁତ ହୋଇକି ପ୍ରଚାର ହେବ। ତେଣୁ ଏହା ଆପଣଙ୍କର ମତାମତ, ଆପଣଙ୍କର ଚିଠିପତ୍ର ଉପରେ ନିର୍ଭର କରେ। ଏବଂ ଦ୍ୱିତୀୟ କଥାଟି ହେଲା, ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଏବଂ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ କିଛି ଦିନ ହେଲା ପ୍ରଚାର ହେଉନାହିଁ। ତାର କାରଣ ହେଉଛି ଯେ ରାତି 10 ଆମକୁ ବର୍ତ୍ତମାନ ସଂସଦର ପ୍ରଶ୍ନକାଳର ରେକର୍ଡିଂ ପ୍ରଚାର କରିବା ପାଇଁ ମହାନିର୍ଦ୍ଦେଶାଳୟ ତରଫରୁ ନିର୍ଦ୍ଦେଶ ଅଛି। ତେଣୁ ସଂସଦର ପ୍ରଶ୍ନକାଳ ଯେବେ ସରିବ ତା ପରବର୍ତ୍ତୀ ସମୟଠାରୁ ପୁଣି ଥରେ ପ୍ରତ୍ୟେକ ମଙ୍ଗଳବାର ଦିନ ରାତି 10 ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ, ପ୍ରତ୍ୟେକ ଶୁକ୍ରବାର ଦିନ ରାତି 10 ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମ ପ୍ରଚାର ହେବ। ତେଣୁ ଆପଣ ଅପେକ୍ଷା କରନ୍ତୁ, ପୁଣି ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ଆପଣ ପାଇପାରିବେ। ଧନ୍ୟବାଦ ଆପଣଙ୍କର ଏହି ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।

0: କାର୍ଯ୍ୟକ୍ରମର ଶେଷ ଚିଠିଟି ଆସିଛି ନୂଆପଡ଼ାରୁ। ଲେଖିଛନ୍ତି ତପସ୍ୱିନୀ ଦାସ। ଆକାଶବାଣୀ ଭବାନୀପାଟଣାର କାର୍ଯ୍ୟକ୍ରମ ଶୁଣି ଭଲ ଲାଗେ। ଶ୍ରାବଣ ମାସ ଚାଲିଛି, ଦୁଇଟି ସୋମବାର ମଧ୍ୟ ଶେଷ ହୋଇଗଲାଣି। ଯଦି ଏହି ପୁଣ୍ୟ ମାସରେ ଶ୍ରାବଣ ମାସର ମହତ୍ଵ ଓ ଶ୍ରାବଣ ସୋମବାର ଉପରେ କିଛି ପୌରାଣିକ କଥାକୁ ନେଇ ଏକ କାର୍ଯ୍ୟକ୍ରମ ପ୍ରଚାର କଲେ ବହୁତ ଭଲ ହୁଅନ୍ତା। ଏହା ମୋର ଅନ୍ତର ମନରୁ ଆକାଶବାଣୀ ଭବାନୀପାଟଣାକୁ ଅନୁରୋଧ ରହିଲା। ମୁଁ ଜାଣିଛି ସାଙ୍ଗେ ସାଙ୍ଗେ କୌଣସି କାମ କରିବାକୁ ପ୍ରତିବଦ୍ଧ ହେବା ସମ୍ଭବ ନୁହେଁ, କିନ୍ତୁ ମୁଁ ଖାଲି ଆପଣଙ୍କୁ ଗୋଟିଏ କଥା ସଜେଷ୍ଟ କରୁଛି, ସେହି କାମକୁ କରାଇ ପାରିବା ନପାରିବା ତାହା ଆପଣଙ୍କ ହାତରେ, କିନ୍ତୁ ରେଡ଼ିଓ ଶ୍ରୋତାଙ୍କୁ ଏମିତି ପୌରାଣିକ କଥା ଉପରେ କାର୍ଯ୍ୟକ୍ରମ ତିଆରି କରି ଶୁଣାଇବେ ତାହେଲେ ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଆମ ସମସ୍ତ ଶ୍ରୋତାଙ୍କ ପାଇଁ ଏକ ପ୍ରକାରର ଉପହାର ଲାଗିବ, କାରଣ ଶ୍ରାବଣ ମାସର ବହୁତ ମହତ୍ଵ ରହିଛି। ତେଣୁ ମୋର ଏହି ଅନୁରୋଧ ପ୍ରତି ଧ୍ୟାନ ଦେବେ ବୋଲି ମୋର ଆଶା ଓ ବିଶ୍ୱାସ।
1: ଶ୍ରୋତା ଭଉଣୀ, ଆପଣ ଯାହା ଅନୁରୋଧ କରିଛନ୍ତି ଆପଣଙ୍କର ଅନୁରୋଧକୁ ଆମେ ଗ୍ରହଣ କରୁଛୁ। ପବିତ୍ର ଶ୍ରାବଣ ମାସ ଚାଲିଛି ଏବଂ ଆପଣ ଏଇ କିଛି ଦିନ ହେଲା ନିଶ୍ଚିତ ଭାବରେ ଆମର କାର୍ଯ୍ୟକ୍ରମରେ ବିଭିନ୍ନ ନୂତନତା ଅଣାଯାଇଛି ତାକୁ ଶୁଣିକି ଅନୁଭବ କରିପାରୁଥିବେ। ଯେମିତି ଆଗରୁ ଯେଉଁ ଭକ୍ତିଗୀତର କାର୍ଯ୍ୟକ୍ରମ ଦିଆହେଉଥିଲା ସେହି ଭକ୍ତିଗୀତ ଗୁଡ଼ାକରେ ବର୍ତ୍ତମାନ ଦେବ ଦେବ ମହାଦେବଙ୍କର ଗୀତ ଗୁଡ଼ାକ ହିଁ ପ୍ରଚାର କରାଯାଉଛି ଏବଂ ବନ୍ଦନା କାର୍ଯ୍ୟକ୍ରମରେ ମଧ୍ୟ ନିଶ୍ଚିତ ଭାବରେ ପ୍ରଭୁ ଶିବଙ୍କର ବନ୍ଦନା ସ୍ଥାନିତ କରାଯାଉଛି। ଓଡ଼ିଆରେ ଆଲୋଚନା ଆମେ ଗତ 2 ସପ୍ତାହ ହେଲା ପ୍ରଚାର କରୁଛୁ, ସେଥିରେ ମଧ୍ୟ ଶ୍ରାବଣରେ ଶିବଙ୍କର ମହାତ୍ମ୍ୟ ଏବଂ ଯୋଗେଶ୍ୱର ଶିବ ଏବଂ ଶ୍ରାବଣ ମହାତ୍ମ୍ୟ ଏହି 2ଟା ଓଡ଼ିଆ ଆଲୋଚନା ଆମେ ପ୍ରଚାର କରିସାରିଛୁ ଏବଂ ପ୍ରତ୍ୟେକ ବିଭାଗରେ ଯୁବବାଣୀ ବିଭାଗରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମରେ ଏବଂ ଚାଷବାସ କାର୍ଯ୍ୟକ୍ରମରେ ଆମର ଶ୍ରାବଣ ମାସର ମହତ୍ଵ ଏବଂ ପ୍ରଭୁ ଦେବଦେବ ମହାଦେବଙ୍କର ବିଶେଷତ୍ୱ ସମ୍ପର୍କରେ ନିଶ୍ଚିତ ଭାବରେ ଆଲୋଚନା କରାଯାଉଛି ଏବଂ ରାତିରେ ମଧ୍ୟ ଆମର ଯେଉଁ ସୋମବାର ଆଉ ଗୁରୁବାର ଦିନ ନାଟକର କାର୍ଯ୍ୟକ୍ରମ ରହିଛି ଆମେ ପ୍ରଭୁ ମହାଦେବଙ୍କର ଅନନ୍ୟ ଲୀଳା ଉପରେ ଆଧାରିତ ନାଟକ ପ୍ରଚାର କରୁଛୁ। ତେଣୁ ଆପଣ ନିୟମିତ ଭାବରେ ଶୁଣିଲେ ନିଶ୍ଚିତ ଭାବରେ ଖୁସି ହେବେ ଏବଂ ଆଗକୁ ଶୁଣିକି ପୁଣି ଥରେ ଆପଣଙ୍କର ମତାମତ ଆମକୁ ପଠାଇବେ। ଏହି ସୁଚିନ୍ତିତ ମତାମତ ପାଇଁ ଆପଣ ଆମର ଧନ୍ୟବାଦ ଗ୍ରହଣ କରିବେ। ତାହେଲେ ଆଶ୍ୱାସନା, ଶ୍ରୋତାବନ୍ଧୁମାନଙ୍କର ଯେତିକି ମତାମତ ଆମର ହସ୍ତଗତ ହୋଇଥିଲା ତାକୁ ତ ଆମେ କାର୍ଯ୍ୟକ୍ରମରେ ସାମିଲ କରିଦେଇଛେ। ସମୟ ହେବାକୁ ବସିଲାଣି, ଆମେ କାର୍ଯ୍ୟକ୍ରମରୁ ବିଦାୟ ନେବା। ବିଦାୟ ନେବା ପୂର୍ବରୁ ସବୁଥର ଭଳି ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଲେଖିକି ପଠାଇବା ପାଇଁ ଚିଠିପତ୍ର ଦେବା ପାଇଁ ଚିଠି ପାଇଛୁ କାର୍ଯ୍ୟକ୍ରମର ଠିକଣା ଆମେ ଜଣାଇଦେବା, ହ୍ୱାଟ୍ସଆପ୍ ନମ୍ବରଟି ଆମେ ଜଣାଇଦେବା, ତାପରେ ଆମେ ବିଦାୟ ନେବା।
0: ଶ୍ରୋତବନ୍ଧୁ, ଆମକୁ ଚିଠି ଦେବା ପାଇଁ ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ ନମ୍ବର 7660001। ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ନମ୍ବରଟି ଆଉ ଥରେ କହି ରଖୁଛୁ 8895994143।
1: ତାହେଲେ ଶ୍ରୋତାବନ୍ଧୁ, ଆଜି ଆପଣଙ୍କର ନୂତନ ମତାମତ ନୂତନ ଚିଠିପତ୍ରକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁରେ ଆମେ ଥିଲୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ।
0: ମୁଁ ଆଶ୍ୱାସନା ପଟ୍ଟନାୟକ।
1: ଏବେ ଆମକୁ ବିଦାୟ ଦିଅନ୍ତୁ।
0: ନମସ୍କାର।

ପ୍ରଚାର କଲୁ ଆପଣଙ୍କ ଚିଠିପତ୍ର ଉତ୍ତର ଏବଂ ମତାମତକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଉପସ୍ଥାପନାରେ ଥିଲେ ସଚ୍ଚିଦାନନ୍ଦ ମଲ୍ଲିକ ଏବଂ ଆଶ୍ୱାସନା ପଟ୍ଟନାୟକ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକିଏ ପରେ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଶିଳ୍ପୀ ହେଲେ

ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। ଶୁଣୁଛନ୍ତି ଶିଳ୍ପୀ ହରିଓମ୍ ଶରଣ ଗାଇଥିବା କେତୋଟି ହିନ୍ଦୀ ଭକ୍ତି ଗୀତ।

ଶୁଣିପାରିବେ ସକାଳ 9ଟାରେ। ସକାଳ 9ଟା ବାଜି 30 ମିନିଟ୍‌ରେ ପ୍ରଚାର କରିବୁ ଓଡ଼ିଆ କଥା ଚିତ୍ର ଗୀତ, ଏବଂ ପରେ ପରେ ପୂର୍ବାହ୍ନ 10ଟା ବାଜି 10 ମିନିଟ୍‌ରେ ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଏ ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥିସହିତ ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ। ଆପଣମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆଗାମୀକାଲି ଆମର ପ୍ରଥମ ଅଧିବେଶନ ସକାଳ 5ଟା ବାଜି 55 ମିନିଟ୍‌ରେ। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।